ଆକାଶବାଣୀ ଜୟପୁର, ଆଜି ଶୁକ୍ରବାର 1948 ଶକାବ୍ଦ ଶ୍ରାବଣ 4 ଦିନ 2026 ମସିହା ଜୁଲାଇ ମାସ 17 ତାରିଖ। ଆପଣଙ୍କୁ ଶୁଭ ଅଭିବାଦନ ଜଣାଇ ସ୍ୱାଗତ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗା ହର୍ଜ ଯୋଗେ ଏବଂ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ସକାଳ 5:57।

କାର୍ଯ୍ୟକ୍ରମର ଶେଷ ଗୀତରେ ଶିଳ୍ପୀ ଥିଲେ ଭିକାରୀ ଚରଣ ବଳ। ଗୀତ ରଚନା କରିଥିଲେ ଲକ୍ଷ୍ମୀଧର ସାହୁ। ଶୁଣିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର।

ଶୁଣିଲେ ରାମଚରିତ ମାନସର 80ତମ ଭାଗ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ମନୋଜ କୁମାର ପୂଜାରୀ।

ବର୍ଷାର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଥିଲା। ରାତି ଲାଗୁଥିଲା ଖୁବ୍ ଭୀତିପ୍ରଦ। ଗାଁର ଶେଷ ଭାଗରେ ଥିବା ଛୋଟ ଚାଳଘର ଭିତରେ ଶୋଇସାରିଥିଲେ ଦୁଇ ପ୍ରାଣୀ, ବୃଦ୍ଧ ଏବଂ ତାଙ୍କ ପତ୍ନୀ। ପବନର ସାଏ ସାଏ ଶବ୍ଦରେ ମଧ୍ୟ କବାଟରେ କେହି ଜଣେ କରାଘାତ କରୁଥିବାର ଶୁଣିପାରିଲେ ବୃଦ୍ଧ। ଶୋଇବା ଜାଗାରୁ ଉଠି ଲଣ୍ଠନ ତେଜି ପତ୍ନୀଙ୍କୁ ଉଠାଇ କହିଲେ, ଏଭଳି ଅସମୟରେ କେହି ଜଣେ ଆଶ୍ରୟ ମାଗୁଛି ନିଶ୍ଚୟ, ଯାଅ କବାଟ ଖୋଲି ଦେଖ। କୁଣ୍ଠିତ ସ୍ୱରରେ ତାଙ୍କ ପତ୍ନୀ କହିଲେ, ହେଲେ ଆମର ଏଇ ଛୋଟ ଘରେ ଆଉ ଜଣଙ୍କ ପାଇଁ ପୁଣି ଜାଗା କାହିଁ? ମୃଦୁ ହସି ବୃଦ୍ଧ କହିଲେ, ଅବଶ୍ୟ ତିନି ଜଣ ଶୋଇଲା ଭଳି ଜାଗା ଆମର ନାହିଁ, ତେବେ ଆମେ ବସି ତ ପାରିବା। ଓଦା ହୋଇଯାଇଥିବା ଅଜଣା ବ୍ୟକ୍ତି ଜଣକ ଘର ଭିତରକୁ ଆସିଲେ। ତାଙ୍କୁ ବଦଳାଇବା ପାଇଁ ବୃଦ୍ଧ ଲୁଗା ଦେଲେ, ଆଦରରେ ନିଜ ପାଖରେ ବସାଇଲେ। ଅଳ୍ପ ସମୟ ଭିତରେ ସେମାନେ ଖୁସି ଗପସପରେ ହଜିଗଲେ। କବାଟରେ ପୁଣି କେହି ଜଣେ କରାଘାତ କରୁଥିବାର ଶୁଣିପାରିଲେ ବୃଦ୍ଧ। ନିଜ ବସିବା ସ୍ଥାନରୁ ଉଠି ସେ କବାଟ ଖୋଲିବାକୁ ଯାଉଥିବା ବେଳେ ଅତିଥି ଚିନ୍ତିତ ହୋଇ କହିଲେ, ମହାଶୟ, ଏଇ ଛୋଟ ଘରେ ଆଉ ଜାଗା କାହିଁ ଯେ ଆପଣ ପୁଣି ଜଣକୁ ଡାକିବେ? ତାଙ୍କୁ ଚାହିଁ ବୃଦ୍ଧ ସାମାନ୍ୟ ହସି କହିଲେ, ଏବେ ଆମେ ତିନି ଜଣ ଆରାମରେ ବସିଛୁ, ଆଉ ଜଣଙ୍କୁ ଆଶ୍ରୟ ଦେବା ପାଇଁ ଟିକେ ଲଗାଲଗି ହୋଇ ବସିଯିବା। ତମ ପାଇଁ କବାଟ ଖୋଲିବା ଆଗରୁ ବି ଆମେ ଦୁଇ ଜଣ ସ୍ଥାନାଭାବ କଥା ଭାବୁଥିଲୁ, ତମ ପାଇଁ ଯଦି ଜାଗା ହେଲା ଆଉ ଜଣଙ୍କ ପାଇଁ କ'ଣ ହୋଇପାରିବନି? କବାଟ ଖୋଲିଲା ପରେ ଦୁଇ ଜଣ ଲୋକ ଆସିଲେ ଭିତରକୁ। ବୃଦ୍ଧ ସେମାନଙ୍କୁ ଆଦରରେ ବସେଇ ଖୁସି ଗପ ଆରମ୍ଭ କରିଦେଲେ। ସମସ୍ତେ ଜମାଇଦେଲେ ଗପର ଉଷୁମ ଆସର। କିଛି ସମୟ ପରେ ବାହାରେ କେହି ଜଣେ ଛିଡ଼ା ହୋଇଥିବାର ଅନୁଭବ କଲେ ବୃଦ୍ଧ। କବାଟ ଫାଙ୍କ ଦେଇ ଦେଖିଲେ ବାହାରେ ଠିଆ ହୋଇଥିଲା ଗୋଟିଏ ବୁଢ଼ା ବଳଦ। ଓଠରେ ଚେନାଇ ହସ ଖେଳାଇ କବାଟ ଖୋଲିବାକୁ ଯାଉଥିଲେ ବୃଦ୍ଧ। ପରେ ଆସିଥିବା ଦୁଇ ଜଣ ଲୋକଙ୍କ ଭିତରୁ ଜଣେ କହିଲେ, ମହାଶୟ, ଏ ଛୋଟିଆ ଘର ଭିତରେ ଆଉ ଜାଗା କେଉଁଠି ଅଛି ଯେ ଆପଣ କବାଟ ଖୋଲିବାକୁ ଯାଉଛନ୍ତି? ଶାନ୍ତ ଭାବରେ ବୃଦ୍ଧ କହିଲେ, ଏତେବେଳେ ଯାଏଁ ଆମେ ସମସ୍ତେ ବସିଥିଲେ, ଏବେ ଛିଡ଼ା ହୋଇଯିବା, ବୁଢ଼ା ବଳଦ ପାଇଁ ଜାଗା ହୋଇଯିବ। କ୍ଷଣଟିଏ ନୀରବ ରହି ସମସ୍ତଙ୍କୁ ଚାହିଁ ସିଏ ପୁଣି କହିଲେ, ବନ୍ଧୁଗଣ, ଘର ଭିତରେ ଜାଗା ଅଛି କି ନାହିଁ ତାହା ଯେତେ ବଡ଼ କଥା ନୁହେଁ, ତାଠାରୁ ବଡ଼ କଥା ହେଲା ଆମ ହୃଦୟରେ କେତେ ଜାଗା ଅଛି। ତାପରେ ସିଏ କବାଟ ଖୋଲିଲେ। ସାମ୍ପ୍ରତିକ ସମୟରେ ଘଟଣାବଳୀ, ମୂଲ୍ୟବୋଧ ଦୃଷ୍ଟିକୋଣକୁ ଅଧ୍ୟୟନ କଲେ ସ୍ପଷ୍ଟ ହୋଇଉଠେ ଆମ ସମୟର ସହୃଦୟତାର ଅଭାବର କଥା। ଟ୍ରେନ୍ରେ, ବସ୍ରେ ଯାତ୍ରା କଲାବେଳେ ସିଟ୍ରେ ଆଉ ଜଣକୁ ଜାଗା ଦେବା, ଘର ତିଆରି କଲା ସମୟରେ ହାତେ ଦିହାତ ସାମୂହିକ ସ୍ୱାର୍ଥ ପାଇଁ କି ପଡ଼ୋଶୀଙ୍କ ଅସୁବିଧା ଦୂର କରିବାକୁ ଛାଡ଼ିଦେବାଠୁ ଆରମ୍ଭ କରି ରାଜ୍ୟ ରାଜ୍ୟ ମଧ୍ୟରେ ନଦୀ ଜଳ ବଣ୍ଟନ କିମ୍ବା ଦେଶ ଦେଶ ମଧ୍ୟରେ ଜଳ, ଜମି, ଦ୍ୱୀପ ଉପରେ ଏକଚାଟିଆ ମାଲିକାନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପରିଲକ୍ଷିତ ହୁଏ ସହୃଦୟତାର ଅଭାବ। ପ୍ରତିଦିନ ଖବରକାଗଜ ପୃଷ୍ଠା ମଣ୍ଡନ କରୁଥିବା ବ୍ୟାପକ ହିଂସା, ପୋଡ଼ାଜଡ଼ା, ଭ୍ରାତୃ ବିବାଦ, ଜମି ଗଣ୍ଡଗୋଳରୁ ହତ୍ୟା, ଜଳସେଚନ ପାଇଁ ହାଣକାଟ ପ୍ରଭୃତି ଦୁଃଖଦ ଖବରର ସମୀକ୍ଷା କଲେ ଜଣାଯାଏ ଯେ ଏ ସମସ୍ତ ଅଘଟଣର ମୂଳରେ ରହିଛି ସାମାନ୍ୟ ସହୃଦୟତାର ଅଭାବ। ସହରୀ ଜୀବନରେ ଉଚ୍ଚାକାଂକ୍ଷା, ଉପଭୋକ୍ତାବାଦ, ପ୍ରତିଯୋଗିତା, ଧନ ଓ ଯଶଲିପ୍ସାର ଶିକାର ହୋଇଥିବା ମଣିଷ ପାଖରେ ସହୃଦୟତାର ଅଭାବ ବେଶି। ଯେଉଁଠି ଟ୍ରାଫିକ୍ ପୋଷ୍ଟରେ ଅନ୍ୟକୁ ଯିବା ପାଇଁ ସୁଯୋଗ ଦେବା ଆଗରୁ ନିଜେ କେମିତି ମାଡ଼ିଯିବି, ଅନ୍ୟକୁ ପଛେ ଧକ୍କା ଲାଗୁ ଭାବୁଥିବା ମଣିଷଙ୍କ ଅନ୍ଧ ଦୌଡ଼, ସେଇଠି ସମ୍ବେଦନଶୀଳତା ସହୃଦୟତାର କଥା ପଚାରି କିଏ? ଦେଶର ନିମ୍ନ ଅଦାଲତରୁ ନେଇ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଅସଂଖ୍ୟ ମାମଲା ଆଜି ଗଡ଼ୁଛି। ବର୍ଷ ବର୍ଷ ବିତିଗଲେ ମଧ୍ୟ ଏହାର ଫଇସଲା ସମ୍ଭବ ନୁହେଁ। ମାତ୍ର ମାଲିମକଦ୍ଦମାରେ ମାତିଥିବା ମଣିଷମାନେ ଯଦି ସାମାନ୍ୟ ସହୃଦୟତା ପ୍ରଦର୍ଶନ କରନ୍ତେ, ଏଥିରୁ ଅଧା ମାମଲା ବୋଧେ କୋର୍ଟ ପରିସରରୁ ଉଭେଇ ଯାଆନ୍ତା। ଧର୍ମ ନାଁରେ ହେଉଥିବା ଉତ୍ସବ, ମଣ୍ଡପ, ଶୋଭାଯାତ୍ରା, ପୂଜା ଇତ୍ୟାଦି ଦିନକୁ ଦିନ ହୋଇଉଠିଛି ଅଧିକରୁ ଅଧିକ ବ୍ୟୟବହୁଳ, ରଙ୍ଗୀନ, ଆଡ଼ମ୍ବରପୂର୍ଣ୍ଣ। ଅଥଚ ସେସବୁ ପାଳନ କରୁଥିବା ମଣିଷ ହିଁ ଭୁଲିଯାଉଛି ପ୍ରତ୍ୟେକ ଧର୍ମର ମୂଳମନ୍ତ୍ର ମାନବିକତା, କରୁଣା, ସହୃଦୟତା ଓ ମୈତ୍ରୀଭାବ। ବିଂଶ ଶତାବ୍ଦୀର ମହାନ ଫ୍ରେଞ୍ଚ ରୁଷୀୟ ଚିତ୍ରକର ମାର୍କ ଚାଗାଲ ଏକଦା କହିଥିଲେ, ମୋର ଦେଖିପାରୁନଥିବା ଆଖି ଦୁଇଟି ପଛେ ଥାଉ,

0: ଶୁଣିଲେ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର। ଶୁଣନ୍ତୁ ଚାଷବାସ କଥା।
1: ଆଜି ଆମେ ଚାଷବାସ କଥାରେ ଜାଣିବା ବାଇଗଣ ଚାଷ ସମ୍ପର୍କରେ। ଆମ ରାଜ୍ୟର ପାଣିପାଗ ଆଉ ମାଟି ହେଉଛି ବାଇଗଣ ଚାଷ ପାଇଁ ଉପଯୁକ୍ତ। ତେଣୁ ଚାଷୀ ଭାଇ ଭଉଣୀମାନେ ଏହି ବାଇଗଣ ଚାଷ ଅଧିକ କରିଥାନ୍ତି। ଆଉ ବାଇଗଣ ହେଉଛି ଏମିତି ଏକ ପ୍ରମୁଖ ପନିପରିବା ଫସଲ ଯାହା ବର୍ଷ ସାରା ବଜାରରେ ଆମକୁ ବହୁତ ପରିମାଣରେ ମିଳେ। ଏହି ବାଇଗଣ ଚାଷରୁ ଅଧିକା ଲାଭ ପାଇବା ପାଇଁ ଆମକୁ କେତୋଟି ବିଷୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ତାହେଲେ ଜାଣିବା ବାଇଗଣ ଚାଷ ପାଇଁ ଆମେ ଜମି ପ୍ରସ୍ତୁତି କିପରି କରିବା। ବାଇଗଣ ଚାଷ କରିବାକୁ ଚାହୁଁଥିବା ଚାଷୀ ଭାଇ ଓ ଭଉଣୀମାନେ ଜମିକୁ ପ୍ରଥମେ 4-5 ଓଡ଼ ଚାଷ କରି ମାଟିକୁ ଗୁଣ୍ଡ କରିଦିଅନ୍ତୁ। ଶେଷ ଓଡ଼ ଚାଷ ସମୟରେ 1 ପିଛା 12 ଗାଡ଼ି ଗୋବର ଖତ ପ୍ରୟୋଗ କରି ମାଟିରେ ମିଶାଇ ଦିଅନ୍ତୁ। ଧାଡ଼ିକୁ ଧାଡ଼ି 3 ଫୁଟ ବ୍ୟବଧାନ ଆଉ ଗଛକୁ ଗଛ 2 ଫୁଟ ବ୍ୟବଧାନରେ ଚାରାଟିକୁ ଲଗାଇବାକୁ ହେବ। ଆଜିକାଲି ତ ବହୁତ ରକମର ବିହନ ମଧ୍ୟ ବଜାରରେ ମିଳୁଛି, କିନ୍ତୁ ରୋଗପୋକ ସହନ ଶକ୍ତି ଥିବା ବିହନ ବ୍ୟବହାର କଲେ ଅମଳ ମଧ୍ୟ ଅଧିକ ମିଳିପାରିବ। ତା ସହିତ ଚାଷୀ ଲାଭବାନ ମଧ୍ୟ ହୋଇପାରିବ। ସେହିପରି ବିହନଗୁଡ଼ିକ ମଧ୍ୟରୁ ବଜାରରେ ମିଳୁଥିବା ବିହନଗୁଡ଼ିକ ହେଉଛି ପୁଷା ବ୍ରାଣ୍ଡ, ପୁଷା ପର୍ପଲ, ପୁଷା କ୍ଲଷ୍ଟର, ପୁଷା ଅନମୋଲ, ପୁଷା କ୍ରାନ୍ତି, ମୁକ୍ତା କେସି, କାଶି କୋମଲ, କାଶି ପ୍ରକାଶ, ଆର୍କା କୁସୁମକର, ଆର୍କା ନବନୀତ ଭଳି ଉନ୍ନତ କିସମର ବିହନ। ଏଗୁଡ଼ିକ ଚାଷୀକୁ ଅଧିକ ଲାଭ ଦେବ। ପ୍ରାୟ 500 ଗ୍ରାମରୁ 600 ଗ୍ରାମ ମଞ୍ଜି 1 ପିଛା ପାଇଁ ଆବଶ୍ୟକ ପଡ଼ିଥାଏ। ଚାରା ଲଗାଇବାର 25 ଦିନ ପରେ କ୍ୟାଲସିୟମ ଏମୋନିୟମ ନାଇଟ୍ରେଟ୍ ଦେଇ ହୁଡ଼ା ଟେକି ଦିଅନ୍ତୁ। ଗଛ ଲଗାଇବାଠାରୁ ଗଛଗୁଡ଼ିକରେ ଚେର ଆସିବା ପର୍ଯ୍ୟନ୍ତ ଟେକା ପାଣି ଦେବାକୁ ହେବ। ହୁଡ଼ା ଟେକିବା ପରେ ଆବଶ୍ୟକ ଅନୁସାରେ ସିଆର୍ କରି ଜଳସେଚନର ବ୍ୟବସ୍ଥା କରନ୍ତୁ। ବାଇଗଣ ଗଛରେ କେତେଗୁଡ଼ିଏ ପୋକ ଲାଗନ୍ତି, ସେ ମଧ୍ୟରୁ କାଙ୍କଡ଼ିଆ ପୋକ ଯେତେବେଳେ ସେ ଲାଗେ ପ୍ରଥମ ଅବସ୍ଥାରେ ପତ୍ରଗୁଡ଼ିକୁ ଉପାଡ଼ି ଫିଙ୍ଗିଦେବାକୁ ପଡ଼ିବ। ଗଛରେ କାଣ୍ଡବିନ୍ଧା ପୋକ ମଧ୍ୟ ଲାଗିଥାଏ, ସେତେବେଳେ ଗଛର କଅଁଳ ଡାଳକୁ ବାନ୍ଧିବା ବେଳେ ଗଛ ସବୁ ଝାଉଁଳି ଯାଇଥାଏ। ଫଳ ଧରିବା ମାତ୍ରେ ଏହି ପୋକ ଫଳଗୁଡ଼ିକୁ ଆକ୍ରମଣ କରିଥାଏ। ତେଣୁ ଏସବୁ ରୋଗ ଦୂର କରିବାକୁ ହେଲେ 15 ଦିନ ଅନ୍ତରରେ 2 ଥର ସେଭିନ୍କୁ ସ୍ପ୍ରେ କରିବାକୁ ପଡ଼ିବ। ରୋଗ ଓ ପୋକମାନଙ୍କ ଦାୟରୁ ରକ୍ଷା କରିବା ଲାଗି ଉନ୍ନତ ତଥା ରୋଗ ସହ୍ୟ କରିପାରୁଥିବା ବିହନ ବ୍ୟବହାର କରିବାକୁ ହେବ। ହାଇବ୍ରିଡ୍ କିସମଗୁଡ଼ିକ ଅତ୍ୟଧିକ ଅମଳକ୍ଷମ, ତେଣୁ 1 ଏକରକୁ ପ୍ରାୟ 100 କ୍ୱିଣ୍ଟାଲରୁ ଅଧିକ ଅମଳ ମିଳିପାରିବ।
0: ଶୁଣିଲେ ଚାଷବାସ କଥା। ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ି। ଏଥିରେ ଶୁଣିବା କନ୍ଧ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ହେମଲତା ହନ୍ତାଳ ଏବଂ ସାଥୀ।
2: କୁଭି କନ୍ଧ ସମ୍ପ୍ରଦାୟର ଭାଇ ଭଉଣୀମାନେ ବସବାସ କରନ୍ତି। ସେମାନେ ମଧ୍ୟ କୋରାପୁଟ ଜିଲ୍ଲାର ଅନ୍ୟାନ୍ୟ ଆଦିବାସୀ ସମ୍ପ୍ରଦାୟ ପରି ବର୍ଷର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାର ନାଚ କରିଥାନ୍ତି ଏବଂ ଗୀତ ମଧ୍ୟ ଗାଇଥାନ୍ତି। ଆଜିର ରିଞ୍ଜୁଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ପ୍ରଥମେ ଶୁଣିବା କୁଭିକନ୍ଧ ସମ୍ପ୍ରଦାୟର ଡାଆ ଅର୍ଥାତ୍ ଯୁବତୀ ଏବଂ ଧାଙ୍ଗଡ଼ା ଅର୍ଥାତ୍ ଯୁବକମାନେ ଚିହ୍ନା ପରିଚୟ ହେବା ସମୟର ଗୀତ।

ଚୈତ ପର୍ବ ସମୟରେ କୁଭିକନ୍ଧ ଭାଇ ଭଉଣୀମାନେ ରାତିରେ ନିଜ ଗାଁର ପ୍ରତ୍ୟେକ ଘରୁ ଚାଉଳ ପଇସା ଇତ୍ୟାଦି ଗୀତ ଗାଇ ଗାଇ ମାଗନ୍ତି। ଏହାକୁ ସେମାନେ ଦୁର୍ଲା ମାଗିବା କହନ୍ତି। ଏଥିରୁ ଯାହା ପଇସା ମିଳେ ସେଥିରେ ସେମାନେ ଲନ୍ଦା କିଣି ଆଣି ପିଅନ୍ତି ଓ ମିଳିଥିବା ଚାଉଳ ତଥା ପନିପରିବାରେ ଗାଁର ସବୁ ଲୋକ ମିଶି ଭୋଜି କରନ୍ତି ଓ ମନ ଖୁସିରେ ଗୀତ ଗାଆନ୍ତି, ନାଚନ୍ତି। ଏଥର କୁଭିକନ୍ଧ ଭାଇ ଭଉଣୀମାନଙ୍କର ଦୁର୍ଲା ଗୀତ ଆସନ୍ତୁ ଶୁଣିବା।

ଆଦିବାସୀ ବେହେରା, ସହଯୋଗିତା ଲକ୍ଷ୍ମୀଧର ସାହୁ। ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ। ଦିନ 1:05 ଶୁଣିବେ ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ ଗୀତ। ଦିନ 1:20 ଶୁଣିବେ ବିଚିତ୍ରା କାର୍ଯ୍ୟକ୍ରମ, ଏଥିରେ ରହିଛି ଭଜନ, ଓଡ଼ିଶୀ, ଆଧୁନିକ, ଛାନ୍ଦ, ଚମ୍ପୁ, ପଲ୍ଲୀ ଏବଂ ଲୋକଗୀତ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଅପରାହ୍ନ 5:30 ପ୍ରଚାର କରିବୁ ଚୈତିଜହ୍ନ କାର୍ଯ୍ୟକ୍ରମ। ରାତି 7:30 ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ, ଏଥିରେ ରହିଛି ଆଲୋଚନା ମକା ଫସଲରୁ ଅଧିକ ଲାଭ ପାଇବା କିପରି। ରାତି 8:15 ଶୁଣିବେ ଏ ମାସର ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ, ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ଗୀତ ରଚନା ପୀତାମ୍ବର ମିଶ୍ର, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ରାଉତରାୟ। ରାତି 10:00 ଶୁଣିବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଗୀତିନାଟ୍ୟ ପୁରୁଷୋତ୍ତମ ଦେବ, ମୂଳ ଉପନ୍ୟାସ ଗୋଦାବରୀଶ ମିଶ୍ର, ବେତାର ରୂପାନ୍ତର ଏବଂ ପରିଚାଳନା ମନୋରଞ୍ଜନ ଦାସ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା, ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ 7:03 ହେବାକୁ ଯାଉଛି। ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ବିଜ୍ଞାପନ ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଛନ୍ତି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗହଣରେ ତିନି ରଥ ଗଢ଼ିବା ପରେ ଭଗବାନ ଏବଂ ଭକ୍ତଙ୍କ ଅପୂର୍ବ ମିଳନ ହୋଇଛି। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହୋଇଥିଲା। ତେବେ ଗତକାଲି ସନ୍ଧ୍ୟା ହୋଇଯିବାରୁ କୌଣସି ରଥ ଶରଧାବାଲିରେ ପହଞ୍ଚପାରି ନାହିଁ। ତାଳଧ୍ୱଜ ରଥ ମାର୍କେଟ୍ ଛକ ନିକଟରେ ଥିବାବେଳେ ଦର୍ପଦଳନ ମରିଚିକୋଟ୍ ଛକ ଏବଂ ନନ୍ଦିଘୋଷ ରଥ ସିଂହଦ୍ୱାରରୁ ଅଳ୍ପ କିଛି ବାଟ ଗଡ଼ି ଅଟକି ରହିଛି। ଗତକାଲି ରଥଟଣା ବନ୍ଦ ହେବା ପରେ ବିଧି ଅନୁସାରେ ଶ୍ରୀବିଗ୍ରହମାନଙ୍କ ମହାସ୍ନାନ ନୀତି ପରେ ସର୍ବାଙ୍ଗ, ବେଶ ଓ ମଧ୍ୟାହ୍ନ ଧୂପ ଆଦି ନୀତି ଅନୁଷ୍ଠିତ ହୋଇଥିଲା। ଆଜି ସକାଳ 9:30 ପୁଣି ଥରେ ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ରଥଟଣା ସମେତ ରଥଯାତ୍ରା ସହ ଜଡ଼ିତ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ରଥଯାତ୍ରା ସମୟରେ ପୃଥକ୍ ପୃଥକ୍ ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 7 ଜଣ ବ୍ୟକ୍ତି ଅସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି।

0: ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଟକରେ ଚାନ୍ଦିନୀଚୌକ, ଦୋଳମୁଣ୍ଡାଇ, ରାଣୀହାଟ ସମେତ ଜବ୍ରା, ତୁଳସୀପୁର, ପିଠାପୁର, ମହାନଦୀ ବିହାର ଆଦି ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ଶ୍ରୀ ବଳଦେବଜୀଉଙ୍କ ରଥଟଣା ବେଳେ ରଥ ଏକ ପାଖକୁ ମାଡ଼ିଯିବାରୁ ରଥଟଣା ସ୍ଥଗିତ ରହିଛି। ଆଜି ମଧ୍ୟାହ୍ନ 12 ସମୟରେ ରଥଟଣା ଯାଇ ଗୁଣ୍ଡିଚା ମନ୍ଦିର ନିକଟକୁ ନିଆଯିବ ବୋଲି ସ୍ଥିର କରାଯାଇଛି। ଦେବଗଡ଼ ସହରର ଶ୍ରୀଜଗନ୍ନାଥ ମନ୍ଦିରରେ ଗତକାଲି ତିନି ଠାକୁରଙ୍କ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଛି। ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ରଥଟଣା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃ ବିକଶିତ ହୋଇଥିବା 75 ରେଳ ଷ୍ଟେସନକୁ ଲୋକାର୍ପଣ କରିବେ। ଏଥିରେ ଓଡ଼ିଶାର 7 ରେଳ ଷ୍ଟେସନ ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳଗଡ଼ ଏବଂ ପାରଳାଖେମୁଣ୍ଡି ରହିଛି। ଏହି 7 ଷ୍ଟେସନ ପାଇଁ 109 କୋଟି ଟଙ୍କା ବ୍ୟୟ ହୋଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବେ। ସେହିଭଳି ପ୍ରଧାନମନ୍ତ୍ରୀ ଆଜି ହରିୟାଣାର ଜିନ୍ଦ ସୋନିପତ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଫ୍ୟୁଏଲ୍ ସେଲ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି 2026 ପୁନଃ ପ୍ରବେଶିକା ଫଳ ପ୍ରକାଶ ପାଇଛି। ପରୀକ୍ଷାରେ ମୋଟ 11,21,000 ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ 58%ରୁ ଅଧିକ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାରେ ପଞ୍ଜାବର ଆର୍ୟାନ ଗୁପ୍ତା ଏବଂ ହରିୟାଣାର ପନ୍ସୁଲ ବନ୍ସଲ ସର୍ବଭାରତୀୟ ସ୍ତରରେ ଯୁଗ୍ମ ଟପର ହୋଇଥିବାବେଳେ ଓଡ଼ିଶାରେ ଅମନ କୁମାର ନାୟକ ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ଚଳିତ ଶିକ୍ଷାବର୍ଷ ପାଇଁ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ 382,835 ଜଣ ନାମ ଲେଖାଇଛନ୍ତି। ଆସନ୍ତା 23 ତାରିଖରେ ନାମଲେଖା ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ମାଧ୍ୟମରେ ଜିଲ୍ଲାସ୍ତରୀୟ ବିଶ୍ୱ ଜନସ୍ୱାସ୍ଥ୍ୟ ଦିବସ ସ୍ଥାନୀୟ ପୁରୁଣା ମେଡିକାଲସ୍ଥିତ ତାଲିମ ଗୃହରେ ଅନୁଷ୍ଠିତ ହୋଇଯାଇଛି। 2025-26 ଆର୍ଥିକ ବର୍ଷରେ ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ 7 ଚିକିତ୍ସାଳୟକୁ ମାନପତ୍ର ପ୍ରଦାନ କରାଯାଇଥିଲା। କନିକା ପ୍ରଜା ଆନ୍ଦୋଳନର ମୁଖ୍ୟ ପୁରୋଧା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ବିଧାୟକ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଭଦ୍ରକରେ ପାଳିତ ହୋଇଯାଇଛି। ସଂସ୍କୃତି ଭବନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ବିପ୍ଳବୀ ଚକ୍ରଧରଙ୍କ ସ୍କୃତିଚାରଣ କରିଥିଲେ। ସମସ୍ତଙ୍କ ପାଖରେ ନ୍ୟାୟର ସୁଫଳ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ନ୍ୟାୟ ଦିବସ ପାଳନ କରାଯାଉଛି। ସମସ୍ତଙ୍କ ପାଇଁ ନ୍ୟାୟ, ବିଶ୍ୱଶାନ୍ତି ପ୍ରତିଷ୍ଠା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ନ୍ୟାୟ ଦିବସର ବିଷୟବସ୍ତୁ ରହିଛି ସାରା ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ ଓ ମାନବାଧିକାରର ପ୍ରସାର। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 26 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆଲୋଚନା କୋଲନରେ ପ୍ରଦାହ। ଆଲୋଚନା କରିଛନ୍ତି ଡାକ୍ତର ଶ୍ରୀକାନ୍ତ ପଣ୍ଡା।
2: କୋଲନ କହିଲେ ବୃହଯାନ୍ତ୍ର ଓଡ଼ିଆ, ଆଉ ITIS ITIS ଇଂଲିଶରେ ତା ମାନେ ହେଲା ପ୍ରଦାହ, ଅର୍ଥ କୋଲନଟା ରାଗିଛି, ବୃହଯନ୍ତ୍ରଟା ରାଗିଯାଏ। କେତେବେଳେ ଆଜ୍ଞା ରାଗେ? ମୁଁ ଯଦି ଆପଣଙ୍କୁ ଜୋର କରି ଚାପୁଡ଼ାଏ ବସେଇଦେଲି, ଆପଣ ଗାଲ ରାଗରେ ଫୁଲିକି ଲାଲ ପଡ଼ିଯାଉଛି। ଏକ୍ଜାକ୍ଟଲି ସେମିତି ଯଦି କୌଣସି ରକମ କାରଣରୁ ବୃହଯନ୍ତ୍ରରେ ପ୍ରଦାହ ହୁଏ, ସେ ରାଗିକି ଥାଏ। ତେଣୁ ଇଂଲିଶରେ ତାକୁ କୋଲାଇଟିସ୍ କହୁଛନ୍ତି, ଆମେ ତାକୁ ବୃହଯନ୍ତ୍ରର ପ୍ରଦାହ ବୋଲି କହିବା। କୋଲନଟା ତାକୁ ଓଡ଼ିଆରେ ଆମେ ବୃହଯନ୍ତ୍ର ଯୋଉ କହିଲୁ, ତାର କାମ ହେଲା ଝାଡ଼ା ଜମା ହେଇକି ରହେ। ସେଠି ବହୁତ ରକମ ଜୀବାଣୁ ଅଛନ୍ତି, ଉପକାରୀ ମଧ୍ୟ। ଆଉ 2.5 ଲିଟର ପାଣି ପିଉ, ଆଉ ତା ସାଙ୍ଗରେ ଭିତରେ 3-4 ଲିଟର ତିଆରି ହେଉଛି ପାଣି। ଏ 7-8 ଲିଟର ପାଣିରୁ ବା ଜଳୀୟ ପଦାର୍ଥରୁ 8 ଲିଟର ଯାକ ଆସ୍ତେ ଆସ୍ତେ ଦେହ ଭିତରୁ ପଳେଇଯାଏ। ମାତ୍ର 100-200 ଆମର ଝାଡ଼ାରେ ଯାଏ, ପରିସ୍ରା ଯାଏ। କିନ୍ତୁ ପ୍ରଥମ କାମ ହେଲା କୋଲନର ଜଳୀୟ ଅଂଶକୁ ପୁଣି ତା ଦେହ ଭିତରକୁ ନେଇଯିବା। ଆଉ ସେଠି ଯେହେତୁ କୋଟି କୋଟି ଜୀବାଣୁ ଅଛନ୍ତି, ତାଙ୍କ ଭିତରେ ଲଢ଼େଇ ଲାଗିଗଲେ କୋଲନରେ ପ୍ରଦାହ ହୁଏ। କୋଲାଇଟିସର ପ୍ରଥମ ଲକ୍ଷଣ ହେଲା କ୍ରାମ୍ପି ପେନ୍, ମାନେ ପେଟ କଟା, ତଳ ପେଟ ଏମିତି କାଟିବ ଯେ ସତେ ଯେମିତି କିଏ ଜଣେ ସେଠି ଛୁରୀ ମାରୁଛି ଏମିତି ପେଟ କାଟିବ। ତାପରେ ଯିବେ ଝାଡ଼ା ଯିବା ବେଳକୁ ଟିକେ ଲାଳ ପଡ଼ିବ, କେତେବେଳେ ଟିକେ ରକ୍ତ ପଡ଼ିବ, ଆଉ ଟିକେ ବାୟୁ ଯିବ, ଆପଣଙ୍କୁ ଆରାମ ଟିକେ ଲାଗିବ। ପୁଣି କିଛି ସମୟ ପରେ ଆସି ବସିଥିବେ, ପୁଣି ଝାଡ଼ା ଲାଗିବ। ଆଉ ଏଇଟା ପ୍ରତ୍ୟକ୍ଷରେ ଆପଣ କୋଉଠି ଫିଷ୍ଟ ଖାଇଦେଲେ, ସକାଳେ ସାଙ୍ଗେ ସାଙ୍ଗେ ଉଠିଲା ବେଳକୁ ମୁଁ କେମିତି ଯିବି ଲାଟ୍ରିନ୍? ଯିବି ଯେ ଝାଡ଼ା କିନ୍ତୁ ପରିଷ୍କାର ହେବନି, ଟିକେ ଲାଳ ରକ୍ତ ଟିକେ ପଡ଼ିବ, ପେଟ ଫମ୍ପେ ହେବ।

0: ପେଟଟା ଲାଗିବ ଯେ ନାଗରା ଭଳିଆ, ଆହୁରି କିଛି କ୍ଲିୟର ହେଲାନି କି? ଆଉ ବେଳେବେଳେ ସେଥିପାଇଁ ଜ୍ୱର ବି ହୁଏ, ବେଳେବେଳେ କାହାର ବାନ୍ତି ବି ଟିକେ ଲାଗେ, ଭୋକ କମିଯାଏ। ଚିକିତ୍ସା କାରଣ ନେଇକି ଚିକିତ୍ସା କୋଉ କାରଣରୁ ପ୍ରଦାହ ହେଲା? ମୁଁ କହିଲି ଯେଉଁ ଏତେ କୋଟି କୋଟି ଜୀବାଣୁ ଅଛନ୍ତି, ଇନଫେକ୍ସନ ଯଦି ରହିଲା ତାକୁ ଆମେ ଇଂଲିଶରେ କହୁଛୁ ଇଏଚ୍ ଇନଫେକ୍ସନ। ଇଏଚ୍ ଇନଫେକ୍ସନଟା ବେଶୀ କଞ୍ଚା ପରିବାପତ୍ର, ହାତ ଅପରିଷ୍କାର, ଖାଇବା ଜାଗା ଅପରିଷ୍କାର, ପାଣି ଜନିତ ଏଇ ରୋଗଟା। ପାଣିରେ ଯଦି ଇଏଚ୍ ଥାନ୍ତି ସେ ନିଶ୍ଚୟ ଜଣଙ୍କ ଦେହରୁ ଆଉ ଜଣକୁ ଯିବେ। ତେଣୁ ଏ ଯେଉଁ ମେସ୍ରେ ପିଲାମାନେ ଖାଉଛନ୍ତି, ସେ ପରିବା କେମିତି ଧୁଆ ହେଉଛି, କିଏ କେମିତି ହାଇଜିନ୍ ମେଣ୍ଟେନ୍ କରୁଛି, ସେଟା ଆଖିରେ କେହି ଦେଖୁନୁ। ତେଣୁ ମ୍ୟାକ୍ସିମମ୍ ୟଙ୍ଗ ପିଲାଗୁଡ଼ାକ, ହଷ୍ଟେଲ ପିଲା, ଇଏ ବେଶୀ ସେ ରୋଗ ହୁଏ। ଆଉ ବେଶୀ କେଉଁଠି ଫିଷ୍ଟ ଗୋଟେ ହେଲା, ଯଦି ଗୋଟେ କଣ୍ଟାମିନେସନ କେଉଁ ବ୍ୟାକ୍ଟେରିଆ ଆସି ହେଇଯାଇଛି, ତାହେଲେ ସମସ୍ତେ ଭୋଗନ୍ତି। ତେଣୁ ପ୍ରଥମ ହେଲା ଇନଫେକ୍ସନ। ଦ୍ୱିତୀୟରେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଯେଉଁ ସବୁ ଶିରା ପ୍ରଶିରା ଆମକୁ ରକ୍ତ ସଞ୍ଚାଳନ କରୁଛି ବୃହଦନ୍ତ୍ରକୁ, ତାଙ୍କର ବି ପାୱାର କମିଯାଏ। ତେଣୁ ଟିକେ କିଛି ଅସୁବିଧା ହେଲେ ସେଥିବି ଇନଫେକ୍ସନ ବେଶୀ ବଢ଼ିଯାଏ। ଆଉ ଗୋଟେ ଗୋଟେ କହନ୍ତି ଯଦି କୌଣସି ରକମ ପାଇପ୍ଟା ଭିତରେ ମୁଡ଼ି ହେଇଗଲା, ରକ୍ତ ସଞ୍ଚାଳନ କମିଗଲା, ସେଠି ବି କୋଲାଇଟିସ୍ ହୁଏ। ଆଉ ଗୋଟେ ମେନ୍ ଜିନିଷ ଏବେ ଦେଖାଯାଉଛି, ଆମର ସବୁ ଜଙ୍କ୍ ଫୁଡ୍, ଆଉ ଏସବୁ ଖାଉଛୁ ରାସ୍ତା ପାଖରୁ ଯୋଉ ଗୁପ୍ଚୁପ୍, ଦହିବରା, ସେଇ ପାଣି ଜନିତ ଇନଫେକ୍ସନ ଯଦି ସେଇଠି ପଶିଲା, ତା ପରଦିନ ସକାଳେ ଦେଖିବେ ତାର ପ୍ରଭାବଟା ସେ ଦେଖେଇଦେବ। ଉପଯୁକ୍ତ ପରୀକ୍ଷା ନିରୀକ୍ଷା ପରେ ସେଟା ସ୍ଥିର ହୁଏ ଏ କୋଉଥିପାଇଁ ହେଇଛି। ପାଣି ଇନଫେକ୍ସନ ଯଦି ହେଲା ବାରମ୍ବାର ବି କୋଲାଇଟିସ୍ ହେବ। ଆଉ କେତେଗୁଡ଼ା ବଡ଼ ବଡ଼ ରୋଗ, ତାକୁ ଇଂଲିଶରେ ଅଲସରେଟିଭ୍ କୋଲାଇଟିସ୍, ଇସ୍ଚିମିକ୍ କୋଲାଇଟିସ୍ ବା ଇରିଟେବୁଲ୍ ବାଉଲ୍ ସିଣ୍ଡ୍ରୋମ୍, ଏସବୁରେ ସାରା ଜୀବନ ଲୋକ ଭୋଗି ହୁଏ। ଏମିତି ବି ଅଛି ସେ କେତେଟା ରୋଗରେ କ୍ୟାନ୍ସର ଆଡ଼କୁ ବି ଯାଏ। କୋଲନ୍ କ୍ୟାନ୍ସର ସଠିକ୍ କାରଣ ଏପର୍ଯ୍ୟନ୍ତ ସଠିକ୍ ଭାବେ ଜଣାନାହିଁ, କିନ୍ତୁ କେତେ ଜିନିଷ ସେମାନେ କହୁଛନ୍ତି। ପ୍ରଥମ ହେଲା କନ୍ଷ୍ଟିପେସନ, ଦ୍ୱିତୀୟ ହେଲା କମ୍ ଫାଇବର ଥିବା ଖାଦ୍ୟ, ପନିର ଖାଇଦେଲୁ, ମାଂସ ଖାଇଦେଲୁ, ବିରିୟାନୀ ଖାଇଦେଲୁ, ପେଟ ପୁରିଗଲା, ମନ ଖୁସି ହେଇଗଲା, କିନ୍ତୁ ମଳ ତିଆରି ହେବା ପାଇଁ ତା ଭିତରେ ଜିନିଷ ନାହିଁ। ଆଗରୁ ଆମର ଗାଁ ଗହଳରେ ମେଞ୍ଚେ ତରକାରୀ ଖାଉଥିଲେ, ଶାଗ ଖାଉଥିଲେ, ଏବେ ସେ ଜିନିଷ ବାଡ଼ିଘର ତ ନାହିଁ। ତେଣୁ ଯିଏ ଯୋଉଠି ପାରିଲା ସେ ହୋଟେଲ ଜିନିଷ ଖାଉଛନ୍ତି, କନ୍ଷ୍ଟିପେସନ ହେଉଛି, ଆଉ ଏଇଥିପାଇଁ ଝାଡ଼ା ଗୁଡ଼ାକ କ୍ଲିୟର ହଉନି, ରହି ରହି ରହି ରହି ତାପରେ କ୍ୟାନ୍ସର ଆଡ଼କୁ ଯାଉଛି। ମୁଁ ଆପଣଙ୍କୁ ଏଇ ବାର୍ତ୍ତା ଦେବାକୁ ଚାହୁଁଛି, ଆପଣ ପ୍ରକୃତିକୁ ଭଲ ପାଆନ୍ତୁ, ପ୍ରକୃତିକୁ ବ୍ୟବହାର କରନ୍ତୁ। ପ୍ରକୃତି କୋଳରେ ଆମେ ବଢ଼ିଛୁ, ତେଣୁ ଯୋଉ ପନିପରିବା ପ୍ରକୃତିରେ ହେଉଛି, ବାଡ଼ି ଘରରେ ହେଉଛି, ତାକୁ ଆଗ ଆପଣାନ୍ତୁ। ଶାଗଟେ ଆଣିଲେ ଭଲ ଭାବେ ଧୋଇ ଖାଆନ୍ତୁ, ପରିବାଟେ ଆଣିଲେ ଗରମ ପାଣିରେ ଟିକେ ଗୁଣ୍ଡ ହଳଦୀ ପକେଇ ଯଦି ଫୁଲକୋବି ଗୋଟେ ତାକୁ ସଫା କରିଦେଲେ, ସେଥିରେ ସବୁ ଜୀବାଣୁ ମରିଗଲେ। ତେଣୁ ଆମେ ବଜାରକୁ ନଯାଇ ଘରେ ତିଆରି କରି ଘରୋଇ ଖାଦ୍ୟ ଉପରେ ନଜର ଦେବା। ମାଛ ମାଂସ ମୁଁ ଛାଡ଼ିବାକୁ କହୁନି, କିନ୍ତୁ ତା ସାଙ୍ଗରେ ଯେତେ ତନ୍ତୁ ଜାତୀୟ ଖାଦ୍ୟ ଯେତେ ବଢ଼ିବ ସେତେ ସଫା ହେଇଯିବ। ବୃହଦନ୍ତ୍ର ଆମର ଦରକାର, କିନ୍ତୁ ବୃହଦନ୍ତ୍ର ତାର ଯତ୍ନ ନ ନେଲେ ସେ ବି କ୍ୟାନ୍ସର ଦେଖେଇଦେବ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା, କୋଲନ୍ରେ ପ୍ରଦାହ। ଆଲୋଚନା କରିଥିଲେ ଡାକ୍ତର ଶ୍ରୀକାନ୍ତ ପଣ୍ଡା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ହରିୟାଣାର ଜିନ୍ଦ ରେଳ ଷ୍ଟେସନଠାରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ରେଳ ଚଳାଚଳର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପଞ୍ଜାବର ଜଳନ୍ଧରରୁ ଓଡ଼ିଶା ସମେତ ଦେଶର 74 ପୁନଃ ବିକଶିତ ଅମୃତ ରେଳ ଷ୍ଟେସନର କରିବେ ଉଦ୍ଘାଟନ। ପ୍ରକାଶ ପାଇଲା ଏନ୍ଡିଏ ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଫଳ। 11 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ। ଇରାନ ଉପରେ ଆମେରିକାର ଆକ୍ରମଣ ଜୋରଦାର। ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣା, ଚଣ୍ଡିଗଡ଼ ଏବଂ ପଞ୍ଜାବ ଗସ୍ତରେ ଯିବେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନଠାରେ ଜିନ୍ଦ ଏବଂ ସୋନିପତ ମଧ୍ୟରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ରେଳ ଚଳାଚଳର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ। ଜିନ୍ଦର ଏକଲବ୍ୟ ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ପ୍ରାୟ 14,700 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶ୍ରୀ ମୋଦି ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନଠାରେ ଶୁଭାରମ୍ଭ ହେବାକୁ ଥିବା ଏହି ଟ୍ରେନ୍

ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଚାଳିତ ହେବ। ହାଇଡ୍ରୋଜେନ୍କୁ ବିଦ୍ୟୁତ୍ରେ ରୂପାନ୍ତରିତ କରି ଟ୍ରେନ୍କୁ ଗତିଶୀଳ କରିବ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ରେନ୍ ଉନ୍ନତ ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶରେ ବୃଦ୍ଧି ପାଉଥିବା କ୍ଷମତାକୁ ଦର୍ଶାଉଛି। ଭାରତର ଏହି ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ହାଇଡ୍ରୋଜେନ୍ ଟ୍ରେନ୍ରେ 10ଟି କୋଚ୍ ରହିଛି, ଯେଉଁଥିରେ 2600 ଯାତ୍ରୀ ଯାତ୍ରା କରିପାରିବେ। ଏଥିରେ 3200 ହର୍ସ ପାୱାର ବିଶିଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି। ଜର୍ମାନୀ ଏବଂ ଚୀନ୍ରେ ଚାଲୁଥିବା ହାଇଡ୍ରୋଜେନ୍ ଟ୍ରେନ୍ରେ ମାତ୍ର 2-3 କୋଚ୍ ବ୍ୟବହାର କରାଯାଉଛି। ଏହି ଟ୍ରେନ୍ରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସାମିଲ କରାଯାଇଛି। ହାଇଡ୍ରୋଜେନ୍ ନିର୍ଗମନ, ଉତ୍ତାପ, ଧୂଆଁ ଏବଂ ଅଗ୍ନିଶିକା ବାହାରିବା ସମ୍ପର୍କରେ ସନ୍ଧାନ କରିବାର କ୍ଷମତା ରହିଛି। ଏହି ଟ୍ରେନ୍ ଆରମ୍ଭ ହେବା ଦ୍ୱାରା ଭାରତ ଜର୍ମାନୀ, ଜାପାନ, ଚୀନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଭଳି ସ୍ୱଚ୍ଛ ରେଳ ପରିବହନ ପାଇଁ ହାଇଡ୍ରୋଜେନ୍ର ବ୍ୟବହାର କରୁଥିବା ଦେଶମାନଙ୍କ ମଧ୍ୟରେ ସାମିଲ ହେବ। ଅପରାହ୍ନରେ ଶ୍ରୀ ମୋଦି ଜିନ୍ଦରୁ ଚଣ୍ଡିଗଡ଼ ଯାତ୍ରା କରିବେ ଏବଂ ସେଠାରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସଡ଼କ ଭିତ୍ତିଭୂମି ପ୍ରକଳ୍ପ ସହ ଜଡ଼ିତ 4,700 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପରେ ଶ୍ରୀ ମୋଦି ପଞ୍ଜାବର ଜଳନ୍ଧର ଗସ୍ତ କରି 5,470 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାର 7 ସମେତ ଦେଶର 74 ପୁନଃ ବିକଶିତ ଅମୃତ ରେଳଷ୍ଟେସନର ଉଦ୍ଘାଟନ କରିବେ। ପଞ୍ଜାବର ଜଳନ୍ଧର ଗସ୍ତ କରି ସେଠାରୁ ପ୍ରଧାନମନ୍ତ୍ରୀ ଏହି ରେଳଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି 74 ଅମୃତ ଷ୍ଟେସନ 20 ରାଜ୍ୟରେ ରହିଛି। ଏହା ହେଉଛି ବିଶ୍ୱର ସର୍ବବୃହତ୍ ଷ୍ଟେସନ ପୁନଃ ବିକାଶ କାର୍ଯ୍ୟକ୍ରମ। ବିରାସତ ଭି ବିକାଶ ଭି ସ୍ଲୋଗାନ ଦେଇ ଏହି ଷ୍ଟେସନଗୁଡ଼ିକର ଶୁଭାରମ୍ଭ କରାଯିବା ସହ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଓ ସ୍ଥାପତ୍ୟକୁ ପ୍ରତିଫଳିତ କରିବ। ଓଡ଼ିଶାର 7 ପ୍ରମୁଖ ଷ୍ଟେସନଗୁଡ଼ିକ ହେଉଛି ବଲାଙ୍ଗୀର, ବରପାଲି, ପାରଳାଖେମୁଣ୍ଡି, ତାଳଚେର, କେସିଙ୍ଗା, ବାରିପଦା ଏବଂ ବିମଳଗଡ଼। ଏହି ଷ୍ଟେସନଗୁଡ଼ିକୁ ବିଶ୍ୱସ୍ତରୀୟ, ସମାବେଶୀ ଏବଂ ଭବିଷ୍ୟତର ଆବଶ୍ୟକତା ଦୃଷ୍ଟିରେ ରଖି ବିକଶିତ କରାଯାଇଛି। ପୁନଃବିକଶିତ ଅମୃତ ରେଳ ଷ୍ଟେସନଗୁଡ଼ିକରେ ଅତ୍ୟାଧୁନିକ ପ୍ଲାଟଫର୍ମ, ଷ୍ଟେସନ କୋଠା, ପାରମ୍ପରିକ ପ୍ରତୀକ୍ଷାଳୟ ଏବଂ ଉନ୍ନୀତ ଯାତ୍ରୀସେବା ବ୍ୟବସ୍ଥା କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ଆରମ୍ଭ ହେଉଥିବାବେଳେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ପକ୍ଷରୁ ରଣନୀତି ସ୍ଥିର କରିବା ଲାଗି ଆଜି ବୈଠକ ବସିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୈଠକରେ ଅଧ୍ୟକ୍ଷତା କରିବେ। ରାଷ୍ଟ୍ରୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ଆୟୋଜିତ ନିଟ୍ ୟୁଜି 2026 ପୁନଃ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି। ମେଡିକାଲ, ଦନ୍ତ ଚିକିତ୍ସା, ଆୟୁଷ ଏବଂ ଅନ୍ୟ ସମ୍ବନ୍ଧିତ ପାଠ୍ୟକ୍ରମ ପାଇଁ 11 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏନ୍ଟିଏର ୱେବ୍ସାଇଟ୍ nit.nta.nic.in ପରୀକ୍ଷା ଫଳ ଓ ସ୍କୋର କାର୍ଡ ଉପଲବ୍ଧ ହେଉଛି। ପୂର୍ବ ନିର୍ଦ୍ଧାରିତ ଶିକ୍ଷାବର୍ଷ ସମୟ ନିର୍ଘଣ୍ଟ ଅନୁଯାୟୀ ଛାତ୍ରଛାତ୍ରୀମାନେ ଯେଭଳି ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇପାରିବେ ଏହାକୁ ଦୃଷ୍ଟିରେ ରଖି ସଠିକ୍ ସମୟରେ ପରୀକ୍ଷା ଫଳ ପ୍ରକାଶ କରାଯାଇଥିବା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ପ୍ରଥମ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯିବା ପରେ ଦେଶର 551 ଓ ବିଦେଶର 14 ସହରର 5,440 ପରୀକ୍ଷା କେନ୍ଦ୍ରରେ 20 ପରୀକ୍ଷାର୍ଥୀ ପୁନଃ ପ୍ରବେଶିକା ପରୀକ୍ଷା ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଇରାନ ଉପରେ ଆକ୍ରମଣ ଜୋରଦାର କରିଛି। ଇରାନର ପ୍ରମୁଖ ସ୍ଥଳୀଗୁଡ଼ିକ ଉପରେ ଆମେରିକା ଆକ୍ରମଣ କରିବା ସହ ଏକ ନୌବାଣିଜ୍ୟ ଜାହାଜ ଉପରକୁ ଗୁଳିଚାଳନା କରିଥିବା ଜଣାପଡ଼ିଛି। ଇରାନ ସେନା ପକ୍ଷରୁ ଆମେରିକାର ନୌସେନା ବ୍ଲକେଡ୍କୁ ନଷ୍ଟ କରିବାକୁ ଉଦ୍ୟମ ହେବା ପରେ ଆମେରିକା ପକ୍ଷରୁ ଆକ୍ରମଣ କରାଯାଉଥିବା କୁହାଯାଇଛି। ତେବେ ଇରାନ ମଧ୍ୟ ଏହାର ଜବାବ ଦେଇଛି। କ୍ଷେପଣାସ୍ତ୍ର ଓ ଡ୍ରୋନ୍ ସହାୟତାରେ ଇରାନ ପକ୍ଷରୁ ପ୍ରତି ଆକ୍ରମଣ ଜାରି ରହିଛି। ଗତ ମାସରେ ଉଭୟ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଏକ ପ୍ରକାର ଅକାମୀ ହୋଇଥିବା କୁହାଯାଇଛି। ଉଭୟ ଆମେରିକା ଏବଂ ଇରାନ ହର୍ମୁଜ୍ ପ୍ରଣାଳୀ ଉପରେ ସେମାନଙ୍କର ଅକ୍ତିଆର ସାବ୍ୟସ୍ତ କରିବା ଲାଗି ଆକ୍ରମଣ ଓ ପ୍ରତି ଆକ୍ରମଣକୁ କେନ୍ଦ୍ରୀଭୂତ କରିଛନ୍ତି। ଆମେରିକାର ଆକ୍ରମଣରେ ଇରାନର 35 ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ 300 ଅଧିକ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃୟାରୀ 28 ଆମେରିକା ଓ ଇସ୍ରାଏଲ୍ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବା ପରଠାରୁ ମଧ୍ୟପ୍ରାଚ୍ୟରେ ସଂଘର୍ଷ ଲାଗି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କତାରର ଅମୀର ଶେଖ୍ ତମିମ୍ ବିନ୍ ହମଦ୍ ଅଲି ଥାନିଙ୍କ ସହ ବାର୍ତ୍ତାଳାପ କରି ତାଙ୍କ ପିତା ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି।

0: କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, କତାରର ଅମୀର ସମୟରେ ଉଭୟ ଦେଶ ମଧ୍ୟରେ ଥିବା ରଣନୈତିକ ଭାଗିଦାରିତା ଆଗାମୀ ଦିନରେ ଆହୁରି ସୁଦୃଢ଼ ହେବ। ଭାରତ ଏବଂ କତାରରେ ରହୁଥିବା ଭାରତୀୟଙ୍କ ପ୍ରତି ତାଙ୍କର ଭଲପାଇବାକୁ ସ୍ମରଣ କରି ଶ୍ରୀ ମୋଦି କହିଛନ୍ତି, ଭାରତ କତାର ଦ୍ୱିପାକ୍ଷିକ ସମ୍ପର୍କକୁ କତାରର ଅମୀର ସର୍ବୋଚ୍ଚ ପ୍ରାଥମିକତା ଦେଉଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ। ଶ୍ରୀ ଶାହା ସେଠାରେ ସୀମା ସୁରକ୍ଷା, ପ୍ରଶାସନିକ, ଆଇନ ଶୃଙ୍ଖଳା ଓ ବିକାଶ ସହ ଜଡ଼ିତ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ଶ୍ରୀ ଶାହା ସିଲିଗୁଡ଼ିସ୍ଥିତ ଜୁମାଗଛ ସୀମା ଆଉଟ୍ପୋଷ୍ଟ ପରିଦର୍ଶନ କରି ଅଷ୍ଟାଦଶ ବାଟାଲିୟନ୍ ସୀମା ଆଉଟ୍ପୋଷ୍ଟରେ ସୀମା ସୁରକ୍ଷା ବଳ ବିଏସ୍ଏଫ୍ ଯବାନଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ଶ୍ରୀ ଶାହା ବିଏସ୍ଏଫ୍ ସହ ଜଡ଼ିତ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ସ୍ୱରାଷ୍ଟ୍ରମନ୍ତ୍ରୀ ପଶ୍ଚିମବଙ୍ଗରେ ସୀମା ସମ୍ପର୍କିତ ସମସ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରେ ତିନୋଟି ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ଶ୍ରୀ ଶାହା ସମୀକ୍ଷା କରିବେ। କେରଳମ୍ରେ ଆଜିଠାରୁ ରାମାୟଣ ମାସ ଆରମ୍ଭ ହେଉଛି। ଏଥିରେ ମାଲାୟାଲମ୍ ଯୁଗର କାର୍କିଡାକମ୍ ମାସକୁ ରାମାୟଣ ମାସ ଭାବରେ ପାଳନ କରାଯାଇଥାଏ। ଏହି ସମୟରେ ଶ୍ରଦ୍ଧାଳୁମାନେ ଆଧ୍ୟାତ୍ମିକ ଶକ୍ତି ଏବଂ ମାନସିକ ଶାନ୍ତି ନିମନ୍ତେ ମହାକାବ୍ୟ ରାମାୟଣର ପ୍ରତ୍ୟେକଟି ବିଷୟବସ୍ତୁକୁ ଅତ୍ୟନ୍ତ ଆଗ୍ରହର ସହ ଅନୁଭବ କରିଥାନ୍ତି। ରାମାୟଣ ମାସର ପ୍ରଥମ ଦିନରୁ ସେଠାକାର ଘରେ ଘରେ ଏବଂ ମନ୍ଦିରରେ ଦୈନନ୍ଦିନ ରାମାୟଣ ପଠନ କରାଯାଏ। ମନ୍ଦିରଗୁଡ଼ିକରେ ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥାଏ। ତିନି ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଆୟୋଜକ ଇଂଲଣ୍ଡ 4 ୱିକେଟ୍ରେ ଭାରତକୁ ପରାସ୍ତ କରିଛି। ଏହି ବିଜୟ ସହିତ ଉଭୟ ଦଳ ସମାନ ସ୍ଥିତିରେ ରହିଛନ୍ତି। ଗତକାଲି କାର୍ଡିଫ୍ର ସୋଫିଆ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ 44 ଓଭରରେ ସମସ୍ତ ୱିକେଟ୍ ହରାଇ 233 ରନ୍ ସ୍କୋର କରିଥିଲା। ଶ୍ରେୟସ୍ ଆୟର 66 ଓ ବିରାଟ କୋହଲି 65 ରନ୍ କରିଥିଲେ। ଜବାବରେ ଇଂଲଣ୍ଡ 45ତମ ଓଭର ସୁଦ୍ଧା 4 ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ସିରିଜ୍ର ଅନ୍ତିମ ମ୍ୟାଚ୍ ଆସନ୍ତା ରବିବାର ଦିନ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ହେବ। ଦେଶରେ ହକି ଖେଳକୁ ଆହୁରି ଲୋକପ୍ରିୟ କରିବା ଲାଗି ଆସନ୍ତାକାଲିଠାରୁ ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହେବ। ପ୍ରତିଯୋଗୀମାନଙ୍କୁ ଆନ୍ତର୍ଜାତିକ ସ୍ତରର ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଏହି ଖେଳରେ ଜଡ଼ିତ କୌଶଳ ସମ୍ବନ୍ଧରେ ଅବଗତ କରାଇବା ଲାଗି କର୍ମଶାଳା ଓ ପ୍ରଶିକ୍ଷଣ ଆୟୋଜନ ହେବ। ହକି ଇଣ୍ଡିଆ ଅଧ୍ୟକ୍ଷ ଡକ୍ଟର ଦିଲୀପ ତିର୍କୀ କହିଛନ୍ତି, ଏହି କାର୍ଯ୍ୟକ୍ରମ ଫଳରେ ଦେଶରେ ହକି ମୂଳଦୁଆ ଆହୁରି ସୁଦୃଢ଼ ହେବ। ଫୁଟବଲରେ ଭାରତର 17 ବର୍ଷରୁ କମ୍ ମହିଳା ଦଳକୁ ଏଏଫ୍ସି 17 ବର୍ଷରୁ କମ୍ ମହିଳା ଏସୀୟ କପ୍ 2027 କ୍ୱାଲିଫାୟର୍ର ଗ୍ରୁପ୍ ଇରେ ମାଲେସିଆ, ସିରିଆ ଏବଂ ଇରାକ ସହ ରଖାଯାଇଛି। ଭାରତ ଦ୍ୱିତୀୟ ଥର ଲାଗି ଏହି ପ୍ରତିଯୋଗିତାରେ କ୍ୱାଲିଫାୟର୍ ଜିତିବା ଲାଗି ଉଦ୍ୟମ କରିବ। ଚଳିତ ବର୍ଷ ଅକ୍ଟୋବର 5ରୁ 11 ତାରିଖ ପର୍ଯ୍ୟନ୍ତ ମାଲେସିଆରେ ଗ୍ରୁପ୍ ଇର ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ୍ରେ ଭାରତ ଇରାକ ବିପକ୍ଷରେ ଖେଳିବାକୁ ଥିବାବେଳେ ଅନ୍ୟ ଦୁଇଟି ମ୍ୟାଚ୍ରେ ସିରିଆ ଏବଂ ଆୟୋଜକ ମାଲେସିଆ ବିପକ୍ଷରେ ଅବତୀର୍ଣ୍ଣ ହେବ। ହରିୟାଣାର ଜିନ୍ଦ ରେଳ ଷ୍ଟେସନ୍ଠାରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ରେଳ ଚଳାଚଳର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପଞ୍ଜାବର ଜଳନ୍ଧରରୁ ଓଡ଼ିଶା ସମେତ ଦେଶର 74ଟି ପୁନଃ ବିକଶିତ ଅମୃତ ରେଳ ଷ୍ଟେସନ୍ର କରିବେ ଉଦ୍ଘାଟନ। ପ୍ରକାଶ ପାଇଲା NTA ପରିଚାଳିତ ନେଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଫଳ, 11 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ। ଇରାନ ଉପରେ ଆମେରିକାର ଆକ୍ରମଣ ଜୋରଦାର ଏବଂ ତିନି ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ।
1: ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ସଂଯୋଗ କାର୍ଯ୍ୟକ୍ରମ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା ଏବଂ ଭାଗ୍ୟଲତା ପାଣିଗ୍ରାହୀ।

0: ପେଟରେ ଭୋକ ଆଉ ବଞ୍ଚିବାର ପ୍ରୟାସରେ ଯେତେବେଳେ ମଣିଷ ନିଜକୁ ସାମିଲ କରେ ସେତେବେଳେ ତା ପାଇଁ ଏଇ ସଂସାରରେ କ'ଣ ଥାଏ ଯେ?
1: ଭୋକରେ ଆଉଟୁ ପାଉଟୁ ମଣିଷ କେତେଦିନ ବା ଏଇ ଭୋକକୁ ସହିବ? ମୁଠାଏ ଅନ୍ନ ପାଇଁ ବାରଦୁଆର ମୂଲ ଲାଗିବା ତା ପାଇଁ କେବଳ ସାହା ହୋଇ ରହିଥାଏ।
0: ଏତେ ବଡ଼ ଦୁନିଆ, ଦୁନିଆର ରୀତିନୀତି ସବୁକିଛି ତ ତା ପାଇଁ କେବଳ ପ୍ରତି ମୁହୂର୍ତ୍ତରେ ମରିଚିକା ପାଲଟୁଥାଏ।

0: ଏ ଜୀବନ କେମିତି ବା ଦୁନିଆଦାଣ୍ଡରେ ସଳଖି ଠିଆ ହେବ ମଣିଷଟେ।
1: ତେଣୁ ତ ଭୋକକୁ ସମ୍ଭାଳି ନପାରି ମଣିଷ ଖଟିବାକୁ ଯାଏ। ସେ ପୁଣି କୁଲିକି ମଜୁରୀ ନୁହେଁ, ତାହା ହେଉଛି ଦାଦନ।
0: ଏଇ ଦୁନିଆରେ କଣ ପେଟ ଭୋକକୁ କମେଇବା ପାଇଁ ଦାଦନର ଆବଶ୍ୟକତା ନିହାତି ଦରକାର କି?
1: ଏଭଳି ଏକ ନିଆରା କାର୍ଯ୍ୟକ୍ରମକୁ ନେଇ ଆସିଛୁ ଆଜିର ବର୍ଣ୍ଣବିଭା ବର୍ଣ୍ଣାଳୀର ସଂଯୋଗ କାର୍ଯ୍ୟକ୍ରମରେ। ଆଜିର ଉପସ୍ଥାପନାରେ ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ଭାଗ୍ୟଲତା। ନମସ୍କାର।

0: ଆଜିର ବିଷୟ ହେଲା ଦାଦନ ଶ୍ରମିକ ପ୍ରଥା ଅଭିଶାପ ନା ଜୀବିକାର ବିକଳ୍ପ।
1: କଥାରେ ଅଛି, ଯାହା ଅଛି ଭାରତେ ତାହା ନାହିଁ ଜଗତେ। ଐଶ୍ୱର୍ଯ୍ୟଶାଳିନୀ ଏଇ ଆମ ଭାରତବର୍ଷ, ଯାହାର ପ୍ରତି କୋଣ ଅନୁକୋଣରେ କେତେ କ'ଣ ବଞ୍ଚିବାର ରାହା ଅଛି।
0: ହେଲେ ଲୋକେ ତଥାପି ଦାରିଦ୍ର୍ୟ, ବେକାରୀ ଏବଂ ଅଶିକ୍ଷାର ଶିକାର ହୋଇ ଦଲାଲ ହାବୁଡ଼ରେ ପଡ଼ି ଜୀବନକୁ ସାରିଦେବା ଛଡ଼ା ଆଉ କିଛି ବିକଳ୍ପ ଅଛି କି?
1: ଦାଦନ ସାମାନ୍ୟ ଶବ୍ଦଟେ ହୋଇପାରେ, କିନ୍ତୁ ଏଥିରେ ଲୁଚି ରହିଛି ଜୀବନ ସଂଗ୍ରାମର କଥା।
0: ଦାଦନ ଶ୍ରମିକ ପ୍ରଥା କେବଳ ବ୍ୟକ୍ତିଗତ ସମସ୍ୟା ହୋଇ ଆଉ ରହିନାହିଁ, ବରଂ ଏହା ସାମାଜିକ ଏବଂ ଆର୍ଥିକ ସମସ୍ୟା।
1: ଯେଉଁ ଦାଦନ ସମସ୍ୟା କଥା ଆମେ କହୁଛେ, ତାହା ଅନେକ ପାରିବାରିକ ଜୀବନକୁ ପ୍ରଭାବିତ କରୁଛି।
0: ଦାଦନ ଶବ୍ଦର ଅର୍ଥ ହେଉଛି ଆଗୁଆ ଅର୍ଥ ବା ଅଗ୍ରିମ ଟଙ୍କା।
1: ଶ୍ରମିକ ଶବ୍ଦ ଯେତେବେଳେ ଦାଦନ ସହ ଯୋଡ଼ି ହୁଏ, ସେତେବେଳେ ଜଣାପଡ଼େ ଯେ କୌଣସି ଗରିବ ବ୍ୟକ୍ତି ଅର୍ଥ ଅଭାବରେ ଦଲାଲଙ୍କଠାରୁ ଟଙ୍କା ନେଇ ଦୂର ସ୍ଥାନକୁ କାମ କରିବାକୁ ଯିବା।
0: ଏହିପରି ଅନେକ ଲୋକ ଦାଦନ ଶ୍ରମିକ ପାଇଁ ଦୂର ସ୍ଥାନକୁ ଅଗ୍ରିମ ଟଙ୍କା ନେଇ ଯାଆନ୍ତି ସତ, ହେଲେ ସେହି ଟଙ୍କା ପର୍ଯ୍ୟାପ୍ତ ହୋଇନଥାଏ,
1: ଯାହାଫଳରେ ସେମାନେ ଯେଉଁ ଅଭାବକୁ ସେହି ଅଭାବରେ ରହି ବଞ୍ଚନ୍ତି।
0: ବଞ୍ଚିବା ତ ଦୂରର କଥା, ଶେଷରେ ସେମାନେ ଘରକୁ ଫେରିବା କଥା ବି ଚିନ୍ତା କରିପାରନ୍ତି ନାହିଁ,
1: ଆଉ ଶେଷରେ ମୃତ୍ୟୁ ବି ହୋଇଥାଏ।
0: ହେଲେ ଦାଦନ ଶ୍ରମିକ ପ୍ରଥା ଅଭିଶାପ ନା ଜୀବିକାର ବିକଳ୍ପ?
2: ମୋ ନାଁ ରବୀନ୍ଦ୍ର ପାଟକୁଣ୍ଡା, ମୁଁ ରାୟଗଡ଼ାର ଜଣେ ସାମାଜିକ କର୍ମୀ। ମୋ ରାୟଗଡ଼ା ଜିଲ୍ଲାର କଥା ଯଦି କହିବା, ରାୟଗଡ଼ା ଜିଲ୍ଲାରେ ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ବସ୍ ଆସିକି ଲାଗୁଛି ଦାଦନ ଯାଉଛନ୍ତି। କେରଳରୁ ଗୋଟେ ବସ୍ ଆସି ଆମର ମାଇକଞ୍ଜ, ଯୋଉଠିକି କାରଖାନା ପାଇଁ ଗୁଳିକାଣ୍ଡ ହୋଇଥିଲା, ସେଇ ଜାଗାରୁ ଦାଦନ ଖଟିବା ପାଇଁ ଲୋକଙ୍କୁ କେରଳରୁ ଆସିକି ଧରିକି ଯାଉଛି। ମୁଁ କହିବାକୁ ଚାହେଁ ଏଇଟେ ଯେ ଏଇଠି କଳକାରଖାନାର ଭରପୁର ଅଛି ଜିଲ୍ଲାରେ, କିନ୍ତୁ ଦାଦନ ଖଟିବା ପାଇଁ ପ୍ରତ୍ୟେକ ଦିନ ଲୋକ ଯାଉଛନ୍ତି। ଯେ ଆମେ ଯଦି ଦେଖିବା ଏଇ 35 ଦିନ ଭିତରେ ଦାଦନରେ ଅନେକ ଯୁବକ ଯୁବତୀ ମୃତ୍ୟୁବରଣ କରିଛନ୍ତି। କାରଣ କ'ଣ, ଦାଦନ ପାଇଁ ଯାଉଛନ୍ତି, କିଏ ଗଣ୍ଡଗୋଳ ସୃଷ୍ଟି ହେଉଛି, କିଏ ସୁଇସାଇଡ୍ କରୁଛି, ଏମିତି ବିଭିନ୍ନ ସମସ୍ୟା ହେଉଛି। 35 ଦିନ ଭିତରେ 4 ଜଣଙ୍କର ମୃତ୍ୟୁ ହୋଇଛି, ଯୋଉଟାକି ଏଇ ଯୋଉ 2 ମାସ ମଧ୍ୟରେ କଥା କହୁଛି। ଆଉ ଆମେ ଯଦି କହିବା ଗୁଣପୁର ଅଞ୍ଚଳର ଗୋଟେ ପାଠ ପଢିବା ଝିଅଟିଏ, କିଏ ଯାଇକି ମରିଯାଇଛି। କାଶୀପୁର ବ୍ଲକର ଚନ୍ଦ୍ରଗିରିରେ କୁଳଧର ଗୌଡ଼ ବୋଲିକି ଜଣେ ମରିଛନ୍ତି, କେରଳର ଗୋଟେ ଗଛରେ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଇଛି। ଠିକ ସେହିପରି ଆନ୍ଧ୍ରପ୍ରଦେଶ ଗୋଦାବରୀ ଅଞ୍ଚଳରେ ସେଇଠି ବି ଗୋଟେ ଝୁଲନ୍ତ ଅବସ୍ଥାରେ ଗୋଟେ ମୃତଦେହ ଉଦ୍ଧାର ହେଇଛି। ଏମିତି ବାରମ୍ବାର କାହିଁକି ମରୁଛନ୍ତି ଆଉ ଦାଦନ କାହିଁକି ଯାଉଛନ୍ତି? ଯୋଉ ଅଞ୍ଚଳରେ କାରଖାନା ଅଛି ସେଇ ଅଞ୍ଚଳର ଲୋକଙ୍କୁ 80% ଲୋକଙ୍କୁ ଆଉ ନିଯୁକ୍ତି ପ୍ରଦାନ କରାଯିବ। ନିଯୁକ୍ତି କ'ଣ, ଯାହାର ଯେତିକି ଯୋଗ୍ୟତା ଭିତ୍ତିକରେ ନିଯୁକ୍ତି ପ୍ରଦାନ କରାଯିବ, କିନ୍ତୁ ସେଇଟା ଏଇଟା କାର୍ଯ୍ୟକାରୀ ହଉନି। ତେଣୁ ଲୋକମାନେ ବାଧ୍ୟବାଧକତାରେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ସେଇଠର କ୍ଲାଇମେଟ, ସେଇଠର ଚାଲିଚଳନ, ସେଇଠର ଖାଦ୍ୟ ପୋଷାକ ଏଇସବୁରେ ସେମାନେ ଅସୁବିଧା ସମ୍ମୁଖୀନ ହୋଇକି ଶେଷରେ କିଏ ସୁଇସାଇଡ୍ କରୁଛି ତ କିଏ ମୃତ୍ୟୁବରଣ।

କରୁଛି, ଏଇଟା ହଉଛି ଦାଦନର ଦୁଃଖ। ଶ୍ରମ ବିଭାଗ ପାଖରେ କୌଣସି ରେକର୍ଡ ନାହିଁ ଯେ କେତେ ଲୋକ କୋଉ ପଞ୍ଚାୟତର କେତେ ଲୋକ ଦାଦନ ଯାଇଛନ୍ତି। ମତେ ଯଦି ପଚାରିବେ, ମୁଁ ଗୋଟେ ସାମାଜିକ କର୍ମୀ ହିସାବରେ ରାୟଗଡା ଜିଲ୍ଲାରୁ ପ୍ରାୟ 2 ଲକ୍ଷ ଲୋକ ଦାଦନ ଯାଇଥିବାର ଅନୁମାନ କରାଯାଉଛି। କାରଣ ପ୍ରତ୍ୟେକ ଗାଁରେ ଦାଦନ 20 ଜଣ 25 ଜଣ 30 ଜଣ ଏତେ ଏତେ ଲୋକ ଯାଉଛନ୍ତି, ଖାଲି ସ୍ତ୍ରୀ ଲୋକ ଘରେ ପଡି ରହୁଛନ୍ତି। ଆଉ ଗୋଟିଏ କଥା ହଉଛି, ଏମାନେ ଦାଦନ ନ ଯାଉନୁ କଣ ଜୀବନ ଜୀବିକା କେମିତି କରିବେ? କଳକାରଖାନା ଅଛି, CSR ଫଣ୍ଡ ଅଛି, ସେଇ ଫଣ୍ଡରୁ ସେମାନଙ୍କୁ ଚାଷ କରିବା, ବିଭିନ୍ନ ଆତ୍ମନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିବା। ଆମର ଏଇଟା ଦେଖନ୍ତୁ, ପଣସ ଭରପୁର ପରିମାଣରେ ଏଇଟା ଉତ୍ପାଦନ ହଉଛି, ଗୋଟିଏ ଗୋଟେ ସପୁରର 20 ଟଙ୍କା ଲାଗି ଏଇଟା ବିକ୍ରି ହଉଛି। ମୁଁ କହିବାକୁ ଚାହେଁ, ତାକୁ ଆମେ ବିଭିନ୍ନ ଜୁସ୍ ବନେଇବା, ମାନେ ଏଇଠି ତାର ପ୍ରକ୍ରିୟାକରଣ ଯଦି ଆମେ କରିପାରିବା, ଏମାନଙ୍କୁ ନିଯୁକ୍ତି ଦେଇପାରିବା, ଏମାନଙ୍କୁ ଶିକ୍ଷା ଭିତ୍ତିକ ଅନୁସାରେ ଯଦି ନିଯୁକ୍ତି ଦେଇପାରିବା, ନିଶ୍ଚିତ ଭାବେ ଦାଦନ ରଖିପାରିବ। ଆଉ ଗୋଟେ ଏକ୍ସାମ୍ପଲ ଦେବି, ରାୟଗଡା ଜିଲ୍ଲାର କାଶୀପୁରର ଯିଏକି ବିଷ୍ମକଟକ କଲେଜରେ ଗୋଟେ ପିଲା ପାଠ ପଢୁଥିଲା, ସିଏ ହଉଛନ୍ତି ଆମ ରାୟଗଡା ଜିଲ୍ଲାର ଟପର, ସିଏ ଦାଦନ ଯାଇଛନ୍ତି। ଦାଦନ ଲୋକ ଯାଉଛନ୍ତି, ଆୱାରନେସ୍ ଯଦି କରାଯିବ, ସେମାନଙ୍କୁ ଯଦି ଥଇଥାନ କରାଯିବ, ଦାଦନ ମୁକ୍ତ ହବ ରାୟଗଡା ଜିଲ୍ଲା।

0: ଦାଦନ ଶ୍ରମିକ ପ୍ରଥା ବହୁ ପୁରାତନ, ଏକଥା ସତ। କିନ୍ତୁ ଆଜିର ଏହି ସଭ୍ୟତା ଯୁଗରେ, ବିଜ୍ଞାନର ବହୁଳ ପ୍ରସାର ପ୍ରଚାର ଯୁଗରେ ମଣିଷ ବଞ୍ଚିବା ପାଇଁ ତ ଅନେକ ରାହା ଅଛି।
1: ତଥାପି ଲୋକେ ଦାଦନ ଭଳି କୁତ୍ସିତ ପ୍ରଥାକୁ କାହିଁକି ଆପଣେଇ ନେଉଛନ୍ତି?
0: ଯେତେବେଳେ ଦେଶ ପରାଧୀନ ଥିଲା, ସେତେବେଳେ ହୁଏତ ଦାଦନ ପ୍ରଥା ଲୋକଙ୍କ ପାଇଁ ସାମାନ୍ୟ କଥା ଥିଲା।
1: ଆଜି ଆମେ ସ୍ୱାଧୀନ ଭାରତର ନାଗରିକ, ଆମର ଅନେକ ପ୍ରକାର ସ୍ୱାଧୀନତା ଅଛି।
0: ସାମ୍ବିଧାନିକ ନୀତି ଅନୁସାରେ ଆମେ ବଞ୍ଚିବାର କୌଶଳ, ନୀତି ନିୟମ, ଅଧିକାର ତଥା କର୍ତ୍ତବ୍ୟ ଭିତରେ ଜୀବନକୁ ଚଲାଇ ପାରିବା।
1: ତଥାପି ଆମେ କାହିଁକି ଦାଦନ ଶ୍ରମିକ ପ୍ରଥା କଥା ଚିନ୍ତା କରୁଛେ?
0: କ'ଣ ବଞ୍ଚିବାର ବିକଳ୍ପ, ଜୀବନର ବିକଳ୍ପ କେବଳ ଦାଦନ ଶ୍ରମିକ କି?
1: ଦାଦନ ଶ୍ରମିକ ପ୍ରଥାର କାରଣ କ'ଣ ହେଇପାରେ?
2: ପୁଲିଆ ମଣ୍ଡଳ କାଶୀପୁର ସମାଜସେବୀ, ଆମର ଏଠି ଶିଳ୍ପ ବି ଗଢି ଉଠିଛି, ଏଠି କୋରାପୁଟ ଜିଲ୍ଲାରେ ମଧ୍ୟ ନାଲକୋ ରହିଲା। ଏଠି କ'ଣ ହୁଏ କି କମ୍ପାନୀ ମାନଙ୍କର ସେମିତି କିଛି ସ୍ପେଶିଆଲି ଲେବର ମାନଙ୍କ ପାଇଁ ସେମିତି କିଛି ସୁବିଧା ନାହିଁ। ଲେବର ଶ୍ରେଣୀ ପାଇଁ ସେମାନେ ଅନ୍ୟ ରାଜ୍ୟ ଉପରେ ଡିପେଣ୍ଡ ହେଉଛନ୍ତି। ଆଉ ଯେତେବେଳେ ଆମେ ଆମର ରାୟଗଡ଼ା ଜିଲ୍ଲା କିମ୍ବା କାଶୀପୁର ବ୍ଲକରେ ଦେଖିବା, ଯେଉଁମାନେ ଶ୍ରମିକ ଥାନ୍ତି, ଯେଉଁମାନେ ଡେଲି ୱେଜେସ୍ ଲେବର କାମ କରନ୍ତି, ସେମାନଙ୍କୁ ମଧ୍ୟ ଯେଉଁ ପ୍ରକାର 450-500 ଟଙ୍କା ଯେଉଁ ସରକାରୀ ସ୍ତରରେ ଅଛି, ସେମାନଙ୍କୁ 100-200 ଟଙ୍କାରେ ଦିନ ଯାକ କାମ କରିବାକୁ ପଡୁଛି, ଯାହାଦ୍ୱାରା ସେମାନଙ୍କର ପାଉଣା ଠିକ୍ସେ ମିଳୁନି। ତାପରେ ଆଉ ଗୋଟେ କାରଣ ରହିଲା, ଏଠି ଶିକ୍ଷିତ ହାର ଟିକେ କମ୍, ଯାହାଦ୍ୱାରା କ'ଣ କି ସେମାନେ ସ୍ପେଶିଆଲି କେରଳ ଯାଆନ୍ତି ଏଠି, ଆଉ ଆନ୍ଧ୍ରପ୍ରଦେଶ ଯାଆନ୍ତି ଲେବର କାମ କରିବା ପାଇଁ। ସେଠି ଗଲେ 500-600-800 ଟଙ୍କା ଯାଏଁ ଲେବର ପଇସା ମିଳିଯାଉଛି ତାଙ୍କୁ, ଯାହାଦ୍ୱାରା ସେଠି ଗଲା ପରେ କ'ଣ ହୁଏ କି ଯେଉଁ ଦଲାଲ ମାନଙ୍କର ଥାନ୍ତି, ତାଙ୍କର ଶିକାର ହେଇଯାନ୍ତି, ବିଭିନ୍ନ ସମୟରେ ପଇସା ଦିଅନ୍ତି ନେଇ ମାଡ଼ ମାରନ୍ତି। ଏଇ କିଛି ଦିନ ବେଶୀ ନାହିଁ, ବେଶୀ ହେଲେ ଗୋଟେ 1.5-2 ମାସ ଭିତରେ ଆମର 3-4 ଶବ ମଧ୍ୟ ହୋଇକି ଫେରିଛନ୍ତି ନିରୀହ ଗାଁ ଲୋକମାନେ, କାରଣ ଆକ୍ସିଡେଣ୍ଟରେ ହଉ କି ଯାହା କି ସେ ଜାଗାରେ ତାଙ୍କର ସର୍ଭାଇଭ୍ କରିପାରୁନାହାନ୍ତି ସେ ପରିସ୍ଥିତିରେ, ଯେହେତୁ କେରଳା ଜାଗା, ସେଠାର କ୍ଲାଇମେଟ୍ ଅଲଗା, ସେଠାର ଖାଇବାଟା ଅଲଗା, ସେଠାର ଲୋକଙ୍କ ଚାଲିଚଳଣି ଅଲଗା, ମାନେ ଚଲେ। ଆଉ ଆକ୍ସିଡେଣ୍ଟରେ ବି ବହୁତ ଗୁଡ଼ାଏ ଜଣ ହେଇଛନ୍ତି, ଯେହେତୁ ସେଠି ଟିକେ ଟ୍ରାଫିକ୍ ଏରିଆ, ଆମ ଏରିଆଟା କ'ଣ ଗୋଟେ ଶାନ୍ତ ଏରିଆ, ସେଠି ଖାପ ଖାଇ ପାରୁନାହାନ୍ତି, ଏମିତି କିଛି ଘଟଣା ଆସୁଛି। ପ୍ରଥମେ କ'ଣ କି ଶିକ୍ଷାକୁ ପ୍ରଥମେ ଧ୍ୟାନ ଦେବା କଥା, ଯେହେତୁ ସେମାନେ ଶିକ୍ଷିତ ହେବେ। ସେକେଣ୍ଡ ହେଲା ସେମାନଙ୍କୁ ସ୍କିଲ୍ କରାଇବେ, ଅତି କମ୍ 5-7 ପଢ଼ିଥିବେ କି ଯାହା ବି ପଢ଼ିଥିବେ ପିଲାମାନେ, ସେମାନଙ୍କୁ ଗୋଟେ ୱେଲ୍ଡିଂ ସପ୍ ହେଲା କି ମୋଟର ମେକାନିକ ହେଲା କି ସ୍କିଲ୍ ଉପରେ ସେମାନେ ଯାହା ବି କିଛି ହେଲା ଗୋଟେ କରିକି ଯଦି ତାଙ୍କୁ ଏନଗେଜ୍ କରାଇପାରିବେ ତ ଦାଦନ ସମସ୍ୟାର ସମାଧାନ ହେବ, ନହେଲେ ପୁଣି ଯାହା କିଛି ଚାଲିଛି ସେମିତି ଚାଲିଥିବ, ପିଢ଼ି ଟୁ ପିଢ଼ି ଧରିକି ସିନା ଆଉ କିଛି ହେବନି। ତେଣୁ ଶିକ୍ଷାକୁ ଆମେ ଗୁରୁତ୍ୱ ଦେବାକୁ ପଡିବ, ଆଉ ସରକାର ଆଉ କମ୍ପାନୀ ଯେଉଁମାନେ ରହୁଛନ୍ତି ସେମାନେ ଗୋଟେ ଠୋସ୍ ପଦକ୍ଷେପ ନେବାର ଅଛି ଯେ ଆମେ ଏଇ ଗାଁର କିଛି ପିଲାଙ୍କୁ ନେଇକି ଆମେ ସ୍କିଲ୍ କରାଇବା, ଫିଟର ହେଲା, ଇଲେକ୍ଟ୍ରିସିଆନ ହେଲା, ଟ୍ରେଡ୍ସମ୍ୟାନ ହେଲା, ଯାହା କିଛି।

ରହିଲା କରିବ କଲେ ଭଲ ହେଇଥାନ୍ତା, ନହେଲେ ଦାଦନ ସମସ୍ୟାରେ କେବେ ହବ ନାହିଁ। ଆଉ ତାର ଫାଇଦା ଏଇ ଯୋଉ ଦଲାଲ ମାନେ ଅଛନ୍ତି, ଯୋଉ ଶ୍ରମିକ ମାନଙ୍କୁ ନଉଛନ୍ତି ଯୋଉ ଦଲାଲ, ସେମାନେ ତାର ଫାଇଦା ଉଠାଉଛନ୍ତି ସବୁ। ସେମାନଙ୍କର ଜୀବନ ଯୋଉ ଅଛି, ସେମାନଙ୍କ ଘରେ ଦେଖନ୍ତୁ ବର୍ଷ ଦେଢ଼ ବର୍ଷ ଥରେ ଡଙ୍ଗରରେ ଚାଷ ଟିକେ ହବ, ଯାହା କିଛି ଗୋଟେ ବସ୍ତା କି ଦୁଇ ବସ୍ତା କି ଚାରି ବସ୍ତା ଧାନ ହେଲା, ସେଥିରେ ତାଙ୍କେ ଚଳିଯିବେ କି? ଲେବର କାମ କଲେ ତ ଲୋକାଲରେ ମିଳୁନାହିଁ, ତେଣୁ ବାଧ୍ୟ ହୋଇକି ପେଟର ଯୋଉ ଭୋକ କୁ ନ ସମ୍ଭାଳି ପାରିକି ସେମାନେ ଯାଉଛନ୍ତି ଦାଦନ କୁଆଡ଼େ। ତାଙ୍କର ପରିସ୍ଥିତି ସେମାନଙ୍କୁ ବାଧ୍ୟ କରୁଛି, କାରଣ ଆମ ଏରିଆର ପିଲାମାନେ ସାଧାରଣତଃ ବହୁତ ସ୍କିଲ ଆଉ ବହୁତ ଟ୍ୟାଲେଣ୍ଟ ଆଉ ବହୁତ ପରିଶ୍ରମୀ, ହାର୍ଡ ପରିଶ୍ରମୀ। ସକାଳ 7ଟାରୁ ଗଲେ ସନ୍ଧ୍ୟା 7ଟା ଯାଏଁ ଡଙ୍ଗରରେ ଚାଷ କରୁଥିବେ, ଏତେ ଷ୍ଟ୍ରଙ୍ଗ, କିନ୍ତୁ ସେମାନଙ୍କୁ ସେଥିପାଇଁ ସ୍କୋପ ମିଳୁନାହିଁ। ତ ତାଙ୍କର ପରିସ୍ଥିତି, ପେଟର ଯୋଉ ଜଳା ବା ଭୋକଟା ମେଣ୍ଟେଇବା ପାଇଁ ସେମାନେ ଯାଉଛନ୍ତି, ଏଇଟା ନିରାତ ସତ୍ୟ କଥା। ଏଇଟା ଦାଦନ ଗୋଟେ ଅଭିଶାପ, କାରଣ ସେମାନେ ଦେଖନ୍ତୁ ଯିଏ ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି ଦାଦନ ଯାଇକି, କି ଦଲାଲର ଶିକାର ହେଉଛନ୍ତି, କଳାହାଣ୍ଡିରେ ମଝିରେ ଗୋଟେ ଦାଦନ ସର୍ଦ୍ଦାର ତା ଜଣଙ୍କର ହାତ କାଟିଦେଲା, ଏ ପ୍ରକାର ସମସ୍ୟା ପ୍ରତି ମାସରେ ରହୁଛି। ଏଇଟା ଗୋଟେ ଆମର ଯୋଉ ଶିଳ୍ପ ଅଞ୍ଚଳ ରହିଲା, ଯୋଉ ଅଞ୍ଚଳର ଯେଉଁଠି ଦେଖିବେ ଆପଣ ସୁନା, ଆମେ ଯଦି କହିବା ଲାଲ ସୁନା ବି କହିଲେ ଅତ୍ୟୁକ୍ତି ହବ ନାହିଁ, ଯେହେତୁ ଏଠି ବକ୍ସାଇଟ୍ ଭର୍ତ୍ତି ହେଇକି ରହିଛି, କିନ୍ତୁ ଏ ସୁନା ଅଞ୍ଚଳରେ ମଧ୍ୟ ଲୋକ ଅଭିଶପ୍ତ ଜୀବନ ବଞ୍ଚୁଛି।

0: ଦାଦନ ଶ୍ରମିକମାନେ ଅତ୍ୟନ୍ତ କଷ୍ଟଦାୟକ ଜୀବନ ବିତାନ୍ତି।
1: ନିଜ ଘର ପରିବାରକୁ ଛାଡ଼ି ଦୂର ରାଜ୍ୟକୁ ଯାଇ ଦିନ ରାତି କଠିନ ପରିଶ୍ରମ କରନ୍ତି।
0: ସେହି ନିରୀହ ଗରିବ ଶ୍ରମିକମାନେ ଆଗୁଆ କିଛି ଟଙ୍କା ତ ପାଇଥାନ୍ତି, ହେଲେ ସେହି ଟଙ୍କା ସେମାନଙ୍କର ଭରଣ ପୋଷଣ ପାଇଁ ପର୍ଯ୍ୟାପ୍ତ ହୋଇପାରିଥିଲେ ହୁଏତ ଦାଦନ ଜୀବିକାର ବିକଳ୍ପ ହୋଇପାରନ୍ତା।
1: ଜୀବିକା ଏବଂ ରୋଜଗାର ଆଶାରେ ନିଜର ଜନ୍ମମାଟି ବା ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟକୁ ଚାଲି ଯାଇଥାନ୍ତି।
0: ସେଠିକାର ହାଡ଼ଭଙ୍ଗା ପରିଶ୍ରମରେ କିଏ ପ୍ରାଣ ବିକଳରେ ନିଜ ଭିଟାମାଟିକୁ ଫେରୁଛନ୍ତି, ତ କିଏ ଜୀବନ ହାରି ଶବ ହୋଇ ଫେରୁଛନ୍ତି।
1: କି ବିଚିତ୍ର ଆଶା ଦେଖାଇ ଯେଉଁ ଲୋକମାନେ ନିଅନ୍ତି ଏହି ନିରୀହ ଲୋକଙ୍କୁ, ତାହା ନିଶ୍ଚିତ ଦୁଃଖର ବିଷୟ।
0: ଏଥିରୁ ଆମେ ଜାଣିପାରୁନୁ କି ଦାଦନ ଶ୍ରମିକ ଏକ ଅଭିଶାପ ବୋଲି।
2: ମୁଁ ଶଶଧର ରାଉତ, ସମାଜ ରିପୋର୍ଟର। ଦେଖନ୍ତୁ, ଯଦି ଆମେ ସୃଷ୍ଟିର ନିୟମ ହିସାବରେ ଆମେ ଯଦି ଜନ୍ମ ପାଇଛନ୍ତି, ତ ଆମକୁ କିଛି ତ କର୍ମ କରି ବଞ୍ଚିବାକୁ ପଡିବ। ଖାଲିରେ ତ ଆମେ ବସି ମାନେ କର୍ମକୁ ଆଦରିକି ବସିକିରି ଏଟା ଅଭିଶାପ କହିଲେ ହବନି, ଆମକୁ କର୍ମ କରିବାକୁ ପଡିବ। କାହିଁକି ନା ଯଦି ଜଣେ ନିଜ ସ୍ଥାନରେ ବଞ୍ଚିବାର ରାସ୍ତା ନ ପାଏ, ତାକୁ ବଞ୍ଚିବାକୁ ପଡିବ, ତ ସେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହୋଇଥାଏ। ଅନ୍ୟ ରୂପରେ କହିବାକୁ ଗଲେ ବାହାରକୁ ଏଇଥିପାଇଁ ଯାଆନ୍ତି, ଆମର ନିଜ ସ୍ଥାନରେ ସେ ଯାହା ପାରିଶ୍ରମିକ ଆମେ ପାଉ, ତାହା ଆମ ପାଇଁ ଯଥେଷ୍ଟ ହୋଇନଥାଏ, ବା ଯଦି ଆଗକୁ ଆମକୁ ବଢିବାର ଅଛି ବା କିଛି ସ୍ୱଚ୍ଛଳତା କରିବା ପାଇଁ, ତାହେଲେ ଆମେ ବାହାରକୁ ଯିବାକୁ ବାଧ୍ୟ ହୋଇଥାଉ। ପ୍ରତ୍ୟେକ ମାସରେ ତ ଯାଆନ୍ତି, ଏମିତି ଯଦି କୁହାଯିବ ତାହେଲେ ବାର୍ଷିକ ତ ଶତାଧିକ ଲୋକ ଯାଆନ୍ତି। ମ୍ୟାକ୍ସିମମ୍ ଭାବେ ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ଯାଆନ୍ତି, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବେଙ୍ଗଲୋର, ଚେନ୍ନାଇ, ଏଭଳି ବିଭିନ୍ନ ସ୍ଥାନକୁ ଯାଇଥାନ୍ତି, ଶ୍ରୀକାକୁଲମ, ବିଭିନ୍ନ ସ୍ଥାନକୁ ଯାଇଥାନ୍ତି। ବିଭିନ୍ନ ସ୍ଥାନରେ ଯାଇ ଶ୍ରମିକ ଭାବେ ସେମାନେ ଯେଉଁ କାମ କରନ୍ତି, ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ କାମ କରନ୍ତି ସେଠାରେ, ଆଉ ବେଳେବେଳେ ଏମିତି ବି ଦୁର୍ଦ୍ଦଶା ହୁଏ, ସେମାନେ ଠିକ୍ କି ପ୍ରାପ୍ୟ ବା ପାଇପାରନ୍ତିନି, ବା କୌଣସି ଘଟଣାରୁ ଯଦି ସେମାନଙ୍କର କିଛି ଅଘଟଣ ଘଟେ, ସେମାନଙ୍କର ଶବ ଫେରି ପାଇବାଟା ବି ବହୁତ କଷ୍ଟ ହୋଇଯାଏ। ଯଦି ଆମେ ଚାହିଁବା, ନିଶ୍ଚିତ ଭାବେ ଅଞ୍ଚଳରେ ବି ବଞ୍ଚିବାର ରାହା ଅଛି, କିନ୍ତୁ ଅଧିକ ଦୃଷ୍ଟିରୁ ବା ଯାହା ଏଠାର ପ୍ରାପ୍ୟ ଯାହା ମିଳେ, ସେହି ପ୍ରାପ୍ୟ ସେମାନଙ୍କୁ ଅଧିକ ହୋଇନଥିବ, ସେମାନେ ବାହାରକୁ ଯିବାକୁ ବାଧ୍ୟ ହୋଇଥାନ୍ତି। ଏଠାରେ ଯଦି ସେମାନେ କର୍ମ କରିବେ, ଚାଷରେ ବା ଅନ୍ୟ କ୍ଷେତ୍ରରେ ଯଦି ଚାହିଁବେ କାମ କରିବେ, ତ ନିଶ୍ଚିତ ବଞ୍ଚିପାରିବେ। ସେମିତି କିଛି ବାଧ୍ୟତାମୂଳକ ବି ନୁହଁ, ଯଦି ଚାହିଁବେ ମାନେ ନିଜ ଅଞ୍ଚଳରେ ବି କାର୍ଯ୍ୟ କରି ବଞ୍ଚିପାରିବେ।

0: ଟଙ୍କାର ପ୍ରଲୋଭନରେ ଯେଉଁ ଦାଦନ ଶ୍ରମିକ କାମ କରିବାକୁ ନିଜର ଭିଟାମାଟି ଛାଡ଼ି ଯାଉଛନ୍ତି, ସେମାନଙ୍କର କ'ଣ ବା ଲାଭ ହେଉଛି?
1: ଖବରକାଗଜ ଖୋଲିଦେଲା ମାତ୍ରକେ ଜଣାପଡ଼ୁଛି କେଉଁ ଦାଦନ ଶ୍ରମିକର ମୃତ୍ୟୁ, କି ବିଭୀଷିକା ସତରେ ଏହି ଦାଦନ ଶ୍ରମିକ ପ୍ରଥା।
0: ଅର୍ଥନୀତିର ସୁପରିଚାଳନାର ଅଭାବରେ ଲୋକେ ଜୀବିକା ନିର୍ବାହ ପାଇଁ ନିଜ ଜନ୍ମଭୂମି ଛାଡ଼ି ଚାଲି ଯାଉଛନ୍ତି।
1: ଯେଉଁ ରାଜ୍ୟ କିମ୍ବା ନିଜ ଜନ୍ମଭୂମିରେ ବଞ୍ଚିବାର କେତେ ରାହାକୁ ଛାଡ଼ି ଦାଦନ ହୋଇଯିବା ନିହାତି ଜରୁରୀ କି?
0: ହଁ, ଜରୁରୀ ବୋଲି ତ ଭାବୁଛନ୍ତି ବୋଲି ଦାଦନ ଶ୍ରମିକର ଆଶା ଟଙ୍କା ପାଇବା ପାଇଁ।
1: ଦାଦନ ସମସ୍ୟା ସୃଷ୍ଟି ହୁଏ କାହିଁକି?
0: କାହିଁକି ନା କିଛି ଲୋକ ଜାଣିପାରନ୍ତିନି ସରକାରଙ୍କର ନିଶ୍ଚିତ କର୍ମଯୋଗାଣ ବ୍ୟବସ୍ଥାକୁ, ପ୍ରାକୃତିକ ସମ୍ପଦର ସୁବିନିଯୋଗକୁ।
1: ଏହି ଭାରତବର୍ଷରେ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି।
0: ସମସ୍ତେ ନିଜ ନିଜର ଯୋଗ୍ୟତା ଅନୁଯାୟୀ କାର୍ଯ୍ୟ କରିବାର କର୍ତ୍ତବ୍ୟ ଏବଂ ଅଧିକାର ରହିଛି।
1: କିନ୍ତୁ ଏହି ଅଧିକାର ତଥା କର୍ତ୍ତବ୍ୟକୁ ନ ଜାଣିପାରି ଲୋକେ ଦାଦନ ଶ୍ରମିକ ହେବା ପାଇଁ ଇଚ୍ଛା କରନ୍ତି।
0: ହେଲେ ଦାଦନ ଶ୍ରମିକ ପାଇଁ ଯେଉଁମାନେ ମଧ୍ୟସ୍ଥି ଥାନ୍ତି, ସେମାନେ କ'ଣ ଉଚିତ ନ୍ୟାୟ କରନ୍ତି କି?
2: ମୋ ନାଁ ତୁଷାରକାନ୍ତ ମହାନ୍ତି, ନନ୍ଦପୁର ଅଞ୍ଚଳର ବାସିନ୍ଦା। ସରକାରୀ ଭାବରେ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ, ଗାଁ ଗହଳିରେ ଲୋକଙ୍କୁ କାମ ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାର ସ୍କିମ୍ ଅଛି, କିନ୍ତୁ ସେ ସ୍କିମ୍ ଯାକ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ଆଜିକାଲି MGNREG ନାଁରେ କିମ୍ବା ଏଇ ଯୋଉ ଭିଭି ରାମଜୀ ନାଁରେ ସବୁଆଡେ ସବୁ ସରକାରୀ କାମ ମେସିନ୍ ଦ୍ୱାରା କାମରେ ଚାଲୁଛି, ଯାହାଫଳରେ କି ଲୋକ କର୍ମ ନିଯୁକ୍ତି ନ ପାଇ ବାଧ୍ୟ ହେଇକରି ବାହାର ରାଜ୍ୟକୁ ଯାଉଛନ୍ତି। ସ୍ପେସିଫିକ୍ ଆମ ନନ୍ଦପୁରର ଦେଖିବା ପାଇଁ ଗଲେ, ଯୋଉଟା ଆମର ଅଛି ଜିଲ୍ଲା ପରିଷଦ ଜୋନ୍ 2ର 13 ପଞ୍ଚାୟତର ପ୍ରାୟତଃ ଅଧିକାଂଶ ଲୋକ ଦାଦନ ଶ୍ରମିକ ଭାବରେ ଆନ୍ଧ୍ର, କେରଳ, ତେଲେଙ୍ଗାନା ଏମିତି ସବୁ ବିଭିନ୍ନ ରାଜ୍ୟକୁ ଯାଉଛନ୍ତି। କିନ୍ତୁ ଆଉ ଗୋଟେ ସାଧାରଣ କଥା ଆପଣ ଦେଖିବେ, ଯେତିକ ଯାକ ବର୍ତ୍ତମାନ ମଲ୍ଟିପର୍ପଜ୍ କମ୍ପାନୀ, ମଲ୍ଟିନ୍ୟାସନାଲ୍ କମ୍ପାନୀ ଯାକ ଯୋଉ ଆମ ଅଞ୍ଚଳରେ କାମ କରୁଛନ୍ତି, ଯେମିତିକି ମେଗା ପ୍ରକଳ୍ପ ହଉ କିମ୍ବା ବଡ଼ ବଡ଼ କମ୍ପାନୀ ଯୋଉଟା କୋଟି କୋଟି ଟଙ୍କାର କାମ କରୁଛନ୍ତି, ସେ ଜାଗାରେ ଆମର ଟୋଟାଲ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁନାହିଁ। ସମସ୍ତେ ସେମାନେ ଆଣୁଛନ୍ତି ୱେଷ୍ଟବେଙ୍ଗଲରୁ, ବିହାର ସାଇଟ୍ରୁ ଲୋକ ଆଣୁଛନ୍ତି, କାମ କରୁଛନ୍ତି, କିନ୍ତୁ ଆମ ଲୋକଙ୍କୁ ସେ ଜାଗାରେ କାମ ମିଳୁନାହିଁ। ଫଳରେ ଲୋକ କ'ଣ କରୁଛନ୍ତି ନା, ବାଧ୍ୟ ହେଇକିରି ଯାଇ କେରଳର କୋଉ ସପୁରିବାଡ଼ରେ କାମ କରୁଛନ୍ତି, କିଏ ଯାଇକିରି ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଛି, କିଏ ଇଟା ଫ୍ୟାକ୍ଟ୍ରିରେ କାମ କରୁଛି, ଏମିତି ସବୁ ଲୋକ କାମ କରୁଛନ୍ତି। ବିଶେଷ କରି ଯୁବକ ଯୁବତୀ ହିଁ ଏଥିରେ ବହୁତ ଯାଉଛନ୍ତି, ଏଇଭଳି ନାବାଳିକା ନାବାଳକ ଯୁବକ ଯୁବତୀ ମାନେ ଏମାନେ ମଧ୍ୟ ଯାଉଛନ୍ତି। ଆଜ୍ଞା ଦେଖନ୍ତୁ, ଆପଣ ବହୁତ ସମୟରେ ଦେଖିବେ ଯେ ଆମେ ବସ୍ ଯାକରେ ଯୋଉ ଦାଦନ ଶ୍ରମିକ ଚାଲାଣ ବେଳେ ପୋଲିସ କିମ୍ବା ଆମର ଶ୍ରମ ବିଭାଗ ତରଫରୁ ସେମାନଙ୍କୁ ଗାଡ଼ିରୁ ଅଟକେଇକିରି ଉଦ୍ଧାର କରାଯାଉଥିବା ଖବର ଶୁଣିଥିବେ ଆପଣ। ସେମିତି ନନ୍ଦପୁରରେ ମଧ୍ୟ ବହୁତ ଥର ସେମିତି ହେଲାଣି। ଆପଣ ଟ୍ରେନ୍ରେ ଯୋଉ ଆମ ବିଶାଖାପାଟଣା ଟ୍ରେନ୍ରେ ହଉ କିମ୍ବା ଗାଡ଼ି ସହିତ ମାନେ ସେମାନେ 407 ବୋଲେରୋ ପିକଅପ୍ ଏମିତି ସବୁ ଗାଡ଼ିରେ ସେମାନେ ପଠେଇକିରି ଆଣିକିରି ବିଭିନ୍ନ କମ୍ପାନୀ ଯୋଉ ଆନ୍ଧ୍ର ଅଞ୍ଚଳର ସେମାନେ ସବୁ ଆସିକି ଲେବର ଏଠୁ ନେଇକି ଯାଉଛନ୍ତି। ସ୍ପେସିଫିକ୍ ମହିଳାମାନେ ହିଁ ଯାଉଛନ୍ତି। ତ ଏହାକୁ ଦୂର କରିବା ପାଇଁ ହେଲେ ଆମ ସରକାରଙ୍କୁ ଏଇଠି ହିଁ କର୍ମନିଯୁକ୍ତି ସୃଷ୍ଟି କରିବା ପାଇଁ ପଡିବ। ଯେକୌଣସି ବି ଓଡ଼ିଶା ଅଞ୍ଚଳରେ ଯେକୌଣସି ବାହାର ରାଜ୍ୟର କମ୍ପାନୀ ଯାକ ଆସୁଛନ୍ତି, ସେମାନେ ଯେମିତି ଆମ ଅଞ୍ଚଳର ଲୋକଙ୍କୁ ପ୍ରାଥମିକତା ଦେବେ ନିଯୁକ୍ତି କ୍ଷେତ୍ରରେ, ତେବେ ଯାଇ ଲୋକଙ୍କର ଉପକାର ଆସନ୍ତା ବୋଲି ଭାବୁଛି ମୁଁ। ଏ ଦାଦନରୁ ମୁକ୍ତି ମିଳନ୍ତା ଯଦି ଜଣେ ନିଜ ଗାଁ, ନିଜ ପଞ୍ଚାୟତ, ନିଜ ବ୍ଲକରେ ଯଦି କାମ ପାଉନି ଆଉ କାମ ସନ୍ଧାନରେ ସେ ଯାଉଛି ଅନ୍ୟ ରାଜ୍ୟକୁ ରୋଜଗାର ସନ୍ଧାନରେ, ତାହେଲେ ମାନେ କଷ୍ଟ ନୁହଁ, ଅଭିଶାପ ନୁହଁ କି ଏଇଟା? ଆଉ ଗୋଟେ କଥା ଦେଖନ୍ତୁ, ଆମେ ମଝିରେ କିଛି ଦିନ ତଳେ ଖବରକାଗଜରେ ପ୍ରକାଶ ପାଇଥିଲା ପରଜା ବଡ଼ପଡ଼ାର 6 ଜଣ ଅନାଥ ପିଲା ଯାହାଙ୍କର ବାପା ମା ନାହାନ୍ତି, ସେମାନଙ୍କର ଛୋଟ ଛୋଟ ଦୁଇଟା ପରିବାରର 6 ଜଣ, ତାଙ୍କର ବଡ଼ ଯିଏ ଅଛନ୍ତି ଝିଅ ଆଉ ପୁଅ, ଏମାନେ ସବୁ ଯାଇକି ଆନ୍ଧ୍ରରେ ଦାଦନ ଶ୍ରମିକ ଭାବେ କାମ କରୁଛନ୍ତି, ଯୋଉମାନଙ୍କର ବୟସ ମାତ୍ର 24 ବର୍ଷ 25 ବର୍ଷ। ମାନେ କଷ୍ଟ ନୁହଁ, ଏଇଠି ଯଦି ସେମାନଙ୍କୁ ପାଇଥାନ୍ତେ କଣ ଅସୁବିଧା ହେଇଥାନ୍ତା? ଆମେ ଯଦି ଦେଇପାରିଥାନ୍ତେ ତାଙ୍କୁ ଏଇଠି କର୍ମ ନିଯୁକ୍ତି, ସେ କାହିଁକି ଯାଇଥାନ୍ତେ ବାହାରକୁ? ପଇସା ସମସ୍ତଙ୍କ ପାଇଁ ଦରକାର, ଆଉ ପଇସା ପାଇଁ ପରିଶ୍ରମ କୁଲି ମଜୁରୀ କରିବା ପାଇଁ ବାଧ୍ୟ। ସ୍ଥାନୀୟ ଅଞ୍ଚଳରେ ଯଦି କର୍ମ ନିଯୁକ୍ତି ଜଣେ ନ ପାଏ, ସେ ବାହାର ରାଜ୍ୟକୁ ନିଶ୍ଚୟ

ଆଉ କର୍ମସଂସ୍ଥାନ ନିଜେ ଖୋଜିବ। ସରକାରୀ ଭାବରେ ଚାଉଳ ଟଙ୍କିକିଆ ଚାଉଳ ମିଳୁଛି, କିନ୍ତୁ ସେ ଟଙ୍କିକିଆ ଚାଉଳ କିଣିବା ପାଇଁ ମଧ୍ୟ ଟଙ୍କାଟିଏ ଦରକାର। ସେ ଟଙ୍କାଟି ତ କୁଲି ମଜୁରୀ କଲେ ହିଁ ମିଳିବ ନା, ଆଉ କୋଉଠି ତ ବାଟ ନାହିଁ ସେମାନଙ୍କ ପାଇଁ। ତ ନିଶ୍ଚୟ ସେମାନେ ବଞ୍ଚିବା ପାଇଁ ହିଁ ଏଇସବୁ ଜିନିଷ କାମ କରୁଛନ୍ତି। ଏଇଠି ଆମେ ଯେମିତି ଛୋଟ ବଡ ସଂସ୍ଥା ଖୋଲିବା, ସରକାରୀ କାମ ହଉ କିମ୍ବା ବେସରକାରୀ କାମ ହଉଛନ୍ତି, ସେ ସବୁ କାମରେ କେମିତି ଆମ ଲୋକମାନେ ନିଯୁକ୍ତି ପାଇବେ। ଆମ ଅଞ୍ଚଳରେ ଆଜିକାଲି ଦେଖିଥିବେ ଆପଣ, ସାଧାରଣ ନିର୍ମାଣ ଶ୍ରମିକ ମାନେ ଘରଟିଏ ତିଆରି କରିବା ପାଇଁ ହେଲେ ଆନ୍ଧ୍ରରୁ ମିସ୍ତ୍ରୀ ଆଉ ମଜୁରିଆ ଲୋକ ନିଜେ ଆସି ଠିକାରେ ନେଇକିରି କାମ କରୁଛନ୍ତି, କିନ୍ତୁ ଆମ ସ୍ଥାନୀୟ ଲୋକଙ୍କୁ ସେମାନେ

ମାନେ ନିଯୁକ୍ତି ପାଇବେ। ଆମ ଅଞ୍ଚଳରେ ଆଜିକାଲି ଦେଖିଥିବେ ଆପଣ, ସାଧାରଣ ନିର୍ମାଣ ଶ୍ରମିକ ମାନେ ଘରଟିଏ ତିଆରି କରିବା ପାଇଁ ହେଲେ ଆନ୍ଧ୍ରରୁ ମିସ୍ତ୍ରୀ ଆଉ ମଜୁରିଆ ଲୋକ ନିଜେ ଆସି ଠିକାରେ ନେଇକିରି କାମ କରୁଛନ୍ତି, କିନ୍ତୁ ଆମ ସ୍ଥାନୀୟ ଲୋକଙ୍କୁ ସେମାନେ ନିଯୁକ୍ତି ଦଉନାହାନ୍ତି। ସେସବୁ ଜିନିଷରୁ ବର୍ତ୍ତିବା ପାଇଁ ହେଲେ ସ୍ଥାନୀୟ ଲୋକ ହିଁ ଗୋଟେ ଚେଷ୍ଟା ଚଲେଇବା ଦରକାର, ଯେ ସ୍ଥାନୀୟ ଲୋକଙ୍କୁ ହିଁ ପ୍ରାଥମିକ

0: ଖାଏ ଭାତ ପାଇଁ ଦାଦନ,
1: ପରିବାର ପ୍ରତିପୋଷଣ ପାଇଁ ଦାଦନ,
0: କୋମଳମତୀ ଶିଶୁ ଆଜି ଦାଦନ ହୋଇ ବିକ୍ରି ହେଉଛି,
1: ଏହା କି ନ୍ୟାୟ?
0: ନିଜ ଇଚ୍ଛାରେ ଜୀବିକା ନିର୍ବାହ କରିବା ଏବଂ ଜୀବିକା ନିର୍ବାହ ପାଇଁ ଜୋର ଜବରଦସ୍ତି ପ୍ରଲୋଭନ ଦେଖାଇ ଦାଦନ ଶ୍ରମିକ ପାଇଁ ନେବା, ଏହି ଦୁଇଟି ଶବ୍ଦ ମଧ୍ୟରେ ଅନେକ ପାର୍ଥକ୍ୟ ଅଛି ନିଶ୍ଚୟ।
1: କେତେକ ସ୍ଥଳରେ ଦେଖାଦିଏ ଦାଦନ ଶ୍ରମିକ ହେବାର କାରଣ,
0: ଯେମିତିକି ଋଣଗ୍ରସ୍ତ ହୋଇ ଋଣ ଶୁଝିବାକୁ ଦାଦନ ହୋଇ ଅନ୍ୟ ରାଜ୍ୟକୁ ଯିବା।
1: ଋଣ ଶୁଝିବାକୁ ଅର୍ଥ ଆସେ, ହେଲେ ସେହି ଅର୍ଥର ମାନେ କ'ଣ ଥାଏ?
0: ଋଣ ତ ଶୁଝାଯାଏ, ତାପରେ ଆଉ କ'ଣ? ଚୁନା ଥିବ ଯେ ପିଠା କରି ଖାଇବ ଭଳି ପରିସ୍ଥିତି ସୃଷ୍ଟି ହୁଏ।
1: ସରକାରୀ ସୂତ୍ରରୁ ଜଣାପଡ଼େ ଯେ 80 ଦଶକରେ ଦାଦନ ଶ୍ରମିକ ସବୁଠାରୁ ଅଧିକ ଥିଲା।
0: ଅନ୍ତଃରାଜ୍ୟ ଶ୍ରମିକ ଚାଲାଣ ଯୋଗୁଁ ଦାଦନ ପରି କୁତ୍ସିତ ସମସ୍ୟା ସୃଷ୍ଟି ହେଲା।
1: ଅବାଧରେ ଦାଦନ ଶ୍ରମିକ ପ୍ରଥା ଚାଲିଲା।
0: ଦାଦନ ଶ୍ରମିକ ପ୍ରଥାକୁ ବ୍ୟବସାୟରେ ପରିଣତ କରିବାକୁ ମଧ୍ୟ ଲୋକେ ପଛାଉ ନାହାନ୍ତି।
1: କେତେକ ଠିକାଦାର ଲୋକମାନଙ୍କୁ ଅନେକ ପ୍ରଲୋଭନ ଦେଖାଇ ନିରୀହ ଜନତାଙ୍କୁ ବିକ୍ରି କରିଦେଇ ମାଲାମାଲ ହୁଅନ୍ତି ସତ, ହେଲେ ଯେଉଁ ଲୋକ ବିକ୍ରି ହୁଏ ତାହାର ପରିବାର ଲୋକଙ୍କର ସ୍ଥିତି କ'ଣ କେବେ ତାହା ଚିନ୍ତା କରେ କି ଠିକାଦାର?
2: ମୋ ନାଁ ହେଲା ଶ୍ରୀକାନ୍ତ ପଣ୍ଡା, ଆଡଭୋକେଟ୍ ଅଛି ଡିଷ୍ଟ୍ରିକ୍ଟ କୋର୍ଟ ନବରଙ୍ଗପୁର। ଦାଦନର ମୁଖ୍ୟ କାରଣ ହେଲା ପ୍ରଲୋଭନ। ନିହାତି ନିରୀହ ଗରିବ ଲୋକମାନେ ଯେଉଁମାନେ କି ସରକାରର ଯୋଜନାକୁ ଠିକ ଭାବରେ ବୁଝି ନାହାନ୍ତି, ସେମାନେ ଅତ୍ୟଧିକ ଅର୍ଥ ପାଇବା ପାଇଁ ଲୋଭୀ ହେଇକିରି ସେମାନେ ଅନ୍ୟର ପ୍ରରୋଚନାରେ ପଡିକିରି ସେମାନେ ରାଜ୍ୟ ଜିଲ୍ଲା ନିଜର ଗାଁ ଭିଟା ମାଟି ଛାଡି ଦେଉଛନ୍ତି। ଯୋଉ ଜାଗାରେ କି ସରକାର ବର୍ଷକୁ 125 ଦିନ ନିଶ୍ଚିତ କର୍ମନିଯୁକ୍ତି, ଯେଉଁଟାକି ଆମର ଭିଭିଜି ରାମଜୀ ମାଧ୍ୟମରେ ଦେଉଛନ୍ତି, ତା ଛଡା ଅନ୍ୟାନ୍ୟ ଯୋଉ ଆମର ଶ୍ରମିକ କଲ୍ୟାଣ ବୋର୍ଡ ଯୋଜନା ଯୋଉଟା ଅଛି, ହେଲା ଆର୍ଥିକ ସହାୟତା, ଯେଉଁମାନେ ଦୁର୍ଘଟଣା ଜନିତ ମୃତ୍ୟୁ କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ 6 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଅଛି, ଶିକ୍ଷା ପାଇଁ ସରକାର ସହାୟତା ଦେଉଛନ୍ତି ଆର୍ଥିକ ସହାୟତା, ଯେଉଁମାନେ ବିବାହ କରୁଛନ୍ତି ନୂଆରେ ଶ୍ରମିକମାନେ ତାଙ୍କମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ସରକାରଙ୍କ ତରଫରୁ ମିଳୁଛି, ଇ ଶ୍ରମ ପୋର୍ଟାଲ ମାଧ୍ୟମରେ ସାମାଜିକ ସୁରକ୍ଷା ବୀମା ଯୋଜନା ମିଳୁଛି, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ସେଟା ସବୁ ମିଳୁଛି। ସାହାଯ୍ୟ ବାଦେ ମଧ୍ୟ ଲୋକମାନେ ସଚେତନତାର ଅଭାବରୁ ସେମାନେ ନିଜର ଗାଁ ନିଜର ଭିଟାମାଟି ଅତ୍ୟଧିକ ଅର୍ଥ ଆଶାରେ ସେମାନେ ଯାଉଛନ୍ତି। ମ୍ୟାଡମ୍, କିଏ କୋଉ କାମରେ ଯାଉଛନ୍ତି ତାର ତ ଆମର ଇଏ ନାହିଁ, ମୋର ପାଖରେ ସଠିକ ତଥ୍ୟ ନାହିଁ, କିନ୍ତୁ ଯେଉଁମାନେ ମଧ୍ୟ ଯାଉଛନ୍ତି ତାଙ୍କମାନଙ୍କୁ ମୋର ଅନୁରୋଧ ରହିବ ଯେ ପ୍ରଥମେ ସରକାରର ଯୋଜନା କ'ଣ ଜାଣନ୍ତୁ, ଯୋଜନାକୁ ବୁଝନ୍ତୁ, ସେ ଅନୁସାରେ କାମ କରନ୍ତୁ, ସେ ଅନୁସାରେ ସେମାନେ ତାର ରେଜଲ୍ଟଟା ପାଇବେ। ପ୍ରଥମ କଥା ହେଲା ମୁଁ ଦାଦନ ମାନେ ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ମୋର ଅନୁରୋଧ ରହିବ ଯେ ସେମାନେ ଦାଦନ ଭଳି ଏକ କୁପ୍ରଥାରୁ ଦୂରେଇକି ରହନ୍ତୁ, ଦଲାଲ ମାନଙ୍କର ପ୍ରରୋଚନାରୁ ଦୂରେଇକି ରହନ୍ତୁ, ଅତ୍ୟଧିକ ଅର୍ଥ ଆଶା ହେଇକିରି ସେମାନେ ଏମିତି କିଛି ଭୁଲ ନିଷ୍ପତ୍ତି ନ ନିଅନ୍ତୁ ଯାହାଦ୍ୱାରା କି ସେମାନଙ୍କର ନିଜର ତଥା ତାଙ୍କର ପରିବାର ଜୀବନ ମଧ୍ୟ ସାରକାର ହେଇଯିବ। ମ୍ୟାଡମ୍, ତ ଦାଦନ ଗୋଟେ ବର୍ତ୍ତମାନ ବହୁତ ବଡ଼ ସମସ୍ୟା ହେଇଛି, କିନ୍ତୁ ତାକୁ ଧରିକି ସମାଧାନ ମଧ୍ୟ ବହୁତ ଅଛି ସରକାରଙ୍କର। ତ ମୋର ଅନୁରୋଧ ରହିବ ନବରଙ୍ଗପୁର ଜିଲ୍ଲାବାସୀ ହଉ କିମ୍ବା ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ ହଉ, ଯେହେତୁ ଆମେମାନେ ଗୋଟେ ସୂତାରେ ଗୁନ୍ଥା ହେଇକି ଅଛୁ, ତ ସମସ୍ତଙ୍କୁ ଅନୁରୋଧ ରହିବ ଯେ ସେମାନେ ଦାଦନ ଭଳି ଏକ ଖରାପ ପ୍ରଥାରୁ ଦୂରେଇ ରହନ୍ତୁ, ଆଉ ସରକାରଙ୍କର ଯାହା ମଧ୍ୟ ଯୋଜନା ଅଛି ତାର ଲାଭ ଉଠାନ୍ତୁ। ଜୀବନ ବଞ୍ଚିବାର ବିକଳ୍ପ ଦାଦନ ନୁହେଁ, ଜୀବନ ବଞ୍ଚିବାର ବିକଳ୍ପ ହଉଛି ସଂକଳ୍ପ। ମୁଁ ମୋ ଗାଁରେ ମୋ ମାଟିରେ ମୁଁ ନିଜେ କାମ କରିବି, ମୁଁ ସରକାରୀ ସାହାଯ୍ୟ ସବୁ ଯାହା ଯାହା ଯୋଜନା ଅଛି ଯଦି ମଧ୍ୟ ମୁଁ କିଛି ଜାଣିନାହିଁ, ଯିଏ ଜାଣିଛି ତାର ସହିତ ବୁଝିକି ସରକାର ଯୋଜନା ଫାଇଦା ଉଠେଇବି, ଦଲାଲ ମାନଙ୍କର କୁପ୍ରରୋଚନାରୁ ଦୂରରେ ରହିବି। ବହୁତ କ୍ଷେତ୍ରରେ ମୁଁ ଶୁଣିଛି ମଧ୍ୟ ଯେଉଁମାନେ କି ଦଲାଲ ମାନେ ତାଙ୍କୁ ପ୍ରରୋଚନା ଲୋଭ ଦେଖାଉଛନ୍ତି ଅତ୍ୟଧିକ, ଆଉ ସେଠି ନେଇକି ବିକି ମଧ୍ୟ ଦିଅନ୍ତି, ତାପରେ ଅନେକ କ୍ଷେତ୍ରରେ

ଦାଦନ ମାନଙ୍କର ଶବ ମଧ୍ୟ ଆସିବାକୁ ସେମାନଙ୍କୁ ପହଞ୍ଚିବାକୁ ମଧ୍ୟ ସମୟ ଲାଗିଥାଏ ଆଉ ଯାହାକି ବହୁତ ଦୁଃଖର କଥା ବାର୍ତ୍ତା ଦେବାକୁ ଚାହୁଁଛି ଯେ ସେମାନେ ଦାଦନକୁ ବିକଳ୍ପ ଭାବରେ ନ ଭାବନ୍ତୁ ନିଜର ଜୀବନକୁ ନେଇକରି ଗୋଟେ ସଂକଳ୍ପ କରନ୍ତୁ ଯେ ଦାଦନ ଭଳିଆ ଗୋଟେ କୁଚ୍ଛିତ ଖରାପ ପ୍ରଥାରୁ ସେମାନେ ଯେମିତି ଦୂରେଇକି ରହିବେ।

0: ଏବେ ଆମ ରାଜ୍ୟରେ ଦାଦନ ଶ୍ରମିକ ବୃଦ୍ଧି ପାଇବାରେ ଲାଗିଛି।
1: ଏହା ପ୍ରଥା ତ ନୁହେଁ, ବରଂ ପ୍ରଲୋଭନ।
0: ଆମ ରାଜ୍ୟରୁ ଅନେକ ଦାଦନ କିଏ ଆନ୍ଧ୍ରପ୍ରଦେଶକୁ ତ କିଏ ତାମିଲନାଡୁ କେରଳ ଭଳି ରାଜ୍ୟକୁ ଯାଇ ଦାଦନ ଶ୍ରମିକ ହୋଇ ରହୁଛନ୍ତି।
1: ଦାଦନ କେବଳ ଆଉ କେବଳ ଠିକାଦାର ପାଖରେ ବିକ୍ରି ହେବା ଭଳି ଗୋଟିଏ ପରିସ୍ଥିତି।
0: ଗରିବ ହେବା ଭାଗ୍ୟରେ ଲେଖା ନଥାଏ, ବରଂ ଏହା ହେଉଛି ଗୋଟିଏ ମାନସିକତା।
1: ଆମ ଅଞ୍ଚଳରେ ଯେକୌଣସି କାର୍ଯ୍ୟ କରିବାର ସମସ୍ତ ବନ୍ଦୋବସ୍ତ ଥିଲେ ମଧ୍ୟ କାହିଁକି ଏ ଦାଦନର ବ୍ୟବସ୍ଥାକୁ ଆପଣେଇ ନିଅନ୍ତି, ଏହା ଚିନ୍ତାର ବିଷୟ।
0: ସରକାର ଯୋଜନାକୁ ଯଦି ଆମେ ସୁବିନିଯୋଗ କରିବା ତେବେ ହୁଏତ ଦାଦନ ଶ୍ରମିକ ପ୍ରଥାକୁ ରୋକାଯାଇପାରନ୍ତା।
1: ତେବେ ଆଜି ତ ସମୟ ହୋଇଗଲାଣି, ସଂଯୋଗ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ଭାଗ୍ୟଲତା, ନମସ୍କାର।

ଶୁଣିଲେ ସଂଯୋଗ କାର୍ଯ୍ୟକ୍ରମ। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ରଞ୍ଜନ କୁମାର ବେହେରା ଏବଂ ଭାଗ୍ୟଲତା ପାଣିଗ୍ରାହୀ। ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ। ଏଥିରେ ରହିଛି ଶ୍ରୀ ଗୁଣ୍ଡିଚା ମନ୍ଦିରର ବିଶେଷ ନୀତି ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 8:45 ଶୁଣିବେ କେତୋଟି ଭଜନ। ଶିଳ୍ପୀ ହେଲେ ରାଜେଶ ବିଷୋଇ। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଶୁଣିବେ ସକାଳ 9:00। ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା ଶୁଣିବେ ସକାଳ 9:30। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:05, ଦିନ 12:00, ଦିନ 2:15 ଏବଂ ସନ୍ଧ୍ୟା 6:10। ପୂର୍ବାହ୍ନ 10:30 ଶୁଣିବେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଦିନ 11:00 ପ୍ରଚାର କରିବୁ ରେଡିଓ ନାଟକ ଚିଡ଼ିଆଖାନା, ମୂଳ ତେଲୁଗୁ ରଚନା ବାଲ୍ ପି ପଦ୍ମରାଜୁ, ହିନ୍ଦୀ ରୂପାନ୍ତର ବାଲ୍ ସୌରୀ ରେଡ୍ଡି, ଓଡ଼ିଆ ଅନୁବାଦ ଏବଂ ପ୍ରଯୋଜନ କ୍ଷେତ୍ରବାସୀ ବେହେରା, ସହଯୋଗିତା ଲକ୍ଷ୍ମୀଧର ସାହୁ। ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ। ଦିନ 1:05 ଶୁଣିବେ ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ ଗୀତ। ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ ରମନ କପୁର। ଦିନ 1:20 ଶୁଣିବେ ବିଚିତ୍ରା କାର୍ଯ୍ୟକ୍ରମ। ଏଥିରେ ରହିଛି ଭଜନ, ଓଡ଼ିଶୀ, ଆଧୁନିକ, ଛାନ୍ଦ, ଚମ୍ପୁ, ପଲ୍ଲୀ ଏବଂ ଲୋକଗୀତ। ଶିଳ୍ପୀମାନେ ହେଲେ ଶାନ୍ତିଲତା ବାରିକ, ପଦ୍ମାଳୟ ଗରବଡ଼ୁ, ଭିକାରୀ ବଳ, କୃଷ୍ଣଚନ୍ଦ୍ର ରର, ପୁଷ୍ପା ମହନ୍ତ, ବାଳକୃଷ୍ଣ ଦାସ, ସୁଧା ମିଶ୍ର ଏବଂ ନିର୍ମଳା ମିଶ୍ର। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ସମ୍ପର୍କ

ସମରେ ଶୁଣିବେ ହ୍ୟାଲୋ ଗୁଞ୍ଜନ। ଅପରାହ୍ନ 5ଟା ବାଜି 30 ମିନିଟରେ ପ୍ରଚାର କରିବୁ ଚୈତି ଜହ୍ନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ରହିଛି ଜୟପୁର ରଥଯାତ୍ରା। ଭେଟଘାଟ କ୍ରମରେ ଶୁଣିବେ ଆଲୋଚନା ଜିଲ୍ଲା ଆଇନ ପ୍ରାଧିକରଣ ବୋଇଲେ କାଇଟା। ଶେଷରେ ଶୁଣିବେ ଜୟପୁର ରଥଯାତ୍ରା ସମ୍ପର୍କରେ ଏକ ସାକ୍ଷାତକାର। ସନ୍ଧ୍ୟା 6ଟା ବାଜି 15 ମିନିଟରେ ପ୍ରଚାର କରିବୁ ସୁନିମା ହେଉ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6ଟା ବାଜି 20 ମିନିଟରେ। ହିନ୍ଦୀ ଭଜନ ପ୍ରଚାର କରିବୁ ସନ୍ଧ୍ୟା 6ଟା ବାଜି 30 ମିନିଟରେ। ସନ୍ଧ୍ୟା 6ଟା ବାଜି 55 ମିନିଟରେ ଶୁଣିବେ ଆଜିର ପ୍ରସଙ୍ଗ ଏବଂ ରାତି 7ଟା ବାଜି 25 ମିନିଟରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ସୁବର୍ଣ୍ଣ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7ଟା ବାଜି 30 ମିନିଟରେ ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ। ଏଥିରେ ରହିଛି ଆଲୋଚନା ମକା ଫସଲରୁ ଅଧିକ ଲାଭ ପାଇବା କିପରି। ରାତି 8ଟା ବାଜି 15 ମିନିଟରେ ଶୁଣିବେ ଏ ମାସର ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଗୀତ ରଚନା ପୀତାମ୍ବର ମିଶ୍ର, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ରାଉତରାୟ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8ଟା ବାଜି 30 ମିନିଟରେ। ଏଥିରେ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ସୀତାର ବାଦନ ଶୁଣିବେ। ରାତି 9ଟା ବାଜି 30 ମିନିଟରେ ଶୁଣିବେ ସୁଗମ ସଙ୍ଗୀତ। ରାତି 10ଟାରେ ଶୁଣିବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଗୀତିନାଟ୍ୟ ପୁରୁଷୋତ୍ତମ ଦେବ। ମୂଳ ଉପନ୍ୟାସ ଗୋଦାବରୀ ମିଶ୍ର, ବେତାର ରୂପାନ୍ତର ଏବଂ ପରିଚାଳନା ମନୋରଞ୍ଜନ ଦାସ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ ସକାଳ 8:00 ହେବାକୁ ଯାଉଛି। ପ୍ରଥମେ ସମାଚାର ପ୍ରଭାତ, ପରେ ପରେ ସକାଳ 8:15 ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ବୈଦିକ, ତାନ୍ତ୍ରିକ, ପୌରାଣିକ ଓ ଲୌକିକ ଏହି ଚାରି ଧାରାକୁ ଏକା ଧାରାରେ ଏକତ୍ରିତ କରି ସମସ୍ତ ଧର୍ମଧାରାକୁ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ଧାରଣ କରି ଅବିଗ୍ରହ ବିଗ୍ରହ ଭାବରେ ଯେଉଁ ଦାରୁ ବିଗ୍ରହ ନୀଳାଚଳରେ ପ୍ରତିଷ୍ଠିତ ସେହି ଜଗନ୍ନାଥଙ୍କ ବିଗ୍ରହଠାରୁ ଆରମ୍ଭ କରି ପୂଜା ପର୍ବ, ଯାନିଯାତ୍ରା, ବିଧିବିଧାନ ପର୍ଯ୍ୟନ୍ତ ସବୁକିଛି ତତ୍ତ୍ୱ ଓ ତଥ୍ୟରେ ପରିପୂର୍ଣ୍ଣ। ସେଥିମଧ୍ୟରେ ତାଙ୍କର ରଥଯାତ୍ରା ଯେତିକି ପ୍ରସିଦ୍ଧ, ତତ୍ତ୍ୱଧିକ ପ୍ରସିଦ୍ଧ ତାଙ୍କର ଗୁଣ୍ଡିଚା ବିଜେ ଓ ରହଣୀ। ଗୁଣ୍ଡିଚା ମନ୍ଦିରରେ ଠାକୁରମାନଙ୍କର ଅବସ୍ଥାନ କାଳ ସଂକ୍ଷିପ୍ତ ହେଲେ ହେଁ ନୀତି ଓ ବିଧିବିଧାନ ଅନେକ ଆଉ

ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କାଳରେ କେତେକ ମୌଳିକ ନୀତିକୁ ଛାଡ଼ି ଠାକୁରମାନଙ୍କର ନୀତି ସବୁ ବଡ଼ ଦେଉଳର ନୀତି ସହିତ ପ୍ରାୟ ସମାନ। ରଥଗୁଡ଼ିକ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ରଥ ଉପରେ ବିଧିପୂର୍ବକ ସାୟାହ୍ନ ପୂଜା ହୁଏ। ତାପରେ ଠାକୁରମାନଙ୍କୁ ଗୁଣ୍ଡିଚା ମଣ୍ଡପକୁ ପହଣ୍ଡି ବିଜେ କରାଯାଏ। ମଦନ ମୋହନଙ୍କୁ ମଧ୍ୟ ସ୍ଥାପନ କରାଯାଏ। ମହାବେଦୀରେ ଠାକୁରଙ୍କର ପୂଜା ଉପଚାରାଦି ଯଥାପୂର୍ବ ସମାପନ କରାଯାଏ। ପ୍ରାତଃ କାଳରେ ଠାକୁରଙ୍କର ପଲଙ୍କ ଉଠା ପରେ

0: ମୈଲମ ବେଶ ଅବକାଶ ନୀତି ଆରମ୍ଭ ହୁଏ। ତାପରେ ଅନ୍ୟାନ୍ୟ ନୀତି ପାଳନ କରାଯାଏ। ତେବେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପାଳିତ ବିଶେଷ ନୀତିମାନଙ୍କ ସମ୍ପର୍କରେ ଆଲୋଚନା ଆମର ମୁଖ୍ୟ ଉଦ୍ଦେଶ୍ୟ। ସେଥିପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ।
1: ସାଧାରଣତଃ ଗୁଣ୍ଡିଚାରେ ଜଗନ୍ନାଥ ବଠାକୁର ସୁଭଦ୍ରାଙ୍କ ରଥ ପହଞ୍ଚିଲା ପରେ ସେଦିନ ଗୁଣ୍ଡିଚାକୁ ଠାକୁରଙ୍କର ପହଣ୍ଡି ହୁଏ ନାହିଁ। ସେଦିନର ନୀତି ସମାପନ ହେଲା ପରେ ତା ପରଦିନ ସକାଳୁ ମଙ୍ଗଳା ଆଳତି, ଅବକାଶ, ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ନୀତି ଅନୁଷ୍ଠିତ ହେଲା ପରେ ଯାଇକିରି ଜଗନ୍ନାଥଙ୍କ ରଥର ବଠାକୁରଙ୍କ ରଥ ସୁଭଦ୍ରାଙ୍କ ରଥରେ ରଥ ବୋହିମାନେ ଚାର ବାନ୍ଧନ୍ତି। ଚାର ବାନ୍ଧି ସାରିଲା ପରେ ପହଣ୍ଡିର ବ୍ୟବସ୍ଥା କରାଯାଏ। ପ୍ରଥମେ ପହଣ୍ଡିର ସମୟ ପୂର୍ବରୁ ମୁଦିରସ୍ଥ ବଠାକୁରଙ୍କ ରଥରେ ଯାଆନ୍ତି। ସେଥିରେ ପାଳିଆ ଖୁଣ୍ଟିଆ, ଦଣମାଳି, ଗରାବଡ଼ୁ ରହନ୍ତି। ଡୋର ଲାଗି ଓ ପୁଷ୍ପାଞ୍ଜଳି ହୁଏ। ତେଣୁ ଏଇ ଯୋଉ ଡୋର ଲାଗି ପୁଷ୍ପାଞ୍ଜଳି ହୁଏ ତାକୁ ମୁଦିରସ୍ଥ ନିଜେ ଧଳା ଫୁଲରେ ପୁଷ୍ପାଞ୍ଜଳି କରନ୍ତି, ବଠାକୁରଙ୍କ ରଥରେ ପ୍ରଥମେ କରନ୍ତି। ତାପରେ ଜଗନ୍ନାଥ ରଥଙ୍କୁ ଯାଇକି ମଧ୍ୟ ସେହିପରି ଫୁଲ ପୁଷ୍ପାଞ୍ଜଳି ଦେଇକରି ଡୋରି ଛୁଅନ୍ତି, ଆଉ ସୁଭଦ୍ରାଙ୍କ ରଥକୁ ଆସି ମଧ୍ୟ ପୁଷ୍ପାଞ୍ଜଳି କରନ୍ତି। ତାପରେ କାହାଳି ବାଜେ। କାହାଳି ବାଜିଲେ ସେବାୟତମାନେ ପହଣ୍ଡି ପାଇଁ ପ୍ରସ୍ତୁତ ହୁଅନ୍ତି। ପ୍ରଥମେ ଜଗନ୍ନାଥଙ୍କ ରଥରୁ ମଦନମୋହନ, ବଠାକୁରଙ୍କ ରଥରୁ ରାମକୃଷ୍ଣ ବିଜେହୀ ଭିତରକୁ ଯାଆନ୍ତି। ଗୁଣ୍ଡିଚାର ଭିତରେ ଯାଇକି ଆମର ଯେଉଁ ଭଣ୍ଡାର ଘର ସିଂହାସନ ଅଛି ସେଠି ରହନ୍ତି। ତାପରେ ସୁଦର୍ଶନଙ୍କ ବିଜେ ହୁଏ। ସୁଦର୍ଶନ ମଝି ରଥରେ ଥାଆନ୍ତି। ସେ ଆସି ହଂସପଟାରେ ପହଞ୍ଚିଲେ ଟାହା ଲାଗି ହୁଏ। ଟାହା ଲାଗି ହେଲା ପରେ ଠାକୁରଙ୍କୁ ଦୈତାପତି ଅନ୍ୟାନ୍ୟ ସେବାୟତ ମିଶିକରି ଗୁଣ୍ଡିଚାହାରକୁ ନିଅନ୍ତି। ଗୁଣ୍ଡିଚାହାରର ମାର୍ଜନା ଇତ୍ୟାଦି ସରିଯାଇଥାଏ, ଚାର ବନ୍ଧା ହୋଇଥାଏ। ସୁଦର୍ଶନ ସିଂହାସନ ଉପରକୁ ନ ଯାଇ ଗୁଣ୍ଡିଚାହାରର ବଠାକୁରଙ୍କର କାନ୍ଥ ପଟେ ଗୋଟେ ଖଟୁଲି ଥାଏ, ସେ ଖଟୁଲିରେ ତାଙ୍କୁ ରଖାଯାଏ। ତାପରେ ବଠାକୁରଙ୍କର ପହଣ୍ଡି ହୁଏ। ବଠାକୁରଙ୍କ ପହଣ୍ଡି ହେଲେ ବଠାକୁର ହଂସପଟାକୁ ଆସିଲେ ରାଘବ ଦାସ ଦେଇଥିବା ଟାହିଆ ଲାଗି ହୁଏ। ପତି ମହାପାତ୍ର ସେଠି କର୍ପୂର ଆଳତୀ, ବଳିତା ଆଳତୀ, ବିଡ଼ିଆ ଭୋଗ ଓ ଇତ୍ୟାଦି ସବୁ କରିସାରିଲା ବାଦେ ଠାକୁରଙ୍କର ପହଣ୍ଡି ଆରମ୍ଭ ହୁଏ। ପହଣ୍ଡି କରି ଠାକୁର ରତ୍ନ ସିଂହାସନରେ ରହିସାରିଲା ପରେ ଅନ୍ୟ ଠାକୁରଙ୍କର ପହଣ୍ଡି ଆରୁହେ। ଯେତେବେଳେ ଠାକୁର ଭକ୍ତକୁ ଛାଡ଼ିକିରି ଭିତରକୁ ଯାଉଛନ୍ତି ସେତେବେଳେ ହେଉଛନ୍ତି ଗୋଟିଏ ପହଣ୍ଡିରେ ଯାଉଛନ୍ତି। ଯେତେବେଳେ ଭକ୍ତର ପାଖକୁ ଆସୁଛନ୍ତି ସ୍ନାନ ପୂର୍ଣ୍ଣିମା ଶ୍ରୀଗୁଣ୍ଡିଚାର ସେତେବେଳେ ଧାଡ଼ି ପହଣ୍ଡିରେ ଆସୁଛନ୍ତି। ମାନେ ଭଗବାନ ବ୍ୟସ୍ତ ମୁଁ କିପରି ଭକ୍ତ ସହିତ ବିଶ୍ୱ

ସୁଦର୍ଶନ ପହଞ୍ଚିଲା ପରେ ବଳଭଦ୍ର ପହଣ୍ଡିଆ ଆରମ୍ଭ ହେଲା, ବଳଭଦ୍ର ପହଞ୍ଚିଲା ପରେ ସୁଭଦ୍ରାଙ୍କ ପହଣ୍ଡିଆ ଆରମ୍ଭ ହେଲା, ସୁଭଦ୍ରାଙ୍କ ସରିଲା ପରେ ଜଗନ୍ନାଥଙ୍କ ପହଣ୍ଡିଆ ଆରମ୍ଭ ହୁଏ। ଜଗନ୍ନାଥ ସେପରି ହଂସପଟାକୁ ଆସିଲା ପରେ ସେହିପରି ଟାହା ଲାଗି ହୁଅନ୍ତି, ଟାହା ଲାଗି ହେବା ସହ ପରେ ପତି ମହାପାତ୍ରଙ୍କ ବନ୍ଦାପନା କାର୍ଯ୍ୟ ଶେଷ ହୁଏ ଆଉ ରତ୍ନ ସିଂହାସନ ଯାଆନ୍ତି। ରତ୍ନ ସିଂହାସନରେ ପହଞ୍ଚିଲା ପରେ ଠାକୁରମାନଙ୍କ ରୁନ୍ଧା ହୁଏ, ରୁନ୍ଧା ସରିଲା ପରେ ଦୈତାପତିମାନଙ୍କର ପତି ମହାପାତ୍ର ମିଶିଲେ ଚନ୍ଦନ ସର୍ବାଙ୍ଗ ହୁଏ, ଘଟୁଆରିହରୁ ଚନ୍ଦନ ଆସେ, ମେକଅପ୍ ତାକୁ ସେ ତିନି ପିଙ୍ଗଳରେ ରୂପା ପିଙ୍ଗଳ ଧରି ସିଂହାସନ ପାଖକୁ ଯାଆନ୍ତି, ତାକୁ ପତି ମହାପାତ୍ର ସଂସ୍କାର କରି ତିନି ଠାକୁରଙ୍କୁ ସର୍ବାଙ୍ଗ କରିଥାନ୍ତି, ଅର୍ଥାତ୍ ଚନ୍ଦନ ଯାକ ଶରୀରରେ ଲାଗିଥାଏ। ଏତେ ଯାତ୍ରା କରି ଆସନ୍ତି ତ ଗରମ ଥିବ, ତେଣୁ ଶୀତଳ କରିବା ସକାଶେ ଚନ୍ଦନ ଲାଗି ହୁଏ। ଚନ୍ଦନ ଲାଗିଗଲା ପରେ ଆଳତୀ କରନ୍ତି, ବନ୍ଦାପନା କରନ୍ତି, ବନ୍ଦାପନା କରି ତିନି ଠାକୁରଙ୍କୁ ସମ୍ପୂର୍ଣ୍ଣ ପାଟ କପଡ଼ା ଘୋଡ଼େଇ ଦିଅନ୍ତି। ଘୋଡ଼େଇ ଦେବାର କାରଣ ହେଲା, ଏହା ପରବର୍ତ୍ତୀ ଅବସ୍ଥା ଯିଏ ହେବ ସେମାନେ ଠାକୁରଙ୍କୁ ସ୍ପର୍ଶ କରିବେନି ଆଉ ଦେଖିବେନି, ସେ ହିସାବରେ ଘୋଡ଼େଇ ଦିଆଯାଏ, କରିକି ସେମାନେ ସବୁ ଚାଲି ଆସନ୍ତି। ଆସିଲା ପରେ କୋଠ ସ୍ୱୟଂ ସେମାନେ ଭିତରକୁ ଯାଇ

ଗୁଣ୍ଡିଚାହାର ଦୈନନ୍ଦିନ ନୀତି ସକାଳୁ ପ୍ରଥମେ ଦ୍ୱାର ଖୋଲିବା ପରେ ପରେ ପ୍ରଥମେ ଠାକୁରଙ୍କର ମଙ୍ଗଳା ଅର୍ପଣ ହୁଏ। ଠାକୁରଙ୍କ ମଙ୍ଗଳା ଅର୍ପଣରେ ମହାପ୍ରଭୁଙ୍କ ଆଡ଼େ ଭିତର୍ଚ୍ଛ ଆଉ ମଝିଆଡ଼ ଆଉ ଠାକୁରଙ୍କ ବାଡ଼ରେ ଦୁଇଜଣ ପୁଷ୍ପାଳକ ସିଂହାସନ ତଳେ ରହି ଭଣ୍ଡାର ମେକଅପ୍ ବା ମେକଅପ୍ ଯେଉଁ କର୍ପୂର ବସାଏ ସେ କର୍ପୂର ଆଳତି କରନ୍ତି, ତାପରେ ବଳିତା ଆଳତି କରନ୍ତି, ତାପରେ ପିଠୁ ଆଳତି କଲାପରେ ସିଂହାସନକୁ ଉଠି ଠାକୁରଙ୍କ ମୈଲମ କରନ୍ତି। ମୈଲମ ହେଇସାରିଲା ବାଦ ଠାକୁରଙ୍କ ତଡ଼ପ ଉତୁରି ହୁଏ, ଦୁଇ ଖଣ୍ଡ ଗାମୁଛା ପିନ୍ଧିକି ତଡ଼ପ ଉତୁରି ହୁଏ, ସେଇ ଗାମୁଛାରେ ଠାକୁର ଦାନ୍ତ ଘଷନ୍ତି ଆଉ ସ୍ନାନ କରନ୍ତି। କରିସାରିଲା ବାଦ ଠାକୁରଙ୍କର ଲୁଗା ବଦଳାଯାଏ, ପାଟ ମଠା ଏତେ ପିନ୍ଧି ସାରିଲା ପରେ ଭେଷ ହୁଅନ୍ତି, ଭେଷ ହେଇକରି ସେଠି ବଲ୍ଲଭ ଯେଉଁ ପଞ୍ଚୋପଚାର ପୂଜା ହୁଏ ସେଠି ତାହା ନକରି ସର୍ପାମଣି କରାଯାଏ, ତା ଅର୍ଥ କଳାହାଟ ଦ୍ୱାର ପାଖରେ ପୂଜାପଣ୍ଡା ଠିଆ ହେଇକି ସର୍ପାମଣି ଭୋଗ କରନ୍ତି।

0: ଶ୍ରୀଜୀଉମାନେ ଗୁଣ୍ଡିଚା ମନ୍ଦିରରେ ବିଜେ କରିବା ପରଠାରୁ ବାହୁଡ଼ା ଯାତ୍ରା ମଧ୍ୟରେ କେତେଗୁଡ଼ିଏ ବିଶେଷ ନୀତି ପାଳିତ ହୁଏ। ସେମିତି ଏକ ବିଶେଷ ନୀତି ହେଉଛି ମହାସ୍ନାନ। ତିନି ବାଡ଼ରେ ମହାସ୍ନାନ ହୁଏ। ମହାସ୍ନାନ ପରେ ତିନି ବାଡ଼ରେ ସର୍ବାଙ୍ଗ ହୁଏ। ବଡ଼ ବାଡ଼ରେ ମୁଦିରସ୍ଥ, ମଝି ବାଡ଼ରେ ପତି ମହାପାତ୍ର, ଶ୍ରୀଜଗନ୍ନାଥଙ୍କ ବାଡ଼ରେ ପୂଜା ପଣ୍ଡା ଠାକୁରମାନଙ୍କ ଶରୀରରେ ଚନ୍ଦନ ଲେପନ କରନ୍ତି। ତାପରେ ସର୍ବାଙ୍ଗ, ସର୍ବାଙ୍ଗ ସରିଲା ପରେ ଠାକୁରମାନେ ନୂତନ ବସ୍ତ୍ର ପରିଧାନ କରନ୍ତି ଆଉ ବେଶ ହୁଅନ୍ତି। ବେଶ ପରେ ମଧ୍ୟାହ୍ନ ଧୂପ, ମୈଲମ ଓ ସନ୍ଧ୍ୟା ଧୂପ କ୍ରମାନ୍ୱୟରେ ଅନୁଷ୍ଠିତ ହୁଏ। ସନ୍ଧ୍ୟା ଆଳତୀ ସରିଲା ପରେ ଚନ୍ଦନ ଲାଗି, ବଡ଼ ସିଂହାର ଆଉ ତାପରେ ପହୁଡ଼ ଲାଗି। ଗୁଣ୍ଡିଚା ମନ୍ଦିରରେ ରହଣି କାଳରେ ଆଉ ଗୋଟିଏ ବିଶେଷ ବିଧି ହେଉଛି ହେରା ପଞ୍ଚମୀ ବିଧି।
1: ହେରା ପଞ୍ଚମୀ ତା ଅର୍ଥ ପାଞ୍ଚ ଦିନ ପରେ, ଶ୍ରୀଗୁଣ୍ଡିଚାର ପାଞ୍ଚ ଦିନ ପରେ ମା ଠାକୁରାଣୀ ଶ୍ରୀମନ୍ଦିରରେ ଥାନ୍ତି। ଭଣ୍ଡାର ଘର ପାଖରେ ତାଙ୍କର ବେଶ ମାର୍ଜନା ଇତ୍ୟାଦି ଦେଇକି ତାଙ୍କୁ ବନକ ଲାଗି କରାଗଲା। ଅଳଙ୍କାର ନୂଆ ପାଟ ଇତ୍ୟାଦି ପିନ୍ଧି ସେ ବିମାନରେ ବସିକି ଆସିଲେ। ଘଣ୍ଟ କାହାଳି ଛତା ଧରିକି ଆସିଲେ। ଆସିକିରି ଜଗନ୍ନାଥଙ୍କ ରଥ ପାଖରେ ସେ ପହଞ୍ଚିଲେ। ପହଞ୍ଚିଲା ପରେ ଆମର ଯେ ପତି ମହାପାତ୍ର, ସେଠି ସେ ତାଙ୍କୁ ଖଡ଼ି ପ୍ରସାଦ ଲାଗି କଲେ, ମାନେ ଚନ୍ଦନ ଲାଗି କଲେ, ବନ୍ଦାପନା କଲେ ଆଉ ବିଡ଼ିଆ ଆଉ ଘଷା ଜଳ ସମର୍ପଣ କଲେ। ଏହା ଅର୍ଥ ସାକ୍ଷାତ, ଯେହେତୁ ପଞ୍ଚମୀରେ ପଡୁଛି ଏହା ହେଉଛି ହେରା ପଞ୍ଚମୀ।
0: ଗୁଣ୍ଡିଚା ମଣ୍ଡପରେ ପ୍ରଭୁଙ୍କର ଦର୍ଶନ କରିବାକୁ ଭକ୍ତ ଆତୁର ନୟନରେ ଅପେକ୍ଷା କରିଥାଏ। ଦାରୁ ବିଗ୍ରହମାନଙ୍କର ପବିତ୍ର ଜନ୍ମସ୍ଥାନ ଏହି ଗୁଣ୍ଡିଚା ମଣ୍ଡପ ହେଉଛି ପରମ ପାବନ ସ୍ଥଳ। ତେଣୁ ଏହି ମଣ୍ଡପ ଓ ଏଠାରେ ଅନୁଷ୍ଠିତ ରୀତିନୀତିମାନଙ୍କର ବୈଶିଷ୍ଟ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଶ୍ରୀଜୀଉଙ୍କର ବାର ଯାତ୍ରା ମଧ୍ୟରେ ଅକ୍ଷୟ ତୃତୀୟା ଅନ୍ୟତମ ଏକ ଯାତ୍ରା। ବୈଶାଖ ଶୁକ୍ଳ ତୃତୀୟା ଦିନ ଯାତ୍ରାକୁ ଅକ୍ଷୟ ତୃତୀୟା ଯାତ୍ରା କହନ୍ତି। ଏହି ଦିନଠାରୁ ଅକ୍ଷୟ ତୃତୀୟା ଯାତ୍ରା ଆରମ୍ଭ ହୁଏ। ସକାଳ ଧୂପ ସରିବା ପରେ ତିନି ବାଡ଼ରେ ମୈଲମ ହୋଇ ମହାସ୍ନାନ ବଢ଼େ। ତାପରେ ଝୁଲଣ ମଣ୍ଡପକୁ ପାଲିଙ୍କିରେ ରାମକୃଷ୍ଣ ଓ ବିମାନର ଲକ୍ଷ୍ମୀ ସରସ୍ୱତୀ ଓ ମଦନମୋହନଙ୍କୁ ବିଜେ କରାଇଥାନ୍ତି। ବିମାନ ବଡ଼ୁମାନେ ସିଂହଦ୍ୱାର ଦେଇ ଚନ୍ଦନ ବେଢ଼ା ଚକଡ଼ାକୁ ବିଜେ କରନ୍ତି। ବିମାନ ନଅର ଦ୍ୱାରରେ ପହଞ୍ଚିଲେ ରଥ ଅନୁକୂଳ ସକାଶେ ସେଠାରେ ରହେ। ମହାଜନମାନେ ରାମକୃଷ୍ଣଙ୍କୁ ବଡ଼ ଚାପରେ ବିଜେ

କରାଇ ସାରିଲା ପରେ ପଞ୍ଚୁପାଣ୍ଡବ ପଛ ସିଂହାସନରେ ବିଜେ ହୁଅନ୍ତି। ଦିନଚାପ ଏକଘରା ବୁଲି କୋଳରେ ଲାଗିଲା ପରେ ଦୁଇ ଚାପ ଏକତ୍ର ହୋଇ ବଡ଼ଚାପରୁ ରାମକୃଷ୍ଣ ମଦନମୋହନଙ୍କ ଚାପକୁ ଆସିଲା ପରେ ବନ୍ଦାପନା ହୋଇ ଚାମର ଆଲଟ ହେଲେ ଜଳରେ ବୁଡ଼ନ୍ତି। ଜଳ ଲାଗି ବଢ଼ିବା ପରେ ଜଗତି ଉପରେ ସୁନା ଅଳଙ୍କାରମାନ ଲାଗି ହୋଇ ବେଶ ହୁଅନ୍ତି। ଦିନଚାପ ଭଳି ରାତ୍ରଚାପରେ ତିନିଘରା ବୁଲନ୍ତି। ନିଅ ବିମାନ ଓ ପାଲିଙ୍କିରେ ବଡ଼ ଦେଉଳକୁ ବିଜେ ହେଲା ପରେ ମୈଲମ ସୂତାଲୁଗା ଓ କର୍ପୂର ଲାଗି ହୁଏ। ଚନ୍ଦନ ଲାଗି ହେବା ପରେ ଅଳକା ଅଙ୍ଗଲିପ୍ତ କୁଙ୍କୁମ ଚୌସରା ଗଜମୁକୁତା ଲାଗି ହୋଇ ବେଶ ହୁଅନ୍ତି। ଏହା 42 ଦିନ ପର୍ଯ୍ୟନ୍ତ ହୁଏ। ଆଜ୍ଞାମାଳ ଦେଲା ପରେ ପୂର୍ବଦିନ ଭଳି ଠାକୁର ଓ ଠାକୁରାଣୀମାନେ ନରେନ୍ଦ୍ର ଚକଡ଼ାକୁ ବିଜେ ହୁଅନ୍ତି। ସନ୍ଧ୍ୟାତୂପ ପରେ ଠାକୁରଙ୍କର ଆଲଟ ଲାଗି ଓ ଚନ୍ଦନ ଲାଗି ହୋଇ ବଡ଼ସିଂହାର ବେଶ ହୁଏ। ବାହାର ଚନ୍ଦନ 21 ଦିନ ଓ ଭିତର ଚନ୍ଦନ 21 ଦିନ ପର୍ଯ୍ୟନ୍ତ ମଧ୍ୟ ହୋଇଥାଏ। ଜ୍ୟେଷ୍ଠ ଚତୁର୍ଦ୍ଦଶୀ ଯାଏ 2 ଥର ଆଲଟ ଲାଗି ପ୍ରତିଦିନ ହୁଏ। ବୈଶାଖ ଶୁକ୍ଳ ସପ୍ତମୀ ଓ ଅଷ୍ଟମୀ ଦିନ ମଧ୍ୟ ଚନ୍ଦନ ଯାତ୍ରାକୁ ବିଜେ ହୁଅନ୍ତି। ପ୍ରଥମ 21 ଦିନ ଚନ୍ଦନରେ ଦିଅ ନରେନ୍ଦ୍ରକୁ ବିଜେ କରନ୍ତି। ଅନ୍ୟ 21 ଦିନ ବାହାରକୁ ନ ଯାଇ ଭିତରେ ସବୁ ନୀତି ହୁଏ। 20 ଦିନର ଭଉଁରୀ ଜାତ ହୋଇ ରାତ୍ରଚାପ 21 ଘେରା ନରେନ୍ଦ୍ରରେ ବୁଲେ। ଭିତର ଚନ୍ଦନ 21 ଦିନରେ ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳ ଷଷ୍ଠୀ ଏବଂ ରୁକ୍ମିଣୀ ହରଣ ଏକାଦଶୀ ଏହି 4 ଦିନ ଜଳକ୍ରୀଡ଼ା ହୋଇଥାଏ। ଦୁଇପଟିଆ, ତିନିପଟିଆ, ଚାରିପଟିଆ ଓ ପାଞ୍ଚପଟିଆ ମାଣ୍ଡୁଅ ପ୍ରଭୃତି ଅକ୍ଷୟ ତୃତୀୟା ଦିନ ଲାଗି ହୁଏ। ଏହିଭଳି ଶ୍ରୀମନ୍ଦିରରେ ଦ୍ୱାଦଶ ଯାତ୍ରା ପାରମ୍ପରିକ ରୀତିରେ ପାଳନ କରାଯାଏ।

0: ଶେଷ ହେଲା ଶ୍ରୀକ୍ଷେତ୍ର ମାଥୁରୀ। ଆଜିର ବିଷୟ ଥିଲା ଶ୍ରୀଗୁଣ୍ଡିଚା ମନ୍ଦିରର ବିଶେଷ ନୀତି। ଏ ସମ୍ପର୍କରେ ଆଲୋଚନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ।
1: ଶୁଣିଲେ ଶ୍ରୀକ୍ଷେତ୍ର ମାଥୁରୀ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର, ଶୁଣନ୍ତୁ କେତୋଟି ଭଜନ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଲେ ରାଜେଶ ବିଶୋଇ, ଗୀତ ରଚନା ରଞ୍ଜନ କୁମାର ବେହେରା।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
2: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
2: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
3: ଏଥର ଶିଳ୍ପୀ ରାଜେଶ ବିଶୋଇ, ରଚନା ଗୌରବ ପଟ୍ଟନାୟକ।

ଶୁଣିଲେ କେତୋଟି ଭଜନ। ଶିଳ୍ପୀ ଥିଲେ ରାଜେଶ ବିଶୋଇ। ଗୀତଗୁଡ଼ିକ ରଚନା କରିଥିଲେ ରଞ୍ଜନ କୁମାର ବେହେରା ଏବଂ ଗୌର ପଟ୍ଟନାୟକ। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଦଲାଲ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ କୁମାର ସାନୁ ଏବଂ କବିତା କୃଷ୍ଣମୂର୍ତ୍ତି। ଗୀତ ଅଞ୍ଜାନ। ସଙ୍ଗୀତ ବାପି ଲେହେରୀ।

ପରବର୍ତ୍ତୀ ଗୀତଟି ଶୁଣିବା ବେଟା ଚଳଚ୍ଚିତ୍ରରୁ, ଶିଳ୍ପୀ ଅନୁରାଧା ପଡ଼ୱାଲ ଏବଂ ଉଦିତ ନାରାୟଣ, ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ୍ଦ।

ଚଳଚ୍ଚିତ୍ରରୁ। ଶିଳ୍ପୀ ସୋନୁ ନିଗମ, ସୁନିଧି ଚୌହାନ ଏବଂ ସାଥୀ ପ୍ରସନ୍ନ ଯୋଶୀଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଯତୀନ ଲଲିତ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଫନା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଚମତ୍କାର ଏହି ଚଳଚ୍ଚିତ୍ରର ଗୀତରେ ଶିଳ୍ପୀ କୁମାର ସାନୁ ଏବଂ ଅଲକା ୟଗ୍ନିକ, ଗୀତ ଆନନ୍ଦ ବକ୍ସି, ସଙ୍ଗୀତ ଅନୁ ମଲ୍ଲିକ।

କାର୍ଯ୍ୟକ୍ରମ ଶେଷରେ ଶୁଣିବା ବୋର୍ଡର ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ରୂପ କୁମାର ରାଠୋଡ, ଗୀତ ରଚନା ଜାଭେଦ ଅଖ୍ତର, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ସପ୍ତଧାରା କ୍ରମରେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ପାରିବେନି କେହି ଅଲଗା କରି ଚଳଚ୍ଚିତ୍ରରୁ ଶିଳ୍ପୀ ନିବେଦିତା ଏବଂ ସୌରେନ୍ ଗୀତ ଶ୍ରୀକାନ୍ତ ଗୌତମ ସଙ୍ଗୀତ ପ୍ରେମାନନ୍ଦ

ପରବର୍ତ୍ତୀ ଗୀତଟି ଶୁଣିବା ତତେ ମୋରାଣ ଚଳଚ୍ଚିତ୍ରରୁ, ଶିଳ୍ପୀ ଇରା ଏବଂ କୁମାର ବାପି, ଗୀତ ରଚନା ଗଣେଶ୍ୱର ମହାପାତ୍ର, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ରା।

ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତରେ ଶିଳ୍ପୀ ଉଦିତ ନାରାୟଣ ଏବଂ ମହାଲକ୍ଷ୍ମୀ ଆୟର ମୋହିତ ଚକ୍ରବର୍ତ୍ତୀଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ବିକାଶ ଦାସ। ଚଳଚ୍ଚିତ୍ର କେବେ ତମେ ନାହଁ କେବେ ମୁଁ ନାହିଁ।

love.com ଏହି ଚଳଚ୍ଚିତ୍ରର ଗୀତରେ ଶିଳ୍ପୀ କୁମାର ବାପି ଏବଂ ତପୁ ମିଶ୍ର। ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତ ପ୍ରେମାନନ୍ଦ।

0: କିଛି ଖଟା କିଛି ମିଠା ଏହି ଚଳଚ୍ଚିତ୍ରର ଗୀତରେ ଶିଳ୍ପୀ ହେଲେ ସତ୍ୟଜିତ ଏବଂ ଅସୀମା। ଗୀତ ରଚନା ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।
1: धागिन्ने ता धागिन्ने ता धागिन्ने धा

କାର୍ଯ୍ୟକ୍ରମ ଶେଷରେ ଶୁଣିବା ରାଜା ଝିଅ ସାଙ୍ଗେ ହେଇଗଲା ଭାବ ଚଳଚ୍ଚିତ୍ରର ଗୀତ, ଶିଳ୍ପୀ ଉଦିତ ନାରାୟଣ ଏବଂ ନିବେଦିତା। ଶ୍ରୀକାନ୍ତ ଗୌତମଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ପ୍ରେମାନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ୱଜା ତୁମ୍ହୋ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ମିଟ୍ ବ୍ରଦର୍ସ ଆର୍ମାନ ମଲ୍ଲିକ ଏବଂ ତୁଲସୀ କୁମାର, ଗୀତ ରଚନା କୁମାର, ସଙ୍ଗୀତ ନିର୍ଦ୍ଦେଶନା ମିଟ୍ ବ୍ରଦର୍ସ।

0: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: एक प्रकार से पीएम जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଆସିକିଟୁ ଚଳଚ୍ଚିତ୍ରରୁ। ନିଜସ୍ୱ ସଙ୍ଗୀତ ନିର୍ଦ୍ଦେଶନାରେ ଶିଳ୍ପୀ ହେଲେ ଅଙ୍କିତ ତିୱାରୀ, ଗୀତ ସନ୍ଦୀପ ନାଥ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030692 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମ ଶେଷରେ ଶୁଣିବା ଅଞ୍ଜାନା ଅଞ୍ଜାନୀ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ମୋହିତ ଚୌହାନ ଏବଂ ସାଥୀ ବିଶାଲ ଡାଡଲାନୀଙ୍କ ଗୀତଙ୍କୁ ସଙ୍ଗୀତରେ ସଜେଇଛନ୍ତି ବିଶାଲ ଏବଂ କୁମାର।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ। NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: अभी आपने सुना कार्यक्रम स्वामी की दादी, और अब इसी के साथ हम आज के कार्यक्रम को विराम देने की आपसे आज्ञा चाहेंगे। तो अपने मित्र अजीत को
1: और उमंग कार्यक्रम की तकनीकी टीम यानी कुसुमलता, जगबंधु, चेतना और मंजू कुमारी जी के साथ विमलेश को आज्ञा दीजिए। नमस्कार।
2: उमंग उमंग उमंग उमंग, उमंग।
3: ଶୁଣିଲେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ବେତାର ନାଟକ ଚିଡ଼ିଆଖାନା, ମୂଳ ଓ ତେଲୁଗୁ ରଚନା ବାଲ୍ ପି ପଦ୍ମାରାଜୁ, ହିନ୍ଦୀ ରୂପାନ୍ତର ବାଲ୍ ସୌରୀ ରେଡ୍ଡି, ଓଡ଼ିଆ ଅନୁବାଦ ଏବଂ ପ୍ରଯୋଜନା କ୍ଷେତ୍ରବାସୀ ବେହେରା, ସହଯୋଗିତା ଲକ୍ଷ୍ମୀଧର ସାହୁ। ଶୁଣିପାରିବେ ବିଜ୍ଞାପନ ବିରତି ପରେ।
4: ଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲିଟ୍ରି ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
5: एक प्रकार से पीएम जय अब गरीबों की जय बन गई है।

ବାସ୍ତବିକ ସିଂହ ଏବଂ ବାଘ ଦେଖିବାକୁ ହେଲେ ଆପଣମାନଙ୍କୁ କୌଣସି ଏକ ବଡ଼ ସହରରେ ଥିବା ଚିଡ଼ିଆଖାନାକୁ ଯିବାକୁ ହେବ। ଆଉ ଯଦି ଆପଣ ବାସ୍ତବତା ପ୍ରତି ଗୁରୁତ୍ୱ ନ ଦିଅନ୍ତି ତାହେଲେ କେବଳ ସିଂହ ବାଘ କାହିଁକି ଆଜ୍ଞା, ସବୁ ପ୍ରକାର ଜନ୍ତୁଙ୍କୁ ଆପଣ ଘରେ ଏବଂ ଆପଣଙ୍କ ଆଖପାଖରେ ଦେଖିବାକୁ ପାଇବେ। ଦେଖିବାକୁ ଗଲେ ପ୍ରତ୍ୟେକ ଘର ଗୋଟିଏ ଗୋଟିଏ ଚିଡ଼ିଆଖାନା, କ'ଣ ବିଶ୍ୱାସ କରୁନାହାନ୍ତି? ତାହେଲେ ଶୁଣନ୍ତୁ ଏ ନାଟକ ଚିଡ଼ିଆଖାନା।

0: କଣ କହିଲେ ପଣ୍ଡିତେ? ଚତୁର୍ଥ ଶୁକ୍ର ଅଶୁଭ?
1: ହଁ ଶଙ୍କର ବାବୁ।
2: ବାବା ଚା ପିବେ ଚାଲନ୍ତୁ।
0: ଆରେ ମା କଲ୍ୟାଣୀ, ତୁ ଦି କପ୍ ଚା ଏଇଠି ଆଣି ଦେଇ ଯାଆନ୍ତୁନି। ଏ କୋଷ୍ଠୀ ମାମଲା ନ ସରିବା ପର୍ଯ୍ୟନ୍ତ ମୁଁ ଏଠି ଉଠିପାରିବିନି।
2: ବାଟଗଲା ଲୋକକୁ ଡାକି ଆଣି ଚା ପିଇବା ପାଇଁ ଘରେ ଦୁଧି ଆଣିକି ବନ୍ଧା ହେଇନି। କଲ୍ୟାଣୀ ତୋ ବାପାଙ୍କୁ କହିଦେ ଚୁପଚାପ ଭିତରକୁ ଯାଇ ଚା ପିଇ ଦେଇ ଆସନ୍ତୁ।
0: ଓହୋ, ମୋ ଇଜ୍ଜତ ତଳେ ପକେଇଦେଲା। ଆହେ ପଣ୍ଡିତ ବିଚାରା ପିଲାଙ୍କ କୋଷ୍ଠୀ ଦେଖିବାକୁ ଆସିଥିଲେ, ଆଉ ତମେ କଣ ନା? ଆଚ୍ଛା ପଣ୍ଡିତେ, ଆଜି ଥାଉ, ପରେ ଚର୍ଚ୍ଚା କରିବା।
1: ବୁଝିଗଲି ଶଙ୍କର ବାବୁ, ବୁଝିଗଲି। ମୁଁ ଯାଉଛି, ଆଉ ଦିନେ ଆସିବି।
2: କୋଷ୍ଠୀ ଦେଖା ନୁହେଁ, କୁହ ଲଢେଇ, ଆଉ ସେଥିରେ ତମରି ସବୁବେଳେ ଜିତାପଟ ହେବା ଦରକାର। ସେଥିପାଇଁ ତ ସେ ଅଲୌକିକ ପଣ୍ଡିତକୁ ଧରି ଆଣିଥିଲ ନୁହେଁ?
3: ଓହୋ ମା, ତୁ ଚାଲିଲୁ ଚା ପିଇବୁ? ଆରେ ମୁଁ ତ ବସିଲେ ଉଠିପାରୁନି, କେହି ଉଠିଲେ ବସିପାରୁନି, ଆଉ ଯିବି କଣ? ତୁ ମୋ ପାଇଁ ଏଠିକି କପେ ଚା ନେଇ ଆସନ୍ତୁନି ଝିଅ।
4: ହଉ ଆଣୁଛି।
3: ଓହୋ, କି ଆବଡ଼ା ଖାବଡ଼ା ଘରଟା ଯେ, ଖଟଟା ଠିକ ଭାବେ ପଡିପାରୁନି।
0: ଆହେ ଘର ଦୋଷ ଦଉଛୁ କାହିଁକି, ଏଇଟା ତ ଖଟର ଗୁଣ।
2: କଣ କହିଲ, ଆଜିକାଲିକା ପଲଙ୍କ ଏ ନୁହେଁ ମ, ହରିପୁର ଜମିଦାର ମୋ ଜେଜେବାପା ଏ ପଲଙ୍କ ନିଜ ପାଇଁ ତିଆରି କରିଥିଲେ, ବୁଝିଲ? ପାଦରେ ଘୁଙ୍ଗୁର, ହାତରେ ବହି, ନାଚ କରୁଛୁ ନା ବହି ପଢୁଛୁ? ଦେଖେ ସେ କି ବହି।
5: ଅଭାଗିନୀ, ବହୁତ ବଢିଆ ବହି ମା, ଶୁଣିବୁ। ମୋହନ ବ୍ରାହ୍ମଣ ଘର ପୁଅ, ଆଉ ଲୀଳା ଅନ୍ୟ ଜାତିର ଝିଅ, ଦୁହିଁଙ୍କ ଭିତରେ ପ୍ରେମ ହେଲା। ବିଚାରି ଲୀଳା,
2: ଛି ଛି ଛି ଛି ଛି, ତତେ ଟିକେ ଲାଜ ମାରୁନି? କି କଳିଯୁଗ ଆସିଲା, ଯୋଉଠେ ଦେଖ ପ୍ରେମ ବିରହ ଆତ୍ମହତ୍ୟା ଶୁଣିବାକୁ ମିଳୁଛି। ଆଲୋ ଦେଖି ଦେଖି ବହି ଉପରେ ସେ ଛବିଟା, ଇଏ ମା, ଏ କି ବେଢଙ୍ଗିଆ ଛବି, ତା ସାଙ୍ଗକୁ ପୁଣି ପିଆଜ ଚୋପା ପରି ପତଳା ଶାଢୀ, ଛି ଛି ଛି ଛି ଛି, ଏମିତି ଛବି ଆଙ୍କିଲା ବାଲାକୁ ଖାଲି ଫାଶୀ ଖୁଣ୍ଟାରେ ଝୁଲେଇ ଦେବା ଦରକାର।
5: ତୁ ଯୋଉ ଉପାଟା ଜାଣିଛୁ, ଏ ଆଉ ତୋ ଗୋସେଇ ବାପାଙ୍କ ଯୁଗ ନାହିଁ ମୋ ମା।
2: କଳିଯୁଗ, ଘୋର କଳିଯୁଗ, କଥାରେ ଅଛି ପରା, ପେଟକୁ ଦାନା ନାହିଁ ନିଶକୁ ଅତର ଦରକାର। ଦିନ ରାତି ଖାଲି ନାଚ ଆଉ ଯେତେ ସବୁ ବାଜେ ଉପନ୍ୟାସ ପଢା।
0: ଦେଖ ଶାନ୍ତି, ମଙ୍ଗଳଦାତା ହଉଛନ୍ତି ଶୁକ୍ର, ଆଉ ବିଦ୍ୟାଦାତା
2: ଥାଉ, ମୋ ଉପରେ ତ ଶନି ଦୃଷ୍ଟି ପଡିଛି। କେତେ ବଡ ଜମିଦାର ବଂଶର ଝିଅ ମୁଁ, ଆଉ ମୋ ଝିଅର ଏଇ ଲକ୍ଷଣ, ଇଏ ବାହା ହବ କେମିତି କେ ଜାଣି?
1: ହବ ହବ, ଅଲବତ ହବ।
0: ଆରେ ପରଶୁରାମ, ତମେ
1: ବାହାଘର ନିଶ୍ଚୟ ହବ। କଲ୍ୟାଣୀ ରାଧା, ଏ ତୁ ତ ତମ ଘରର ଦୁଇଟି ରତ୍ନ।
0: ଆସ ପରଶୁରାମ, ଆସ ବସ।
2: ଖାଲି ମିଠା କଥା କହି ବନ୍ଧୁ ଚର୍ଚ୍ଚା କରିବ ନା ଆଉ କିଛି ଅଛି?
1: ନା ବୋଉ, ତମ ଘରେ ପୁଣି ବନ୍ଧୁ ଚର୍ଚ୍ଚା କର, ମୁଁ ତ ଏଇଠି ମାଗି କରି ଚା ପିଇବି।
4: ଚା ନିଅନ୍ତୁ ଅଙ୍କଲ।
1: ଆହା, କଲ୍ୟାଣୀ ମା ମୋର ସାକ୍ଷାତ କଳ୍ପବଟ। ଚା କଥା ପଡିଲା ତ ହାତକୁ ଚା କପ ଆସିଗଲା। କାମ୍ୟା କସରତ କରୁଛି ବୋଧହୁଏ?
4: ହଁ ଭାଇ, ଆସନ କରୁଛନ୍ତି।
0: ଶୀର୍ଷାସନ ସରିଗଲା, ବାକି କୁର୍ମାସନ ଆଉ ଶବାସନ ରହିଲା। ପରଶୁରାମ, ଆମର ଏ ପହଲୱାନ ପାଇଁ ଭଲ ପାତ୍ରଟିଏ ଦେଖ ତ, ବାହା କରିଦେଲେ ସେ ଠିକ ବାଟକୁ ଆସିବ।
2: ଶୁଣ ୟାଙ୍କ କଥା, ଦିଟା ବାଡୁଅ ଝିଅ ଥାଉ ଥାଉ କାମିଆର ବାହାଘର ଚିନ୍ତା, ତମେ ଆଗ ଏ ଦିଟା ଝିଅଙ୍କ ପାଇଁ ବୁଝ ତ ପରଶୁରାମ।
1: ମୁଁ ତ ସେଇଥିପାଇଁ ଆସିଛି ଭଉଣୀ। ଆରେ କାମିଆ, ଛିଡ଼ା ହେଲୁ କାହିଁକି?
0: ନାଇ ଅଙ୍କଲ, ମତେ କୁର୍ମାସନ ତାପରେ ପୁଣି ସଭାସନ କରିବାକୁ ହବ, ମୁଁ ଚାଲିଲି। ଆସନ ଛଡା ଏ ଅପଦାର୍ଥର ଅନ୍ୟ କିଛି ଚିନ୍ତା ନାହିଁ।
2: ତମର ଏବେ କୋଉ ଅନ୍ୟ ଚିନ୍ତା ଅଛି ଯେ, ଯେତେବେଳେ ଦେଖ କୋଷ୍ଠୀ ଧରି ବସିଥିବ।
0: ହଁ ପରଶୁରାମ, କଲ୍ୟାଣୀ ପାଇଁ ସମ୍ବନ୍ଧ ଠିକ କରିଛ ବୋଲି କହୁଥିଲ ପରା, ତାଙ୍କ ଘର କୋଉଠି?
1: ଘର ତାଙ୍କର ଇଚ୍ଛାପୁର, କିନ୍ତୁ ଆଜିକାଲି ରାଜମହେନ୍ଦ୍ରୀ ରହୁଛନ୍ତି। 20 ଏକର ଜମି, ପିଲାଟି ବିଏ ପାସ।
2: କାହାର ବାହାଘର ଅଙ୍କଲ?
1: ଆଉ କାହାର, ତୋର ଏବଂ କଲ୍ୟାଣୀର।
5: ଏମିତି ବିବାହ ମୁଁ ପସନ୍ଦ କରେନି। ଆଚ୍ଛା ଅଙ୍କଲ, ଆପଣ ହୃଦୟ ବୀଣା ଉପନ୍ୟାସ ପଢିଛନ୍ତି?
1: ହୃଦୟ ବୀଣା ଉପନ୍ୟାସ?
5: ହଁ, ହୃଦୟ ବୀଣା ଉପନ୍ୟାସ ନାୟିକା କଳ୍ପନା ପରି ମୁଁ ଯେତେବେଳେ ନୃତ୍ୟରେ ତନ୍ମୟ ଥିବି, ସେତିକି ବେଳେ ହଠାତ୍ ଏକ ନବଯୁବକ ଆସି ମୋତେ।
2: ଚୁପ୍ କର
5: ମା।
2: ହଁ ପର୍ଶୁରା, କୁହ।
1: କଣ କହିବି, ଏ ସମ୍ବନ୍ଧ ଜଣ ପକ୍କା ହୋଇ ରହିଛି। ତୁମେ କେବଳ ହଁ ଭରିଲେ ସେମାନେ ଝିଅ ଦେଖିବାକୁ ଆସିଯିବେ।
0: ବୁଝିଲେ ପର୍ଶୁରାମ, ଆସନ୍ତା ଶୁକ୍ରବାର ଅପରାହ୍ନ 3ଟାରେ ତିଥି ନକ୍ଷତ୍ର ବିଲକୁଲ ସୁଝୁଛି।
2: ପୁଣି ସେ ଜ୍ୟୋତିଷ ଶାସ୍ତ୍ର? ହଁ ପର୍ଶୁରାମ, ବରଟିର ନାଁ କଣ?
1: ନା ତାର ପଟୁ।
2: ଇଏ ପୁଣି ଗୋଟେ ନା।
1: ଆରେ ତାର ପ୍ରକୃତ ନା ପଟ୍ଟାଭି ରାମାରା, ଡାକ ନା ପଟୁ।
2: ପଟୁ ପଟୁ ନା ନଟୁ?
5: ଚୁପ କର ରାଧା, ନୀଲଜିଙ୍କ ପରି ହସୁଛୁ କଣ?

0: କଣ ଆମ ଘର ଆଡେ ଆସୁଛି ଓ କିଏ ହେଇଥିବ
1: ଝିଅଟା ବାହାରଟାରେ ଏମିତି ନାଚୁଛି
2: ସ୍ୱର୍ଗର କୌଣସି ଅପସରା ସତ ମର୍ତ୍ତରେ ବିରାଜମାନ କରିଛନ୍ତି ଯେମିତି
1: ପଟୁ ଚାଲ କଣ ଦେଖୁଛୁ ଛିଡ଼ାଇ
2: ବାବା ଯେମିତି ନାଚ ସେଇମିତି ଠାଣି
0: ଅଭଦ୍ର ପୁଣି କଥା କହୁଛୁ କଣ ତୁ ପରା କନ୍ୟା ଦେଖିବାକୁ ଆସିଛୁ ପୁଅ ଚାଲ ଭିତରକୁ ଚାଲେ ବାବା ବାବା ବାବା ସେମାନେ ଆସିଗଲେ
3: କିଏ ଆସିଲେ ରାଧା
0: ସେଇମାନେ ମୋ ଦିଦିକି ଦେଖିବାକୁ
4: ପଶୁର ଚାଲ ଚାଲ ସେମାନଙ୍କୁ ନେଇ ଆସିବା
0: ମା ତୁ ବି ଚାଲ
4: ଚାଲ ଚାଲ ଆସନ୍ତୁ ଆସନ୍ତୁ ରାମ ବାବୁ ଆରେ ଶାନ୍ତି ଇଏ ହଉଛନ୍ତି
3: ନମସ୍ତେ ଭଉଣୀ ଆସ ଆସ ଭିତରକୁ ଆସ
0: ହଉ ଚାଲ
3: ହଁ ଏଇଠି ବସ
0: ତୁମେ ବି ବସ ଭଉଣୀ
3: ମୋର ଅଣ୍ଟାଟା ଧରିଛି ଯେ ମୁଁ କଣ ବସିପାରୁଛି
0: ତେବେ ତୁମେ ଶୁଅ ମୁଁ ବସୁଛି
3: ନା ଭଉଣୀ ମୁଁ ଏଇ ଖଟ ଉପରେ କାନ୍ଥକୁ ଆଉଛି ବସୁଛି ଆରେ ଆରେ ଏଇ ଅଣ୍ଟା ବଥା ବେମାରୀଟା ମୋ ଜେଜେବାପାଙ୍କଠୁ ଆରମ୍ଭ କରି ଆମ ସମସ୍ତଙ୍କର ଅଛି
0: ଆଚ୍ଛା ଭଉଣୀ ତମ ଜେଜେବାପା ହରିପୁର ଜମିଦାର ଥିଲେ ନା
3: ସେତେବେଳର ଖାନଦାନୀ କଥା ଆଉ କଣ କହିବି ଏଇ ଯୋଉ ପଲଙ୍କ ଦେଖୁଛ ତାକୁ ମୋ ଜେଜେବାପା ତିଆରି କରିଥିଲେ
0: ହଁ ଭଉଣୀ ସେମିତି ପଲଙ୍କ ତିଆରି କଲା ବୋଲି ଆଜି ଆଉ କାହାନ୍ତି
3: ଏ ପରା କଳିଯୁଗ ଆସିଗଲା ଭଉଣୀ ମା ରାଧା ଗଲୁ କଲ୍ୟାଣୀକି ଡାକି ଆଣିବୁ
0: ଯାଉଛି ମା
3: ଦିଦି ଦିଦି
0: ଚାଲ ଦିଦି
3: ଆ ମା ପାଖକୁ ଆ ସୁମତୀ ଦେବୀ ଏଇ ମୋର ବଡ ଝିଅ
0: ତୁମର ନାଁ କଣ ଝିଅ
5: କଲ୍ୟାଣୀ
0: ଭଲ ନାଁଟିଏ ତ କୋଉ ଯାଏ ପଢିଛ
5: ମାଟ୍ରିକ ପାସ୍
3: ଭଲ ଗୀତ ବି ଗାଇପାରେ
0: ଦିଦି ଭଲ ନାଚି ବି ଜାଣି ସ୍କୁଲରେ ଡ୍ୟାନ୍ସ କମ୍ପିଟିସନରେ ବହୁତ ମେଡାଲ ପାଇଛି ଖବର କାଗଜରେ ତାର ଫଟୋ ବି ବାହାରିଛି
4: ସେମାନେ ତ ଘର ଭିତରେ ବସି ଗପିଲେଣି ଆମେ ଆସନ୍ତୁ ଏଇଠି ବସି ଗପିବା ରାମ ବାବୁ
1: ହଉ ପଟୁ ଆ ବସ
4: ଆସ ବାପା ବସ ବସ ଆରେ ଛିଡ଼ାଇ ରହିଲୁ କାହିଁକି ବସ ନା
6: ଏ ହଁ ବସୁଛି
4: କଣ ଭାବୁଛ
7: ଶଙ୍କର ବାବୁ ଅତିଥି ଚର୍ଚ୍ଚା କିଛି କରିବ ନା ଏମିତି ଛିଡ଼ା ହୋଇ କଥା ହେଉଥିବ
1: ପରଶୁରାମ ବାବୁ ଆମର ଆସିବା ଖବର କଣ ଆପଣ ଆଗରୁ ଏମାନଙ୍କୁ ଦେଇନଥିଲେ
7: ଦେଇପାରିଲି ଆଉ କୋଉଠି ଭାବିଥିଲି ଦିନେ ଆଗରୁ ଆସି ସବୁ ଠିକଠାକ କରିଦେବି
4: କଥା ହଉଛି କଣ କି ରାମ ବାବୁ କନ୍ୟା ଦେଖିବା ପାଇଁ ଶୁଭଦିନ ଆସନ୍ତା କାଲି
1: କଣ କହିଲେ କାଲି ଶୁଭଦିନ ଆସନ୍ତା କାଲି ତ ଚନ୍ଦ୍ରଙ୍କ ଅବସ୍ଥାନ ଅଶୁଭ ଘରେ
4: କୋଉ ମୂର୍ଖ କହିଛି କାଲି ଅଶୁଭ ଘରେ ଚନ୍ଦ୍ର ରହିବେ
1: ଏତେ ରାଗି ଯାଉଛନ୍ତି କାହିଁକି ଶଙ୍କର ବାବୁ ଖଡ଼ିରତ୍ନ ସିଦ୍ଧାନ୍ତ ଦେଖନ୍ତୁ ବୁଝିପାରିବେ
4: ରଖ ହୋ ଖଡ଼ିରତ୍ନ ସିଦ୍ଧାନ୍ତ ଠିକ ବୋଲି ତାର କିଛି ପ୍ରମାଣ ଅଛି
7: ଦେଖନ୍ତୁ ଗୋଷ୍ଠୀ ବିଚାରରେ ଜ୍ୟୋତିଷ ମାନଙ୍କର ମତ ପାର୍ଥକ୍ୟ ଘଟିଥାଏ ଏଥିରେ ବ୍ୟର୍ଥ ହେବା କଣ ଅଛି
1: କଣ କହିଲେ ବ୍ୟସ୍ତ ହେବି ନାହିଁ ଜାଣନ୍ତି ଖଡ଼ିରତ୍ନ ମୋର ଗୁରୁ କାହାର ସାହସ ଅଛି ତାଙ୍କ ସିଦ୍ଧାନ୍ତକୁ ଭୁଲ ବୋଲି କହିବ ଗୁରୁ ନିନ୍ଦା ମୁଁ ବରଦାସ୍ତ କରିପାରିବିନି
4: ମୋ ଠିକ କରିଥିବା ଲଗ୍ନକୁ ଭୁଲ ବୋଲି କହିବା ଅଧିକାର ଆପଣଙ୍କର ନାହିଁ ମୁଁ ବି ତ ବରଦାସ୍ତ କରିପାରିବିନି
7: ଶାନ୍ତ ହୁଅନ୍ତୁ ଶଙ୍କର ବାବୁ ଆପଣ ଅଯଥା କଥାଟାକୁ ବଢ଼ୁଛନ୍ତି
4: ମୁଁ କଥା ବଢ଼ଉଛି
1: ଭୁଲ ଲଗ୍ନ ଠିକ କରିବା ଆପଣଙ୍କର ପ୍ରଥମ ଅପରାଧ ଗୁରୁ ନିନ୍ଦା ଦ୍ୱିତୀୟ ଅପରାଧ ଅତିଥିଙ୍କୁ ଅପମାନ ଦେବା
7: ଆପଣ ଭଲ ଶାନ୍ତ
1: ତମେ ଚୁପ୍ କର ସେ ମତେ ମୂର୍ଖ ବୋଲି କହିବେ ନାଇଁ ନାଇଁ ମୁଁ ମୂର୍ଖ
6: ବାପା ଆପଣ
4: ମୁଁ ଆପଣଙ୍କୁ ମୂର୍ଖ କହିନି ଯିଏ ଭୁଲ ଲଗ୍ନ ଠିକ କରିଛି ତାକୁ କହିଲେ
1: ମୁହଁ ସମ୍ଭାଳି କଥାବାର୍ତ୍ତା କରନ୍ତୁ
4: ଆପଣ ବି ସୀମା ବାହାରକୁ ଯାଆନ୍ତୁନି ଆରେ କଣ ଭାବୁଛନ୍ତି ନିଜକୁ
7: ଓହୋ ଆପଣ ଦୁହିଁକୁ ଭୂତ ଲାଗିଛି ନା କଣ ମୁଁ ହାତ ଯୋଡୁଛି ବନ୍ଦ କରନ୍ତୁ ଏସବୁ ବନ୍ଦ କରନ୍ତୁ
6: ବାପା ଯାହା ହବା ହେଇଗଲା
1: ପରଶୁରାମ ବାବୁ ଏଇ ଅପମାନ ଏକାବେଳେ ଅସାଧ୍ୟ ପଟୁ କାହିଁକି ମା ସୁମତୀ ସୁମତୀ
0: ଯାଉଛି ଏମିତି କଣ ହେଲା ଯେ ଏତେ ଘୋଷାଇ ଯାଉଛ
1: ମୁଁ କହୁଛି ଏଇ ମୁହୂର୍ତ୍ତରେ ଏଠୁ ବାହାରି ଚାଲ
6: ବାପା ଶୁଣନ୍ତୁ
1: ତୁ ଚୁପ୍ କର ଶୁଣିବି କଣ ଶୁଣିବି? ମୋର ଗୁରୁ ନିନ୍ଦା ଶୁଣି ଗାଳି ଶୁଣିବି? ଆଉ ମୁହୂର୍ତ୍ତ ଏଠି ରହିବି ନାହିଁ। ପଟୁ, ତୁ ଛିଡ଼ା ଖାଇ ଦେଖୁଛୁ କଣ? ଚାଲ ଚାଲୁଛୁ ନା ନାହିଁ?
3: ଏତେ ଘୋଷା ହେଲେ କଣ ଚଳିବ ଭଉଣୀ?
7: ରାମବାବୁ, ମୋ କଥା ରଖନ୍ତୁ। ରାମବାବୁ,
1: କଣ ତମ କଥା ରଖିବି? ଏଇ ମାନ ସମ୍ମାନ ପାଇବା ପାଇଁ ଆମକୁ ଏଠିକି ଡାକି ଆଣିଥିଲ। ଏ ଘରେ ମୁଁ ଆଉ ଦଣ୍ଡେ ବି ଆଉ ପାଦ ରଖିବି ନାହିଁ।
7: ରାମବାବୁ, ରାମବାବୁ ଶୁଣି ଯାଆନ୍ତୁ। ରାମବାବୁ,

0: ଶଙ୍କର ବାବୁ, ବୁଢ଼ାଟିଏ ହେଲଣି ଆସି, ତୁମର ଏଇ ବୁଦ୍ଧି?
1: ହଁ ପରଶୁରାମ, ମୋର ଏତେଟା ଉତ୍ତେଜିତ ହେବା ଉଚିତ ନଥିଲା, କିନ୍ତୁ ଯାହା କହୁ ପରଶୁରାମ, କଲ୍ୟାଣୀର ଗୋଷ୍ଠୀ ଅନୁସାରେ ଗୁରୁବାର ତା ପାଇଁ ଆଦୌ ଶୁଭ ନାହିଁ।
0: କଲ୍ୟାଣୀ କଥା ଛାଡ଼, ତୁମେ ତୁମର ଗୋଷ୍ଠୀ ଦେଖ, ସେଥିରେ ପରିଷ୍କାର ଲେଖା ଅଛି, ତୁମଠାରୁ ବଳି ଅଯୋଗ୍ୟ ବ୍ୟକ୍ତି ଆଉ କେହି ନାହିଁ। ରାମ ବାବୁ ବିନା ଯୌତୁକରେ ବାହାଘର କରିବାକୁ ପ୍ରସ୍ତୁତ ଥିଲେ, ତମରି ବୋକାମୀ ଯୋଗୁଁ ଏଡ଼େ ସୁନ୍ଦର ପ୍ରସ୍ତାବ ହାତ ଛଡ଼ା ହେଇଗଲା।
1: ମା ବେହୋସ ହେଇଗଲା? ମୁଁ କେତେ ଥର କହିଲେଣି, ମା ତୁ କୁର୍ମାଶଙ୍କର, ମୂର୍ଚ୍ଛା ରୋଗ କେବେ ହବ ନାହିଁ, କିନ୍ତୁ ମୋ କଥା କେହି ଶୁଣିଲେ ତ?
2: ଯା ଯା, ଭାରି ଆସିଲେ ଉପଦେଶ ଦେବାକୁ, ଯାଉନ ତମେ ଆସନ କରିବ, ଯା।
1: ଠିକ ଅଛି, ମୋ କଥାକୁ ସମସ୍ତେ ଥଟାରେ ଉଡେଇ ଦେଉଛନ୍ତି।

0: ସେ ତ ଝିଅ ନୁହେଁରେ ଚିନ୍ତା, ଅପ୍ସରା, ସାକ୍ଷାତ ଅପ୍ସରା। ତାର ଡ୍ୟାନ୍ସ ଦେଖି ମୋର ତ ମନେ ହେଲା ସ୍ୱର୍ଗର ଉର୍ବଶୀ କଣ ମର୍ତ୍ତ୍ୟକୁ ଅଲେଇ ଆସିଛି କି। ଆଉ
1: ପଟୁ ଡିଅର, ଲେଟ୍ ଅସ୍ ଗେଟ୍ ଦିସ୍ କ୍ଲିୟର।
0: ଏ କଣ କହିଲୁ?
1: ଆରେ ଯୋଉ ଗଣ୍ଠି ପଡିଛି ତାକୁ ଆଗ ଫିଟା।
0: ଗଣ୍ଠି
1: ବୋକା କୋଠିକାର, ଏତିକି ବୁଝିପାରୁନୁ? ତୋର ବାପା ସେ ଉର୍ବଶୀର ବାପା ସହିତ ଝଗଡା କରିଛନ୍ତି, ଆମେ ରାଇଟ?
0: ସେଇ ତ ଟ୍ରେଜେଡ଼ିରେ ଚିନ୍ତା।
1: ବଟ୍ ହ୍ୱାଟ୍ ଇଜ୍ ଦ ପ୍ରୋବ୍ଲେମ୍? ନା ତାଙ୍କୁ ଝଗଡ଼ା ମଜା ଲାଗୁଛି, ଅଲ୍ରାଇଟ୍, ତାଙ୍କୁ ଝଗଡ଼ା କରିବାକୁ ଦେ। ତତେ ବାହା ହେବାକୁ ମଜା ଲାଗୁଛି ନା? ବେସ୍, ତୁ ବାହା ହେଇପାର।
0: କିନ୍ତୁ କେମିତି, ବାପା ରାଜି ହେଲେ ତ?
1: ଆରେ ସତେ ତ, ଆରେ ବାହାଘର ହବ କେମିତି? ଦାଟ୍ ଇଜ୍ ଦ ପ୍ରୋବ୍ଲେମ୍।
0: ସେଇ ତ ସମସ୍ୟା ବନ୍ଧୁ।
1: ଠିକ୍ ଅଛି, ଠିକ୍ ଅଛି ପଟୁ, ତୁମ ସାଙ୍ଗରେ
0: କୁଆଡ଼େ?
1: ଓହୋ, ତୁ ଆସିଲୁ ଜଲ୍ଦି।
0: ଆରେ କୁଆଡ଼େ ଯିବା?

0: ବୁଝିଲୁ ବାବା ପଟୁ, ଅଭିନୟ ଖୁବ ସ୍ୱାଭାବିକ ହେବା ଦରକାର। ହଁ, ଚେହେରାଟାକୁ ଆହୁରି ଉଦାସିଆ କରିଦେ।
1: ହେଲା।
0: ହଁ, ଆହୁରି ଟିକେ ବିଲକୁଲ ବୈରାଗୀ ଯେମିତି। ହଁ, ବାସ ବାସ ଦେଖ, ସେଠି ତମର ବାପା ମା ବସିଛନ୍ତି। ଆଚ୍ଛା, ଏଥର ମୁଁ ମୋର ଅଭିନୟ ଆରମ୍ଭ କରିଦେଉଛି।
2: ବାବା ପଟୁ, କାଶୀ ବାରାଣାସୀ ବୃନ୍ଦାବନ ଗଲେ ତତେ ମିଳିବ କଣ? ପାଗଳାମି ଛାଡ଼, ଦେଖିଲୁ ତୋ ବାପା ମା ତତେ ନ ଦେଖି କେତେ ମନ ଦୁଃଖରେ ବସିଛନ୍ତି। ମୋ କଥା ମାନି ଚାଲ ଘରକୁ ଚାଲ।
1: ନା ପରଶୁରାମ ବାବୁ, ମୋର ଆଉ ଘର ସହିତ କି ସମ୍ପର୍କ? ଘର ଦ୍ୱାର, ପିତା ମାତା, ପୁତ୍ର କନ୍ୟା, କିଏ ବା କାହାର? ଏଇସବୁ ମାୟା ସଂସାର ପରଶୁରାମ ବାବୁ, ମୋତେ ଆଉ ସେ ଜଞ୍ଜାଳ ଭିତରକୁ ଟାଣି ନିଅନ୍ତୁନି।
3: ବାବା ପଟୁ, ତୋର ପୁଣି ଏ ଯୋଗୀ ବେଶ,
4: ତୁ କୋଉଠି ଥିଲୁ ରେ ମୋ ଧନ, ମୋ ବାପା, ଏ ତୋର କଣ ହେଲା? ତୁ କୁଆଡେ ଚାଲି ଯାଇଥିଲୁ ରେ ପଟୁ?
2: ରାମ ବାବୁ, ପୁଅ ତୁମର ବୃନ୍ଦାବନ ଯାଉଥିଲା ବାବା ଜି ହେବା ପାଇଁ, ଦୈବା ତୁମ ଆଖିରେ ପଡିଗଲା, ବହୁତ କଷ୍ଟରେ ତାଙ୍କୁ ଏପର୍ଯ୍ୟନ୍ତ ଆଣିଛି।
4: ତୁମର ଏ ଉପକାର ଆମେ ଭୁଲି ପାରିବୁ ନାହିଁ ପରଶୁରାମ, ତୋର ଏକ ଅବସ୍ଥା ହେଇଛି ରେ ପଟୁ।
3: ଚାଲ ପୁଅ ଚାଲ, ଆଗ ଗାଧୁଆ ପାଧୁଆ କର।
1: ଗାଧେଇବି କାହିଁକି?
4: ଚାରିଦିନ ହେଲା ପୁଅ ମୋର କିଛି ଖିଆପିଆ କରିନଥିବ, ଚାଲ ଧନ ଆଗେ କିଛି ଗଣ୍ଡେ ଖାଇଦେ।
1: ଭୋଜନ ଭୋଜନ କଣ ହେବ ଭୋଜନ, ତାର ଆବଶ୍ୟକତା କଣ ଅଛି?
3: ତୁ ଇଏ କଣ କହୁଛୁ ରେ ପଟୁ, ତୋରି ଚିନ୍ତାରେ ବିଚାରି ମା ତୋର ଚାରିଦିନ ହେଲା ଗୋଟାଏ ଦାନା ବି ପାଟିରେ ଦେଇ ନାହିଁ।
1: ମା ମା କିଏ, କିଏ ବା କାହାର ମା?
4: ମୋ ରାଜା, ମୁଁ ଧନ, ତୋର ଏ କଣ ହେଲା ରେ ବାପ?
3: ଇ ନିଶ୍ଚୟ କୋଉ ଭୂତର ପ୍ରଭାବ। ପରଶୁରାମ ବାବୁ, ତମେ ଥାଅ, ମୁଁ ଏଇ ସାଙ୍ଗେ ସାଙ୍ଗେ ଆସୁଛି।
4: ଆରେ ତମେ କୁଆଡେ ଚାଲି ଯାଉଛ? ଶୁଣ,
3: ମୁଁ ଗୁଣିଆ ଡାକିବାକୁ ଯାଉଛି।
4: ଗୁଣିଆ? ଆରେ ଶୁଣ, ମ ଗୁଣିଆ କାହିଁକି ଡାକିବ?
0: ଓହୋ, ବଡ ଅଡୁଆ କଥା ହେଲା, ମିଷ୍ଟର ଚିନ୍ତାକୁ ବର୍ତ୍ତମାନ ଖବର ଦେବାକୁ ହବ। ବୁଝିଲା ସୁମତି ଦେବୀ, ତୁମେମାନେ ବୋଧେ ଏହାର କୌଣସି ଇଚ୍ଛା ଅପୂର୍ଣ୍ଣ ରଖିଛ, ସେଇ ଦୁଃଖରେ ତାର ମତିଭ୍ରମ ହେଇଛି।
3: ମୋ ପୁଅକୁ ଭୂତ ଲାଗିଛି, ଦୟାକରି କିଛି କରନ୍ତୁ।
2: ଜମା ବ୍ୟସ୍ତ ହୁଅନ୍ତୁନି ରାମ ବାବୁ, ଜମା ବ୍ୟସ୍ତ ହୁଅନ୍ତୁନି, ମୁଁ ଆଗେ ଟିକେ ଦେଖେ। ତାକୁ ଧରି ମୋ ପାଖରେ ଟିକେ ବସିଲି, ବସନ୍ତୁ। ଏ ତ କାମ ପିସାଚ ଜଣା ପଡୁଛି ରାମ ବାବୁ, ହଉ କିଛି ପଡ଼ବା ନାହିଁ ବୁଝିଲେ। ଆରେ ୟାଠୁ କେଡେ କେଡେ ଭକ୍ତକୁ ମୁଁ ଏମିତି ଉଡେଇ ଦେଇଛି ବୁଝିଲେ। ଆରେ ଇଏ କିବା ଛାଡ଼, ଆଚ୍ଛା ଦଉଛି, ଆଚ୍ଛା କରି ପେଟକୁ ପାନେ ର ଦେଖ ରାମ ବାବୁ। ଝଡ଼ ଝଡ଼ ବୋଲି କର ଆଜ୍ଞାରେ, କହୁନି କାମୁର ଚଣ୍ଡିଙ୍କର କୋଟି କୋଟି ଆଜ୍ଞା।
1: ମୋତେ ପ୍ରେମ ଭୂତ ଲାଗିଛି, ନା ନା ମୋତେ ଛାଡି ଦିଅ, ମୋତେ ଛାଡି ଦିଅ।
0: ରାମ ବାବୁ, ତାକୁ ଛାଡି ଦିଅନ୍ତୁ, ମୋ କଥା ମାନି ତାକୁ ଛାଡି ଦିଅନ୍ତୁ, ତାକୁ ଭୂତ ପ୍ରେତ କେହି ଲାଗି ନାହାନ୍ତି।
2: କିଛି ବ୍ୟସ୍ତ ହବାର ନାହିଁ ରାମ ବାବୁ, ଟିକେ ଅପେକ୍ଷା କରନ୍ତୁ, ବେଟାକୁ କାମ ପିସାଜ ଧରିଛି, ବେଟା କାମ ପିସାଜକୁ ଭଲ କରି ପନେ ଦବ ଗବ ବୁଝିଲେ। ରାମ ବାବୁ, ଆପଣ ଜଲ୍ଦି ଜଣେ ବାରିକକୁ ଡାକି ଆଣନ୍ତୁ, ତ ୟାର ମୁଣ୍ଡ ଲଣ୍ଡା କରି ଲେମ୍ବୁ ରସ ମାଲିସ କରିବାକୁ ହବ ବୁଝିଲେ। ଯାଆନ୍ତୁ ଡାକିବେ,
3: ଏଇ ଏଇ ଏଇ ସାଙ୍ଗେ ସାଙ୍ଗେ ମୁଁ ଡାକି ଆଣୁ,
2: ଜଲ୍ଦି
1: ବେଶ ଆସୁ ସେ ବାରିକ, ତାର କ୍ଷୀରରେ ତାର ଯଦି ଗଳା ନ କାଟିଛି।
2: ତୋର ଗର୍ବ ଯଦି ଆଜି ଖର୍ବ ନ କରିଛି ତେବେ ମୋର ନା ଗୁଣିଆ ନୁହେଁ ବୁଝିଲ।
1: ଧରିବା ପାଇଁ ଦଶ ବାର ଜଣ ମଜବୁତ ଲୋକ ଡାକି ଆଣ ତ।
0: मिस्टर चिंता, मिस्टर चिंता, विपद, महाविपद, जल्दी आस। सुन
1: परशुराम बाबू, मिस्टर चिंता तर तर ना किछ करे ना सुने। प्लीज सिट डाउन, बसंतु एवं कहंतु।
0: अरे बसिबी तो सार, सब ओलट पलट हो जीव, बुझिलो? आमर योजना बिल्कुल फेल मारिछि, जबरदस्त विचारा पटुरा मुंड लंडा करा जाउछ।
1: ओहो, मुंड लंडा करबा कोन दरकार? हि नीड्स ए सेट, तार खीर हवा दरकार। चार दिन हला खीर नै तो दाढ़ी बहुत बढ़ी जाइछि।
0: ना बाबा, ता नुहे, कथा भिन्न आड़कू गति कलानी। पटुर अवस्था देखि लोके भावचंती तार मतिफ्रम घटी।
1: गुड, वेरी गुड, आमर प्लान तो सही थिला।
0: तुमर प्लान चुल्ली की गलाणी। पटु को भूत लागिछि बोली भाभी राम बाबू गोटे गुणिया डाके आनछंती, आउ गुणियार निर्देश रे पटुर मुंड लंडा करियो बसछंती।
1: ओ माय गॉड, एक कथा तुम मते प्रथम न कर दे परशुराम बाबू। आ आसन आसन, कमन कमन कमन, मिस्टर परशुराम बाबू, बी क्विक, कमन।

0: ତୁ ଭାଗ୍ୟ ଭଲ ଦିଦି, ଶେଷରେ ତୋର ବାହାଘର ସେଇଠି ହଉଛି।
1: ଠାକୁରେ କରନ୍ତୁ ରାଧା, ସବୁ କାମ ଭଲ ଭଲରେ ହେଇଯାଉ। ଦେଖିଲୁନି କିବା କଥାରେ କେତେ ବଡ଼ ଗଣ୍ଡଗୋଳ ହେଇଗଲା।
0: ତୁ କିଛି ଆଶଙ୍କା କରନା ଦିଦି, ଏ ବାହାଘର ଜରୁର ହବ। ବିଶ୍ୱମୋହିନ ଉପନ୍ୟାସର କାହାଣୀ ତୁ ଶୁଣିଛୁ? ବିଶ୍ୱର ବାପା ଆଉ ମୋହିନୀର ବାପାଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହେଲା, ହେଲେ କ'ଣ ହବ।

0: ଝିଅ ଏବଂ ମୋହିନୀ ପରସ୍ପରକୁ ପ୍ରାଣ ଦେଇ ଭଲ ପାଉଥିଲେ, ଶେଷରେ ତାଙ୍କର ହିଁ ଜୟ ହେଲା। ବିଶ୍ୱ ଏବଂ ମୋହିନୀ ବିବାହ ବନ୍ଧନରେ।
1: ଦାଦା ବନ୍ଦ କର, କଣ ସାରା ଉପନ୍ୟାସ ମତେ ଶୁଣିବୁ?
0: ହଁ, କାହାଣୀ ଆଉ କାହିଁକି ଶୁଣିବୁ, ଏବେ ତ ତୋ କାନରେ ଖାଲି ସାହା ନାଇଁ ବାଜୁଥିବ।
2: ବାବା ପଟୁ, ଝିଅ ହୋମକୁଣ୍ଡରେ ପକାଅ, ଢାଳରେ କାହିଁକି ଓଜାଡୁଛ? ଶଙ୍କର ବାବୁ, ବିବାହ ଲଗ୍ନ ଗଡି ଯାଉଛି, କନ୍ୟାକୁ ବେଦି ଉପରକୁ ଆଣ।
3: ମା ରାଧା, ଦିଦିକୁ ନେଇ ଆ।
0: ଯାଉଛି ମା।
2: ମଙ୍ଗଳଂ ଭଗବାନ ବିଷ୍ଣୁ, ମଙ୍ଗଳଂ ମଧୁସୂଦନ, ମଙ୍ଗଳଂ ପୁଣ୍ଡରୀକାକ୍ଷ, ମଙ୍ଗଳଂ ଗରୁଡଧ୍ୱଜ। ଆଣ କନ୍ୟାକୁ ଏଇଠି ବରର ବାମ ପାଖରେ ବସ।
4: ଏ ତ ସେଇ ନୁହେଁ ନା, ଏହାକୁ ମୁଁ ବାହାହେବିନି।
5: ଇଏ କଣ କହୁଛୁ ପଟୁ?
4: ହଁ ବାପା, ଏମାନେ ମତେ ଠକିବାକୁ ବସିଛନ୍ତି। ନା ନା, ଏ ଝିଅକୁ ମୁଁ ବାହାହେବିନି, ନା କେବେ ନୁହେଁ।
6: ପଟୁ ପଟୁ, ଆରେ ଶୁଣୁ ଶୁଣୁ ବାପା, କୁଆଡେ ଚାଲି ଯାଉଛୁ?
7: ପଟୁ ପଟୁ, ଆରେ ତାକୁ ଅଟକାଅ ପଟୁ।
8: ଆଉ ଅଟକେଇବ କଣ, ସେ ତ ଚାଲିଗଲାଣି।
4: ରାମ ବାବୁ, ସେଦିନ ଝଗଡ଼ାର ବେଶ ପ୍ରତିଶୋଧ ନେଲି ଆପଣ ଆଜି।
6: ଇଏ କଣ କହୁଛନ୍ତି ଶଙ୍କର ବାବୁ, ମୁଁ ନିଜେ ବୁଝିପାରୁନି ଏସବୁ କଣ ହେଇଗଲା।
7: କଣ ହେଲା ମୋ ଝିଅର, କଣ ହେବ? ମା କଲ୍ୟାଣୀ, କଲ୍ୟାଣୀ ମା, ମା, ମା, ଏସବୁ କଣ ହେଇଗଲା?
4: ପରଶୁରାମ ବାବୁ, ଏ ଅପମାନରେ ସେ ବେହୋଶ ନ ହେଉନ୍ତା କଣ? ରାମ ବାବୁ, ମୋ ଉପରେ ପ୍ରତିଶୋଧ ନେବାକୁ ଯାଇ ଏ ନିରିହା ଝିଅଟିର ଗଳା କାଟିଦେଲେ।
6: ମତେ ବିଶ୍ୱାସ କରନ୍ତୁ ଶଙ୍କର ବାବୁ, ମୁଁ ଏ ବିଷୟରେ କିଛି ଜାଣିନି।
4: ହଁ ହେ, ରଖନ୍ତୁ ଆପଣଙ୍କର ଭଲକୁ ପଡିଆ, କହିଲେ କଣ ନା କିଛି ଜାଣିନି। ଯାଆନ୍ତୁ ଯାଆନ୍ତୁ, ପୁଅକୁ ପଚାରି ବୁଝିବେ।
8: ଆରେ ବାବୁ, ପାଟିତୁଣ୍ଡ ବନ୍ଦ କର ହେଲା, ଏଣେ ଘର ବୁଡି ପାଣି ଆଣ୍ଠୁ ହେଲାଣି, ତୁମେ କଣ ନା ପାଟି କରି ଗଗନ ପବନ କମ ପାଉଛ?
0: ପୁରୁଷ ଜାତିଟା ହିଁ ରାକ୍ଷସ, ସେମାନେ ଭାବନ୍ତି ସ୍ତ୍ରୀମାନେ ତାଙ୍କ ହାତରେ କନ୍ଧି, ଯେମିତି ଇଚ୍ଛା ସେମିତି ନଚେଇବେ। ବୁଝିଲୁ ଦିଦି, ପୁଷ୍ପ ବିଳାସ ଉପନ୍ୟାସର ନାୟକ ବିଳାସର ଚରିତ୍ର ବିଲକୁଲ ଏଇ ପଟୁ ଚରିତ୍ର ସାଙ୍ଗେ ସମାନ। ତା ପାଖରେ ଦୟା ମାୟା ମମତା ବୋଲି କିଛି ନାହିଁ। ବିଚାରି ପୁଷ୍ପକୁ ଛାଡି ବାହା ବେଦରୁ ଉଠେ।
9: କଥା କଣ ରାଧା, ପୁରୁଷ ଜାତି ଖାଲି ବଦନାମ କରି ଚାଲିଛୁ?
0: ଓ ତମେ ଏଠି କୁର୍ମାସନରେ ବସିଛ କି ଭାଇ?
9: ଧୋତ ବୋକିଟା, କୁର୍ମାସନ ନୁହଁ, ଏଇଟା ହଉଛି ପଦ୍ମାସନ, ବୁଝିଲୁ? ହଁ, କଲ୍ୟାଣୀର ହାତ ଗୁଣ୍ଠି ପଡି ସାରିଲେଣି ପରା, ଆଉ ଏସବୁ କଣ ହଉଛି?
0: ଯାହେଲେ ତମର କଣ ଯାଉଛି, ଘର ଭାସିଗଲେ କେତେ ରହିଲେ କେତେ?
9: ଆରେ କଣ ହେଇଛି କହିଲେ ସିନା ଜାଣିବି।
0: କଣ ହବାକୁ ବାକି ଅଛି ଯେ, ବର ବାହା ବେଦରୁ ଉଠି ପଳେଇ ଗଲାଣି।
9: ହେ, ବାହା ନ ହୋଇ ପଳେଇ ଗଲା କାହିଁକି? ଆଚ୍ଛା, ସେ ଯେଉଁଠି ଥାଉ ନା କାହିଁକି, ତାକୁ ଧରି ଆଣି ତାର ହାତ ଗୋଡ଼ ବାନ୍ଧି ଯଦି ନିଆଁରେ ନ ପକେଇ ଦେଇଛି, ତେବେ ମୋ ନା କାମୟା ନୁହେଁ। କାହାନ୍ତି କାହାନ୍ତି ସେ ବରଯାତ୍ରୀମାନେ?
0: ସେମାନେ ତ କେବେଠୁ ଚାଲିଗଲେଣି।
9: ତାଙ୍କୁ ଯିବାକୁ ଦେଲ କାହିଁକି? ଜଣ ଜଣ କରି ସେମାନଙ୍କ ଚମଡ଼ା ନିକାଲି ସେଥିରେ ଲୁଣ ଲଙ୍କା ବଟା ବୋଳି ଛାଡ଼ିଥାନ୍ତି, ସେମାନଙ୍କର ବେକ ମୁଡ଼ି।
4: କାମୟା, ସେସବୁ କାମ ପରେ ଆରାମରେ କରିବୁ, ଆଗ ଦୌଡ଼ି ଘରେ ଯା, ଡାକ୍ତର ଡାକି ଆଣିବୁ, ତୋର ମା ବେହୋସ ହେଇଯାଇଛି।
9: ଏ ମା ବେହୋସ ହୋଇଗଲା? ମତେ ଖବର ପର୍ଯ୍ୟନ୍ତ ଦିଆ ହେଇନି। ଲକ୍ଷେ ଥର କହିଥିବି, ମା ତୁ କୁର୍ମାସନ କର, ମୂର୍ଚ୍ଛା ରୋଗ ରହିବନି, କିନ୍ତୁ ମୋ କଥା କିଏ ଶୁଣିଲେ ତ? ଏଇ ଘରେ ତ ମନକୁ ମନ ସମସ୍ତେ ଗୋଟିଏ ଗୋଟିଏ ରାଜା,

0: ପଟୁ
1: ଅ
0: ମୋ କଥା ମାନ, ଘରକୁ ଯା।
1: କେମିତି ଯିବି? ବାପା ମାଙ୍କୁ କେମିତି ମୁହଁ ଦେଖେଇବି? ବାପା ଏ ବିବାହରେ ରାଜି ନଥିଲେ। ଖାସ୍ ତାଙ୍କୁ ରାଜି କରିବା ପାଇଁ 4 ଦିନ ଉପବାସ କଲି, ପାଗଳଙ୍କ ପରି ଅଭିନୟ କଲି, ବାବା ଯେ ହେଇଛି ବୋଲି ଧମକ ଦେଲି। ଶେଷରେ ତୁ ତାଙ୍କୁ ରୀତିମତ ବ୍ଲାକମେଲ କରି ରାଜି କରେଇଲୁ। ହେଲେ ବାହାଘର ହେଲା ବେଳକୁ ମୁଁ ବେଦିରୁ ଉଠି ପଳେଇ ଆସିଲି।
0: କିନ୍ତୁ କାହିଁକି, କଣ ପାଇଁ ଆଇଶା ଭାଇ?
1: ସେ କଥା କଣ କହିବି ବନ୍ଧୁ, ସେମାନେ ମୋତେ ଠକିବାକୁ ବସିଥିଲେ। ସେ ପ୍ରକୃତ କନ୍ୟା ନୁହଁ, ଆଇ ମିନ୍ ମୁଁ ଯାହାକୁ ପ୍ରଥମେ ଦେଖିଥିଲି ଏ ସିଏ ନୁହେଁ।
0: ମାନେ ୟୁ ମିନ୍ ସେ କନ୍ୟା ଝିଅ ନୁହେଁ? ତେବେ କଣ ଗୋଟେ ପୁଅକୁ ଝିଅ ବୟସ କରି ବେଦିରେ ବସେଇଥିଲେ?
1: ଓହୋ, ତୋର ଆଜି କଣ ହେଇଛି ଚିନ୍ତା, ଏତିକି ବୁଝିପାରୁନୁ?
0: ତେବେ ମୁଁ ବୁଝିପାରିଲା ବୋଲି ଟିକେ ସରଳ ଭାବରେ ବୁଝେଇ ଦେ ବନ୍ଧୁ। ଏଇ ତୋ ବାପା ଆସିଲେଣି।
2: ତୋର ଯଦି ସେଠି ବାହା ହେବାକୁ ଇଚ୍ଛା ନଥିଲା ତାହେଲେ ଏତେ ନାଟ ଲଗେଇଥିଲୁ କାହିଁକି? ତୋରି ପାଇଁ ମୋର ଆଜି ମାନ ଇଜ୍ଜତ ସବୁ ଗଲା।
0: ଅଙ୍କଲ ଆପଣ ରାଗ ଶାନ୍ତ କରନ୍ତୁ, ଆସନ୍ତୁ ବସି ଯାଆନ୍ତୁ। ପ୍ରକୃତରେ ପଟୁଟା ଗୋଟା ମୂର୍ଖଙ୍କ ପରି କାମ କଲା।
2: ମୂର୍ଖ ନୁହେଁ, ସେ ଗୋଟା ବଦମାସ ରାକ୍ଷସ। ବିନା ଦୋଷରେ ଗୋଟାଏ ଯୁବତୀ ଝିଅର ଗଳା କାଟି ଦେଇ ଆସିଲା, ମୋ ଇଜ୍ଜତକୁ ମାଟିରେ ମିଶେଇ ଦେଲା।
0: ଅଙ୍କଲ ସେ ବିଚରା ଯାହା କିଛି କରୁଛି ତା ନିଜେ ବି ବୁଝିପାରୁନି। ୟାକୁ ଆପଣ ଭ୍ରମ କୁହନ୍ତୁ, ମତିଭ୍ରମ କୁହନ୍ତୁ, ଅବା ଯାହା କିଛି କୁହନ୍ତୁ, ସେଥିପାଇଁ ସେ ନିଜେ ଦାୟୀ ନୁହେଁ।
2: ଇଏ ତାହେଲେ ପାଗଳ?
0: ହଁ, କିଛିଟା ଟେମ୍ପୋରାରୀ ଇନ୍ସାନିଟି।
2: ତାହେଲେ ତ ଗୁଣିଆ ଡାକିବାକୁ
0: ହବ। ନା ନା ନା, ତୁ ଚୁପି ବସ, ଦରକାର ନାହିଁ ଅଙ୍କଲ। ଗୁଣିଆ ଡାକିଲେ ଅବସ୍ଥା ଆହୁରି ଖରାପ ହେଇଯାଇପାରେ। ଆପଣ ତା ସହିତ ଏପରି ବ୍ୟବହାର କରନ୍ତୁ ଯେପରି କିଛି ହେଇନାହିଁ। ଡାଟିଥି ବେଷ୍ଟ ମେଡି, ସେଇ ହେବ ତା ପାଇଁ ଉପଯୁକ୍ତ ଔଷଧ। ପଟୁ ଗୁଡ୍ ବାଏ, ଯା ଘରକୁ ଯାଇ ଦହି ପଖାଳ ଖାଇ ଶୋଇଯା।

0: ସେଇଥିପାଇଁ ମୁଁ ତୁମ ପାଖକୁ ଆସିଛି।
1: ଆରେ ବାହାଘର ସିନା ଥରେ ଭାଙ୍ଗିଗଲା, ପୁଣି ହବ, ସେ ଭାର ମୁଁ ନଉଛି।
0: ନା ମାମୁଁ, କଲ୍ୟାଣୀ ଆଉ ରାଧା ଜିଦ୍ ଧରିଛନ୍ତି, ସେମାନେ ବାହା ହେବେନି।
1: ବାହା ହେବେନି? ବାହା ହେବେନି ତ ଆଉ କରିବେ କଣ?
0: ଗୋଟେ ନାଚ ପାର୍ଟି ଗଢିବେ ବୋଲି ଭାବିଛନ୍ତି।
1: କଣ କହିଲୁ କଣ କହିଲୁ, ଜମିଦାର ବଂଶର ନାତୁଣୀ ମାନେ ନାଟ ପାର୍ଟି ଗଢିବେ?
2: କି ନାଟକ କରିବେ ରେ?
0: ନାଟକ ନୁହେଁ ମାମୁ, ନାଚ ନାଚ ମାନେ ଡ୍ୟାନ୍ସ।
1: ଆରେ ଆଜିକାଲି ଡ୍ୟାନ୍ସ ତ ସମସ୍ତେ ଦେଖୁଛନ୍ତି, କିନ୍ତୁ ମୋ ଯୁବକ ସମୟରେ
0: ନାଟକ ପାଇଁ ତ ମାମୁଁ ବହୁତ ଜିନିଷ ଦରକାର।
1: ହଁ,
0: ବାଦ୍ୟଯନ୍ତ୍ର, ଡ୍ରେସ୍, ମେକଅପ୍।
1: ମେକଅପ୍ କଥା ଶୁଣି ଆମ ସମୟର କଥା ମନେ ପଡ଼ିଯାଉଛି ଭଣ୍ଡା, ସେତେବେଳେ ସମସ୍ତେ ନିଜେ ନିଜେ ମେକଅପ୍ ହଉଥିଲେ। ତୋର ମାଇଁ ବିଚାରି ଯାଇ ସ୍ୱର୍ଗରେ ରହିଲାଣି, ପ୍ରଥମ କରି ନାଟ ପାର୍ଟିରେ ମିଶିଥାଏ, ତାକୁ ମେକଅପ୍ କରିବାକୁ ମୋତେ କୁହାଗଲା। ତାକୁ ଦେଖିଲା ମାତ୍ରେ ବୁଝିଲୁ ଭଣିଜା, ମୁଁ ତ ପାଗଳ ହେଇଗଲି। ଆଉ ଗ୍ରିଜ୍ ପ୍ୟାଣ୍ଟ ଲଗେଇବା ବଦଳରେ ତମରେ ନାଲି ରଙ୍ଗ ମିଳିଗଲି। ଓହୋ, କଣ କହିବି, ସତରେ ଆମ ସମୟରେ କେତେ ମଜା ହଉନଥିଲା।
0: ମାମୁଁ, ଏଇ ନାଚ ପାର୍ଟି କେମିତି ଚଳାଇବାକୁ ହବ ଆମକୁ କିଛି ଜଣା ନାହିଁ, ତୁମର ତ ଏ ବିଷୟରେ ବହୁତ ଅଭିଜ୍ଞତା ଅଛି।
1: ଅଛି,
0: ଯଦି ଟିକେ ସାହାଯ୍ୟ କରନ୍ତ।
1: ସାହାଯ୍ୟ କଥା କଣ କହୁଛୁ ମ, ମୁଁ ଖୋଦ ତମ ସାଙ୍ଗରେ ରହି ପାର୍ଟି ଚଳେଇବି। ହଁ, ଡ୍ୟାନ୍ସ ପାର୍ଟିରେ କଲ୍ୟାଣୀର ନାଁ ରଖାଯିବ ବାଣୀ, ଆଉ ରାଧାର ନାଁ ରଖାଯିବ ରାଣୀ। ବାଣୀ ଆଉ ରାଣୀ ବମ୍ବେ, କଲିକତା, ଦିଲ୍ଲୀ, ମାଡ୍ରାସ ସବୁଆଡେ ବୁଲି ନୃତ୍ୟ ପ୍ରଦର୍ଶନ କରିବେ, ବୁଝିଲୁ?
3: ମାଡ୍ରାସ।

0: 그러니까 망대 와와와와
1: 아니 이 뭘 들어 마음껏 좀 천천히

0: ପଟୁ କମନ୍, ଆଜି ଗୋଟେ ବଢ଼ିଆ ଡ୍ୟାନ୍ସ ଅଛି, ମୁଁ ଫ୍ରଣ୍ଟ ରୋରେ ଦୁଇଟା ଟିକେଟ୍ ବୁକ୍ କରିଦେଇଛି, ଚାଲ ଯିବା। ଆରେ ଉଠ, ଡେରି ହେଇଯାଉଛି।
1: ନା ଚିନ୍ତା, ଡ୍ୟାନ୍ସ ମୋତେ ଭଲ ଲାଗୁନି।
0: ଭଲ ଲାଗୁନି ତ, ସେ ଡ୍ୟାନ୍ସ ବାଲି ଝିଅକୁ ଭଲ ପାଉଥିଲୁ କାହିଁକି? ଡୋଣ୍ଟ ଟକ୍ ରବିଶ।
1: ଆରେ ସେ ଝିଅ ମାମୁଲି ଡ୍ୟାନ୍ସର ନୁହେଁ, ଅପ୍ସରା।
0: ସେ ଦୁହିଁଙ୍କ ଭିତରୁ ଜଣେ ଯେ ଅପ୍ସରା ହେଇନଥିବ ସେ କଥା ତୁ କେମିତି ଜାଣିଲୁ?
1: ମୋତେ ବିଶ୍ୱାସ କର ବନ୍ଧୁ, ମୋ ଡ୍ୟାନ୍ସ ଦେଖିବାକୁ ଆଦୌ ଇଚ୍ଛା ନାହିଁ।
0: ତୋର ଜାଣିବା ଉଚିତ ଯେ ମୁଁ ଯେତେବେଳେ ଡ୍ୟାନ୍ସ ସୋକୁ ନେଇଯିବା ପାଇଁ ନିଶ୍ଚିତ କରିସାରିଛି, ସେତେବେଳେ ତତେ ନେଇକରି ହିଁ ଯିବି।
1: ଚିନ୍ତା,
0: ମୁଁ ଆଉ କିଛି ଶୁଣିବିନି, ତତେ ଯିବାକୁ ହିଁ ହବ। ଉଠ, ହଁ, ଦାଟ୍ସ ଲାଇକ୍ ଏ ଗୁଡ୍ ବଏ, କମ୍ ଅନ୍। ପଟୁ, ଦର୍ଶକ ମାନେ ତୋର ପରଫର୍ମାନ୍ସ କୁ ଦେଖୁଛନ୍ତି, ପୁଣି ଚିଲେଇବୁ ତତେ ଏଠୁ ନିକାଲି ଦେବେ, ବୁଝିଲୁ? ବାହ, ବ୍ୟୁଟିଫୁଲ କମ୍ବିନେସନ, ବଡ଼ ଝିଅଟିର ଗମ୍ଭୀରତା ଆଉ ଛୋଟଟିର ନଖରା ଦେଖିବା କଥା, ଭେରି ଗୁଡ୍ କମ୍ବିନେସନ।
1: ମୋତେ ସେ ଝିଅ ସହିତ ଦେଖା କରିବାକୁ ହବ ଚିତା।
0: ଏ ପଟୁ, କୁଆଡ଼େ ଯାଉଛୁ? ଆରେ ରହ, ଆରେ କୁଆଡ଼େ ଯାଉଛୁ ପଟୁ? ଏ ପଟୁ, ଆରେ ଶୁଣ,

0: ଟିକେ ଶୁଣିବେ?
1: କଣ କଥା କଣ? ତୁମେ ଭାରି ବିଚଳିତ ଜଣାପଡୁଛ।
0: ଆଜ୍ଞା, ସେ ଝିଅଟି ସହିତ ମୋର ସାକ୍ଷାତ କରିବାର ଅଛି।
1: କୋଉ ଝିଅ? ଏଇ
0: ନା ନା, କଲ୍ୟାଣୀ ନୁହେଁ, ସେ ଆର ଝିଅଟି।
1: ଓ, ତମେ ତାହେଲେ ସେ ଦୁଇଙ୍କୁ ଜାଣିଛ ନା? ବୁଝିଲ, ମୁଁ ସେମାନଙ୍କର ନାଁ ବଦଳେଇ ଦେଇଛି। କଲ୍ୟାଣୀର ନାଁ ବାଣୀ, ଆଉ ରାଧାର ନାଁ ରାଣୀ।
0: ରାଧା?
1: ଏଇ ତ ରାଧା ଆସିଗଲା।
2: ମାମୁ, ମାମୁ ଭାଇ କୁଆଡେ ଗଲେ?
1: ସେଇଠି କୋଉଠି କୁର୍ମାସନରେ ବସିଥିବ। ତୁମମାନଙ୍କ ଫେରିବାରେ ଡେରି ହେଇପାରେ, ମୁଁ ଯାଉଛି, ଲଜରେ ବିଶ୍ରାମ ନେବି। ହଁ।

0: କିଏ ଆପଣ?
1: ଓ ତମେ?
2: ହଁ ମୁଁ। ତମ ସହିତ ଗୋଟେ କାମ ଥିଲା।
1: ପଦ୍ମାସ, ତମ ସାହସ ତ କମ ନୁହେଁ।
0: କିଏ ସେ ଲୋକଟା ରାଧା?
1: ସେଇ ରାକ୍ଷସ ଦିଦି ଯିଏ ତୋର ଜୀବନକୁ ବରବାଦ କରିଛି।
0: କଣ କହିଲୁ?
2: ମିସ୍ ରାଧା, ତମେ ମୋତେ ଯାହା ଭାବୁଛ ମୁଁ ତାହା ନୁହେଁ। ମୋ କଥା ଆଗେ ଶୁଣିସାର।
1: କିଛି ଶୁଣିବା ଦରକାର ନାହିଁ, ଚାଲିଯା ଏଠୁ।
2: ତୁମକୁ ମୋ କଥା ଶୁଣିବାକୁ ହବ।
1: କଣ ଜବରଦସ୍ତି ଯାହା କରିଛ ସେତିକି ସନ୍ତୁଷ୍ଟ ନୁହଁ, ଆସିଛ ପୁଣି ଅଭିନନ୍ଦନ ଜଣେଇବାକୁ। ଦିଦି, ତୁ ଭାଇଙ୍କୁ ଡାକିଲୁ?
2: ହେଲା, ମୁଁ ଅନ୍ୟାୟ କରିଛି, ଅପରାଧ କରିଛି, ମୁଁ ମାନୁଛି ମୁଁ ଦୋଷୀ, ମୋର ଭୁଲ ହେଇଛି।
1: ଭୁଲ ହେଇଛି?
3: ନା ନା, ଭୁଲ ଟୁଲ କିଛି ନାହିଁ। ତୋର ଏଠିକି ଆସିବାଟା ଭୁଲ ହେଇଛି। ତୋର ଭାଗ୍ୟ ଭଲ ଥିଲା, ସେଦିନ ମୋ ହାବୁଡ଼ରେ ପଡ଼ିଲୁନି, ଚୋର ପରି ପଳେଇଲୁ। ଆଜି ଯିବୁ କୁଆଡ଼େ?
2: ମୋ କଥା ଶୁଣାଗେ।
3: ଶୁଣିବା ଦରକାର ନାହିଁ, ତୋର ହାଡ଼ ଗୁଣ୍ଡା କରିଦେବି। କଲ୍ୟାଣୀ, ରାଜା, ତମେ ତୁମେ ଲଜ୍କୁ ଯାଅ, ମୁଁ ଏ ବଦମାସକୁ କବର ଦେଇଯାଉଛି।
1: ଚାଲ ଦିଦି।
2: ରାଧା, ମୋ କଥା ଟିକେ ଶୁଣିଯାଅ।
3: ଦେଖୁଛୁ କଣ ମୋ ତ ମୁଁ ସବୁଦିନ ପାଇଁ ବନ୍ଦ ନ କରି ମୁଁ ଏଠୁ ଯାଉନାହିଁ, ବୁଝିଲୁ?
2: କିଛି ନ ବୁଝି ନ ଶୁଝି ମତେ କାହିଁକି ମାରୁଛ? ମୋର ବେଦିରୁ ଉଠି ପଳେଇ ଆସିବାର କାରଣ ଥିଲା।
3: ମୁଁ ବର୍ତ୍ତମାନ ଯାହା କରିବାକୁ ଯାଉଛି ତାର ବି ଢେର କାରଣ ଅଛି। ବଦମାସ କହିଲା କଣ ନା?
2: ଓହୋ, ବନ୍ଦ କର, ବନ୍ଦ କର, ମୋ କଥା ଆଗେ ଶୁଣିଛାର।
3: ପୁଣି ଯଦି କୋଉ ଝିଅର ଜୀବନକୁ ନେଇ ଖେଳିଛୁ ତ ଉଚିତ ଶିକ୍ଷା ଦେବି।
4: ଜୀବନ
3: ବରବାଦ କରିଛି, ବାହାହବାକୁ ଯାଇ ବେଦିରୁ ଉଠି ଚାଲି ଆସିଛି, ମୁଁ ୟାକୁ ଜୀବନ୍ତ ଛାଡ଼ିବିନି।
4: ସୋ ଦର୍ଶିଟ୍ ଏ ଦୁହେଁ ତାହେଲେ ସେଇ ସିଷ୍ଟର୍ସ? କିନ୍ତୁ ବ୍ରଦର, ତମେ ଏକଥା ନିଶ୍ଚୟ ସ୍ୱୀକାର କରିବ ଯେ ପଟୁ ଅପକାର ବଦଳରେ ତୁମ ଭଉଣୀର ବେଶ ଉପକାର କରିଛି। ବାହା ହେଇଥିଲେ ଏପରି ଅଦ୍ଭୁତ ନୃତ୍ୟ ପ୍ରଦର୍ଶନ କଣ ସମ୍ଭବ ହେଇଥାନ୍ତା? ତୁମ ଭଉଣୀର ସମସ୍ତ ପ୍ରତିଭା ରୋଷେଇ ଘର ଭିତରେ ଆତ୍ମହତ୍ୟା କରିଥାନ୍ତେ।
3: ରାଜା ଦୟାଳୁ ବୁଝିଲେ ଖମ୍ବ ଆଳୁ। ଯା, ତୁମ ରାସ୍ତା ଦେଖ।
2: ମୋ କଥା ଟିକେ ହେଲେ ଶୁଣ।
3: ପୁଣି ପାଟି ଫିଟେଇଲୁ, ବନ୍ଦ କର, ମୋ ବନ୍ଦ କର।
4: ପଟୁ, ଚାହିଁଛୁ କଣ? ଗିଭ୍ ଇଟ୍ ବ୍ୟାକ୍।
2: ମାନେ?
4: ମାଡ଼ର ଜବାବ ମାଡ଼।
3: ଇଏ ପୁଣି ମତେ ମାରିବ? ଆସିଲୁ ଆସିଲୁ, କେତେ ସାହସ ଅଛି? ଭୀମ ଯେମିତି କିଚକକୁ କରିଥିଲା ତତେ ଯଦି ସେମିତି।
4: ପଟୁ, ଆରେ ଚାହିଁଛୁ କଣ? ତୁ ବି ଲଗା।
3: ମରିଗଲି ମରିଗଲି, ବନ୍ଦ କର, ବନ୍ଦ କର, ବନ୍ଦ କର ପ୍ଲିଜ୍ ପ୍ଲିଜ୍ ମିଷ୍ଟର ପଟୁ, ବନ୍ଦ କର। ମିଷ୍ଟର ପଟୁ ପ୍ଲିଜ୍ ବନ୍ଦ କର।
4: ବିଚାରା ପରାଜୟ ସ୍ୱୀକାର କଲାଣି, ତାକୁ ଛାଡ଼ିଦେ।
2: କଣ କହିଲୁ?
4: ଛାଡ଼ିଦେବି? ହଁ, ମୁଁ କହୁଛି ଛାଡ଼ିଦେ।
3: ଆଶ୍ଚର୍ଯ୍ୟ, ଦୈନିକ ଆସନ କଲାବାଲା ମୋ ପରି ଗୋଟେ ମୋଟା ତାଗଡ଼ା ପହିଲବାନଙ୍କୁ ଇଏ ପୁଣି କାବୁ କରିଦେଲା। ଆଚ୍ଛା, ପୁଣି ଥରେ ଆସିଲୁ ଦେଖେ।
4: ଜେଣ୍ଟଲମ୍ୟାନ, ନାଓ ଇଣ୍ଟରଭାଲ ଫର ରିଫ୍ରେଶମେଣ୍ଟ। ବର୍ତ୍ତମାନ ତୁମେ ଦୁହେଁ ନିଜ ନିଜ ପୋଷାକରୁ ଧୂଳିମାଟି ଛାଡ଼ି ଦିଅ, ଦୁଇ ବନ୍ଧୁଙ୍କ ପରି ହାତ ମିଳା। କମନ୍,
2: ତୁମର ନା?
5: କାମୟା।
2: ଭାଇ କାମୟା, ବର୍ତ୍ତମାନ ଶାନ୍ତ ଭାବରେ ମୋ କଥା ଶୁଣ। କଥା ହେଲା, ମୁଁ ଯୋଉଦିନ ପ୍ରଥମ ତୁମ ଘରକୁ ଯାଇଥିଲି ସେଦିନ ତୁମର ଭଉଣୀ ରାଧାକୁ ଡ୍ୟାନ୍ସ କରୁଥିବାର ଦେଖିଲି।
3: କଣ କରୁଥିଲା?
2: ନୃତ୍ୟ କରୁଥିଲା। ତମେ ବିଶ୍ୱାସ କରବା ନ କର, ସେ ପ୍ରଥମ ଦେଖାରେ ହିଁ ତାକୁ ମୋର ହୃଦୟ ବିକି ଦେଇଥିଲି ଏବଂ ତାକୁ ହିଁ ବାହାହେବାକୁ ପସନ୍ଦ କରିଥିଲି। କିନ୍ତୁ ବାହାବେଦୀରେ ଅନ୍ୟ ଝିଅକୁ ଦେଖି।
6: ଦେଖ ଭାଇ, ଏସବୁ ଆଲୋଚନା ଚା ପର୍ବ ପରେ କରିବା। କମାନ, ମୋ ଘରକୁ ଆସ।

0: ପରେ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଗୋଟିଏ ମାତ୍ର ଦୃଶ୍ୟ ଚାଲିଥିବ, ମଝିରେ ପରଦା ପଡ଼ିପାରେ, କିନ୍ତୁ ଡ୍ୟାନ୍ସ ଇଫେକ୍ଟ ଚାଲୁ ରହିବ। ତେଣୁ ତୁମେମାନେ ଭଲ ଭାବରେ ପ୍ରାକ୍ଟିସ୍ କରିନିଅ।
1: କିନ୍ତୁ ମିଷ୍ଟର ଚିନ୍ତା, ଆପଣ ବନ୍ଧୁ ଆସିଥିଲେ ବହୁତ ଭଲ ହେଇଥାନ୍ତା।
0: ଅବଶ୍ୟ ଅବଶ୍ୟ, କିନ୍ତୁ ତାର ଅନେକ ଗୁଡ଼ିଏ ଏନଗେଜମେଣ୍ଟ ଆଗରୁ ଫିକ୍ସ ହେଇଯାଇଛି। ବଟ୍ ଆପଣମାନେ ଭରି ହୁଅନ୍ତୁନି, ଲିଭ୍ ଇଟ୍ ଟୁ ମିଷ୍ଟର ଚିନ୍ତା, ଲିଭ୍ ଇଟ୍ ଟୁ ମିଷ୍ଟର ଚିନ୍ତା।
1: ଓକେ।
2: କଥା ଅଛି ଏଇଠି, ବୁଝିଗଲି, ସବୁ ବୁଝିଗଲି। ନାଟକ ଭିତରେ ପୁଣି ଆଉ ଗୋଟିଏ ନାଟକ, ଚମତ୍କାର ଚମତ୍କାର।
0: କିନ୍ତୁ ମିଷ୍ଟର ନଟବର, ଆମର ଏ ପ୍ରେମ ଅଭିଯାନର ସଫଳତା ପାଇଁ ଆପଣଙ୍କର ଆଶୀର୍ବାଦ ଦରକାର।
2: ହଁ ହଁ, ନିଶ୍ଚୟ ଦରକାର, ମୁଁ ଏଥିରେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବି।
0: ଥ୍ୟାଙ୍କ ୟୁ ଭେରି ମଚ୍ ମିଷ୍ଟର ନଟବର, ଥ୍ୟାଙ୍କ ୟୁ।
1: ମିଷ୍ଟର ଚିନ୍ତା, ସୋ ଆରମ୍ଭ ହେବାକୁ ଯାଉଛି, କାହାନ୍ତି ତମର ବନ୍ଧୁ?
0: ସେ ଆସିଗଲାଣି, ମୋ ଘରେ ଅଛି, ସେଇଠୁ ମେକଅପ୍ ନେଇ ଠିକ୍ ସମୟରେ ଆସି ପହଞ୍ଚିବ, ବ୍ୟସ୍ତ ହୁଅନ୍ତୁନି, ଲିଭ୍ ଇଟ୍ ଟୁ ମିଷ୍ଟର ଚିନ୍ତା। ଥାର୍ଡ ବେଲ୍ ସମୟ ହେଇଗଲା, ହରି ଅପ୍ ମିସ୍ କଲ୍ୟାଣୀ, ପ୍ଲିଜ୍ କମନ୍ ମିସ୍ ରାଧା, ଏପାଖରେ ଥିଲେ, ଶୁଣନ୍ତୁ, ପ୍ରସ୍ତୁତ ଥାନ୍ତୁ, ମୁଁ ପର୍ଦ୍ଦା ଉଠୁଛି।

0: ଫାଣ୍ଟାଷ୍ଟିକ୍ ଫାଣ୍ଟାଷ୍ଟିକ୍ କଂଗ୍ରାଚୁଲେସନ୍ସ ମିସ୍ କଲ୍ୟାଣୀ ମିସ୍ ରାଧା, ଆପଣମାନଙ୍କର କ୍ରୋଧ ପ୍ରଦର୍ଶନ ପୂରାପୂରି କାହାଣୀର ଅନୁକୂଳ ଥିଲା।
1: ଚୁପ୍ କରନ୍ତୁ ତ
2: କଲ୍ୟାଣୀ। ରାଧା, ଦର୍ଶକଙ୍କ ମୁହଁରେ ତୁମର ଅଭିନୟର ଭୁରି ଭୁରି ପ୍ରଶଂସା। ଜଣେ କଣ୍ଟ୍ରାକ୍ଟର ଗୋଟିଏ ଶୋ ପାଇଁ 5,000 ଟଙ୍କା ଦେବା ପାଇଁ ପ୍ରସ୍ତୁତ ଅଛନ୍ତି, ବୁଝିଲ?
1: ଆପଣମାନେ ଏଣିକି ନାଟକ କରନ୍ତୁ, ପୁରୁଷ ଜାତିଟା ନର୍କର କୀଟ।
0: ଏକ୍ଜାକ୍ଟଲି, ସେଇ ତ ଆମ ନୃତ୍ୟ ନାଟିକାର ବିଷୟବସ୍ତୁ।
1: ଆମର ଅଭିନୟ ଏଇଠୁ ବନ୍ଦ, ବୁଝିଲେ? ଆଜି ରାତିରେ ହିଁ ଆମେ ଆମ ଘରକୁ ଚାଲିଯାଉଛୁ। ଚାଲ ଦିଦି, ମାମୁଁ, ଆମ ପାଇଁ ଗୋଟେ ଟ୍ୟାକ୍ସି ଡାକି ଦିଅନ୍ତୁ।
2: ଠିକ ଅଛି।
3: ମିସ୍ ରାଧା,
0: ମିସ୍ କଲ୍ୟାଣୀ,
3: ମିସ୍ ରାଧା,
0: ମିସ୍ କଲ୍ୟାଣୀ,
1: ସେଟ୍ ଅପ୍,
3: ମିସ୍ କଲ୍ୟାଣୀ, ମିସ୍ ରାଧା।
2: ତମର ତ ପ୍ଲାନ ବିଲକୁଲ ଫେଲ ମାରିଗଲା ମିଷ୍ଟର ଚିନ୍ତା।
0: ନୋ ମିଷ୍ଟର ନଟବର, ଦିସ୍ ଇଜ୍ ଏ ପାର୍ଟ ଅଫ୍ ଦି ପ୍ଲାନ। ନାଓ ପଟୁ, ଗୋ ଫଲୋ ଦେମ୍, ଆଇ ମିନ୍ ମିସ୍ ରାଧା ଓନ୍ଲି। ତା କୋଠରୀରେ ଜବରଦସ୍ତ ପଶି ଦରଜା ବନ୍ଦ କରିଦେ। ତୁ କଥାରେ ରାଜି ନ ହେବା ପର୍ଯ୍ୟନ୍ତ ଡୋଣ୍ଟ ଲିଭ୍ ହିଅର୍, ଆଇ ମିନ୍ ଜମା ଛାଡ଼ିବୁନି।
3: କିନ୍ତୁ ସେ ମୋ କଥା ଶୁଣିଲେ ତ?
0: ନ ଶୁଣିଯିବ କୁଆଡ଼େ, କମାନ୍, ଲିଭ୍ ଦି ରେଷ୍ଟ ମିଷ୍ଟର ଚିନ୍ତା। ନଟପୁର ବାବୁ, ଟ୍ୟାକ୍ସି ଡାକନ୍ତୁ।
2: ଠିକ ଅଛି। ଟ୍ୟାକ୍ସି, ଏ ଟ୍ୟାକ୍ସି।

0: ଜଲ୍ଦି ଆସୁଛି ଦିଦି। ତମେ ପୁଣି ଏଠି?
1: ହଁ ହଁ ରାଧା।
0: ତମକୁ ଟିକେ ଲଜ ନାହିଁ? ଯାଉଛ ନା ପୋଲିସ ଡାକିବି?
1: ତମେ ପ୍ରଥମେ ମୋ କଥା ଶୁଣ, ତାପରେ ଯାହାକୁ ଇଚ୍ଛା ଡାକିବ।
0: ଦରଜା ଖୋଲ କହୁଛି, ମୁଁ ଯିବି।
1: ପାରିବ ତ ମତେ ଠେଲି ଦେଇ ଯାଇପାର?
0: ଆଚ୍ଛା ଏତେ ସାହସ? ଦିଦି ଦିଦି ଭାଇ କଣ ହେଲା ରାଧା? ଶୀଘ୍ର ପୋଲିସକୁ ଡାକ ଦିଦି, ଗୋଟେ ଗୁଣ୍ଡା ମୁଁ ଦରଜା ବନ୍ଦ କରିଦେଇଛି।
2: କିଏ
0: କିଏ ଆଉ? ସେଇ ଯୋଉ ଗୁଣ୍ଡା ତତେ ବାହା ହବାକୁ ଯାଇଥିଲା।
1: ମୁଁ ଗୁଣ୍ଡା ନୁହେଁ କି ବଦମାସ ନୁହେଁ, ମୁଁ ଯାହା କରୁଛି କେବଳ ତମରି ପ୍ରେମ ପାଇଁ।
0: ଚୁପ କର, ପ୍ରେମ ପ୍ରେମ
2: ଅପେକ୍ଷା କର ରାଧା, ମୁଁ ପୋଲିସ ନେଇ ଆସିଛି। ଟ୍ୟାକ୍ସି, ଶୀଘ୍ର ପୋଲିସ ଷ୍ଟେସନ ଚାଲ।
3: ଆଚ୍ଛା ମ୍ୟାମ୍ ସାର୍।

0: ଆସନ୍ତୁ ମ୍ୟାଡାମ, ଓହ୍ଲେଇ ଆସନ୍ତୁ।
1: ଡ୍ରାଇଭର, ଏଠି କାହିଁକି ଗାଡି ରଖିଲ? ମୁଁ ତମକୁ ଥାନାକୁ ଯିବା ପାଇଁ କହିଲି, ଏଇଟା କଣ ଥାନା?
0: ଯିବା ତ, ଓହ୍ଲେଇ ଆସନ୍ତୁ।
1: ତମେ?
0: ୟେସ୍ ମ୍ୟାଡାମ, ମିଷ୍ଟର ଚିନ୍ତା, ୟୋର ଅମ୍ବୁଲ ସର୍ଭେଣ୍ଟ। ମୋ ଘରକୁ ଆସନ୍ତୁ।
1: ନା,
0: ତାହେଲେ ଯିବେ କୁଆଡ଼େ?
1: ହୋଟେଲକୁ ଫେରିଯିବି।
0: ଆପଣଙ୍କ ହୋଟେଲ ପାଞ୍ଚ ମାଇଲ ଦୂରରେ ରହିଲାଣି, ଏତେ ରାତିରେ ଟ୍ୟାକ୍ସି ତ ମିଳିବନି, ଚାଲିଯାଇପାରିବେ? ପ୍ଲିଜ୍ ମିସ୍ କଲ୍ୟାଣୀ, କୁହ ମୁଁ ତୁମର କି ସେବା କରିପାରିବି? ଆଚ୍ଛା, ଘର ଭିତରକୁ ନଗଲ ନାହିଁ, ଆସ ଏ ବଗିଚାରେ ବସିବା। କାହିଁକି ଅଯଥା ନିଜ ଜୀବନକୁ ବରବାଦ କରିବା ସଙ୍ଗେ ସଙ୍ଗେ ଯୁବାବୟସ ନିଅନ୍ତୁ? ନୋ ଚିଲଡ୍ରେନ୍ ଜଷ୍ଟ ନାଓ। ଦେଶରେ ଜନ ବିସ୍ଫୋରଣ ଘଟୁଛି, ବର୍ତ୍ତମାନ ପିଲା ଦରକାର ନାହିଁ, ବରଂ ଆଶୀର୍ବାଦ କରନ୍ତୁ ଯେପରି ଆମେ ଦୁଇ, ଆମର ଦୁଇ ଛୋଟ ପରିବାର, ସୁଖୀ ପରିବାର, ଏଇ ଆମ ଜୀବନର ଗତ ହଉ।

ଶୁଣିଲେ ବେତାର ନାଟକ ଚିଡ଼ିଆଖାନା। ମୂଳ ତେଲୁଗୁ ରଚନା କରିଥିଲେ ବାଲ୍ପି ପଦ୍ମାରାଜୁ, ହିନ୍ଦୀ ରୂପାନ୍ତର କରିଥିଲେ ବାଲ୍ ସୌରୀ ରେଡ୍ଡି, ଓଡ଼ିଆ ଅନୁବାଦ ଏବଂ ପ୍ରଯୋଜନା କରିଥିଲେ କ୍ଷେତ୍ରବାସୀ ବେହେରା, ସହଯୋଗିତାରେ ଥିଲେ ଲକ୍ଷ୍ମୀଧର ସାହୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତ ନେଇଛୁ ୱୋ କୌନ୍ ଥି ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ ମହେନ୍ଦ୍ର କପୁର, ସଙ୍ଗୀତ ମଦନ ମୋହନ, ଗୀତିକାର ରାଜା ମେହେଦି ଅଲ୍ଲୀ ଖାନ୍।

ପରବର୍ତ୍ତୀ ଗୀତଟି ନେଇଛୁ କିସ୍ମତ୍ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଆଶା ଭୋସଲେ, ଗୀତିକାର ନୂର ଦିବାସୀ, ସଙ୍ଗୀତ ଓପି ନାୟର।

0: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଣ୍ଟ୍ରି ଚଏସ୍।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେତିନାଥ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେତିନାଥ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେତିନାଥ ସିମେଣ୍ଟ, ଦ ପରଫେକ୍ଟ କଣ୍ଟ୍ରି ଚଏସ୍।

ସରଗମ୍ ଚଳଚ୍ଚିତ୍ର ପାଇଁ ଶିଳ୍ପୀମାନେ ହେଲେ ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି। ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତ ଦେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ପରବର୍ତ୍ତୀ ଗୀତ ଗାଇଡ୍ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀମାନେ ହେଲେ କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଶୈଳେନ୍ଦ୍ରଙ୍କ ଗୀତ, ସଙ୍ଗୀତ ଏସ୍ ଟି ବର୍ମନ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଦିନ 2:15 ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଶିଳ୍ପୀ ଅବିନାଶ ଦାସ, ଗୀତିକାର ସତ୍ୟରଞ୍ଜନ ବଳ, ସଙ୍ଗୀତ ଶାନ୍ତନୁ ନାୟକ।

ଏଥର ଶିଳ୍ପୀ ସ୍ୱୟଂ ପ୍ରଭାସ ପାଢ଼ୀ, ଗୀତିକାର ଆଶିଷ କୁମାର, ସଙ୍ଗୀତ ନିର୍ଦ୍ଦେଶନା ସୋମେଶ ଶତପଥୀ।

ପରବର୍ତ୍ତୀ ଶିଳ୍ପୀମାନେ ହେଲେ ସୋହିନୀ ମିଶ୍ର ଏବଂ ଚନ୍ଦନ। ନିଜସ୍ୱ ଗୀତକୁ ସଙ୍ଗୀତ ଦେଇଛନ୍ତି ଦେବୀତୋଷ ଆଚାର୍ଯ୍ୟ।

0: ଆପଣଙ୍କ ଘରଟା 1917ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
0: ଦାସବାବୁ, ଆପଣଙ୍କ ଘରଟା 1917ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆପଣ ଶୁଣୁଛନ୍ତି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀମାନେ ହେଲେ ସବିଶେଷ ଏବଂ ସୁମନ। ଗୀତ ରଚନା ରାକେଶ ଦାସ। ସଙ୍ଗୀତ ନିର୍ଦ୍ଦେଶନା ନାଗାର୍ଜୁନ।

ଶେଷରେ ଶୁଣନ୍ତୁ ଦୀପ୍ତିରେଖା ପାଢ଼ୀଙ୍କ କଣ୍ଠରୁ ଏହି ଗୀତ। ଗୀତିକାର ବାପୁ ଗୋସ୍ୱାମୀ ଏବଂ ପଞ୍ଚାନନ ନାୟକ। ସଙ୍ଗୀତ ଟାଇଟନ।

ଶୁଣିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଦିନ ଗୋଟାଏ ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ସବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍
1: ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
2: ତାହେଲେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ପରବର୍ତ୍ତୀ କଣ୍ଠଶିଳ୍ପୀ ରାମନ କପୁର, ଗୀତ ରଚନା ପାମ୍ କପୁର, ସଙ୍ଗୀତ ନିର୍ଦ୍ଦେଶନା ସତୀଶ ଶର୍ମା।

0: ଏଇଠି ଶେଷ ହେଲା ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ ଗୀତ ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜି ଶୁଣନ୍ତୁ ଆଜିର ଚାଷବାସ କଥା
1: ଆଜି ଚାଷବାସ କଥାରେ କଖାରୁ ଚାଷ ବିଷୟରେ କିଛି ଆଲୋଚନା କରିବା ଆମ ରାଜ୍ୟରେ କଖାରୁ ଚାଷକୁ ଲୋକେ ସାଧାରଣ ପରିବା ଭାବରେ ଗ୍ରହଣ କରିଥାନ୍ତି ସେଥିଲାଗି ଆମ ରାଜ୍ୟରେ ସାଧାରଣତଃ ସମସ୍ତ ଜିଲ୍ଲାରେ ଏହି କଖାରୁ ଚାଷ କରାଯାଇଥାଏ ଯେଉଁ ସ୍ଥାନରେ ପ୍ରଚୁର ପାଣି ଦେବାର ସୁବିଧା ଥିବ ସେହି ସେହି ସ୍ଥାନମାନଙ୍କରେ ବିଶେଷ ଭାବରେ କଖାରୁ ଚାଷ କରାଯାଇଥାଏ ସାଧାରଣତଃ ବର୍ଷା ଋତୁରେ ମେ ମାସଠାରୁ ଜୁନ୍ ମାସ ମଧ୍ୟରେ ଗ୍ରୀଷ୍ମ ଋତୁରେ ସାଧାରଣତଃ ଜାନୁଆରୀ ମାସଠାରୁ ମାର୍ଚ୍ଚ ମାସରେ କଖାରୁ ଚାଷ କରାଯାଇଥାଏ କଖାରୁ ବିହନର ଯଦି ବିବିଧତା କଥା ଚିନ୍ତା କରିବା ଚାଷ କରାଯାଇଥିବା କଖାରୁ ବହୁ ପ୍ରକାରର ଦେଖାଯାଇଥାଏ ଏହାର ରଙ୍ଗ ଓ ଆକାରକୁ ନେଇ ନାନା କିସମର ନାମକରଣ କରାଯାଇଥାଏ ଏହା ବାଦେ ବାଲେଶ୍ୱରଠାରେ ଗୁଆମାଳ କଖାରୁ ମହୀଶୂରରୁ ବାହାରିଥିବା ଆର୍କାଚନ୍ଦନ ପ୍ରଧାନ ଆମ ରାଜ୍ୟରେ ସାଧାରଣତଃ ଦେଶୀ କଖାରୁ ବହୁ ପରିମାଣରେ ଅମଳ କରିଥାନ୍ତି ଗୁଆମାଳ କଖାରୁ ଖରାଦିନେ ଅଧିକ ପରିମାଣରେ ଫଳିଥାଏ ଭଲ ଅମଳକ୍ଷମ କଖାରୁ ମଧ୍ୟରେ ସୂର୍ଯ୍ୟମୁଖୀ ଆଇଏଚ୍ଆଇ 83111 ଓ କୋଏମ୍ବାଟୁର 1 ଇତ୍ୟାଦି ଆମ ରାଜ୍ୟରେ ଚାଷ କରାଯାଇଥାଏ ଯଦି ମୃତ୍ତିକା କିସମର କଥା କହିବା ଆମ ରାଜ୍ୟରେ ସାଧାରଣତଃ ସମସ୍ତ ପ୍ରକାର ମାଟିରେ କଖାରୁ ଚାଷ କରାଯାଇଥାଏ ତେବେ ଅଧିକ ଅମଳ ନିମନ୍ତେ କଖାରୁ ଚାଷ ଲାଗି ଦୋରସା ଉର୍ବର ମୃତ୍ତିକାର ଆବଶ୍ୟକ ହୋଇଥାଏ କ୍ଷେତ ପ୍ରସ୍ତୁତି କଥା ଯଦି କହିବା କଖାରୁ ପ୍ରାୟତଃ ମଳା କରି ଲଗାଯାଇଥାଏ ଦେଢ଼ ଫୁଟରୁ 2 ଫୁଟରେ ମଳା ଗୋଟିଏ ଗୋଟିଏ ଖୋଳିବାକୁ ପଡ଼ିଥାଏ ମଳାକୁ ମଳାର ବ୍ୟବଧାନ ସାଧାରଣତଃ 4.5 ଫୁଟରୁ 5 ଫୁଟ ରଖିବାକୁ ପଡ଼ିଥାଏ ବର୍ଷାଦିନିଆ କଖାରୁ ଲଗାଇବାର ବ୍ୟବଧାନ ଆଉ ଟିକେ ଅଧିକ କରିବାକୁ ହୋଇଥାଏ ପ୍ରତି ମଳାରେ ଅଧଗାଣ୍ଡୁଆ ସଢ଼ା ଗୋବର ଖତ ସାଥିରେ ମାଟି ମିଶାଇ ଗୁଣ୍ଡ କରିବାକୁ ହେବ ମାଟି ପୂର୍ଣ୍ଣ କରିବା ପରେ 5-6 ଗୋଟି କରି ମଞ୍ଜି ଲଗାଇବାକୁ ହୋଇଥାଏ ଗଛଗୁଡ଼ିକ ମଳାରେ ଉଠିଯିବା ପରେ ପ୍ରତି ମଳାରେ 3 ଗୋଟି କରି ଗଛ ରଖିବା ଦରକାର ମଳା ମଧ୍ୟରେ ଥିବା ଦୁର୍ବଳିଆ ଗଛଗୁଡ଼ିକୁ ଉପାଡ଼ି ଫୋପାଡ଼ି ଦେବେ ପ୍ରତି ଏକର ପିଛା ସର୍ବାଧିକ 3 କିଲୋଗ୍ରାମ ଲେଖାଏଁ ମଞ୍ଜିର ଆବଶ୍ୟକ ହୋଇଥାଏ ମଞ୍ଜିକୁ ମଳାରେ ଲଗାଇବା ଆଗରୁ କିଲୋ ପ୍ରତି 4 ଗ୍ରାମ ହିସାବରେ ଥିରାମ ବା କ୍ୟାପ୍ଟାନରେ ବିଶୋଧନ କରିବାକୁ ହୋଇଥାଏ କ୍ଷେତକୁ ଆମେ ଜଳ ପରିଚାଳନା କେମିତି କରିବା ଗଛ ହୋଇଯିବାର ସର୍ବାଧିକ

0: ତିନି ସପ୍ତାହ ପରେ ଥରେ ମାତ୍ରାରେ କରିବାକୁ ପଡ଼ିଥାଏ। ମାସ ପରେ ଦ୍ୱିତୀୟବାର ମଳାଗୁଡ଼ିକ ଖୁସାଇ ଦେବାକୁ ପଡ଼ିବ। ବର୍ଷା ଦିନେ କିନ୍ତୁ କଖାରୁ ଫସଲର ଜଳସେଚନ ଆଦୌ କରାଯାଇନଥାଏ। ଅନ୍ୟାନ୍ୟ ଋତୁରେ ନିୟମିତ ମନ୍ଦାକୁ ମନ୍ଦା ଜମିର ବତର ଦେଖି ଜଳସେଚନ କରାଯାଇଥାଏ। ପୋକ ଓ ରୋଗ ଦାଉରୁ କଖାରୁ ଫସଲକୁ ରକ୍ଷା କରିବା ଲାଗି ପ୍ରଥମେ ସେଭିନ୍ କିମ୍ବା 400 cc ଆବଶ୍ୟକ ଜଳରେ ମିଶାଇ ସ୍ପ୍ରେ କରିବାକୁ ପଡ଼ିବ। ଫସଲରେ ପାଉଁଶିଆ ରୋଗ ଯଦି ଦେଖାଯାଉଥିଲେ ପ୍ରତି ଏକର ପିଛା 10 କିଲୋଗ୍ରାମ ହିସାବରେ ଗୁଣ୍ଡ ସିଞ୍ଚନ କରିବାକୁ ପଡ଼ିବ। ଫଳ ମାଛିମାନଙ୍କର ଆୟତ୍ତ କରିବା ଲାଗି ପ୍ରତି ଏକର ପିଛା 20 ଲିଟର ପାଣିରେ 200 ଗ୍ରାମ ଗୁଡ଼ ଓ 20 cc ମାଲାଥିଆନ ମିଶାଇ ସ୍ପ୍ରେ କରିବାକୁ ପଡ଼ିଥାଏ। ଏହି ପ୍ରଣାଳୀରେ ଆମେ ଯଦି ଚାଷ କରିବା ପ୍ରତି ଏକର ପିଛା ଭଲ ଫସଲ ହୋଇଥିଲେ ସର୍ବାଧିକ 65 କିଲୋଗ୍ରାମ କଖାରୁ ଅମଳ ହୋଇଥାଏ।
1: ଶୁଣିଲେ ଚାଷବାସ କଥା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ବିଚିତ୍ରା କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ଭଜନ। ଶିଳ୍ପୀ ହେଲେ ଶାନ୍ତିଲତା ବାରିକ। ଗୀତ ରଚନା ବନବିହାରୀ ପଣ୍ଡା। ସଙ୍ଗୀତ ନିର୍ଦ୍ଦେଶନା ବାସୁଦେବ ରଥ। ଦେଖ।

ଏଥର ନେଇଛୁ ଆଧୁନିକ ଗୀତ। ଶିଳ୍ପୀ ଭିକାରୀ ବଳ, ଗୀତିକାର ଶୀର୍ଷାନନ୍ଦ ଦାସ କାନୁନଗୋ, ସଙ୍ଗୀତ ନିର୍ଦ୍ଦେଶନା ଅମରେନ୍ଦ୍ର ମହାନ୍ତି।

ଏଥର ଶୁଣନ୍ତୁ ଓଡ଼ିଶୀ। ଶିଳ୍ପୀ ହେଲେ ପଦ୍ମାଳୟା ଗରାବଡ଼ୁ, ଗୀତିକାର କବି ସୂର୍ଯ୍ୟ, ସଙ୍ଗୀତରେ ସଜେଇଛନ୍ତି ବାଳକୃଷ୍ଣ ଦାସ।

ଏଥର ଶୁଣନ୍ତୁ ଛାନ୍ଦ। ଶିଳ୍ପୀମାନେ ହେଲେ କୃଷ୍ଣଚନ୍ଦ୍ର ରାୟ ଏବଂ ପୁଷ୍ପା ମହାନ୍ତି। ଗୀତିକାର ଉପେନ୍ଦ୍ର ଭଞ୍ଜ।

ଚମ୍ପୁ ଏ ଗୀତ ପାଇଁ କଣ୍ଠଶିଳ୍ପୀ ବାଳକୃଷ୍ଣ ଦାସ, ଗୀତ ରଚନା କବିସୂର୍ଯ୍ୟ ବଳଦେବ ରଥ, ସଙ୍ଗୀତ ନିର୍ଦ୍ଦେଶନା ବାଳକୃଷ୍ଣ ଦାସ।

ଏଥର ପଲ୍ଲୀଗୀତ ପାଇଁ ଶିଳ୍ପୀ ହେଲେ ସୁଧା ମିଶ୍ର, ଗୀତିକାର ନାରାୟଣ ପ୍ରସାଦ ସିଂ, ସଙ୍ଗୀତରେ ସଜେଇଛନ୍ତି ବାଳକୃଷ୍ଣ ଦାସ।

ଏଥର ଶୁଣନ୍ତୁ ଲୋକଗୀତ। ଶିଳ୍ପୀ ହେଲେ ନିର୍ମଳା ମିଶ୍ର। ଗୀତିକାର ଏବଂ ସଙ୍ଗୀତ ନିର୍ଦ୍ଦେଶନା ଉଦୟନାଥ ସାହୁ।

0: ಅಲ್ಲ.
1: ଶେଷରେ ଶୁଣନ୍ତୁ ସୁଗମ ସଙ୍ଗୀତ, ଶିଳ୍ପୀ ହେଲେ ଅରବିନ୍ଦ, ଗୀତିକାର ମୋହିତ ଚକ୍ରବର୍ତ୍ତୀ, ସଙ୍ଗୀତ ବିକାଶ ଦାସ।

0: ଶୁଣୁଥିଲେ ବିଚିତ୍ରା କାର୍ଯ୍ୟକ୍ରମ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ।

ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ମୋଲ୍ଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ପଶ୍ଚିମବଙ୍ଗ ଗସ୍ତ କରି ଆଜି ସୀମା ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ସମସ୍ତଙ୍କ ପାଇଁ ନ୍ୟାୟ ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଆନ୍ତର୍ଜାତିକ ନ୍ୟାୟ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ସୋନିପତ ମଧ୍ୟରେ ଚଳାଚଳ କରିବାକୁ ଥିବା ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର ଜିନ୍ଦ ରେଳ ଷ୍ଟେସନ୍ରୁ ସୋନିପତ୍ ମଧ୍ୟରେ ଚଳାଚଳ କରିବାକୁ ଥିବା ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଭାରତରେ ଡିଜାଇନ୍ ସହ ସ୍ୱଦେଶୀ ଜ୍ଞାନକୌଶଳରେ ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ବିକାଶ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ 12,470 କୋଟିରୁ ଅଧିକ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି। ଶ୍ରୀ ମୋଦି ଦିଲ୍ଲୀ ଅମୃତସର କଟ୍ରା 117 କିଲୋମିଟର ଦୀର୍ଘ ଏକ୍ସପ୍ରେସ୍ ୱେକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଏକ୍ସପ୍ରେସ୍ ୱେ ଦିଲ୍ଲୀ ଓ କଟ୍ରା ମଧ୍ୟରେ ଯାତ୍ରା ସମୟ 14 ଘଣ୍ଟାରୁ 6 ଘଣ୍ଟାକୁ ହ୍ରାସ କରିବ। ଦିଲ୍ଲୀରୁ ଅମୃତସର ଯାତ୍ରା ମଧ୍ୟ 8 ଘଣ୍ଟାରୁ 4 ଘଣ୍ଟାକୁ ହ୍ରାସ ପାଇବ ବୋଲି କୁହାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଭାରତୀୟ ରେଳବାଇ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଗତ କିଛି ବର୍ଷ ମଧ୍ୟରେ ହରିୟାଣାରେ ନୂତନ ପର୍ଯ୍ୟାୟ ବିକାଶ କାର୍ଯ୍ୟ କରାଯାଉଛି, ଯାହା ହରିୟାଣାକୁ ବିକାଶର ପଥରେ ଅଗ୍ରସର ହେବା ପାଇଁ ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି, ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ ପରେ ଦେଶର ଇତିହାସରେ ଜିନ୍ଦକୁ ଏକ ସ୍ୱତନ୍ତ୍ର ସ୍ଥାନ ମିଳିପାରିଛି।
1: ଆଜ ଭାରତୀୟ ରେଲ ନେ ଭି 21ଭି ସଦୀ କି ଇସ୍ ଟେକ୍ନୋଲୋଜି ମେ ଏକ ବଡ଼ା ଷ୍ଟେପ୍ ଲିଆ ହେ। ଆଜ ଜିନ୍ଦ ସେ ସୋନିପତ୍ କେ ବିଚ୍ ହାଇଡ୍ରୋଜେନ୍ ଟ୍ରେନ୍ ଚଲି ହେ। ଅବ ୟେ ସଫର 90 କିଲୋମିଟର କା ହେ। ହମ ଇସ୍ ପର ରିସର୍ଚ କରତେ ରହେଙ୍ଗେ, ଲାଗତ କମ କୈସେ ହୋ ଇସ୍କା ତରିକା ଢୁଣ୍ଡତେ ରହେଙ୍ଗେ, ଏଫିସିଏନ୍ସି କୈସେ ବଢେ ଇସ୍ ପର କାମ କରତେ ରହେଙ୍ଗେ, ଆର୍ ବଡ଼ି ଯାଞ୍ଚ ପଡ଼ତାଲ କରତେ କରତେ ଏକ କେ ବାଦ ଏକ କଦମ ଉଠାତେ ଯାଏଙ୍ଗେ।
0: ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜେପି ଏବଂ ଏନ୍ଡିଏର ସୁଶାସନ ମଡେଲ ଅନୁଯାୟୀ ଜିନ୍ଦର ବିକାଶ ହେଉଛି। ରେଳ ପରିବହନର ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏକବିଂଶ ଶତାବ୍ଦୀର ରେଳ ହାଇଡ୍ରୋଜେନ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ହେବ। ସେ କହିଛନ୍ତି, ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଜିନ୍ଦ ସୋନିପତ୍ ମାର୍ଗରେ 90 କିଲୋମିଟର ଦୀର୍ଘ ପଥ ଅତିକ୍ରମ କରିବ। ପରବର୍ତ୍ତୀ ସମୟରେ ଏହାର ଚଳାଚଳକୁ ବୃଦ୍ଧି କରାଯିବ। ଶ୍ରୀ ମୋଦି କହିଛନ୍ତି, ବିଶ୍ୱର 3ରୁ 4ଟି ଦେଶ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଇବା କ୍ଷମତା ରଖିଥିବା ବେଳେ ଭାରତ ଏଥିରେ ସାମିଲ ହୋଇଛି। ଆଜି ଉଦ୍ଘାଟିତ ହୋଇଥିବା ଟ୍ରେନ୍ରେ 3,200 ହର୍ସ ପାୱାର ବିଶିଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି, ଯାହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ସର୍ବାଧିକ ହାଇଡ୍ରୋଜେନ୍ ଶକ୍ତି ପରିଚାଳିତ ଟ୍ରେନ୍।
1: ଭବିଷ୍ୟ ମେ ଜବ ଭି

0: ही आएगा। मैं आप सभी को, पूरे देश को भारतीय रेल की आधुनिकता से जुड़े इस बड़े कदम के लिए बहुत बहुत बधाई देता हूं।
1: ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶର ସାମର୍ଥ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ କେବଳ ନିରାପଦ ନୁହେଁ ବରଂ ଅଧିକ ଗତିଯୁକ୍ତ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: आज प्रधानमंत्री जी 315 करोड़ से 11 गुना बढ़ाकर 3500 करोड़ रुपए हरियाणा में रेलवे के विकास के लिए देते हैं। आज हरियाणा में 18000 करोड़ रुपए का रेलवे का काम चल रहा है। 34 स्टेशनों का नव निर्माण हो रहा है और 5 स्टेशन का तो काम भी पूरा हो गया है, होडल, जिंद, कालका, मंडी, डाबवाली और नरवाना। इसके अलावा हरियाणा में 16 वंदे भारत सर्विसेज और 8 अमृत भारत चल रही है। हरियाणा को 100% विद्युतीकरण कर दिया गया है।
1: କେନ୍ଦ୍ର ସରକାର ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଦିନ ସମସ୍ତ ରାଜନୈତିକ ଦଳର ନେତାମାନଙ୍କ ବୈଠକ ଡାକିଛନ୍ତି। ବୈଠକରେ ସରକାର ସଂସଦର ଉଭୟ ଗୃହକୁ ସୁଚାରୁ ରୂପେ ପରିଚାଳନା ସୁନିଶ୍ଚିତ କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ। ଚଳିତ ମାସ 20 ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ମଞ୍ଜୁରୀ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ମୋଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତ କରିବେ। ଏହି ତିନୋଟି ଦେଶକୁ ଭାରତ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଗସ୍ତ। ଆସନ୍ତା 20 ତାରିଖରେ ରାଷ୍ଟ୍ରପତି ମୋଲଡୋଭାରେ ପହଞ୍ଚିବା ପରେ ସେଠାକାର ରାଷ୍ଟ୍ରପତି ମାୟା ସେଣ୍ଡୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଅବସରରେ ଶ୍ରୀମତୀ ମୁର୍ମୁ ସେଠାକାର ସଂସଦର ଅଧ୍ୟକ୍ଷ ଇଗୋର ଗ୍ରୋସୁଙ୍କ ସହ ସାକ୍ଷାତ କରିବେ ଏବଂ ଏକ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବେ। 21 ତାରିଖରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମାସିଡୋନିଆ ଗସ୍ତ କରିବେ। ସେଠାରେ ରାଷ୍ଟ୍ରପତି ତାଙ୍କ ପ୍ରତିପକ୍ଷ ଗୋଡାନା ଏସ୍ ଦାବକୋବା ଏବଂ ପ୍ରଧାନମନ୍ତ୍ରୀ କ୍ରିଷ୍ଟିଜନ୍ ମିକୋସ୍କିଙ୍କୁ ସାକ୍ଷାତ ଆଲୋଚନା କରିବେ। ଶ୍ରୀମତୀ ମୁର୍ମୁ ଉତ୍ତର ମାସିଡୋନିଆ ସଂସଦକୁ ସମ୍ବୋଧନ କରିବାର ମଧ୍ୟ କାର୍ଯ୍ୟ।

0: କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଭାରତ ଉତ୍ତର ମାସିଡୋନିଆ ବ୍ୟବସାୟିକ ମଞ୍ଚକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉଦ୍ବୋଧନ ଦେବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଦୁଇଦିନିଆ ରୋମାନିଆ ଗସ୍ତ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରୋମାନିଆ ରାଷ୍ଟ୍ରପତି ନିକୁସୋର ଡେନ୍ଙ୍କ ସହ ଏବଂ ସେଠାକାର ଶୀର୍ଷ ନେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେଠାରେ ରାଷ୍ଟ୍ରପତି ଭାରତ ରୋମାନିଆ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବା ସହ ପ୍ରବାସୀ ଭାରତୀୟମାନଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବୈଦେଶିକ ମନ୍ତ୍ରଣାଳୟ କହିଛି ଏହି ଗସ୍ତ ସମ୍ପୃକ୍ତ ଦେଶଗୁଡ଼ିକ ସହିତ କୂଟନୈତିକ ସହଭାଗିତା ବୃଦ୍ଧି ଓ ପୂର୍ବ ୟୁରୋପ ସହ ସହଯୋଗ ଆହୁରି ଦୃଢ଼ କରିବା ଲକ୍ଷ୍ୟ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି। ଶ୍ରୀ ଶାହା ସେଠାରେ ସୀମା ସୁରକ୍ଷା, ପ୍ରଶାସନିକ, ଆଇନ ଶୃଙ୍ଖଳା ଓ ବିକାଶ ସହ ଜଡ଼ିତ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ଶ୍ରୀ ଶାହା ସିଲିଗୁଡ଼ିସ୍ଥିତ ଜୁମାଗଛ ସୀମା ଆଉଟ୍ପୋଷ୍ଟ ପରିଦର୍ଶନ କରି ଅଷ୍ଟାଦଶ ବାଟାଲିୟନ୍ ସୀମା ଆଉଟ୍ପୋଷ୍ଟରେ ସୀମା ସୁରକ୍ଷା ବଳ ଯବାନଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ଶ୍ରୀ ଶାହା ବିଏସ୍ଏଫ୍ ସହ ଜଡ଼ିତ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଅପରାହ୍ନରେ ସ୍ୱରାଷ୍ଟ୍ରମନ୍ତ୍ରୀ ପଶ୍ଚିମବଙ୍ଗରେ ସୀମା ସମ୍ପର୍କିତ ସମସ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ସାମୁଦ୍ରିକ ପ୍ରଶାସନ ମହାନିର୍ଦ୍ଦେଶାଳୟ ଡିଜିଏମ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀ ଦେଇ ଅତିକ୍ରମ କରିବାକୁ ଥିବା ଜାହାଜଗୁଡ଼ିକରେ ଭାରତୀୟ ନାବିକମାନଙ୍କୁ ନିୟୋଜନ ନ କରିବାକୁ ନିର୍ଦ୍ଦେଶ ଦେଇଛି। ଏନେଇ ଜାହାଜଗୁଡ଼ିକର ମାଲିକ, ପରିଚାଳକ ଏବଂ ନିଯୁକ୍ତି ଦେଉଥିବା କମ୍ପାନୀଗୁଡ଼ିକୁ ମହାନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମଧ୍ୟପ୍ରାଚ୍ୟରେ ବିଗୁଡ଼ୁଥିବା ପରିସ୍ଥିତି ଏବଂ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ କ୍ରମାଗତ ଆକ୍ରମଣକୁ ଦୃଷ୍ଟିରେ ରଖି ମହାନିର୍ଦ୍ଦେଶାଳୟ ଏହି ପଦକ୍ଷେପ ନେଇଛି। ସୂଚନା ଅନୁଯାୟୀ ସଂଘର୍ଷ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟରତ ନାବିକ ଏବଂ ବାଣିଜ୍ୟିକ ଜାହାଜ ପ୍ରତି ବିପଦ ଆଶଙ୍କା ବୃଦ୍ଧି ପାଇଛି। ଆନ୍ତର୍ଜାତିକ ନ୍ୟାୟ ଦିବସ ଅବସରରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମେଘୱାଲ କହିଛନ୍ତି ନ୍ୟାୟପୂର୍ଣ୍ଣ ସମାଜ ନିର୍ମାଣ କ୍ଷେତ୍ରରେ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ ଜନସାଧାରଣଙ୍କୁ ଏକ ନିରପେକ୍ଷ ବ୍ୟବସ୍ଥା ଓ ମାନବୀୟ ସମ୍ମାନ ଆଧାରିତ ସମାଜ ନିର୍ମାଣ ଲାଗି ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଆନ୍ତର୍ଜାତିକ ନ୍ୟାୟ ଦିବସର ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା, ଯାହାଫଳରେ ସମସ୍ତ ନାଗରିକ ସମ୍ମାନର ସହ ନ୍ୟାୟପୂର୍ଣ୍ଣ ଭାବେ ଜୀବନ ବିତାଇ ପାରିବେ। ୟୁରୋପୀୟ ସଂଘ ପାକିସ୍ତାନରେ ମାନବାଧିକାର ପରିସ୍ଥିତି ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଛି। ଏହି ପ୍ରସଙ୍ଗ ନେଇ ୟୁରୋପୀୟ ସଂଘ ପାକିସ୍ତାନକୁ ଚେତାବନୀ ଦେଇଛି ଯେ ଯଦି ମାନବାଧିକାର ସ୍ଥିତି ଉଲ୍ଲଂଘନ ଭଳି ପରିସ୍ଥିତି ଜାରି ରହେ ତେବେ ପାକିସ୍ତାନକୁ ପୂର୍ବରୁ ଆମଦାନୀ କ୍ଷେତ୍ରରେ ୟୁରୋପୀୟ ସଂଘ ପକ୍ଷରୁ ଦିଆଯାଉଥିବା ଶୁଳ୍କ ରିହାତିରେ ପରିବର୍ତ୍ତନ କରାଯିବ। 2023-2025 ମଧ୍ୟରେ ମିଳିଥିବା ଯୁଗ୍ମ ନିରୀକ୍ଷଣ ରିପୋର୍ଟର ଅନୁଧ୍ୟାନ ପରେ ୟୁରୋପୀୟ କମିଶନ ଏବଂ ବୈଦେଶିକ ବ୍ୟାପାର ଓ ସୁରକ୍ଷା ନୀତି ସମ୍ପର୍କିତ ୟୁରୋପୀୟ ସଂଘ ଉଚ୍ଚ ପ୍ରତିନିଧି ଏଭଳି ମନ୍ତବ୍ୟ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ପାକିସ୍ତାନ ଜେନେରାଲାଇଜ୍ଡ ସ୍କିମ୍ ଅଫ୍ ପ୍ରିଫରେନ୍ସ ପ୍ଲସ୍ ଅନୁଯାୟୀ ଦାୟିତ୍ୱ ନିର୍ବାହ କ୍ଷେତ୍ରରେ ବିଫଳ ହୋଇଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଚୀନ୍ ହସ୍ତକ୍ଷେପ କରିବା ଲାଗି ବ୍ୟାପକ ଅଭିଯାନ ଚଳାଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଆମେରିକାର ରାଷ୍ଟ୍ରପତି ପଦର ଗୁରୁତ୍ୱକୁ ହ୍ରାସ କରିବା, ଲକ୍ଷ ଲକ୍ଷ ଆମେରିକୀୟ ମତଦାତାଙ୍କ ସୂଚନା ହାସଲ କରିବା ଏବଂ ଆମେରିକାର ଗୁଇନ୍ଦା ସଂସ୍ଥାଗୁଡ଼ିକର କାର୍ଯ୍ୟରେ ଦଖଲ ଦେବା ଭଳି ଚୀନ୍ ଯୋଜନା କରିଥିବା ସେ କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ହ୍ୱାଇଟ୍ ହାଉସ୍ରୁ ଟେଲିଭିଜନ ଜରିଆରେ ଏକ ରାଷ୍ଟ୍ରୀୟ ପ୍ରସାରଣରେ ନିର୍ବାଚନ ସୁରକ୍ଷା ସମ୍ବନ୍ଧିତ ସମସ୍ତ ତଥ୍ୟ ତତ୍କାଳ ସାର୍ବଜନୀନ କରିବା ଲାଗି ଘୋଷଣା କରିଛନ୍ତି। ସେ କହିଛନ୍ତି ଏହିସବୁ ଦସ୍ତାବିଜ୍ରେ ଆମେରିକାର ନିର୍ବାଚନ ଢାଞ୍ଚାରେ ଥିବା ତ୍ରୁଟି ପରିଲକ୍ଷିତ ହୋଇଛି ଏବଂ ଆମେରିକାର ରାଜନୀତିକୁ ପ୍ରଭାବିତ କରିବା ଲାଗି ବହୁ ବର୍ଷ ଧରି ଚୀନ୍ ଉଦ୍ୟମ କରୁଥିବା ଜଣାପଡ଼ିଛି। ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ମୋଲ୍ଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ପଶ୍ଚିମବଙ୍ଗ ଗସ୍ତ କରି ଆଜି ସୀମା ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ସମସ୍ତଙ୍କ ପାଇଁ ନ୍ୟାୟ ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଆନ୍ତର୍ଜାତିକ ନ୍ୟାୟ ଦିବସ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi flags off India's first hydrogen train in Jind, Haryana. Also lays foundation stone and dedicates various development projects worth over 14,000 crore rupees. DGMA directs ship owners to avoid deploying Indian seafarers undertaking voyages through Strait of Hormuz. European Union expresses serious concern over human rights situation in Pakistan, asks Islamabad to comply with international commitments to access trade benefits.

ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ କୁମାର ସାନୁ, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ, ଗୀତ ରଚନା ସମୀର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ନେଇଛୁ ଫୁଲ ଅର୍ କାଣ୍ଟେ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଅଲକା ୟଗ୍ନିକ ଏବଂ କୁମାର ସାନୁ, ଗୀତିକାର ସମୀର, ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:30 ହେବାକୁ ଯାଉଛି। ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସମୟ ବିଜ୍ଞାପନ ବିରତି ପରେ।

0: କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ,

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଶରଧା ଭାଲିରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପ ଦଳନ, ଶ୍ରୀଗୁଣ୍ଡିଚା ଅଭିମୁଖେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ। ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଅପରାହ୍ନରେ ଓଡ଼ିଶାର 7ଟି ଅମୃତ ଭାରତ ଷ୍ଟେସନ୍ର କରିବେ ଉଦ୍ଘାଟନ। ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ ଓ ମାନବାଧିକାର ପ୍ରସାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ଚଳିତ ମାସ ପହିଲାରୁ ଆଜି ସୁଦ୍ଧା 70% ଅଧିକ ବର୍ଷା ରେକର୍ଡ। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରୁଛନ୍ତି। ଆଜି ଦ୍ୱିତୀୟ ଦିନରେ ଶ୍ରୀଜୀଉମାନଙ୍କ ରଥଟଣା କାର୍ଯ୍ୟ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗ୍ରହଣରେ ଜାରି ରହିଛି। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀଗୁଣ୍ଡିଚା ନିକଟ ଶରଧାଭାଲିରେ ପହଞ୍ଚସାରିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶରଧାଭାଲି ଅଭିମୁଖେ ଯାତ୍ରା କରୁଛି। ଆଜି ସକାଳ 9:30ରେ ପୁଣି ଥରେ ରଥଟଣା ଆରମ୍ଭ ହୋଇଥିଲା। ରଥଟଣା ସମେତ ରଥଯାତ୍ରା ସହ ଜଡ଼ିତ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ବଡ଼ଦାଣ୍ଡ ଘଣ୍ଟ ଘଣ୍ଟା, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି। ଆଜି ରଥ ଉପରେ ପୂର୍ଣ୍ଣାଙ୍ଗ ଦର୍ଶନ ଦେବେ ମହାପ୍ରଭୁ। ଆସନ୍ତାକାଲି ଶ୍ରୀଜୀଉମାନଙ୍କ ଆଡ଼ପ ବିଜେନୀତି ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର ଜିନ୍ଦ ରେଳଷ୍ଟେସନରୁ ସୋନିପତ ମଧ୍ୟରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସ୍ୱଦେଶୀ ଜ୍ଞାନକୌଶଳରେ ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ବିକାଶ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଭାରତୀୟ ରେଳବାଇ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ରେଳବାଇର ଆଧୁନିକୀକରଣ ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିଛି। ଏକବିଂଶ ଶତାବ୍ଦୀର ରେଳର ହାଇଡ୍ରୋଜେନ୍ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ପରିଚାଳିତ ହେବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ଆଜ ଭାରତୀୟ ରେଲ ନେ ଭି 21ଭି ସଦୀ କି ଟେକ୍ନୋଲୋଜି ମେଁ ଏକ ବଡ଼ା ଷ୍ଟେପ୍ ଲିଆ ହେ। ଆଜ ଜିନ୍ଦ ସେ ସୋନିପତ କେ ବିଚ୍ ହାଇଡ୍ରୋଜେନ୍ ଟ୍ରେନ୍ ଚଲି ହେ। ଅବି ୟେ ସଫର 90 କିଲୋମିଟର କା ହେ। ହମ୍ ଇସ୍ ପର ରିସର୍ଚ୍ଚ କରତେ ରହେଙ୍ଗେ, ଲାଗତ କମ କୈସେ ହୋ ଇସ୍କା ତରିକା ଢୁଣ୍ଡତେ ରହେଙ୍ଗେ, ଏଫିସିଏନ୍ସି କୈସେ ବଢେ ଇସ୍ ପର କାମ କରତେ ରହେଙ୍ଗେ, ଔର ବଡ଼ି ଯାଞ୍ଚ ପଡ଼ତାଲ କରତେ କରତେ ଏକ କେ ବାଦ ଏକ କଦମ ଉଠାତେ ଯାଏଙ୍ଗେ।
0: ଆଜି ଉଦ୍ଘାଟିତ ହୋଇଥିବା ଟ୍ରେନ୍ରେ 3200 ହର୍ସ ପାୱାର ବିଶିଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି, ଯାହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ସର୍ବାଧିକ ହାଇଡ୍ରୋଜେନ୍ ଶକ୍ତି ପରିଚାଳିତ ଟ୍ରେନ୍। ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶର ସାମର୍ଥ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ କେବଳ ନିରାପଦ ନୁହେଁ, ବରଂ ଅଧିକ ଗତିଯୁକ୍ତ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: एक ऐसा बड़ा संकल्प लिया कि हाइड्रोजन की पूरी टेक्नोलॉजी

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅତି ପ୍ରବଳ ବର୍ଷା ନେଇ 9 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲାର ହାଟଡିହିରେ ସର୍ବାଧିକ 210 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଚଳିତ ମାସ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ 17% ଅଧିକ ବର୍ଷା ହୋଇଥିବା ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟାହ୍ନ 12 ସୁଦ୍ଧା 609.79 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ 28,644 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 28,644 ଘନଫୁଟ ଜଳ ନିଷ୍କାସିତ ହେଉଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଶରଧା ବାଲିରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପ ଦଳନ, ଶ୍ରୀଗୁଣ୍ଡିଚା ଅଭିମୁଖେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ। ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଅପରାହ୍ନରେ ଓଡ଼ିଶାର 7 ଅମୃତ ଭାରତ ଷ୍ଟେସନ୍ର କରିବେ ଉଦ୍ଘାଟନ। ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ, ମାନବାଧିକାର ପ୍ରସାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଚଳିତ ମାସ ପହିଲାରୁ ଆଜି ସୁଦ୍ଧା 17% ଅଧିକ ବର୍ଷା ରେକର୍ଡ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣିଲେ ଆଞ୍ଚଳିକ ସମ୍ବାଦ, ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆଜି ସନ୍ଧ୍ୟାରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ସମ୍ପର୍କ କ୍ରମରେ ଶୁଣିବେ ହାଲୋ ଗୁଞ୍ଜନ। ଅପରାହ୍ନ 5:30ରେ ପ୍ରଚାର କରିବୁ ଚୈତିଜହ୍ନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ରହିଛି ଜୟପୁର ରଥଯାତ୍ରା। ଭେଟଘାଟ କ୍ରମରେ ଶୁଣିବେ ଆଲୋଚନା ଜିଲ୍ଲା ଆଇନ ପ୍ରାଧିକରଣ ବୋଇଲେ କାଇଟା। ଶେଷରେ ଶୁଣିବେ ଜୟପୁର ରଥଯାତ୍ରା ସମ୍ପର୍କରେ ସାକ୍ଷାତକାର। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:00।

କୋଡ଼ିଏ ମିନିଟ୍ରେ, ସନ୍ଧ୍ୟା 6:55ରେ ଶୁଣିବେ ଆଜିର ପ୍ରସଙ୍ଗ ଏବଂ 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:30ରେ ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ, ଏଥିରେ ରହିଛି ଆଲୋଚନା ମକା ଫସଲରୁ ଅଧିକ ଲାଭ ପାଇବା କିପରି। 8:15ରେ ଶୁଣିବେ ଏ ମାସର ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ, ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ଗୀତ ରଚନା ପୀତାମ୍ବର ମିଶ୍ର, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ରାଉତରାୟ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ 8:30ରେ, ଏଥିରେ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ସୀତାରବାଦନ ଶୁଣିବେ। 10:00ରେ ଶୁଣିବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଗୀତିନାଟ୍ୟ ପୁରୁଷୋତ୍ତମ ଦେବ, ମୂଳ ରଚନା ଗୋଦାବରୀଶ ମିଶ୍ର, ବେତାର ରୂପାନ୍ତର ଏବଂ ପରିଚାଳନା ମନୋରଞ୍ଜନ ଦାସ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏ ଥିଲା ଆଜି ସନ୍ଧ୍ୟାରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ 2:47:26। ଏଇଠି ଶେଷ କରୁଛୁ ଆମର ପ୍ରାତଃ ଅଧିବେଶନ। ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ସେତେବେଳେ ଯାଏ ଆପଣମାନେ ଆମର ଏଫ୍ଏମ୍ର 103.6 MHz ଯୋଗେ ଶୁଣନ୍ତୁ ମୁମ୍ବାଇ ବିବିଧ ଭାରତୀର ପ୍ରସାରଣ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।

0: आप सुन रहे हैं विविध भारती।
1: सखियों के दिल की जुबान। हेलो सहेली।

0: ଏତିକି ଟିକିଏ ଜୀବନ ପାଇଛୁ, ଭାବି ଭାବି ସାରି ଦେଉଛୁ ଦିନ, ଭାବିଲେ କି ସବୁ ଦୁଃଖ ଚାଲିଯିବ, କାହିଁକି କାନ୍ଦୁଛୁ ରେ ଅବୁଝା ମନ।
1: ପଠେଇଛି ଯିଏ ଖବର ରଖୁଛି, ତୋ ପାଇକି ସବୁ ସାଇତି ରଖିଛି, ଛାଡ଼ିଦେଲେ ଗଣ୍ଠି ଖଲି ଦବ ଗାଣ୍ଠି, କୁରୁସଭା ତଳେ ପରା ଲାଜ ରଖିଛି।
0: କରିଲେ ଭରସା ବୁଡ଼ିବନି ଆଶା, ଡେରି ହେଇପାରେ ନିରାଶା ନାହିଁ, ସମୟକୁ ଦେଖି ଦେଇଦେବ ସବୁ, ଆନପ୍ରାୟ ତାକୁ ମଣିବୁ ନାହିଁ। ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଏହି ସୁନେଲି ସନ୍ଧ୍ୟାର ସମ୍ପର୍କ ଅଗଣାରେ ପୁଣି ଥରେ ଫେରି ଆସିଛୁ ଆମେ ଦୁହେଁ। ମୁଁ ସଲିମ ଖାନ
1: ଆଉ ମୁଁ ସ୍ମୃତି ପ୍ରଜ୍ଞା ପାତ୍ର।
0: ନମସ୍କାର। ତେବେ ଆଉ ଡେରି କାହିଁକି, ଚାଲନ୍ତୁ ଆରମ୍ଭ କରିବା ଆଜିର ଯୁବବାଣୀ କାର୍ଯ୍ୟକ୍ରମ ଏକ ସୁନ୍ଦର ବିଚାରରୁ।
1: ସମ୍ପର୍କକୁ ଧନରେ ନୁହେଁ, ବିଶ୍ୱାସ ଓ ସମ୍ମାନରେ ମାପନ୍ତୁ, କାରଣ ଭଲ ସମ୍ପଦ ହିଁ ଜୀବନର ସବୁଠାରୁ ବଡ଼ ସମ୍ପଦ।
0: ଶ୍ରୋତା ବନ୍ଧୁ, ଏ ତ ଥିଲା ଏକ ସୁନ୍ଦର ବିଚାର, ଚାଲନ୍ତୁ ବର୍ତ୍ତମାନ ଶୁଣିବା ଇଣ୍ଟରନ୍ୟାସନାଲ ଜଷ୍ଟିସ ଡେ ବିଷୟରେ।
1: ଆନ୍ତର୍ଜାତୀୟ ନ୍ୟାୟ ଦିବସ ପ୍ରତିବର୍ଷ ଜୁଲାଇ 17 ତାରିଖରେ ପାଳନ କରାଯାଏ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ନ୍ୟାୟ, ମାନବିକ ଅଧିକାର ଏବଂ ଆଇନ ଶାସନକୁ ସୁଦୃଢ଼ କରିବା। 1998 ଏହି ଦିନ ରୋମରେ ସମ୍ବିଧାନ ଗ୍ରହଣ କରାଯାଇଥିଲା, ଯାହା ଆଧାରରେ ଆନ୍ତର୍ଜାତୀୟ ଅପରାଧ ନ୍ୟାୟାଳୟ ବା ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ ICC ସ୍ଥାପିତ ହୋଇଥିଲା। ଏହି ନ୍ୟାୟାଳୟ ଗଣହତ୍ୟା, ଯୁଦ୍ଧ ଅପରାଧ, ମାନବତା ବିରୋଧରେ ଅପରାଧ ଭଳି ଗୁରୁତ୍ୱ ଆନ୍ତର୍ଜାତୀୟ ଅପରାଧର ବିଚାର କରେ। ସଲିମ, ଆଜି କଣ ଜାଣିଛ?
0: ନା ତ, ମୁଁ ଜାଣିନି।
1: ଆରେ, ଆଜି ପରା ଆମର ଆଉ ଆମ ଶ୍ରୋତା ବନ୍ଧୁମାନଙ୍କର ଫେଭରେଟ୍ କାର୍ଯ୍ୟକ୍ରମ ହେଲୋ ଗୁଞ୍ଜନ।
0: ଆରେ ହଁ, ମୁଁ ତ ଭୁଲି ଯାଇଥିଲି। ତେବେ ଚାଲନ୍ତୁ ଶ୍ରୋତା ବନ୍ଧୁ, ଆରମ୍ଭ କରିବା ଆପଣମାନଙ୍କର ମନପସନ୍ଦ କାର୍ଯ୍ୟକ୍ରମ
1: ହେଲୋ ଗୁଞ୍ଜନ। ଚାଲନ୍ତୁ ଦେଖିବା ଆମର ପ୍ରଥମ କଲର କିଏ।
2: ହେଲୋ,

0: ଭାଇ ନମସ୍କାର, ସ୍ୱାଗତ ଜଣାଉଛୁ ଆମର ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ।
1: ହଁ ନମସ୍କାର ନମସ୍କାର ଆଜ୍ଞା, ମୁଇଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପଣ୍ଡି ଭାଜା ବିଜେପୁର ଜିଲ୍ଲା ବରଗଡ଼ରୁ ଆଜ୍ଞା।
0: ଆଉ ଭାଇ କେମିତି ଅଛନ୍ତି?
1: ମୁଁ ଏକଦମ ବଢିଆ ଅଛି ଆଜ୍ଞା। ଆଉ ଆଜି ଜଗତରନାଥ ଶ୍ରୀ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରାଙ୍କର ରଥଯାତ୍ରା ଉପଲକ୍ଷେ ଆପଣଙ୍କର ଜୟପୁର କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଆଜ୍ଞା ମୁଇଁ ବହୁତ ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ଆଜ୍ଞା।
0: ବହୁତ ବହୁତ ଧନ୍ୟବାଦ ଭାଇ। ଆଉ ଭାଇ କେମିତି ଚାଲିଛି ରଥଯାତ୍ରା ସିଆଡ଼େ?
1: ରଥଯାତ୍ରା ତ ଆଜ୍ଞା ଦେଖୁନ୍, ଆଜି ସକାଳ ଠାରୁ ପୁରା ଭୋର 4 ନୁ ବର୍ଷା ହଉଛେ, ବର୍ଷା ନେଇ ଛାଡ଼ବାର ଆଜ୍ଞା, ଏବେ ବି ବର୍ଷୁଛେ।
0: ଆଚ୍ଛା,
1: ଆଉ ପାଣି ବର୍ଷା ହେଲା ସାଙ୍ଗେ ବି ତ ଆଜ୍ଞା, ଯେହେତୁ ଭଗବାନଙ୍କର ରଥଯାତ୍ରା ତ ଯେମିତି କର୍ମା ଆଜ୍ଞା, ସାଂସ୍କୃତିକ କାର୍ଯ୍ୟକ୍ରମ ମାନେ ଟିକେ ଡିଷ୍ଟର୍ବ ହେଇଯିବା। କିଛି ସମୟ ପରେ ମହାପୁରୁ ଆମେ ରଥକେ ଆମେ ଚଗାମୁ ଆଜ୍ଞା।
0: ଆଉ ଭାଇ ଖାଇବା ପିଇବା ସରିଲାଣି?
1: ହଁ ଖାଇବା ପିଇବା ତ ଆଜ୍ଞା 1 ସରିଲାଣି ଆଜ୍ଞା।
0: ଆଚ୍ଛା, ତାହେଲେ ଭାଇ କହିଦିଅନ୍ତୁ ଆଜି କୋଉ ଗୀତଟି ଶୁଣିବେ?
1: ଆଜି ଆଜ୍ଞା ଦେଖୁନ୍, ଯେହେତୁ ଭଗବାନଙ୍କର ରଥଯାତ୍ରା ଉତ୍ସବ ହେ, ଏଇ ପବିତ୍ର ରଥଯାତ୍ରା ଉତ୍ସବର ଅବସରରେ ଆଜ୍ଞା ଆମେ ଶୁଣମା ଓଡ଼ିଆ ଚଳଚ୍ଚିତ୍ର। ଆମର ଗୀତଟା ହେଲା ଆଜ୍ଞା ଜଗା ବଳିଆର, ସୁରେଶ ୱାର୍କର ଗାଇଥିବା, ତୁ ଆମ ଦିନ ତୁ ଆମ ରାତି ତୁ ଆମ ଚାନ୍ଦ ତାରା ସୁଭଦ୍ରା କାନ୍ଦିନ।
0: ବହୁତ ସୁନ୍ଦର ଗୀତଟି ଭାଇ। ଭାଇ କାହାକୁ ଡେଡିକେଟ୍ କରିବାକୁ ଚାହିଁବେ କି?
1: ଆଜ୍ଞା ଆପଣ ଆଜି ଉପସ୍ଥାପନାରେ ଆପଣଙ୍କ ସାଙ୍ଗେ ପହିଲା କଥା ଯେ ଆପଣଙ୍କ ପରିଚୟ ଟିକେ ଦେଇପାରିବେ କି? ଆଜ୍ଞା
0: ଭାଇ ମୁଁ ସଲିମ ଖାନ।
1: ଖାନ ସାର୍ ଆପଣଙ୍କ ସାଙ୍ଗେ କଥା ଲାଗିଛି ଆଜ୍ଞା, ଆପଣଙ୍କ ସାଙ୍ଗେ କଥା ଲାଗିଛି। ଗୀତଟା ଆପଣଙ୍କୁ ସ୍ପେଶାଲ ଡେଡିକେଟ୍ ଖାନ ଆଜ୍ଞା।
0: ଧନ୍ୟବାଦ ଭାଇ, ଧନ୍ୟବାଦ।
1: ଆଉ ଶ୍ରୋତା ମାନଙ୍କ ନାଁ ଟିକେ ନମା? ଆଉ ଶ୍ରୋତା ମାନେ ଆମର ହେଲେ ହରେଶ କୁମାର ପୁରୁଆ, ଯଶୋବନ୍ତ ପାଇକ, କରମସାନୀ ସାହୁ, ଚୈତନ୍ୟ ପଟେଲ, ଚିତ୍ରସେନ ସବର, ନାଗୁ ପାତ୍ର, ମନୋଜ କୁମାର ପଟେଲ, କ୍ଷମା ସାଗର ସାହୁ, ଲକ୍ଷ୍ମୀନାରାୟଣ ବାଗ, ସୀମାଞ୍ଚଳ ସବର, ବୃଷଭ ଗୋହି, ସେବାରାମ ମେହର, ମୁରଲୀ ମେହର, ରବୀନ୍ଦ୍ରନାଥ ମେହର, ଲିଙ୍ଗରାଜ ମେହର, ଗୋବିନ୍ଦ ମେହର, ସତ୍ୟଭାମା ମେହର, ଜୟଗୋପାଳ ବେହେରା, ପୁଷ୍ପାଞ୍ଜଳି ଖମାରୀ, ପ୍ରଶାନ୍ତ ଖମାରୀ, ଲୋକନାଥ ଭୋଇ, ଲୋକନାଥ ସାହୁ, ଭକ୍ତଚରଣ ଭୋଇ, ଆମର ସୋନ ପ୍ରଭାକର, ଦୀକ୍ଷା ଉପାଧ, ଚୁମ୍କି କୁସୁମ, ସସ୍ମିତା ରଥ, ବୋଲାଶଙ୍କର ବଡ଼ପଣ୍ଡା, ବୋଲାଶଙ୍କର ପୁଟେଲ, ଆମର ପରମାନନ୍ଦ କିଷାନ, ଡୋଲ ଗୋବିନ୍ଦ ମିଶ୍ର, ଆହୁରି ଆଜ୍ଞା ଯେତିକି ଜୟପୁର ଶୁଣୁଛନ୍ ସବୁ ଶ୍ରୋତାମାନଙ୍କୁ ଡେଡିକେଟ୍ ଆଜ୍ଞା, ପବିତ୍ର ରଥଯାତ୍ରା ଲାଗି ଫେର ଥରେ ଡେଡିକେଟ୍ ଆଜ୍ଞା।
0: ଆଚ୍ଛା, ବହୁତ ବହୁତ ଧନ୍ୟବାଦ ଭାଇ, ଆମର ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ ଯୋଗାଯୋଗ କରୁଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ।
1: ଧନ୍ୟବାଦ ଆଜ୍ଞା, ରହୁଛି ଆଜ୍ଞା, ନମସ୍କାର।
0: ନମସ୍କାର ଭାଇ, ଜୟ ଜଗନ୍ନାଥ।
1: ନମସ୍କାର, ଜୟ ଜଗନ୍ନାଥ।

0: ହ୍ୟାଲୋ ଯାତ୍ରା ଜିଲ୍ଲା ଦେଖଉଛି।
1: ଆଉ ଭାଇ କେମିତି ଅଛନ୍ତି?
0: ଭଲ ଅଛୁ ଆଜ୍ଞା, ଆପଣ ମାନେ ସବୁ ଭଲ ଅଛନ୍ତି ତ?
1: ଆମେ ବି ବହୁତ ଭଲ ଅଛୁ ଭାଇ। ତ ଭାଇ ସିଆଡ଼େ ରଥଯାତ୍ରା କେମିତି ଚାଲିଛି?
0: ଆମର ଚାଲିଛି, ଆମର ମାନେ ଗୋଟେ ଛୋଟିଆ ପଞ୍ଚାୟତ ଅଛି, ତ ଆମ ଗାଁରେ କେବଳ ଖାଲି ଗୋଟିଏ ରଥରେ ତିନି ମାପକୁ ଆମେ ମନ୍ଦିରରୁ ଦାଣ୍ଡକୁ ନଉ, ଆଉ ସେଠି ଯାତ୍ରା ହୁଏ, ଲୋକ ଟିକେ ଭିଡ଼ ହୁଅନ୍ତି।
1: ଆଚ୍ଛା, ଆଉ ଭାଇ ବର୍ଷା ହଉଛି ସେପଟେ?
0: ହଁ ବର୍ଷା ହଉଛି, ସକାଳୁ ବର୍ଷା ଲାଗି ରହିଛି।
1: ଆଚ୍ଛା, ଆଉ ଭାଇ ଖାଇବା ପିଇବା ସରିଲା?
0: ସରିଯାଇଛି ଆଜ୍ଞା।
1: ଆଚ୍ଛା, ତ ଭାଇ କହିଦିଅନ୍ତୁ କୋଉ ଗୀତଟି ଶୁଣିବେ ଆପଣ?
0: ଆଜ୍ଞା କହିଦଉଛି ଆଜ୍ଞା, ବଡ଼ି ଦେର ଭାଇ ନନ୍ଦଲାଲ, ଫିଲ୍ମର ନାଁ ହଉଛି ଖାନଦାନ।
1: ବହୁତ ସୁନ୍ଦର ଗୀତଟି ଭାଇ। ଭାଇ କାହାକୁ ଡେଡିକେଟ୍ କରିବାକୁ ଚାହିଁବେ?
0: ହଁ ଆଜ୍ଞା ଡେଡିକେଟ୍ କରିଦେବେ।
1: ହଁ ଭାଇ
0: ଆଜ୍ଞା ଡେଡିକେଟ୍ କରିଦେବେ, ଆମର ଯେତିକି ଆଜ୍ଞା ଜୟପୁରର ଯେତିକି ଉପସ୍ଥାପକ ଆଉ ଉପସ୍ଥାପନା ଉପସ୍ଥାପିକା ଅଛନ୍ତି ସମସ୍ତଙ୍କୁ, ଆଉ ଯେତିକି ଆମ ଟିମ୍ ଅଛନ୍ତି ଜୟପୁର ଆକାଶବାଣୀର ସମସ୍ତଙ୍କୁ, ତାପରେ ମୋର ମିସେସ୍ ଦୀପାଞ୍ଜାଲି ମିଶ୍ର, ମୋର ମାନେ ବଡ ଭାଇ ମୁରଲୀ ପ୍ରସାଦ କର, ବିହାରୀ ଲାଲ ଭୋଇ, ପ୍ରଶାନ୍ତ କୁମାର ଦାସ, ତାପରେ ଆମର ହେଇଗଲେ ଆଉ ଯେତିକି ସମସ୍ତ ଶ୍ରୋତା ବନ୍ଧୁ କରିଦେବେ, ଡେଡିକେଟ୍ କରିଦେବେ ଏଟା।
1: ଠିକ ଅଛି ଭାଇ,
0: ସମସ୍ତଙ୍କର ଆଜ୍ଞା ଚଲା ପଥ ଆଜ୍ଞା ପୁଷ୍ପ ବୃଷ୍ଟି ହଉ, ଜଗନ୍ନାଥ ମାଆରୁ ସମସ୍ତଙ୍କର ଆଧ୍ୟାତ୍ମିକ ଆଦି ଦୈବିକ ଆଦି ଭୌତିକ ଶ୍ରୀପର୍ଯ୍ୟନ୍ତ ପାପ ଖନନ କରନ୍ତୁ ଆଜ୍ଞା। ଆଉ ପଙ୍କଜ ମିଶ୍ର ଗୋଟେ ନାଁ ଛାଡ଼ିଦେଲି ଆଜ୍ଞା ଜୟପୁରର ଆଜ୍ଞା।
1: ଠିକ ଅଛି ଭାଇ, ଆପଣଙ୍କ ଗୀତଟି ଆମେ ବଜେଇ ଦେବୁ। ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ ଯୋଗାଯୋଗ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ।
0: ଧନ୍ୟବାଦ।

0: ମୁଁ ରେଡିଓରେ ବି ମୁଁ କମେଣ୍ଟ୍ରି ଶୁଣୁଛି, ଆଉ ଏପଟେ ଆମ ମନ୍ଦିରକୁ ଯିବା ପାଇଁ ବି ସହଯୋଗ ହଉଛି।
1: ବହୁତ ସୁନ୍ଦର ଭଉଣୀ। ଭଉଣୀ କହିଦିଅନ୍ତୁ କୋଉ ଗୀତଟି ଶୁଣିବେ ଆପଣ?
0: ହଁ ନିଶ୍ଚିତ ଭାଇ, ଗୀତ ଶୁଣିବା, ଯେହେତୁ ଏବେ ରଥଯାତ୍ରା ବାହୁଡା ଯାତ୍ରା ଆଗକୁ ଅଛି, ସବୁ ସେ ଭଗବାନଙ୍କର ଯାତ୍ରା ଚାଲିଛି, ତ ନିଶ୍ଚିତ ତାଙ୍କ ଉପରେ ଗୋଟେ ଗୀତ ଶୁଣିବା, ଆଉ ଭଜନ ଟିକେ ଶୁଣିବା, ଓଡିଆ ଆଲବମ୍ର ଭଜନ, ଆଉ ସେଇଟା ନମିତା ଅଗ୍ରୱାଲ ଗାଇଛନ୍ତି, ଆଉ ଗୀତଟି ହେଲା ମୁଁ ତୋ ଯଶୋଦା ମୁଁ ତୋ କୈକେ ମୁଁ ତୋ ଗୁଣ୍ଡିଚା ମା ଆମ କୋଳ କୁଆରେ କାଳିଆ ଆମ କୋଳ କୁଆ।
1: ବହୁତ ସୁନ୍ଦର ଗୀତ ଗାଇଲେ ଭଉଣୀ। ତାହେଲେ ଠିକ ଅଛି ଭଉଣୀ, ଆପଣଙ୍କ ଗୀତଟି ଆମେ ବଜେଇଦେବୁ। ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ ଯୋଗାଯୋଗ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ଭାଇ, ନମସ୍କାର।
1: ନମସ୍କାର ଭଉଣୀ।

0: ହ୍ୟାଲୋ
1: ହ୍ୟାଲୋ ଆଜ୍ଞା ନମସ୍କାର
0: ଭାଇ ନମସ୍କାର ସ୍ୱାଗତ ଜଣାଉଛୁ ଆମର ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ
1: ଜୟ ଜଗନ୍ନାଥ
0: ଜୟ ଜଗନ୍ନାଥ ଭାଇ ଭାଇ କେମିତି ଅଛନ୍ତି
1: ଆଉ ଆକାଶବାଣୀ ଜୟପୁର ଶୁଣୁଥିବା ସମସ୍ତ ଶ୍ରୋତା ଓ ଯୋଗବାଣୀ ଟିମକୁ ମୋର ରଥଯାତ୍ରା ଉପରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା
0: ବହୁତ ବହୁତ ଧନ୍ୟବାଦ ଭାଇ ଆପଣଙ୍କୁ ବି ବହୁତ ବହୁତ ଶୁଭେଚ୍ଛା
1: ଧନ୍ୟବାଦ ଭାଇ ଆଉ ମୁଁ ନାଗୁ ପାତ୍ର କହୁଛି ସାନଗୁରିଗୁଡା ଜିଲ୍ଲା କଳାହାଣ୍ଡିରୁ
0: ଭାଇ କେମିତି ଅଛନ୍ତି
1: ଭଲ ଅଛି ଭାଇ
0: ଆଉ ଭାଇ ରଥଯାତ୍ରା କେମିତି ଚାଲିଛି ସେପଟେ
1: ରଥଯାତ୍ରା ତ ଆମର ଏପଟେ ସବୁଆଡେ ଚାରିଆଡେ ହଉଛି ଯୁଆଡେ ଦେଖିବେ ରଥଯାତ୍ରା ହଉଛି
0: ଆଉ ବର୍ଷା କିପରି ଅଛି ଭାଇ ସେପଟେ
1: ବର୍ଷା ଝିପି ଝିପି ଲାଗି ରହିଛି ଟିକେ ଟିକେ କମିଛି
0: ଆଚ୍ଛା ତାହେଲେ ଭାଇ କହିଦିଅନ୍ତୁ ଆଜି କୋଉ ଗୀତଟି ଶୁଣିବେ
1: ଆଜି ଯେହେତୁ ରଥଯାତ୍ରା ଚାଲିଛି ବୋଲେ ଗୋଟେ ଜଗନ୍ନାଥ ଭଜନ ଶୁଣ ଭଜନ ହେଲା ଜଗନ୍ନାଥ ଚକାନୟନ ନୀଳା ଚଲବାଲେ ତୁ ନା ସମାଲେ ତୋ ହମେ କୌନ ସମାଲେ ଏଇ ଗୀତ ଦେବେ
0: ବହୁତ ସୁନ୍ଦର ଗୀତଟି ଭାଇ ଭାଇ କାହାକୁ ଡେଡିକେଟ୍ କରିବାକୁ ଚାହିଁବେ କି
1: ପ୍ରଥମେ ତ ଆପଣଙ୍କୁ
0: ବହୁତ ବହୁତ ଧନ୍ୟବାଦ ଭାଇ
1: ତାପରେ ଆମର ଚିତ୍ରସେନ ସବର ମନୋଜ ପଟେଲ କ୍ଷମା ସାଗର ସାହୁ ସୀମାଞ୍ଚଳ ସବର ଭୂର୍ତ୍ତବ ଗହିର ନୀଳାକାର ରଣା ଯଶବନ୍ତ ପାଇକ ରାଜୀବ ଗୌଡ଼ ପଙ୍କଜ ମିଶ୍ର ଆଉ ମୁନା ପଣ୍ଡା
0: ଠିକ ଅଛି ଭାଇ ଆପଣଙ୍କୁ ଗୀତଟି ବଜେଇ ଦିଆଯିବ ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ ଯୋଗାଯୋଗ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
1: ରହୁଛି ଆଜ୍ଞା ନମସ୍କାର ଜୟ ଜଗନ୍ନାଥ
0: ଜୟ ଜଗନ୍ନାଥ ଭାଇ।

0: ତେବେ ବନ୍ଧୁ, ସମୟ ତ ଆସି ଡାକରା ଦେଲାଣି ବିଦାୟ ନେବାକୁ, କିନ୍ତୁ ତା ପୂର୍ବରୁ ଜାଣି ରଖିବା ଆଗାମୀକାଲିର ଆକର୍ଷଣ।
1: ତେବେ ସାଥୀ, ଆଗାମୀକାଲି ଆମର ଜୁଆନ କଥା କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ବର୍ଥଡେ ଅଫ୍ ଡକ୍ଟର ନେଲସନ୍ ମଣ୍ଡେଲାଙ୍କ ବିଷୟରେ, ଆଉ ତା ସହିତ ଏକ ସୁନ୍ଦର ସାକ୍ଷାତକାର ଯାହାର ବିଷୟବସ୍ତୁ ରହିଛି ଆଜିର ଯୁବପିଢ଼ି ରାଜନୀତି ପ୍ରତି କେତେ ସଚେତନ।
0: ଚାହୁଁ ଚାହୁଁ କିପରି ସମୟ ଗଡ଼ିଗଲା ଆମକୁ ଜଣାପଡ଼ିଲା ନାହିଁ। ତେବେ ପୁଣି ଥରେ ଆସିବୁ ଏକ ନୂଆ ଅଧ୍ୟାୟ ନେଇ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ, ଆଉ ନିଜର ମତାମତ ପଠାଇବା ଆମକୁ ଜମାରୁ ଭୁଲିବେନି। ଆମକୁ ଯୋଗାଯୋଗ କରିବା ନମ୍ବରଟି ହେଉଛି
1: 9438268568
0: ଏବଂ ଆମର ଇମେଲ ଆଇଡିଟି ହେଉଛି
1: airjaipur@gmail.com।
0: ତ ଶ୍ରୋତାବନ୍ଧୁ, ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ସଲିମ ଖାନ
1: ଆଉ ମୁଁ ସ୍ମୃତି ପ୍ରଜ୍ଞା ପାତ୍ର। ନମସ୍କାର।

ପ୍ରଚାର କଲୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଉପସ୍ଥାପନାରେ ଅଛନ୍ତି ସନ୍ଧ୍ୟାରାଣୀ ପଟ୍ଟନାୟକ ଏବଂ ପଞ୍ଚାନନ ଦାସ।

0: ଲେଖ ଖାଇ ଆଜି ରଥଯାତ୍ରା ହେଲେ ତ ସବୁ ଶାରଦା ହେଲେ ରଥଯାତ୍ରା ଖାଇକା ଯାଇସି କେନ୍ତି ଆଇସି ଆଇ ବିଷୟ କାଇଟା ହେଲେ ଜିକେ ଆଣିଲିଛି
1: ବଡ଼େ ବାବା ଜି ଭାର୍ତ୍ତା ଭେଟିଲି ବୋଲବୁସ୍ ସେ ମା ନାଇଁ ରଥଯାତ୍ରା ଖାଇ ପାଇଁ କରବାର ଏଟା କେମିତି ଆରମ୍ଭ ଖାଇଟା ସେ ଉପରେ ପୁରା ବୁଝାଇ କରି କହିଲା ଅଛେ ଆଲେ ଶୁଣୁବେ ଆଲେ
2: ବାବୁ ଝୁଆର ଲାଗ
3: ଝୁଆର ଝୁଆର
2: ତମର ନାଁ କାଇ ନାଁ
3: ମୋ ନାଁ ହଉଛି ମଦନ ମୋହନ ଦାସ
2: କାଇଟା କଲାସନି ବାବୁ ଆରେ କୁନ୍ତି ରିଲାସନି
3: ହଁ ମୁଁ ଜଣେ ବୈଷ୍ଣବ ସାଧୁ ମୋର ଜନ୍ମ ଏଇ କୋରାପୁଟ ମାଟି ଜୟପୁରରେ ହିଁ ମୁଁ ବୃନ୍ଦାବନର ବୈଷ୍ଣବ ପରମ୍ପରା ସହିତ ଜଡିତ
2: ବୋଲେ ବୃନ୍ଦାବନ ଯାଇକରି ରିଲାସନି ବୋଲୁଏ ଆଲେ ବାବୁ ଏବେ ତ ରଥଯାତ୍ରା ଛାଡ଼ିଲାନି ବୋଲୁବେ ଆଲେ ଏ ରଥଯାତ୍ରା କେବେ ଆରମ୍ଭ ହେଲା ଖାଇ ପାଇଁ ଇଟା ମାନେ ଖୋଲାଇନି ସି ଉପରେ ଖଣ୍ଡେ ଆମର ରେଡିଓ ଶୁଣବା ଭାଇ ଭଉଣୀ ମାନଙ୍କେ ବୁଝାଇ ଦିଆସ
3: ହଁ ବହୁତ ବଢିଆ କଥା ଜଗନ୍ନାଥ ହଉଛନ୍ତି ଆମର ଓଡିଆ ଜାତିର ଇଷ୍ଟ ଦେବ ତାଙ୍କର ପରମ୍ପରା ବହୁତ ପ୍ରାଚୀନ ଇତିହାସ ଓ ପୁରାଣରେ ସବୁ ବର୍ଣ୍ଣା ମିଳୁଛି ହେଲେ ରଥଯାତ୍ରା କେଉଁଠୁ ଆରମ୍ଭ ହେଲା ଏଟା ଜାଣିବା ପାଇଁ ଜଗନ୍ନାଥଙ୍କର ପ୍ରକଟ କେମିତି ହେଇଛି ହେଇଥିଲା ସେଟା ଜାଣିବାଟା ବହୁତ ଆବଶ୍ୟକ ଇନ୍ଦ୍ରଦ୍ୟୁମ୍ନ ବୋଲି ଜଣେ ରଜା ଥିଲେ ଅବନ୍ତୀପୁର ଉଜ୍ଜୈନ ଆଜିକାଲି ସେ ରଜାକୁ ଭଗବାନଙ୍କର ସ୍ୱପ୍ନାଦେଶ ହେଇଥିଲା ଯେ ମୁଁ ନୀଳାଦ୍ରିଗିରି ଯୋଉ ପର୍ବତ ସେଠି ବାସ କରୁଛି ଆସିକି ମୋର ମନ୍ଦିର ତିଆରି କର ମୋର ପୂଜାର ବିଧାନର ବ୍ୟବସ୍ଥା କର ସେତେବେଳେ ସିଏ ଜଣେ ତାଙ୍କର ପୁରୋହିତକୁ ପଠେଇଥିଲେ ବିଶ୍ୱଭୂଷଣ ନାମକ ସିଏ ସନ୍ଧାନ କରି କରି ଆମର ଓଡିଶାର ଜଣେ କଟକ ରଜା ଥିଲେ ତାଙ୍କ ସହିତ ଆସିଲେ ନୀଳଗିରିରେ ସନ୍ଧାନ କରିକି ସେ ଉପରେ ପର୍ବତ ଉପରେ ଚଢିକି ସେ ସାକ୍ଷାତ ନୀଳମାଧବ ଦର୍ଶନ କରିଥିଲେ ସେଇଟା ପ୍ରଥମେ ସେଇ ନୀଳମାଧବକୁ ଆମର ମୂଳ ଅଧିବାସୀ ଦଳିତାପତି ମାନେ ସେମାନେ ସେବା କରୁଥିଲେ ହେଲେ ଏସବୁ ବ୍ୟବସ୍ଥା ସେ ଜାଣିପାରିକି ସେ ତାପରେ ଗଲେ ଇନ୍ଦ୍ରଦ୍ୟୁମ୍ନ ରଜା ପାଖକୁ ଏସବୁ ଖବର ନେଇକି ଗଲେ ଯେ ଠାକୁର ଏପରି ବ୍ୟବସ୍ଥିତ ହେଇକି ପୂଜିତ ହଉଛନ୍ତି ଆଉ ମୁଁ ସବୁ ବ୍ୟବସ୍ଥା କରିଦେଇଛୁ ଆପଣ ଆସନ୍ତୁ ଆସିକି ଏଇଠି ଭଗବାନର ବୃହତ ରୂପରେ ମନ୍ଦିର ନିର୍ମାଣ କରିବା ତାଙ୍କର ପୂଜା ଆଦିର ବ୍ୟବସ୍ଥା ସବୁ କରିବା ସେତେବେଳେ ସିଏ ନିଜର ସମସ୍ତ ପୁରୋହିତ ବର୍ଗ ଧରିକି ଜନତାକୁ ଧରିକି ବହୁତ ଆଡମ୍ବର ସହିତ ଆସିଲେ ଭଗବାନ ଦର୍ଶନ ପାଇଁ ସେତେବେଳେ ସିଏ ଯେତେବେଳେ ପହଞ୍ଚିଲେ ଦେଖିଲେ ଯେ ସେ ଠାକୁର ଉଭା ହେଇକି ପଳେଇଛନ୍ତି ନୀଳମାଧବ ଆଉ ନାହାନ୍ତି ହେଲେ ସେ ବହୁତ ଦୁଃଖ କଲେ କେତେ ବଡ କଥା ହେଲା ଭଗବାନ ମତେ ଆଦେଶ କଲେ ଆଉ ମୁଁ ସବୁ ଛାଡିକି ବାହାରି ଆସିଲି ତାଙ୍କର ସେବା ପାଇଁ ମତେ ସେ ତ୍ୟାଗ କରି ପଳେଇଲେ

0: ବହୁତ ଦୁଃଖ କଲେ, ହେଲେ ତାଙ୍କ ଶୋକ ସମ୍ପନ୍ନ ହେଇକି ସେ ସମୁଦ୍ର କୂଳରେ ନିର୍ଜଳ ବ୍ରତ କଲେ ସିଏ। ସେତେବେଳେ ନାରଦ ମୁନି ଆସିଲେ ଆକାଶ ମାର୍ଗରୁ, ବ୍ରହ୍ମାଙ୍କ ଆଦେଶ ନେଇକି ଆସିଲେ। ସେ କହିଲେ ତୁମେ ଗୋଟେ ଯଜ୍ଞ କରାଅ ଭଗବାନଙ୍କ ପ୍ରସନ୍ନତା ପାଇଁ, ସେ କିପରି ପ୍ରକଟ ହେବେ ସେ ତାଙ୍କର ବ୍ୟବସ୍ଥା କରିବେ। ସେତେବେଳେ ବିରାଟ ଯଜ୍ଞର ଆୟୋଜନ କରାହେଲା। ହେଲେ ପ୍ରଥମେ ନରସିଂହ ଭଗବାନଙ୍କୁ ଆହ୍ୱାନ କରାଯାଇଥିଲା। ହଁ, ହେଲେ ପୁରୀର ଯୋଉ ମୂଳ ଯୋଉ ଆମର ଭଗବାନଙ୍କ ପ୍ରକଟ ହେବା ସ୍ଥାନ, ସେ ପାଖରେ ମଧ୍ୟ ସେ ନରସିଂହ ପ୍ରକଟ ରୂପ ଅଛନ୍ତି, ବର୍ତ୍ତମାନ ମଧ୍ୟ ସେବା ପାଉଛନ୍ତି। ସେ ଆଦ୍ୟ ନରସିଂହ ଯଜ୍ଞର ପୂର୍ବରୁ ତାଙ୍କୁ ଆହ୍ୱାନ କରି ପ୍ରତିଷ୍ଠା କରାଯାଇଥିଲା। ସେ ଗୁଣ୍ଡିଚା ମନ୍ଦିର ପାଖରେ ଅବସ୍ଥିତ ତାଙ୍କର ମଧ୍ୟ ଅଛି। ଯଜ୍ଞ କଲା ପରେ ସେ ଦେଖିଲେ ସମୁଦ୍ରରେ ଗୋଟେ ଦିବ୍ୟ ଦାରୁ ଭାସିକି ଆସିଲା। ଆକାଶବାଣୀ ମଧ୍ୟ ହେଲା ଯେ ଏ ଦାରୁକୁ ନେଇକି ଭଗବାନଙ୍କର ସ୍ୱରୂପ ପ୍ରକଟ କରାଯାଉ, ତାଙ୍କର ଯୋଉ ସ୍ୱରୂପରେ ପୂଜିତ ହେବେ ସେ ଆକୃତି ପ୍ରଦାନ କରାଯାଉ। ହେଲେ ସେ ଦିବ୍ୟ ଦାରୁକୁ ଆଣିକି ରାଣୀଙ୍କ ମହଲ ରଖାଗଲା, ଅଲଗା ମହଲରେ। ହେଲେ ତାକୁ ନିର୍ମାଣ ପାଇଁ ବିଭିନ୍ନ ବାଢେଇକୁ ନିମନ୍ତ୍ରଣ କରାଗଲା, ହେଲେ କିଏ ମଧ୍ୟ ତାକୁ ନିର୍ମାଣ କରିପାରୁନଥିଲେ। ଜଣେ ବୃଦ୍ଧ ବାଢେଇ ଜଣେ ଆସିଲେ, ତାଙ୍କୁ ବିଶ୍ୱକର୍ମା ବୋଲି କୁହାଯାଏ, ସେ ଦେବଶିଳ୍ପୀ ବିଶ୍ୱକର୍ମା ହିଁ ଆସିଥିଲେ। ସେ କହିଲେ ମୁଁ ନିର୍ମାଣ କରିବି, ମାତ୍ର ମତେ କିଏ ଡିଷ୍ଟର୍ବ କରିବେ ନାହିଁ, ମୁଁ ଭିତରେ ମୋର କାମ ଚଲେଇଥିବି, ଯଦି କିଏ ମୋତେ ଡିଷ୍ଟର୍ବ ଖୋଲିଦେବେ ବୋଲେ ମୁଁ ସେତେବେଳେ ବାହାରିଯିବି କହିଥିଲେ ସେ। ହେଲେ ରାଣୀ ମହଲରେ ଏମିତି କାମ ଚାଲୁଥାଏ, ସେ ଠକ ଠକ ସବୁ ଆବାଜ ଆସୁଥିଲା। ତାପରେ ବହୁତ ଦିନ ହେଲା ଆଉ ଆସିଲା ନାହିଁ ଆବାଜ, ଗୁଣ୍ଡିଚା ରାଣୀ ବ୍ୟସ୍ତ ହେଇଗଲେ, ଏତେ ଦିନ ହେଲା ଆବାଜ ଆସୁନି, ସେ ଭିତରେ ସେ ବ୍ୟକ୍ତିଟା ଯାଇଛନ୍ତି, ମରି ଯାଇଥିବେ କଣ କି, ଖୋଲିକି ଦେଖିବାକୁ ପଡିବ। ପ୍ରଜା ମନା କରୁଥିଲେ, ହେଲେ ମଧ୍ୟ ଖୋଲାଗଲା ଦ୍ୱାର। ସେତେବେଳେ ଦେଖିଲେ ଏବେ ଯୋଉ ଆମେ ବର୍ତ୍ତମାନ ଦେଖିବା ପାଉଛେ ଭଗବାନଙ୍କର ଚାରି ସ୍ୱରୂପ ପ୍ରକଟ ହେଇଥିଲେ ସେତେବେଳେ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ, ତାଙ୍କୁ ଚତୁର୍ଦ୍ଧା ମୂର୍ତ୍ତି ବୋଲି କୁହାଯାଏ। ସେତେବେଳେ ସିଏ ରଜା ଟିକେ ବ୍ୟସ୍ତ ହେଲେ, ସେତେବେଳେ ରଜାଙ୍କ ପାଇଁ ଦିବ୍ୟ ଆଦେଶ ଆସିଲା, ଆକାଶବାଣୀ ହେଲା, ମୁଁ କଳି ଯୁଗରେ ଏହି ସ୍ୱରୂପରେ ହିଁ ପୂଜିତ ହେବାକୁ ଚାହୁଁଥିଲି, ସେଟା ପାଇଁ ସ୍ୱରୂପ ମୁଁ ପ୍ରକଟ କରିଛି। ମୋର ଏହି ସ୍ୱରୂପକୁ ମୂଳ ଯୋଉ ଆମର ନୀଳଗିରି ପର୍ବତରେ ଯୋଉଟା ମାଧବ ସ୍ଥିତ ଥିଲେ ସେଇ ସ୍ଥାନକୁ ନେଇଯାଉ, ସେଠି ମୋର ଦିବ୍ୟ ମନ୍ଦିର ନିର୍ମାଣ କର, ଯୋଉଠି ଆମେ ପୂଜା ପାଇବୁ। ହେଲେ ଗୁଣ୍ଡିଚା ରାଣୀ ସେ ଭଗବାନ ବହୁତ ଭଲ ପାଉଥିଲେ, ହେଲେ ପ୍ରଭୁ ଆପଣ ମୋର ମହଲ ଛାଡି ପଳେଇବେ କି, ମତେ ବଡ ଦୁଃଖ ଲାଗିବ, ଆପଣ ଛାଡିବା ମୋତେ ଇଚ୍ଛା ନାହିଁ ବୋଲି କହିଲେ। ସେତେବେଳେ ଜଗନ୍ନାଥ କହିଲେ ସେମିତି ନାହିଁ, ଯେହେତୁ ଆପଣଙ୍କ ଭବନରୁ ମୁଁ ପ୍ରକଟ ହେଇଥିଲି, ଆପଣ ଆଜିଠୁ ମୋ ମା ରୂପରେ ମୁଁ ଆପଣଙ୍କୁ ଭାବିଛି, ବର୍ଷକୁ ଥରେ ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ଶ୍ରୀମନ୍ଦିରରୁ ମୁଁ ଯାତ୍ରା କରିକି ଆପଣଙ୍କ ନିଜ ଘରକୁ ଗୁଣ୍ଡିଚା ମନ୍ଦିରରୁ ସବୁ ବର୍ଷ ଆସୁଥିବି ଯାତ୍ରା କରିକି। ହେଲେ ପ୍ରଥମେ ସିଏ ଗୁଣ୍ଡିଚା ମନ୍ଦିରରୁ ଯାତ୍ରା କରି ଶ୍ରୀମନ୍ଦିରକୁ ଯାଇଥିଲେ। ହେଲେ ବର୍ଷକୁ ଥରେ ସିଏ ଆଉ ଥରେ ଯୋଉଠୁ ସିଏ ଜନ୍ମ ହେଇଥିଲେ, ଜନ୍ମସ୍ଥାନ ପ୍ରକଟ ସ୍ଥାନ ଗୁଣ୍ଡିଚା ମନ୍ଦିର, ସେ ସ୍ଥାନରେ ଆସିବା ପାଇଁ ସେ ଯାତ୍ରା କରୁଛନ୍ତି ଶ୍ରୀମନ୍ଦିରରୁ। ଏଇ ପରମ୍ପରା ଚାଲି ଆସିଛି ବହୁତ ବର୍ଷ ହେଲା।
1: ମାଉସୀ ମା ମନ୍ଦିର ବୋଲ ଭାଇ ସେଟା ସେ
0: ମାଉସୀ ମା ମନ୍ଦିର ତ ନାହିଁ, ମାଉସୀ ମା ମନ୍ଦିର ମଝିରେ ପଡିବ ବଡଦାଣ୍ଡରେ, ଏଇଟା ହଉଛି ଗୁଣ୍ଡିଚା ରାଣୀଙ୍କ ମନ୍ଦିର। ଗୁଣ୍ଡିଚା ରାଣୀଙ୍କୁ ମା ବୋଲିକି ସେ ସ୍ୱୀକାର କରିଥିଲେ, ତେଣୁ ସେ ନିଜ ମା ଘରକୁ ଆଉ ଜନ୍ମସ୍ଥାନକୁ ବର୍ଷକୁ ଥରେ ଶ୍ରୀମନ୍ଦିରରୁ ବାହାରିକି ଆସିକି ନଅ ଦିନର ଯାତ୍ରା କରୁଛନ୍ତି। ଆଉ ସିଏ ଆଷାଢ଼ ଶୁକ୍ଳ ଦ୍ୱିତୀୟାରୁ ଦଶମୀ ପର୍ଯ୍ୟନ୍ତ ସେଠି ଗୁଣ୍ଡିଚା ମନ୍ଦିରରେ ସିଏ ବାସ କରନ୍ତି, ସେଠି ତାଙ୍କର ସବୁ ପ୍ରକାର ପୂଜା କରାଯାଏ, ସେଠି ଦର୍ଶନ ଦିଅନ୍ତି, ସେଠି ଛପନ ଭୋଗ ଆଦି ଆମର ସବୁ ଭୋଗ ସେଠି ଲାଗେ।
1: ଆଲେ ବାବୁ ସେମନ କିଏ କିଏ ଯିବା ମିଶିକରି ଯାତ୍ରା ଲବେ?
0: ଯାତ୍ରାରେ ତ ଚତୁର୍ଦ୍ଧା ମୂରତି ଯିଏ ପ୍ରକଟ ହେଇଥିଲେ ଗୁଣ୍ଡିଚା ମନ୍ଦିରରେ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ତାଙ୍କ ସହିତ ଚଳନ୍ତି ପ୍ରତିମା ମଦନ ମୋହନ ସେ ମଧ୍ୟ ଆସନ୍ତି। ଆଉ ଆମେ ଯୋଉ ରଥ ମାନଙ୍କ ବିଷୟରେ କହିବା, ଜଗନ୍ନାଥଙ୍କର ରଥ ହଉଛି ନନ୍ଦିଘୋଷ ରଥ, ନନ୍ଦିଘୋଷ ରଥର ଷୋହଳଟି ଚକ ଥାଏ। ଷୋହଳ ଚକ କଣ ପାଇଁ, ଯେହେତୁ ଇଏ ସ୍ୱୟଂ ଶ୍ରୀକୃଷ୍ଣ, ଶ୍ରୀକୃଷ୍ଣ ଷୋହଳ କଳା ବିଶିଷ୍ଟ ଥିଲେ, ତେଣୁ ତାଙ୍କର ଷୋହଳ ଚକ। ଆଉ ତାଙ୍କ ସାରଥୀ ହଉଛନ୍ତି ଦାରୁକ, ଯିଏ ଦ୍ୱାପର କାଳରେ ଭଗବାନ ଶ୍ରୀକୃଷ୍ଣଙ୍କ ସାରଥୀ ଥିଲେ, ସିଏ ହିଁ ଏଇ ରଥର ସାରଥୀ। ଆଉ ତାଙ୍କ ଉପରେ ଗରୁଡ଼ଜୀଙ୍କ ବାନା ଥାଏ। ଆଉ ଆମର ଆସିଲା ବଳଭଦ୍ରଙ୍କର, ବଳଭଦ୍ରଙ୍କ ରଥଙ୍କର ନାଁ ହଉଛି ତାଳଧ୍ୱଜ, ତାଳଧ୍ୱଜର ଚଉଦଟି ଚକ, ତାଙ୍କ ସାରଥୀ ହେଲେ ମାତଳି। ଆଉ ମା ସୁଭଦ୍ରାଙ୍କର ରଥର ଚକ ହେଲା ବାର, ବାର ସଂଖ୍ୟା ବିଶିଷ୍ଟ, ତାଙ୍କ ସାରଥୀ ହେଲେ ଅର୍ଜୁନ।
1: ବୋଇଲେ ଆମର ମହାଭାରତ ଅର୍ଜୁନ ବୋଲିବେ,
0: ହଁ, ଯିଏ ସୁଭଦ୍ରାଙ୍କର ପତି ଥିଲେ ନା ଅର୍ଜୁନ। ଏମିତି ସବୁ ନିଜ ନିଜ ରଥରେ ନିଜ ନିଜ ସାରଥୀ ସହିତ ସେମାନେ ଗୁଣ୍ଡିଚାକୁ ଯାତ୍ରାକୁ ବାହାରନ୍ତୁ। ପୁରା ଆମର ପୁରା ସମଗ୍ର ଓଡ଼ିଶାର ପୁରପଲ୍ଲୀ, ଗ୍ରାମ, ସହର ସବୁଠି ପାଳନ କରାଯାଏ, ସାରା ବିଶ୍ୱରେ ମଧ୍ୟ ରଥଯାତ୍ରା ପାଳନ କରାଯାଏ।
1: ହେଲେ ବାବୁ ଏବେ ଏବାଟୁ ଯିବା କେତେ ଦିନ ରିଗରି ଆରି ସେମାନେ ମନ୍ଦିରେ ପୁରବାଇ?
0: ଏଇଟା ସରମଟ ତ ନଅ ଦିନ ଯାତ୍ରା ବୋଲି କୁହାଯାଏ।

0: ଟିଆରେ ବାହାରନ୍ତି, ଦ୍ୱିତୀୟରେ ଗୁଣ୍ଡିଚାରେ ବିରାଜମାନ ହେଇକି ଦଶମୀରେ ଆଉ ଥରେ ବାହୁଡା ଯାତ୍ରା ହୁଏ। ଆସି ବାହୁଡା ଯାତ୍ରାରେ ତାପରେ ଶ୍ରୀମନ୍ଦିର ଆଗରେ ଏକାଦଶୀରେ ଆମର ସ୍ୱର୍ଣ୍ଣ ବେଶ ହୁଏ ଠାକୁରଙ୍କର, ଦ୍ୱାଦଶୀ ରହିବେ, ତ୍ରୟୋଦଶୀରେ ଅଧରପଣା ବେଶ ହୁଏ, ଆଉ ଚତୁର୍ଦ୍ଦଶୀରେ ପୁନର୍ବାର ଶ୍ରୀମନ୍ଦିରକୁ ଆଗମନ ହୁଏ ଠାକୁରଙ୍କର।
1: ଓହୋ, ବାବୁ କେତେ ଲୋକ କହିବା ଏଇ ଭୈନିକେ ଧରିକରି ବୁଲିଲାନି ବୋଲି, ତାର ମାଇଜୀ ଲକ୍ଷ୍ମୀ ଅପରବଲ ରିସାଇ ତିରିଲେ ବୋଲି, ସତ କି ଏଟା?
0: ଏସବୁ ସମାଜରେ ଗୋଟେ ଭଗବାନ ଦେଖଉଛନ୍ତି ଯେ ମୁଁ ସମାଜ ସହିତ କେମିତି ଯୋଡ଼ିକି ଅଛି। ଯଦି ଆମେ ଠାକୁରଙ୍କୁ ଭଗବାନ, ସିଏ ବୈକୁଣ୍ଠରେ ବାସ କରୁଛନ୍ତି, ଐଶ୍ୱର୍ଯ୍ୟ ଉପରେ ଚିନ୍ତା କରିବା, ସେ ଦୂର ହେଇଯିବେ। ହେଲେ ଭଗବାନ କଣ ସାମାଜିକ ଲୀଳା ଦେଖେଇକି ସେ ଆମେ ଭିତରେ ଜଣେ ବୋଲି ଦେଖେଇବା ପାଇଁ ସବୁ ଲୀଳା ସବୁ କରନ୍ତି।
1: ଓହୋ, ଆମେ ମିଶା ତମର ପାରା ସେ ବୋଲି ଦେଖାଇବା,
0: ହଁ, ସହିତ ସମ୍ବନ୍ଧ ଯୋଡି ଯାଉ। ଯଦି ଆମେ ଅଲଗା ଭାବବା, ଦୂରକୁ ଭାବବା, ଈଶ୍ୱର ଭାବେ ତ ଆମେ ସମ୍ବନ୍ଧ ଯୋଡି ପାରିବାନି। ସେଟା ପାଇଁ ଆମର ଓଡ଼ିଶାରେ କଣ କାଳିଆ ଠାକୁର, ଚକାନୟନ, ଜଗା, ଏମିତି ସବୁ ପ୍ରେମରେ ଡକାଯାଏ ଭଗବାନ। ଯଦି ଭଗବାନ ଡାକି ଭାବିଥାନ୍ତେ ପ୍ରେମ ଦ୍ୱାରା କନ୍ଦେ ନାହିଁ ନା, ସେଥିପାଇଁ ସେ ମାନବ ଲୀଳା। ଆଉ ରଥଯାତ୍ରା ଆଉ ଗୋଟେ ବିଶିଷ୍ଟ କଣ ପାଇଁ, ଏଠି ସବୁ ପ୍ରକାର ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ନିଜକୁ ନିଜେ ଭଗବାନ ସହିତ ଯୋଡି ପାରନ୍ତି, ସବୁ ଆନନ୍ଦରେ ଯୋଡି ପାରନ୍ତି, ଏକରସ ସମାଜରେ ଏକରସତା ଆସେ ଯାତ୍ରାରେ। ଏଇଟା ମଧ୍ୟ ଗୋଟେ ମୁଖ୍ୟ ଜିନିଷ।
1: ଆରେ ଆରି ଗୋଟେ କଥା ବାବୁ, ଏ କୃଷ୍ଣ ମହାପୁରୁ ଅପରବଲ ମାଇଜୀ ସଙ୍ଗାଇଲା ଚତ ବୋଲି କହିଲାଇନି, ଏଟା ଗୋଟେ କେନ୍ତାର କଥା?
0: ଏଇଟା ସିଏ ଏଇଟା ହଉଛି ପରମାତ୍ମାଙ୍କ ସହିତ ଜୀବଙ୍କର ଯୋଉ ମିଳନ, ତାକୁ କୁହାଯାଏ 16108 ଗୋପୀ ସଂଖ୍ୟା କୁହାଯାଇଛି। ଆମର ମନରେ ଅନନ୍ତ ଚିନ୍ତା ସବୁ ଥାଏ, ସେଇ ସବୁ ଚିନ୍ତାକୁ ଇଚ୍ଛାକୁ ଗୁରୁ ଗୋପୀ ସ୍ୱରୂପ ବୋଲିକି ଚିନ୍ତା କରିକି ଭଗବାନ ସହିତ ତାକୁ ଯୋଡିବା। ଆଉ 72,000 ନାଡି ଅଛି ଶରୀରରେ, ଏସବୁ ଜଗ ତତ୍ତ୍ୱର ବିଷୟ, ତାକୁ ସହଜ ଭାବରେ ବୁଝେଇ ଦେବା ପାଇଁ ଏସବୁ କୁହାଯାଇଛି।
1: ସେଟା ସେ ଆମେ ଗୋଟେ ମାଇଜୀ ଆଣିକରି ମାରା ପିଟାଇକରି ଧାନ୍ଦା ଫାନ୍ଦା ହେଇଯିବାରିଲାନି, ହଜାର ହଜାର ମାଇଜୀ ସଙ୍ଗେ କେନ୍ତା ବତେରଲା ବୋଲି ଗୋଟେ ଭାବବା କଥା।
0: ହଁ, ସେମାନେ ଯୋଉ ଭଗବାନ ପ୍ରାପ୍ତି କରିବା ପାଇଁ ଲକ୍ଷ ଲକ୍ଷ ଋଷିମାନେ ସବୁ ତପସ୍ୟା କରିଥିଲେ, ଆଉ ତାଙ୍କର ସବୁ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଭଗବାନ ଅନନ୍ତ ରୂପରେ ନିଜକୁ ପ୍ରକଟ କଲେ, ଗୋଟେ ଗୋଟେ ଗୋପୀ ପାଖରେ ଗୋଟେ ଗୋଟେ କୃଷ୍ଣ। ହେଲେ ତାକୁ ସାଧାରଣ ଲୀଳା ଭାବିବାଟା ଆମର ମୂର୍ଖାମୀ। ଆଉ ଏଠି ସ୍ତ୍ରୀ ପୁରୁଷ କିଛି ନୁହେଁ, ଆତ୍ମା ଓ ପରମାତ୍ମାଙ୍କର ଯୋଉ ମିଳନ ତାହା ହିଁ ରାସ ବୋଲି କୁହାଯାଏ।
1: ବୋଲେ ଭକ୍ତମନ ସହ ମିଶିବାଟା ବୋଲୁ,
0: ହଁ, ଭକ୍ତମନ ସହିତ ଆନନ୍ଦ କରିବା, ସେଟା ଭଗବାନ ଭକ୍ତର ଲକ୍ଷ୍ୟ। ଏବେ ଆମେ ମଧ୍ୟ ରଥଯାତ୍ରା ସାମିଲ ହେଲେ ସବୁ ଲକ୍ଷ ଲକ୍ଷ ଲୋକ ସାମିଲ ହଉଛନ୍ତି, ଏମାନେ ସବୁ ଗୋପୀ ମାନେ ସବୁ ଆମେ ସବୁ ଗୋପୀ ହେଲେ ଭଗବାନ ସହିତ ଜଡିତ ହେଲେ, ସାଙ୍ଗରେ ଯାତ୍ରା କଲେ, ଏପରିକି ସେ ଲୀଳା।
1: ଆଲେ ବାବୁ, ବଡ ସୁନ୍ଦର ବୁଝାଇ ଦେଲା, ଧନ୍ୟବାଦ ଲାଗ ବାବୁ, ଜୁହାର ଲାଗ।
0: ଜୁହାର ଜୁହାର ଜୁହାର, ଜୟ ଜଗନ୍ନାଥ।
2: ଖାଇଟା ଲଡା ନାଇଁ କେଡେ ନିମାନ ବୁଝାଇ ଦେଲା ଏମାନେ, ଆଇ ବାବୁ କେ ଧନ୍ୟବାଦ ଲାଗ, ଜୁହାର ଲାଗ। ଆମେ କଣ କଣଟା ଜାଣିଲୁ କଣ କଣଟା ନାଇଁ, ମାତ୍ର ସେ ବିସ୍ତାର କରି ବୁଝେଇ ଦେଲା କେ ଜାଣବାର ହେଲା। ହେଲେ ବେଡଗାର୍ଡ ତ ଶୁଣିଲୁ, ହେଲେ ମୁଇଁ ଗୋଟେ ବେଡଗାର୍ଡ ଆମର ଦାନ୍ତ ଡାକ୍ତର ବାବୁ ବୈଠକ ଲଗେ, ହେଲେ ଆଜିକାଲି ତ ଯାହାକେ ଦେଖିଲେ ଦାନ୍ ଦୁକା କି ନାଇଁ, ହେଲେ ଇଏ ଦାନ୍ ଦୁକା ଖାଇକା ଜେଲାନି କେନ୍ତା ହେଲେ ନ ଏ କାଇ କରବାର ଏ ବିଷୟ ପଚାରିଲିଛି, ହେଲେ ଡାକ୍ତର ବାବୁ ସାଙ୍ଗେ କଥା ହେଇଦେଉ।
1: ସେମାନେ ତ ବଢିଆ ବୁଝାଇଛି,
2: ଜୁହାର ଲାଗ ବାବୁ।
3: ହଁ ନମସ୍କାର, ଜୁହାର, ମୋ ନାଁ ହେଉଛି ଡାକ୍ତର ରୂପେଶ କୁମାର ବେଉରିଆ, ମୁଁ ଜଣେ ଦନ୍ତରୋଗ ବିଶେଷଜ୍ଞ, ଆଉ ମୁଁ ଜୟପୁରରେ ରୁହେ, ଏଇଠି ମୋର 30 ବର୍ଷ ଉପରେ ହେଇଗଲାଣି।
2: ହେଲେ ଏଇଟା କହିଦିଆ ଯେ ସାନ ପିଲା ଠାନୁ ଡକରା ଡକରି ଯାକ ସବୁ କେ ଦାନ୍ତ ଦୁକା ହେଲାନି, ଏଟା ଦାନ୍ତ ଲଗେ କିଡା ହେଲାନି, କିଡା ବୋଲାଇନି ଆମର ଭାଇ ବହିନ ସତେ ସେ କିଡା ଅଛେ, ସେ କିଡା କେମିତି ବେଟବାର, ଦାନ୍ତ ଦୁକା ଖାଇକା ହେଲାନି, ଆରେ ଦାନ୍ତର ଯତ୍ନ କେମିତି ନେବାର ସେଟା ଅଲଗ ଆମର ଭାଇ ବହିନୀ ମାନକେ ବୁଝାଇ ଦିଆ ଡାକ୍ତର ବାବୁ।
3: ହଁ, ସେଟା ଏବେ ବି ରହିଛି କିଡା ବୋଲିକି, ଆମେ ବି ଡାକ୍ତର ହିସାବରେ ଆମେ ତାକୁ କିଡା ବୋଲି ବି କହୁଛୁ, କାହିଁକି ଲୋକଙ୍କୁ ଯେମିତି ଆପଣ ଦେଖନ୍ତୁ କଲଗେଟ, ତେଣୁ କଲଗେଟ ବଦଳରେ ବହୁତ ସାରା ପେଷ୍ଟ ଆସିଗଲାଣି ନାଁରେ, କିନ୍ତୁ ଆମେ ପେଷ୍ଟକୁ କଲଗେଟ ବୋଲି ଜାଣିଥିଲେ ଯେମିତି, ତ ସେମିତି ରହିଯାଇଛି। ଆକ୍ଚୁଆଲି କିଡା କିଛି ନଥାଏ ବା ପୋକ ସେମିତି ନଥାଏ, ପୋକ ହଉଛି କଣ, ଦାନ୍ତ ଯୋଉ ଆମର କିଡା ଖାଉଛି ଏଇଟା ଗୋଟେ ବ୍ୟାକ୍ଟେରିଆ ଜନିତ ରୋଗ, ଏଇଟା ତେଣୁ ବ୍ୟାକ୍ଟେରିଆ ଖାଲି ଆଖିରେ ଦେଖାଯିବ ନାହିଁ, ତ ସେଥିପାଇଁ ଗୋଟେ ମିସ୍ ନର୍ମାଲ କ୍ଲଚର ବା ଗୋଟେ ନାଁ ରହିଯାଇଛି ଯେ କିଡା କିଡା ବୋଲି, ଆମେ ବି ତାକୁ ଦାନ୍ତ କିଡା ଖାଇଗଲା ବୋଲି ଆମେ କହୁଛୁ। ଆକ୍ଚୁଆଲି ହବାର ବହୁତ ସାରା କାରଣ ଅଛି, ପ୍ରଥମ କାରଣ ହଉଛି ଆମର ଆମେ ଯୋଉ ଖାଦ୍ୟ ଖାଉଛୁ ସେ ଖାଦ୍ୟ ଆଜିକା ଡେଟ୍ରେ ସୁଷମ ନୁହେଁ, ଆପଣ ତ ନିଶ୍ଚୟ ଜାଣିଛନ୍ତି ଭଉଣୀ, ଆଜିକାଲି ଖାଦ୍ୟରେ ଆପଣ ସବୁ ପ୍ରକାର ସାର ଜିନିଷ ମିଶା ହଉଛି, ସବୁ ପ୍ରକାର ପଏଜନ୍ ଜିନିଷ ରହୁଛି, ତ ଯୋଉଟାକି ଆମକୁ ଭିଟାମିନ୍ ମିଳିବା କଥା ଦାନ୍ତ ଆଉ ମାଢିକୁ ସୁରକ୍ଷା ଦେବା ପାଇଁ ଆଉ ଶକ୍ତି ମାନେ ଷ୍ଟ୍ରଙ୍ଗ କରିବା ପାଇଁ, ସେଇ ଜିନିଷ ଆମ ବଡିରେ ବହୁତ ମାତ୍ରାରେ ଅଭାବ ଦେଖା ଦଉଛି। ଏବଂ ଦ୍ୱିତୀୟ କଥା ହଉଛି

0: କ'ଣ ଆମେ ସମସ୍ତେ ଦାନ୍ତର ଯତ୍ନ ନେବା ପାଇଁ ମାନେ କେମିତି ନେବା କଥା, ବହୁତ ଲୋକ ଆମେ ଜାଣିକି ମଧ୍ୟ ତାର ଯତ୍ନ ନେଉନୁ। ଯେମିତି ରାମଦେବ ବାବାଙ୍କର ଯୋଉ ଆମର ଯୋଗ ବା ପ୍ରାଣାୟାମ ଆମେ ସମସ୍ତେ ଜାଣିଛୁ କଲେ ଭଲ, କିନ୍ତୁ ବହୁତ ଲୋକ କରୁନାହାନ୍ତି। ତ ହୁଏତ ପାରେ ସେଟା ଅବହେଳା ଜନିତ ହଉ କିମ୍ବା ଆମର ଲେଜିନେସ୍ ପାଇଁ ବୋଲି ହଉ, କିନ୍ତୁ ମୁଁ ସମସ୍ତଙ୍କୁ ଏଠି ଅନୁରୋଧ କରିବି ଯେ ସମସ୍ତେ ନିଶ୍ଚୟ ଦୁଇଥର ମିନିମମ୍ ବ୍ରଶ କରିବା ଦରକାର। ଆଉ ରାତିରେ ବ୍ରଶ କରିବା ଭେରି ଭେରି ଇମ୍ପୋର୍ଟାଣ୍ଟ, ମାନେ ସକାଳ ବ୍ରଶ ଅପେକ୍ଷା ରାତିରେ ନିଶ୍ଚୟ ବ୍ରଶ କରନ୍ତୁ, ଯେଉଁଥିରେ କି ଆମର ଏଇ ଯୋଉ ଦାନ୍ତ ରୋଗର ସମସ୍ୟା ବହୁତ ମାତ୍ରାରେ ଆପଣ ତାକୁ କଣ୍ଟ୍ରୋଲ କରିପାରିବେ।
1: ଆରି ଏ ଯେଉଁ ଦାନ୍ତ ଭଲ ରହିବା କାଯେ ଦାନ୍ତ ଆହୁରି ହାଡ଼ ଦୁଇଟା ଯାକ ଭଲ ରହିବା କାଯେ କାଇ କ୍ୟାଲସିୟମ ଲୋଡ଼ା ବୋଲବାଏ ହେଲେ ସେଟା କ୍ୟାଲସିୟମ ବୋଲେ କାଇ ଖାଦ୍ୟ ସେଟା ଖାଇଲେ ଭଲ ରହିଛି କି କେମିତି ଡାକ୍ତର?
0: ହଁ, କ୍ୟାଲସିୟମ ଯୁକ୍ତ ଖାଦ୍ୟ ଆମେ ଖାଇଲେ ନିଶ୍ଚୟ ଭଲ ରହିବ। କ୍ଷୀର ଖାଇପାରିବେ କିନ୍ତୁ ସେଇଟା କହିଲେ ଆଜିକାଲି ଭଲ କ୍ଷୀର ଅରିଜିନାଲ କ୍ଷୀର ମିଳୁନାହିଁ, ତେଣୁ ଯାହା ବି ମିଳୁଛି ଆମେ ତାକୁ ଖାଇପାରିବା। ତ ଆଜିକାଲି ବହୁତ ସାରା ମାନେ ଆପଣଙ୍କର ନେଚୁରାଲ ସପ୍ଲିମେଣ୍ଟ ଆସିଗଲାଣି, ସପ୍ଲିମେଣ୍ଟ ମାନେ ଯୋଉଟା କି ଫୁଡ୍ ସପ୍ଲିମେଣ୍ଟ କହୁଛୁ ଆମେ, ସେଥିରେ ଆପଣଙ୍କର କ୍ୟାଲସିୟମ ବି ରହୁଛି, ଭିଟାମିନ ସି, ଏମିତି ସବୁ ଜିନିଷ ଆମେ ଖାଇପାରିବା ମଝିରେ ମଝିରେ ଆମର ଏଇ ଯୋଉ ବୋନ୍ର ମାନେ ଷ୍ଟ୍ରେଙ୍ଗଥକୁ ବଢେଇବା ପାଇଁ।
1: ଆରି ଗୋଟେ କାଇଟା ବୋଲେ ଆଜିକାଲି ଆମର ସାନ ସରୁ ପିଲା ଟୋକି ମନକେ ଜବର ଦାନ୍ତ ଦୁକାଇଲାନି, କାଇଟା ବୋଲେ ଗାଲ ଫୁଲି ଗଲାନି, ଦାନ୍ତ ଥାନୁ ରକତ ବାହାରିଲାନି, ଏ ଆମର ସାନ ସରୁ ପିଲା ଟୋକି ମନକେ ଦାନ୍ତ ଦୁକା ଜବର କାଇକା ଯାଇଲାନି ଡାକ୍ତର ବାବୁ କହି ଦିଆ କାଇ?
0: ହଁ, ସତ କଥା ପୁଣି ଏଇଟା କେତେବେଳେ ହୁଏ, ଯେତେବେଳେ ପ୍ରଥମେ ଦାନ୍ତ ବଥା ହୁଏ ସେମାନେ କଣ କରନ୍ତି, ତାକୁ ନେଗ୍ଲେକ୍ଟ କରିଦିଅନ୍ତି, ମାନେ ଅବହେଳା କରିଦିଅନ୍ତି। ହଁ, ସେ କିଛି ଦିନ ବାହାରିଲା, ହଁ ଭଲ ହେଇଯିବ, ଏମିତି କରିକି ରହିଯାଆନ୍ତି। ବହୁତ ଦିନ ରହିଗଲା ପରେ ଯେତେବେଳେ ଦାନ୍ତର ମୂଳରେ ଇନଫେକ୍ସନ ହବ ବା ଯେତେବେଳେ ଅଧିକା ମାନେ ଇନଫେକ୍ସନଟା ବଢ଼ିଯିବ ଜୀବାଣୁ ଜନିତ, ତ ସେତେବେଳେ ଆପଣଙ୍କର ଗାଲ ଫୁଲିବ, ରକ୍ତ ବାହାରିବ, ସ୍ମେଲ ହବ, ବହୁତ ଜୋରେ ବାଧା ହବ। ଏସବୁ ହବାର କାରଣ ହଉଛି କଣ, ଆମେ ନେଗ୍ଲେକ୍ଟ କରିଦେବୁ। ଏବେ ଦାନ୍ତ ବଥା ହେଲା, ଯଦି ଆମେ ତୁରନ୍ତ ଯାଇକି ତାର ଚିକିତ୍ସା କରିଦିଅନ୍ତେ ତାହେଲେ ଦାନ୍ତ ବଥା ସେଇଠି ଆମର ଖତମ ହେଇଯାଆନ୍ତା, କିନ୍ତୁ ଆମେ ତାକୁ କରୁନୁ। ଆମେ ଯେମିତି ଆପଣ କହିଲେ ଯେ ଆମେ ବଜାରରୁ ଟିକେ ମେଡିସିନ ଖାଇକି ରହିଗଲୁ କିଛି ଦିନ, ବି କିଏ ଆଉ କଣ କହିଲା କିଛି, କେତେ ଜଣ କଣ ଲବଙ୍ଗ ତେଲ ପକେଇ ଦିଅନ୍ତି, ଆଉ କେତେ ଜଣ କିଛି ମାନେ ଗୁଳି ପକେଇ ଦିଅନ୍ତି, ଏମିତି ବିଭିନ୍ନ ପ୍ରକାର ଯୋଉ ଇଏ କରିକି ସେମାନେ କଣ କରନ୍ତି, ଡାକ୍ତର ବାବୁ ଆସିବା ପାଇଁ ଅବହେଳା କରନ୍ତି, ଯୋଉଥିରେ କି ତାଙ୍କର ଭିତରେ ଭିତରେ ରୋଗଟା ଅଧିକ ମାତ୍ରାରେ ବଢିଯାଏ। ଯେତେବେଳେ ଅଧିକା ହବ ସେତେବେଳେ ଆମେ ନିଶ୍ଚୟ ତା ପାଇଁ ସଫର ହବା। ହଁ, ସେଥିପାଇଁ ମୋର ଅନୁରୋଧ, ଯଦି ଆପଣ ପ୍ରଥମେ କେବେ ସେମିତି ଦାନ୍ତ ବଥା ହେଉଛି ତୁରନ୍ତ ଯାଇକି ଡାକ୍ତରଙ୍କୁ ଦେଖା କରନ୍ତୁ, ଦାନ୍ତ ନ ଉପାଡ଼ିକି। ସେମାନେ ବହୁତ ଲୋକ ଡରିକି ଯାଆନ୍ତି ନା ଉପାଡ଼ିଦେବି ବୋଲି, ଆଜିକାଲି ଉପାଡ଼ିଆଟା ବହୁତ କମ୍, ନ ଉପାଡ଼ିକି ଆମେ ସେ ଦାନ୍ତକୁ ଭଲ କରିକି ରଖିବାର ବହୁତ ସାରା ପ୍ରଣାଳୀ ଆଉ ପ୍ରୋସେସ ମଧ୍ୟ ବାହାରି ସାରିଲାଣି।
1: ଭଲ କଥା କହିଲା,
0: କେବଳ ଦାନ୍ତ ନୁହଁ, ଆପଣ ଦେଖନ୍ତୁ ସବୁ ପ୍ରକାର ରୋଗ ବଢ଼ିଯାଇଛି ଆଜିକା ଦୁନିଆରେ। ଆମର ଡାକ୍ତର ବଢ଼ିଗଲେ, ବହୁତ ପ୍ରକାର ପାଠପଢା ବଢ଼ିଗଲା, ବହୁତ ସାରା ଫେସିଲିଟିଜ ହେଇଗଲା, ବହୁତ ସାରା ଡାକ୍ତରଖାନା ଖୋଲିଗଲା, ସବୁ ପ୍ରକାର ହେଲା, କିନ୍ତୁ ରୋଗ ମଧ୍ୟ ବଢ଼ିଗଲା। ତ ତାର କାରଣ କଣ? ତାର କାରଣ ହଉଛି ଆଜିକା ଡେଟ୍ର ଲାଇଫ ଷ୍ଟାଇଲ ବା ଆମ ମାନବ ବଞ୍ଚିବାର ଯୋଉ ଶୈଳୀ। ଆପଣ ଦେଖନ୍ତୁ 20 ବର୍ଷ ତଳେ ବା 30 ବର୍ଷ ତଳେ ଯୋଉ ଲୋକମାନଙ୍କ କଥା ଆପଣ କହୁଛନ୍ତି ସେମାନେ କେମିତି ଚଳୁଥିଲେ, ଆଜିକାର ପିଲାମାନେ କେମିତି ଚଳୁଛନ୍ତି, ସେମାନେ କ'ଣ ଖାଉଥିଲେ, ଆଜିକା ପିଲାମାନେ କ'ଣ ଖାଉଥିଲେ, ଆପଣ ମନେଥିବ ପୁଣି ଆମେ ଯେତେବେଳେ ଛୁଆ ଥିଲୁ ଆମେ ପାଣି ମାଗି ମାଗି ପିଉଥିଲୁ ଘରେ, ସେତେବେଳେ ଆକ୍ୱାଗାର୍ଡ ନଥିଲା, କିନ୍ତୁ ଏବେ ଆକ୍ୱାଗାର୍ଡ ପିଉ କିନ୍ତୁ ରୋଗ ଅଧିକା ହେଉଛି। ତେଣୁ ଆମର ଏଇ ଯୋଉ କୁହାହଉଛି ବାୟୁମଣ୍ଡଳରେ ପ୍ଲସ୍ ଆପଣଙ୍କର ଖାଦ୍ୟରେ ପ୍ଲସ୍ ପାଣିରେ ଏଇ ଯୋଉ ପଲ୍ୟୁସନ ବା ଯୋଉ ଦୂଷିତ ଅଂଶ ବଢ଼ିଗଲା, ସେଥିପାଇଁ କି ସବୁ ପ୍ରକାର ରୋଗ ମଧ୍ୟ ବଢ଼ିଯାଇଛି ଆଉ ଦାନ୍ତ ରୋଗ ମଧ୍ୟ ସେଥିପାଇଁ ବଢ଼ିଯାଇଛି। ଦ୍ୱିତୀୟ କଥା ହଉଛି ଦେଖନ୍ତୁ ଆଜିକା ଖାଦ୍ୟରେ କଣ ହଉଛି, ଆମେ ସବୁ ଫାଷ୍ଟଫୁଡ୍ ଖାଉଛୁ, ଫାଷ୍ଟଫୁଡ୍ ମାନେ ସେଥିରେ ଅଧିକା ମସଲା ଥିବ, ମଇଦା ଥିବ, ଅଟା, ଏଇ ଯୋଉ ପ୍ରକାର ଜିନିଷ ଥାଉଛି, ତ ସେଗୁଡ଼ା କଣ ଦାନ୍ତରେ ଲାଗିକି ରହୁଛି, ମାନେ ଷ୍ଟିକି ଫୁଡ୍ ତାକୁ ଆମେ କହୁଛୁ। ତ ଦାନ୍ତରେ ଲାଗିକି ରହିଲେ କଣ, ଆମେ ତ ସବୁବେଳେ ବ୍ରଶ କରିପାରିବାନି, ତ ସେଇ ଯୋଉ ଲାଗିକି ଯେତିକି ସମୟ ରହିଲା ସେଇ ସମୟରେ ସେ ଦାନ୍ତକୁ କ୍ଷୟ କରିବା ଶୁରୁ କରୁ, ସେଥିପାଇଁ ଅଧିକା ଦାନ୍ତ ହେଉ, ଯୋଉଟା କି ଆଗ କାଳରେ ଏଇ ଯେ ପ୍ରକାର ଖାଦ୍ୟ ହିଁ ନଥିଲା, ଆମେ ଫାଷ୍ଟଫୁଡ୍ କଣ ଜାଣିନଥିଲୁ,
1: ହଁ
0: ଘରେ ଯୋଉଟା ଆମର ତିଆରି ହଉଥିଲା ସେଇ ଖାଦ୍ୟ ଆମେ ଖାଉଥିଲୁ, ଯୋଉଟା କି ଆପଣ ଦାନ୍ତରେ ଲାଗିକି ଏତେ ସମୟ ରହୁନଥିଲା।
1: ଦାନ୍ତ କଡାଇ ଦେଲେ କାଇ ହେଲେ ଆଖିକେ କାଇ ହେଲେ ଅସୁବିଧା ହେସି ବୋଲିକିନା ଜନ କହିଲାନି, ସତେ ସେ ଆଖିକେ କାଇ ଅସୁବିଧା ହେସି କି ଦାନ୍ତ କଡାଇ ଦେଲେ?
0: ନାଇଁ ନାଇଁ ଭଉଣୀ, ସେମିତି କିଛି ନାହିଁ। ଉପର ଦାନ୍ତ କାଢିଲେ ଆଖିକି ମାଡ଼ ହବ ସେଇଟା ଗୋଟେ ଭୁଲ ଧାରଣା ଲୋକଙ୍କ ରହିଯାଇଛି, ଆକ୍ଚୁଆଲି ସେମିତି କିଛି ନୁହଁ। ଆଖି ସାଙ୍ଗରେ ଦାନ୍ତର କାହିଁକି ସେମାନେ ଭାବନ୍ତି, କାହିଁକି ଯେତେବେଳେ ଦାନ୍ତ ବଥା ହୁଏ ସେତେବେଳେ ଆପଣଙ୍କର ଆଖି ମଧ୍ୟ ବଥା ହୁଏ, କିନ୍ତୁ ଆପଣ ଦେଖନ୍ତୁ ଯେତେବେଳେ ଦାନ୍ତ ବଥା ହୁଏ ସେତେବେଳେ ଆଖି ବଥା ହବ, ମୁଣ୍ଡ ବି ବଥା ହବ, କାନ ବି ବଥା ହବ, ତ ଯଦି ଆପଣଙ୍କ ଆଖି ଖରାପ ହବ ତ କାନ ବି ତ ଖରାପ ହବାର ଚାନ୍ସ ଅଛି, କିନ୍ତୁ କାନ କଥା କେହି କହିବେ ନାହିଁ, ସମସ୍ତେ ଆଖି କଥା
1: କହିବେ,
0: ଆକ୍ଚୁଆଲି ଭୁଲ
1: ଆରିକାଟା ବୋଲେ ଆଇ ବିପି ସୁଗର ବୋଲିକିନା ଯେଉଁ ରୋଗ ମାନ ଆସେ ନାଇଁ କି ଡାକ୍ତର ବାବୁ କହିବେ ଯୋଉ ସେମିତି।

0: ସେମାନଙ୍କେ ଯଦି ଦାନ୍ତ ଦୁକାଇଲେ କାଇଟା ବୋଲେ କାଇ ଅସୁବିଧା ହେସି କି ସେମାନଙ୍କେ ଦାନ୍ତ କଡାଇବା ବୋଲେ ନି କି ନହେଲେ ଡକରା ଡକରି ହେଇଗଲୁ ଏବେ କାଇଟା ଅସୁବିଧା ହେଇଯାଇସି ନହେଲେ ବିପି ଆଚେ ସୁଗର ଆଚେ ଦାନ୍ତ କଡାଇବାର ନାହିଁ ବୋଲେ ଭାଇ ଜବର ଦୁକାକେ ଅସ ଖାଇ ଖାଇ ରେ ଭାଇ ସେଟା କେମିତି କରିବା ଡାକ୍ତର
1: ନାଇଁ ଦାନ୍ତ କାଢିପାରିବେ ଯଦି ତାଙ୍କର ସୁଗାର ଅଛି ତ ସୁଗାର ଆମେ ଟେଷ୍ଟ କରିବା ଯଦି ସୁଗାର ନର୍ମାଲ ରହୁଛି ତାହେଲେ ଆମେ ଦାନ୍ତ କାଢିପାରିବା ପ୍ଲସ ଆମେ ବିପି ଚେକ୍ କରିପାରିବା ବିପି ଯଦି ଆପଣଙ୍କର ବିପି ମେଡିସିନ ଖାଉଛନ୍ତି ନର୍ମାଲ ଅଛି ତ କାଢିପାରିବା ନଥିଲେ ଆମେ ବିପି ଆଉ ସୁଗାରକୁ କଣ୍ଟ୍ରୋଲ କରିକି ଆମେ ଦାନ୍ତ କାଢିପାରିବା ପ୍ଲସ ଆମର କିଛି ଔଷଧ ରହୁଛି ଯୋଉଟାକି ଆମେ

0: ପ୍ଲସ୍ ଆମେ ବିପି ଚେକ୍ କରିପାରିବା, ବିପି ଯଦି ଆପଣଙ୍କର ବିପି ମେଡିସିନ୍ ଖାଉଛନ୍ତି ନର୍ମାଲ୍ ଅଛି ତ କାଢ଼ିପାରିବା, ନଥିଲେ ଆମେ ବିପି ଆଉ ସୁଗାରକୁ କଣ୍ଟ୍ରୋଲ୍ କରିକି ଆମେ ଦାନ୍ତ କାଢ଼ିପାରିବା। ପ୍ଲସ୍ ଆମର କିଛି ଔଷଧ ରହୁଛି ଯେଉଁଟାକି ଆମେ ମାନେ ପ୍ରିକସନାରି ଆମେ ସେମାନଙ୍କୁ ଦେଇକି ତାପରେ ଆମେ ଦାନ୍ତ କାଢ଼ିପାରିବା, ଯେଉଁଥିରେ କି ସେମାନଙ୍କର ଅସୁବିଧା କିଛି ହେବ ନାହିଁ।
1: ଆରି ଗୋଟେ କାଇ ବୋଲେ ବଡ କଥା ପଚାରିବି ବୋଲି ଆଜିକାଲି ଜନ କହିଲାନି ଯେ ମାଉଥ ଆଲସର ମାଉଥ କ୍ୟାନ୍ସର ବୋଲିକିନା ଜନ କହିଲାନି ନେଇକି ଡାକ୍ତର ବାବୁ, ସେଟା କାଇ କାଜେ ହେଲାନି, ସେଟା ନ ହେବା କାଜେ କାଇ ଯତ୍ନ ଆମେ ନେବାର ଅଛେ ସେଟା ହେଲା ବୁଝେଇ ଦିଅ।
0: ହଁ, ମାଉଥ କ୍ୟାନ୍ସର ଆଉ ମାଉଥ ଅଲସର, ତ ମାଉଥ ଅଲସର ହେବାର ଗୁଡ଼ାଏ କାରଣ ରିଜନ୍ ରହୁଛି। ଯଦି ଆପଣଙ୍କର ଭିଟାମିନ୍ ଡେଫିସିଏନ୍ସି ହେଲା କି ପେଟ ଗରମ ହେଲା କି ଆପଣ କୌଣସି ପ୍ରକାର ଜ୍ୱର ଫର ହେଲା, ତ ଏଇ ଅଲସର ହେବାର ଚାନ୍ସ ରହୁଛି। ପ୍ଲସ୍ ଯଦି ଆପଣଙ୍କର ଦାନ୍ତରେ କ'ଣ ଘଷି ହେଉଛି ମାନେ ମାଂସ ସାଙ୍ଗରେ କି ଆପଣଙ୍କର କିଛି ସେଇଭଳିଆ ଥିଲେ, ତ ଅଲସର ଯଦି ହେଉଛି ଆମେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା, କାହିଁକି ସେ ଅଲସର ଯଦି ବହୁତ ଦିନ ରହିଲା ତ ତାହା ମଧ୍ୟ ଆପଣଙ୍କର କ୍ୟାନ୍ସରକୁ ମାନେ ଡାଇଭର୍ଟ ହେଇପାରେ, କ୍ୟାନ୍ସର ଆଡ଼କୁ ଗତି କରିପାରେ। ତେଣୁ ଯଦି ଆମେ ଫିଲ୍ କରୁଛୁ କିଛି ଅଲସର ଅଛି କ'ଣ ଅଛି ଆମକୁ ଲାଗୁଛି, ଆମେ ତୁରନ୍ତ ଡକ୍ଟରଙ୍କୁ ଦେଖା କରିବା। ଆଚ୍ଛା, ମାଉଥ କ୍ୟାନ୍ସର ହେବାର ଯେଉଁ କାରଣ, ଯେମିତିକି ଆମର ବହୁତ ସାରା ଲୋକମାନେ ତମ୍ବାକୁ ଖାଆନ୍ତି କି ଭାଙ୍ଗ ଖାଉଛନ୍ତି, ସେମାନେ ଜାକି ରଖୁଛନ୍ତି, ଏଇସବୁ ଜିନିଷ ଆମେ କରିବାନି। ଆପଣ ଏବେ ପ୍ରଶ୍ନ ପଚାରିବେ ଆଗକାଳ ଲୋକମାନେ ପାନ ଖାଉଥିଲେ, ତ ଆକ୍ଚୁଆଲି ଯେଉଁ ପାନ ଖାଉଥିଲେ ସେଥିରେ ମିଲାବଟ ନଥିଲା। ଆଜିକା ଡେଟ୍ରେ ଲୋକ ପାନ ଏତେ ଖାଉନାହାନ୍ତି, ଗୁଟ୍କା ଖାଉଛନ୍ତି ଆଉ ଭାଙ୍ଗ ଖାଉଛନ୍ତି, ଯେଉଁଟାକି ଦେହ ପାଇଁ ଅଧିକା ଖରାପ। ତ ସେସବୁ ଆମେ ବର୍ଜନ କରିବା ଦରକାର, ଆମେ ହେଲ୍ଦି ଡାଏଟ୍ ନେବା ଦରକାର। ପ୍ଲସ୍ ଆମର ଯଦି ବି କିଛି ପାଟିରେ ସେମିତି ଆମେ କିଛି ଦେଖିଲୁ ଯେ ଆମକୁ କିଛି ମାନେ ଡାଉଟ୍ ଲାଗିଲା, ଆମେ ତୁରନ୍ତ ଯାଇକି ଡାକ୍ତରଙ୍କ ପରାମର୍ଶ ନେବା ଦରକାର।
1: ଆଦିବାସୀ କୁଲେ ଗୁଡାକୁ ଘୋଷଲେନି, ତ ସେ ଗୁଡାକୁ ଘୋଷିଲେ ମିଶା କାହିଁ ଅସୁବିଧା ହେଇଛି କି ଡାକ୍ତର ବାବୁ?
0: ହଁ, ଗୁଡାକୁ ଘୋଷିଲେ ଅସୁବିଧା କାହିଁ, ଗୁଡାକୁ ଗୋଟେ ଟାଇପ୍ର ତମ୍ବାକୁ, ତେଣୁ ଗୁଡାକୁ ଆମେ ବର୍ଜନ କରିବା ଦରକାର, ଗୁଡାକୁ ଆମେ ଯେତେ ନ ଘଷିବା ସେତେ ଭଲ।
1: ଆରେ ଗୋଟେ କାଇଟା ବୋଲେ ଏବେ ଆମର ଦାନ୍ତ ଯେମିତି ଅଛେ ଦାନ୍ତର ଲଗେ ସେମିତି ଜିଭ ମିଶା ଅଛେ ଆମକେ, ହେଲେ ଆଇ ଜିଭ କେ ଦେଖିକି ସାର ରୋଗ ଚିହ୍ନି ଆସି ବୋଲେ ଯେ ଆଇ ଜିଭ ଲଗେ ଖାଲିଆ ଖାଲିଆ ହେଇକରି ଜନ ଚିହ୍ନ ନେଇଗଲାନି, ସେଟା ମିଶା କାଇ ରୋଗର ଚିହ୍ନ ପଡ଼ସି କି ପାଟି ରୋଗ?
0: କେତେ କେତେ ଗୁଡ଼େ ରୋଗରେ ସେମିତି ହୁଏ, ଆଉ କେତେ ଜଣଙ୍କର ତାଙ୍କର ମୂଳରୁ ହିଁ ସେମିତି ଥାଏ, ଯୋଉଟାକି ପିଗମେଣ୍ଟେସନ କହିବେ। ଯଦି ସେଟା ଜିଭର ପିଗମେଣ୍ଟେସନ କିଛି ଅସୁବିଧା ନାହିଁ, ଯଦି ରୋଗ ଜନିତ ସେମିତି ଯୋଉଟାକି ଆମେ ଡାକ୍ତରଙ୍କ ପରାମର୍ଶ ନେଲେ ହିଁ ଜାଣିପାରିବା। ଯଦି ଆପଣଙ୍କୁ ସନ୍ଦେହ ହଉଛି ତ ଆପଣ ଯାଇକି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ତ ନେଲେ ସେଠି ସେମାନେ ବିଭିନ୍ନ ପ୍ରକାର ଟେଷ୍ଟ କରିକି ଜାଣିପାରିବେ ଯେ ଆପଣଙ୍କର ସତରେ କ'ଣ କିଛି ପ୍ରୋବ୍ଲେମ ଅଛି ନା ନାହିଁ ବୋଲି।
1: ଆଜ୍ଞା, ହେଲେ ଏଇ ଭିତରେ ଆରି ଗୋଟେ କାଇଟା ବୋଲେ ଏବେ ତ ଆମେ କଥା ହେଇରେଲୁ କାଇ ବୋଲେ ଏ ବିଷୟ, ହେଲେ ମିଶା ଡାକ୍ତର ବାବୁ ବୁଝେଇ ଦିଆ, ଏତିକି କଥା ଜାଣିଲେ ମିଶା ଆମର ଆଦିବାସୀ କୁଲେ କାଇଟା କରଲାଇନି ଯାଇକରି ଆଇ ଅନ୍ଧବିଶ୍ୱାସ ଲଗେଇ କାଶେ ଗଲାନି ଦିଶାରି ଗୁଣିଆ କରଲାନି, ସେଟା ମିଶା ଆମର ଭାଇ ବହିନୀ ମାନେ ପଚାରିଲେନି ସେଠି କାଇଟା ସେମାନେ କରଲାନି କି ଏଡ଼କି ଏଡ଼କି କିଡ଼ା ମନ ବାହାରିଲାନି, ସେଟା ସତେ ସେ ସେମିତି କିଡ଼ା ଅଛେ ସେଟା ସେମିତି ଯିବାର କଥା କି ନ ଯିବାର କଥା ସେଟା ଆମର ଭାଇ ବହିନୀ କେ ଖଣ୍ଡେ ତମେ ସେ ଡାକ୍ତର ବାବୁ ବୁଝେଇ ଦେଲେ ସେ ନିକରେସି।
0: ସେମିତି ତ ଭଉଣୀ ମୁଁ ବହୁତ କେସ୍ ଦେଖିଛି ଯୋଉଠିକି ସେମାନେ ତାଙ୍କୁ ଠାକୁରାଣୀ ବୋଲି ପୂଜା କରନ୍ତି, ଗାଲ ତାଙ୍କର ଫୁଲି ଯାଇଥାଏ, ଗାଲୁଆ ବୋଲିକି ତାଙ୍କୁ ଠାକୁରାଣୀ ବୋଲି ପୂଜା କରିବେ, କିନ୍ତୁ ଆକ୍ଚୁଆଲି ଏସବୁ ଅନ୍ଧବିଶ୍ୱାସ, ଆଉ ସେମିତି କରିବା ଦରକାର ନା, ସେମିତି କିଡ଼ା ବି କିଛି ନଥାଏ। ମୁଁ କହିଲି ନା ଆପଣଙ୍କୁ ଏଇଟା ଗୋଟେ ବ୍ୟାକ୍ଟେରିଆ ଜନିତ ରୋଗ, ଏଥିରେ କୌଣସି ପୋକ ନଥାଏ। ମୁଁ ସବୁବେଳେ ଲୋକଙ୍କୁ କହେ ଯଦି ପାଟିରେ ପୋକ ଥାଏ ସେ ତ କେବେ କେବେ ଚଲାବୁଲା କରିବା ପାଇଁ ବାହାରକୁ ବାହାରିବ ନା, ତ ଏଇଟା ଏଇଟା ମତେ ଲାଗେ ଯେ ଏଇଟା ହଉଛି ଗୋଟେ ମାନେ ଯେମିତି ଜାଦୁଗରୀ। ତ ମୁଁ ବି ଛୁଆ ଥିଲା ବେଳେ ସେମିତି ମୋର ଗୋଟେ କାନରେ ପକେଇକି ଆର କାନରେ ସେମିତି କିଡ଼ା ବାହାର କରିଥିଲେ, ତ ଏଇଟା ଠିକ ଜିନିଷ ନୁହଁ, ଆକ୍ଚୁଆଲି ବୈଜ୍ଞାନିକ ବା ବିଜ୍ଞାନ ସମ୍ମତ ଜିନିଷ ନୁହଁ। ଆଜ୍ଞା,
1: ହେଲେ ଭଲ କଥା ବୁଝେଇ ଦେଲା ଡାକ୍ତର। ଆରି ଗୋଟେ କାଇଟା ବୋଲେ ଡାକ୍ତର ଲଗେ ଯିବାକେ ଡରଲାନି ଆମର ଲୋକ ବୋଲେ କାଇଟା ବୋଲେ ଦାନ୍ତ ଝିକାଇ ଦେବା, ନହେଲେ ଆରି ଖାଇ କାଇଟା ମନ ସେ ମେସିନ ମନ ରହିସି ନେଇ କି ସେଟାକେ ଡରିକିରି ଆମର ଭାଇ ବହିନୀ ମନ ଖାଇ ଗଲାନି, ଔଷଧ ମନ ଖାଇ ଦେଇକିରି ଦାନ୍ତ ଦୁକା 4 ଦିନ କମିଗଲାନି, ଏମିତି ହେଇକିରି ସେଟା ବଢିଗଲାନି ସେଟା।
0: ହଁ, ସେ ସତ କଥା, ବହୁତ ଲୋକ ସେ ଡରିକି ବି ଆସୁନାହାନ୍ତି, କିନ୍ତୁ ଏଥିରେ ଡରିବାର କିଛି ନାହିଁ, ଡାକ୍ତର ଆଗକୁ ଆପଣ କିଛି ମାନେ ଭୟ କରିବାର ନାହିଁ। ଡାକ୍ତର ହେଉଛନ୍ତି ଆପଣଙ୍କର ବନ୍ଧୁ ବୋଲି ଆପଣ ଭାବିବେ, ଆପଣ ମନରେ ଯାହା ବି ଭୟ ଅଛି ଯାହା ଅଛି ଖୋଲିକି ଡାକ୍ତରଙ୍କୁ ପଚାରନ୍ତୁ, ସେ ଆପଣଙ୍କୁ ସବୁ ଉତ୍ତର ଦେବେ। ଉତ୍ତର ଦେବା ଦ୍ୱାରା ଆପଣ ଯଦି ଜିନିଷ ଜାଣିଯିବେ ଆପଣଙ୍କୁ ଆଉ ଭୟ ଲାଗିବ ନାହିଁ। ଆମେ ଯେଉଁ ଭୟଟା ମନ ଭିତରେ ରଖୁଛୁ ତ ସେଇ ଭୟ ପାଇଁ ବୋଲିକି ଦାନ୍ତ ବଥା ଅଧିକା ବଢ଼ିଯାଉଛି, ଦାନ୍ତ ଇନଫେକ୍ସନ୍ ଅଧିକା ବଢ଼ିଯାଉଛି, ଗୋଟେ ଦାନ୍ତରୁ ଆଉ ଗୋଟେ ଦାନ୍ତ ଆଉ ଗୋଟେ ଦାନ୍ତରୁ ଆଉ ଗୋଟେ ଦାନ୍ତ ଏମିତି ସ୍ପ୍ରେଡ୍ ହେଉଛି ପାଟିରେ। ତେଣୁ ଏଥିରେ ଭୟ କରିବାର କିଛି ନାହିଁ, ବିଭିନ୍ନ ପ୍ରକାର ପ୍ରଣାଳୀ ବାହାରିଗଲାଣି ଯେଉଁଥିରେ କି ଆପଣଙ୍କୁ ମାନେ ବିନା ଦ୍ୱିଧାରେ

0: ବିନା କଷ୍ଟରେ ଆମେ ସେ ଜିନିଷ କରିପାରିବା, ସେଥିରେ କିଛି ଅସୁବିଧା ନାହିଁ। ଆପଣ ତୁରନ୍ତ ଯେତେ ଶୀଘ୍ର ହେବ ଯାଇକି ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।
1: ଧନ୍ୟବାଦ ଲାଗ, ଜୁହାର ଲାଗ ଡାକ୍ତର ବାବୁ।
0: ଆପଣଙ୍କୁ ଧନ୍ୟବାଦ, ଜୁହାର।
1: ଚିଡ଼ିଲା
2: ବଡ ସୁନ୍ଦର ବୁଝାଇଲା।
1: ଖାଇଟା ବୋଲେ ଆର ଶୁଣାଇବୁ ବୋଲେ ଆମକେ ବେଲ ନାହିଁ,
2: ନାଇଁ ବେଲ ମିଶାଇ ଗଲା। ପିଲା ଟୁକି ମନେ ଯାତ୍ରା ଲୋକ ଚାଡି କରି ଆଇଲି ଆସି ସେମାନଙ୍କୁ ବାରି କରି ଯିବାର ଅଛି।
1: ଗଲୁନି ଭାଇବିନି ମନ ଜୁହାର।

ଶୁଣନ୍ତୁ ଗୋଟିଏ ଘୋଷଣା। ଆସନ୍ତା 18 ତାରିଖ ଜୁଲାଇ ମାସର ଶନିବାର ଜିଲ୍ଲା ମୁଖ୍ୟାଳୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସ୍ୱତନ୍ତ୍ର ଲୋକ ଅଦାଲତରେ କେବଳ ଚେକ୍ ବାଉନ୍ସ ମାମଲା ଏନ୍ଆଇ ଆକ୍ଟ କେସ୍ ଆପୋଷ ସହମତିରେ ସମାଧାନ କରାଯାଇପାରିବ। ଏହି ସ୍ୱତନ୍ତ୍ର ଲୋକ ଅଦାଲତରେ ମକଦ୍ଦମା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡ଼େ ନାହିଁ ଏବଂ ଲୋକ ଅଦାଲତର ରାୟ ବୈଧ, ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ। ଦୀର୍ଘଦିନ ଧରି ଚାଲି ରହିଥିବା ମକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ। ସବିଶେଷ ବିବରଣୀ ନିମନ୍ତେ ଆପଣଙ୍କ ନିକଟସ୍ଥ ଅଦାଲତରେ କାର୍ଯ୍ୟରତ ଥିବା ଜିଲ୍ଲା ଆଇନ ସେବା କାର୍ଯ୍ୟାଳୟ, ତାଲୁକ ଆଇନ ସେବା କମିଟି ସହ ତୁରନ୍ତ ଯୋଗାଯୋଗ କରନ୍ତୁ। ଏହି ଘୋଷଣାଟି ଏତିକିରେ ଶେଷ ହେଲା।

ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତୀ ଜହ୍ନ କାର୍ଯ୍ୟକ୍ରମରେ ଚଳିତ ଜୁଲାଇ ମାସ 19 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଜଳବାୟୁ ବାଦଲବା ଭିତରେ ଆମେ କାଇ ତାସ କରଲେ ହେସି। ଏ ସମ୍ପର୍କରେ ଆପଣ ଜୁଲାଇ ମାସ 19 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମକୁ ଫୋନ୍ କରନ୍ତୁ। ଆମର ଫୋନ୍ ନମ୍ବର ହେଲା 06854230690 0684230690। ବିଷୟଟି ପୁଣିଥରେ କହି ରଖୁଛୁ, ଜଳବାୟୁ ବାଦଲବା ଭିତରେ ଆମେ କାଇ ତାସ କରଲେ ହେଇସି। ଏହି କାର୍ଯ୍ୟକ୍ରମ ସମ୍ପର୍କିତ ଘୋଷଣାଟି ଏତିକିରେ ଶେଷ ହେଲା। ଏଥର ଆସନ୍ତୁ ଜାଣିବା ଆମର ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଶୁଣିମା ହେଉ, ପ୍ରସାରଣ ସମୟ ରହିଛି 6:15।

ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। କେତୋଟି ହିନ୍ଦୀ ଭଜନ ଶୁଣିବେ ସନ୍ଧ୍ୟା 6:30। ଶିଳ୍ପୀ ହେଲେ ଅନୁରାଧା ପୌଡ଼ୱାଲ ଏବଂ ଲତା ମଙ୍ଗେସ୍କର। ରାତି 7:30 ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ। ଏଥିରେ ରହିଛି ଆଲୋଚନା, ମକା ଫସଲରୁ ଅଧିକ ଲାଭ ପାଇବା କିପରି। ରାତି 7:00 ଏବଂ ରାତି 8:00 ଶୁଣିବେ ଭଜନ ଏବଂ ଆଧୁନିକ ଗୀତ। ରାତି 8:15 ଶୁଣିବେ ଏ ମାସର ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଗୀତ ରଚନା ପୀତାମ୍ବର ମିଶ୍ର। ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ରାଉତରାୟ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବ ରାତି 8:30। ଏଥିରେ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ସୀତାର ବାଦନ ଶୁଣିବେ। ରାତି 9:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଅରବିନ୍ଦ ମୁଦୁଲି, ଶାନ୍ତିଲତା ବାରିକ, ଗୋବିନ୍ଦ ଚନ୍ଦ୍ର, ନମିତା ଅଗ୍ରୱାଲ, ସୋନୁ ନିଗମ ଏବଂ ଅନୁରାଧା ପୌଡ଼ୱାଲ। ରାତି 10:00 ଶୁଣିବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଗୀତିନାଟ୍ୟ ପୁରୁଷୋତ୍ତମ ଦେବ। ମୂଳ ଉପନ୍ୟାସ ଗୋଦାବରୀ ମିଶ୍ର, ବେତାର ରୂପାନ୍ତର ଏବଂ ପରିଚାଳନା ମନୋରଞ୍ଜନ ଦାସ। ଏହି କାର୍ଯ୍ୟକ୍ରମ ଆମେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଆଜି ରାତି 10:00। ଏଥିଲା ଆମର ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା।

ଜୁଏଲ୍ ଥିଭ୍ ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ କିଶୋର କୁମାର। ମଜରୁ ସୁଲତାନପୁରୀଙ୍କ ଗୀତ, ସଙ୍ଗୀତ ସଚିନ ଦେବ ବର୍ମନ।

0: জুয়েল থিপ এই চলচ্চিত্রে শিল্পী থিলে কিশোর কুমার। মজরুহ জুলতানপুরীঙ্କ ଗୀତକୁ ସଙ୍ଗୀତରେ ସଜେଇଥିଲେ ସଚିନ ଦେବ ବର୍ମନ। ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିମା ହେଉ। ଉପସ୍ଥାପନା ଜଗଦୀଶ ଅଧିକାରୀ।
1: ଆଜ୍ଞା, ଅପ୍ନି ଅପ୍ନି ନଜରିଆ ବୋଲି ହିନ୍ଦୀରେ ଗୋଟିଏ ଧାଡ଼ିଟେ ଲେଖାହୋଇଛି। ତାର ଅର୍ଥ ତ ଆପଣ ବୁଝିପାରିଥିବେ, ତଥାପି ତାର ଆକ୍ଷରିକ ଅର୍ଥ ହେଉଛି ନିଜ ନିଜର ମନ୍ତବ୍ୟ। ଯଦି ଏହି ଶବ୍ଦଟିକୁ, ଏହି ଧାଡ଼ିଟିକୁ ଆପଣ ଢଗ ପରି ବା ଫ୍ରେଜ୍ଟି ପରି ନେବେ, ତାହେଲେ ତାର ଅର୍ଥ ହୋଇଯିବ ବ୍ୟକ୍ତିଗତ ମତାମତ, ଯାହା ଆମେ ଅନେକ ସ୍ଥାନରେ, ଅନେକ ସମୟରେ, ଅନେକ ପ୍ରକାରେ କିଛି ନ ବୁଝି ନ ଶୁଝି ଅନେକ ଲୋକଙ୍କୁ ପ୍ରାୟତଃ କହିଦେଇଥାଉ। ଆଜ୍ଞା, ଯେହେତୁ ଆମେ ରେଡିଓ ବା ଆକାଶବାଣୀରୁ ଏହି କଥାଟି ପ୍ରସାରଣ କରୁଛୁ, ଏହି ଆକାଶବାଣୀକୁ ହିଁ ଉଦାହରଣ ରୂପେ ନିଆଯାଉ। ରାସ୍ତାଘାଟରେ, ହାଟ ବଜାରରେ, ମେଳାମୁଣ୍ଡେଇରେ, ପର୍ବପର୍ବାଣୀରେ, ଯାତ୍ରାଫାତ୍ରାରେ, ଭୋଜି ଭାତରେ, ଯିବା ଆସିବାରେ ଅନେକ ଦିନର ପୁରୁଣା ସାଥିଟି ମିଶିଯାଉଛି ବା ଚିହ୍ନା ପରିଚୟ କେ ମିଶିଯାଉଛନ୍ତି ଆଉ ଜାଣିପାରୁଛନ୍ତି ଆମର କର୍ମକ୍ଷେତ୍ର ବା କାର୍ଯ୍ୟକ୍ଷେତ୍ର ଏହି ରେଡିଓ ଷ୍ଟେସନ ବା ଆକାଶବାଣୀ। ପ୍ରକୃତ କଥା ପ୍ରସଙ୍ଗକୁ ଯିବା ଆଗରୁ ସାଙ୍ଗେ ସାଙ୍ଗେ କହିଦେଉଛନ୍ତି, ଟିଭି ଆସିଲା ପରେ ରେଡିଓ ଆଉ କିଏ କ'ଣ ଶୁଣୁଛି? ଆଗରେ ଯେତେ ଶୁଣୁଥିଲେ ସେପରି ତ ଆଉ କିଏ ଶୁଣୁନାହାନ୍ତି। ଆଗ ପରି ରେଡିଓର ଆଉ ସେତେ ଡିମାଣ୍ଡ ନାହିଁ। ଏଇ କଥା ଶୁଣିଲା ପରେ ଟିକେ ବ୍ୟତିବ୍ୟସ୍ତ ଲାଗୁଛି ଆଜ୍ଞା। ଇଚ୍ଛା ହେଉଛି କହିଦେବାକୁ, ଆଜ୍ଞା ଆପଣ ଯାହା କହୁଛନ୍ତି ତାହା ଯଦି ଆପଣଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବିଚାର ପ୍ରକାଶ କରିବାକୁ ବା ପ୍ରକଟ କରିବାକୁ ବା କହିବାକୁ ଆପଣ ସମ୍ପୂର୍ଣ୍ଣ ରୂପେ ସ୍ୱାଧୀନ, ଅଧିକୃତ ଏବଂ ସକ୍ଷମ, ସେଥିରେ ଆମର କହିବାର କିଛି ନାହିଁ। କିନ୍ତୁ ଆପଣଙ୍କର ବ୍ୟକ୍ତିଗତ ମତାମତ ଯେ ପୂରାପୂରି ସତ୍ୟ ନୁହେଁ, ଏହା ସ୍ୱୀକାର୍ଯ୍ୟ। କାରଣ ଆପଣ ଶୁଣୁନାହାନ୍ତି ବୋଲି ରେଡିଓ ଯେ କିଏ ଶୁଣୁନାହାନ୍ତି ଏପରି ତ ନାହିଁ। ବା ଦଶ ବର୍ଷ ତଳେ ଯେତେ ପରିମାଣରେ ରେଡିଓ ଶୁଣାଯାଉଥିଲା ସେହି ପରିମାଣରେ ଶୁଣାଯାଉନାହିଁ ବୋଲି କହିବା କେତେ ଦୂର ଯୁକ୍ତିଯୁକ୍ତ? ଆଜ୍ଞା, ପ୍ରକୃତରେ କ'ଣ ଆପଣ ଜାଣିଛନ୍ତି ବା କୌଣସି ସର୍ଭେ କରିଛନ୍ତି ବା କେଉଁ ଆଲୋଚନାରେ ଭାଗ ନେଇ ଦଶମିକ ସଂଖ୍ୟାର ଡାଟା ଗ୍ରହଣ କରିଛନ୍ତି, ବିଶ୍ଳେଷଣ କରିଛନ୍ତି, ଡାଟା ଉପସ୍ଥାପିତ କରି ଜୋର ଯେ ଏଇ କଥା କହୁଛନ୍ତି ନା କହୁ କହୁ କହିଦେଉଛନ୍ତି? ଏହି ସଂସ୍ଥାର ଜଣେ କର୍ମଚାରୀ ବୋଲି ଏହା ସପକ୍ଷରେ ଏମିତି ଯୁକ୍ତିତର୍କର ଉପସ୍ଥାପନ କରାଯାଉଛି ବୋଲି ଆପଣ ଜମା ଭାବନ୍ତୁନି ଆଜ୍ଞା। ଆମର କହିବା କଥା, ଆପଣ ଥରେ ବିଶ୍ଳେଷଣ କରନ୍ତୁ, ଚାରିପଟେ ଦେଖନ୍ତୁ, ଯାହା ବର୍ତ୍ତମାନ ଚାଲିଛି ତା ସମ୍ପର୍କରେ ଅବଗତ ହୁଅନ୍ତୁ, ତାପରେ ଯାଇ ନିଜର ନିଜସ୍ୱ ମତାମତଟି ବା ମନ୍ତବ୍ୟଟି ଦିଅନ୍ତୁ। ମାନେ ଆଜ୍ଞା, ଯେହେତୁ ଆମେ ରେଡିଓର ଶୁଣିବା ନ ଶୁଣିବା ନେଇ ଚର୍ଚ୍ଚା କରୁଛେ, ତାହା ହିଁ ନେଇ ଆମେ ଏଇଠୁ ଆଗକୁ କହିପାରିବା ଏଇ ସହରରେ ବା ଏଇ ଅଞ୍ଚଳରେ ରେଡିଓର ଶ୍ରୋତା କମ୍ ଥାଇପାରନ୍ତି। ମାତ୍ର ପୁରାପୁରି ଭାବେ ହାରାହାରି ଦେଖିଲେ ଅନେକ ଛୋଟ ବଡ଼ ସହରରେ

0: ଆବାଳ ବୁଦ୍ଧ ବନିତାଙ୍କର ପସନ୍ଦର ଅନେକ ଜିନିଷ ମଧ୍ୟରୁ ରେଡ଼ିଓ ବି ଗୋଟିଏ ହୋଇସାରିଛି। ଏହା ପ୍ରମାଣିତ ଆଜ୍ଞା। ହଁ, ବେଣ୍ଡ ବା ମାଧ୍ୟମଟି ପରିବର୍ତ୍ତନ ହୋଇସାରିଛି, ଇନ୍ଷ୍ଟ୍ରୁମେଣ୍ଟଟି ବଦଳି ଯାଇଛି। ମୋବାଇଲରେ ଏଫ୍ଏମ୍ ରେଡ଼ିଓର ଅନେକ ଚ୍ୟାନେଲ ଆଜି ଅନେକ ଲୋକ ପୂରାପୂରି ନିଷ୍ଠାର ସହିତ ଶୁଣୁଛନ୍ତି, କାର୍ଯ୍ୟକ୍ରମଗୁଡ଼ିକୁ ଆଦର କରୁଛନ୍ତି, କାର୍ଯ୍ୟକ୍ରମର ପ୍ରସ୍ତୁତିରେ ଭାଗ ନେଉଛନ୍ତି, ସହଯୋଗ କରୁଛନ୍ତି। ପ୍ରସାରଣର ଏହି ନୂଆ ଦିଗନ୍ତରେ ସେମାନେ ଶ୍ରୋତା ହିସାବରେ ଯୋଗ ଦେଇସାରିଛନ୍ତି। ଏହି ପ୍ରସାରଣରୁ ସେମାନେ ମନୋରଞ୍ଜନ, ଶିକ୍ଷା, ସୂଚନା ବି ପାଉଛନ୍ତି। ଏଣୁ ଆମର ବିନମ୍ର ନିବେଦନ, ଖାଲି ପ୍ରସାରଣ ବା ରେଡ଼ିଓ ଶୁଣିବା ନେଇ ନୁହଁ ଆଜ୍ଞା, ଯେତେବେଳେ ବି ଯେକୌଣସି ବିଷୟରେ ବି ଯେକୌଣସି ପ୍ରସଙ୍ଗରେ ବି ଯେକୌଣସି ଜିନିଷକୁ ନେଇ ବି ଯଦି ଆପଣ ନିଜସ୍ୱ ମତାମତଟି, ମନ୍ତବ୍ୟଟି, ଆକ୍ଷେପଟି ବା ଯାହାକୁ ଇଂରାଜୀରେ କହନ୍ତି ସାଜେସନ୍ଟି ଦେବେ, ପ୍ରଥମେ ନିଜକୁ ପରଖନ୍ତୁ ଆପଣ କହିବା ବିଷୟରେ କେତେ ବିଜ୍ଞ, ବିଷୟକୁ ବୁଝିବାରେ ଆପଣଙ୍କର ପାଖରେ କେତେ ଦକ୍ଷତା କ୍ଷମତା ଅଛି, ବିଷୟ ସମ୍ପର୍କରେ ଆପଣଙ୍କର କେତେ ଅଧ୍ୟୟନ ଅଛି, କେତେ ପରିମାଣରେ ସେହି ବିଷୟରେ ଆପଣଙ୍କର ପ୍ରବେଶ ଅଛି, ତାପରେ ମତାମତ ଦେଲେ ତାର କିଛି ମୂଲ୍ୟ ରହିବ ଆଜ୍ଞା, ତାର କିଛି ସ୍ଥାନ ରହିବ, ତାର କିଛି ମାନ ରହିବ, ତାର କିଛି ବିଶେଷତା ରହିବ, ଆଉ ଅନ୍ୟମାନଙ୍କ ଦ୍ୱାରା ତାହା ଗ୍ରହଣ ବି କରାଯିବ।
1: ଏଥିଲା ଶୁଣିମା ହେଉ, ଉପସ୍ଥାପନାରେ ଥିଲେ ଜଗଦୀଶ ଅଧିକାରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କରୁଛୁ ଏହାର 141 ଭାଗ।

ଯେଉଁ ଭରତ ଏତେ ସହଜ ଏବଂ ସରଳ ଭାବରେ ଶାସ୍ତ୍ର ଆଉ ସାଧୁସମ୍ମତ ଧର୍ମପଥର ଉପାୟ ବତାଇଛନ୍ତି ଏବଂ ଧର୍ମର ଜଟିଳ ତତ୍ତ୍ୱ ବୁଝାଇଛନ୍ତି, ସେ କେବେ ବର୍ଣ୍ଣାଶ୍ରମ ଧର୍ମୀ ସାଧାରଣ ମଣିଷ ନ ହୋଇପାରନ୍ତି। ତେଣୁ ରହୁଗଣ ଭରତଙ୍କ ପରିଚୟ ଜିଜ୍ଞାସା କରିଛନ୍ତି। ଭରତ ତାଙ୍କର ତିନି ଜନ୍ମର କଥା କହିଛନ୍ତି।

0: महाभारत इति श्रीमद्भागवते महापुराणे पारमहंसं संहितायं पंचमस्कन्धे नाम त्रयोदशो अध्यायः।
1: ପ୍ରଜାରକଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆଜି ଶୁଣୁଥିଲେ ଏହାର ଏକଶତ ଏକଚାଳିଶତମ ଭାଗ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭଜନ। ଶିଳ୍ପୀ ଅନୁରାଧା ପୋଡ଼ୱାଲ, ଗୀତ ଗୋସ୍ୱାମୀ ତୁଳସୀଦାସ।

ପ୍ରଚାର କଲୁ କେତୋଟି ହିନ୍ଦୀ ଭଜନ। ଆଜି କାର୍ଯ୍ୟକ୍ରମରେ ଶିଳ୍ପୀମାନେ ଥିଲେ ଅନୁରାଧା ପୌଡ଼ୱାଲ ଏବଂ ଲତା ମଙ୍ଗେସ୍କର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସନ୍ଧ୍ୟା 6:40। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆଞ୍ଚଳିକ ସମ୍ଭାଦ, ପରେ ଆଜିର ପ୍ରସଙ୍ଗ। କିଛି ମୁହୂର୍ତ୍ତ ଭିତରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏହି ବିଜ୍ଞାପନ ପରେ

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ତିନି ରଥ, ଆସନ୍ତାକାଲି ହେବ ଆଡ଼ପ ମଣ୍ଡପ ବିଜେନୀତି। ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର ସାତଟି ସମେତ ଦେଶର 75ଟି ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। କହିଲେ ଅମୃତ ଷ୍ଟେସନ ଦେଶର ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ଏସ୍ଏସ୍ସିଙ୍କ ଦ୍ୱାରା ପରିଚାଳିତ କୃଷି ଉଦ୍ୟୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ଲଘୁଚାପର ପ୍ରଭାବରେ 15ଟି ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଛନ୍ତି। ଆଜି ଦ୍ୱିତୀୟ ଦିନରେ ଶରଧାବାଲିରେ ତିନି ରଥ ପହଞ୍ଚିଛନ୍ତି। ସକାଳ 9:30ରୁ ଅଗଣିତ ଶ୍ରଦ୍ଧାଳୁଙ୍କ ଗହଣରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଥିଲା। ଆଜି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ପୂର୍ଣ୍ଣାଙ୍ଗ ଦର୍ଶନ ଦେଉଛନ୍ତି। ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେନୀତି ଅନୁଷ୍ଠିତ ହେବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
1: ଶ୍ରୀବିଗ୍ରହମାନଙ୍କର ଦର୍ଶନ କରିବେ ସବୁ ଶ୍ରଦ୍ଧାଳୁ ଭକ୍ତ ଏବଂ ଆସନ୍ତାକାଲି ଯେହେତୁ ସନ୍ଧ୍ୟାରେ ଆଡ଼ପ ମଣ୍ଡପ ପହଣ୍ଡି ବିଜେ ହେବ, ତା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହେଲାଣି। ଗତ ବର୍ଷ ଆଡ଼ପ ମଣ୍ଡପ ପହଣ୍ଡି ବିଜେ ଥିଲା, ସେଦିନ ସକାଳୁ ଅଘଟଣ ହୋଇଥିଲା, ତାକୁ ଆଖି ଆଗରେ ରଖି ସୁରକ୍ଷା ବାହିନୀ ମୁତୟନ କୁହନ୍ତୁ, ମାଜିଷ୍ଟ୍ରେଟ୍ ବା ଅଧିକାରୀମାନଙ୍କର ସୁରକ୍ଷା ଦାୟିତ୍ୱ କୁହନ୍ତୁ, ତା ପାଇଁ ଆମେ ପ୍ରତ୍ୟକ୍ଷ ଭାବରେ ଜିଲ୍ଲାପାଳ ଆମେ ଏବଂ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ତାକୁ ତଦାରଖ କରୁଛନ୍ତି।
0: ପ୍ରଧାନମନ୍ତ୍ରୀ ଆଜି ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃ ବିକଶିତ 75ଟି ରେଳ ଷ୍ଟେସନର ଲୋକାର୍ପଣ କରିଛନ୍ତି। ଏଥିରେ ଓଡ଼ିଶାର 7ଟି ରେଳ ଷ୍ଟେସନ ରହିଛି। ପଞ୍ଜାବର ଜଳନ୍ଧରଠାରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଅମୃତ ଷ୍ଟେସନ ଦେଶର ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ବର୍ତ୍ତମାନ ଦେଶବ୍ୟାପୀ 1300ରୁ ଉର୍ଦ୍ଧ୍ୱ ରେଳ ଷ୍ଟେସନଗୁଡ଼ିକର ଅମୃତ ଭାରତ ଯୋଜନାରେ ଆଧୁନିକୀକରଣ କରାଯାଉଛି। ସେଥିମଧ୍ୟରୁ ଆଜି 75ଟି ଷ୍ଟେସନର ଶୁଭାରମ୍ଭ ହୋଇଛି। ଶ୍ରୀ ମୋଦି କହିଛନ୍ତି, ଏହି ରେଳ ଷ୍ଟେସନଗୁଡ଼ିକ ଯାତାୟତକୁ ସୁଗମ କରିବା ସହ ବ୍ୟବସାୟର ମାଧ୍ୟମ ମଧ୍ୟ ପାଲଟିଛି। ଏଥିରେ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ ଆଦିଙ୍କ ଉତ୍ପାଦିତ ସାମଗ୍ରୀକୁ ବିକ୍ରିବଟା ପାଇଁ ସ୍ଥାନ ଦିଆଯାଇଛି।
2: ଆଜ୍ ପୁରେ ଦେଶ ମେ ରେଲୱେ ଷ୍ଟେସନ କା କାୟାକଳ୍ପ କିଆ ଜା ରହା ହୈ। ଅମୃତ ଭାରତ ଷ୍ଟେସନ ସ୍କିମ୍ କେ ତହତ 1300 ସେ ଜ୍ୟାଦା ରେଲୱେ ଷ୍ଟେସନ କୁ ଆଧୁନିକ ବନାୟା ଜା ରହା ହୈ ଔର ଇନମେ ସେ କଇ ଷ୍ଟେସନ ପର କାମ ପୁରା ହୋ ଚୁକା। ଆଜ ଐସେ ହି 75 ଷ୍ଟେସନ କା ଲୋକାର୍ପଣ କିଆ ଗୟା ହୈ। ବାକି ହମାରା ଦେଶ ବିକଶିତ ରାଷ୍ଟ୍ର ବନନେ କି ଓର ବଢ଼ ରହା ହୈ।
0: ଆଜି ରାଜ୍ୟର ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳଗଡ଼ ଏବଂ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଉଦ୍ଘାଟିତ ହୋଇଛି। ଏଥିପାଇଁ 109 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯାତ୍ରୀଙ୍କ ସୁବିଧା ପାଇଁ ନୂତନ ଷ୍ଟେସନ ଭବନ ନିର୍ମାଣ କରାଯିବା ସହ ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ

ଆସବାବପତ୍ର ପ୍ରଶସ୍ତ କରାଯାଇଛି। ଆରାମଦାୟକ ଯାତ୍ରା ପାଇଁ ପ୍ଲାଟଫର୍ମ ଗୁଡ଼ିକରେ ଉନ୍ନତ ଆଶ୍ରୟସ୍ଥଳୀ, ଅତ୍ୟାଧୁନିକ ଅପେକ୍ଷା ଗୃହ, ସ୍ୱଚ୍ଛ ଶୌଚାଳୟ ଏବଂ ଡିଜିଟାଲ ଯାତ୍ରୀ ସୂଚନା ଫଳକ ଲଗାଯାଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଥିଲେ। ଅମୃତ ଭାରତ ଷ୍ଟେସନ ଯୋଜନାରେ ବରଗଡ଼ ଜିଲ୍ଲାର ବରପାଲିର ଅତ୍ୟାଧୁନିକ ଷ୍ଟେସନ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ପ୍ରଦୀପ ପୁରୋହିତ, ପଦ୍ମଶ୍ରୀ ଭାଗବତ ପ୍ରଧାନ, ଜିଲ୍ଲାପାଳ ଆଦିତ୍ୟ ଗୋଏଲ ପ୍ରମୁଖ ଉପସ୍ଥିତ ଥିଲେ। 22 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ପ୍ରତୀକ୍ଷାଳୟ, ପାନୀୟ ଜଳ ବ୍ୟବସ୍ଥା, ଅତ୍ୟାଧୁନିକ ଶୌଚାଳୟ, ଡିଜିଟାଲ ସୂଚନା ବୋର୍ଡ ଓ ଫୁଟ୍ ଓଭରବ୍ରିଜ୍ ସୁବିଧା ରହିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ପରିସରରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବଲାଙ୍ଗୀର ରେଳ ଷ୍ଟେସନରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ସଙ୍ଗୀତା ସିଂହଦେଓ, ବିଧାୟକ କଳିକେଶ ନାରାୟଣ ସିଂହଦେଓ, ଜିଲ୍ଲାପାଳଙ୍କ ସମେତ ରେଳ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାର ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ନୂଆଦିଲ୍ଲୀଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ। ଚଳିତ ମାସ 20 ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ମଞ୍ଜୁରୀ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ଅଧିବେଶନ କାଳରେ ବିଭିନ୍ନ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଲ୍ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍ ଓ ଏଫ୍ସିଆର୍ଏ ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ଜଣାଯାଇଛି। ରାଜ୍ୟରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟଙ୍କ ଦ୍ୱାରା ପରିଚାଳିତ କୃଷି ଉଦ୍ୟୋଗକୁ ଅଧିକ ସୁଦୃଢ଼ କରିବା ଏବଂ ସେମାନଙ୍କ ଜୀବିକାରେ ସ୍ଥାୟୀ ଉନ୍ନତି ଆଣିବା ଲକ୍ଷ୍ୟରେ ଆଜି ଭୁବନେଶ୍ୱରଠାରେ ମିଶନ ଶକ୍ତି ବିଭାଗ ଓ ଅନ୍ତର୍ଜାତୀୟ କୃଷି ଅନୁସନ୍ଧାନ ସଂସ୍ଥା ଇକ୍ରିସାଟ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ଶାସନ ସଚିବ ମାନସୀ ନିମ୍ବାଲ ଯୋଗଦେଇ କହିଛନ୍ତି, ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ଜନିତ ଆହ୍ୱାନକୁ ସାମ୍ନା କରିବା ପାଇଁ ମହିଳା କୃଷକମାନଙ୍କୁ ଆଧୁନିକ ଜ୍ଞାନକୌଶଳ, ବୈଜ୍ଞାନିକ ପ୍ରଯୁକ୍ତି ଓ ବଜାର ସଂଯୋଗ ଅତ୍ୟନ୍ତ ଜରୁରୀ। ଏହି ପଦକ୍ଷେପ ଦ୍ୱାରା ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ଲକ୍ଷ୍ୟପତି ଦିଦି, ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଲକ୍ଷ୍ୟ ହାସଲ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହା ଅଧୀନରେ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ କୃଷି ଆଧାରିତ ପ୍ରକଳ୍ପ ନିର୍ମାଣ କରାଯିବ, ଯାହା ଲକ୍ଷାଧିକ ଏସ୍ଏସ୍ଜି ସଦସ୍ୟଙ୍କୁ କୃଷି କ୍ଷେତ୍ରରେ ଅଧିକ ସକ୍ଷମ କରିବ। ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଆସନ୍ତାକାଲି ତା'ର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳନ କରିବ। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମାବର୍ତ୍ତନ ଉତ୍ସବରେ ମୋଟ 684 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଶ୍ରେଷ୍ଠ ଶିକ୍ଷାଗତ ପ୍ରଦର୍ଶନ ପାଇଁ 32 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ 61ଟି ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ। ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ କହିଛନ୍ତି, ଉନ୍ନତ ରୋଗୀ ସେବା ପ୍ରତି ଏହାର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି ସମ୍ପ୍ରତି ଶିଶୁ ଶଲ୍ୟ ଚିକିତ୍ସା ବିଭାଗ ଅଧୀନରେ ଏକ ଉତ୍ସର୍ଗୀକୃତ ନବଜାତ ଶଲ୍ୟ ଚିକିତ୍ସା ୟୁନିଟ୍ ଆଇସିୟୁ ପ୍ରତିଷ୍ଠା କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେବେ ବୋଲି ଜଣାପଡ଼ିଛି। ବିକଶିତ ଭାରତ, ବିକଶିତ ଓଡ଼ିଶା ଗଠନ ପାଇଁ ଜାତୀୟ ଶିକ୍ଷାନୀତି ଅନୁଯାୟୀ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ ଏବଂ ଏହି ପରିବର୍ତ୍ତନ ହିଁ ଆଗାମୀ ଭବିଷ୍ୟତରେ ନିର୍ଣ୍ଣାୟକ ମୋଡ଼ ନେଇପାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ନବରଙ୍ଗପୁରଠାରେ ଆଜି ଏକ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମନ୍ତ୍ରୀ କହିଛନ୍ତି, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରାଜ୍ୟରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାକୁ ଅଧିକ ପ୍ରଭାବଶାଳୀ କରୁଛି। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ସାମୁକାର ଉନ୍ମୋଚନ କରାଯାଇଥିଲା। ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିକାଶ ବିଭାଗ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଦୁଇଦିନିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ଖଡ଼ିଆଳ ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଦାବରୀ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅଧୀନରେ କାର୍ଯ୍ୟରତ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ବୌଦ୍ଧ ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ନାୟକପଡ଼ା ଗୁମ୍ଫାଠାରେ ଆଜି ତୃତୀୟା ତିଥିରେ ଶ୍ରୀଜଗନ୍ନାଥଙ୍କର ବାସୀ ରଥଯାତ୍ରା ଅନୁଷ୍ଠିତ ହେଉଛି। ସହରର ବୁଟୁପାଲି, ନାରାୟଣ ନଗର, ସାହାଜପାଲ, ବାଉଁଶିଗୁଡ଼ା ଆଦି ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ତିନି ଠାକୁରଙ୍କର ରଥଯାତ୍ରା ଚାଲିଛି। ସକାଳୁ ପରମ୍ପରା

ଅନୁଯାୟୀ ନୀତିକାନ୍ତି ସରିବା ପରେ ମଧ୍ୟାହ୍ନ 2ଟାରେ ପହଣ୍ଡି ଆରମ୍ଭ ହୋଇଥିଲା। ସନ୍ଧ୍ୟା 6ଟାରେ ରଥ ଟଣା ଆରମ୍ଭ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଙ୍କର ବ୍ରହ୍ମ ତାଳଧ୍ୱଜ ରଥ ଡାହାଣ ପାର୍ଶ୍ୱକୁ ମୋଡ଼ ନେଇ ଅଟକି ରହିଛି। ସନ୍ଧ୍ୟା ସୁଦ୍ଧା ରଥ ଟାଣିବା ସମ୍ଭବପର ନ ହେବାରୁ ରଥ ଟଣାକୁ ଆଜି ପାଇଁ ସ୍ଥଗିତ ରଖାଯାଇଛି। ନାବାର୍ଡ଼ର 45ତମ ସ୍ଥାପନା ଦିବସ ଆଜି ନବରଙ୍ଗପୁରଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ, ବ୍ୟାଙ୍କ, ବିଭିନ୍ନ ସରକାରୀ ବିଭାଗ, କୃଷକ ଉତ୍ପାଦକ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

0: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 15 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ତିନି ରଥ। ଆସନ୍ତାକାଲି ହେବ ଆଡ଼ପ ମଣ୍ଡପ ବିଜେ ନୀତି। ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର 7 ସମେତ ଦେଶର 75 ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। କହିଲେ ଅମୃତ ଷ୍ଟେସନ ଦେଶର ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ଏସ୍ଏସ୍ସିଙ୍କ ଦ୍ୱାରା ପରିଚାଳିତ କୃଷି ଉଦ୍ୟୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ଲଘୁଚାପର ପ୍ରଭାବରେ 15 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ଜଳ ସଂରକ୍ଷଣର ଏକ ନୂତନ ପଦକ୍ଷେପ, କ୍ୟାଚ୍ ଦ ରେନ୍ ଅଭିଯାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ନୀନା ସାହୁ। ଦୈନନ୍ଦିନ ଜୀବନରେ ଆମେ ଗୋଟିଏ ଉକ୍ତି ସହିତ ଅତି ଭଲ ଭାବରେ ପରିଚିତ, ତାହା ହେଉଛି ଜଳ ହିଁ ଜୀବନ। କିନ୍ତୁ ସାମ୍ପ୍ରତିକ ଜଳବାୟୁ ପରିବର୍ତ୍ତନ ପରିସ୍ଥିତି ଏବଂ ଦ୍ରୁତ ଭୂତଳ ଜଳ ହ୍ରାସ ଯୋଗୁଁ ଭବିଷ୍ୟତରେ ବଡ଼ ଜଳ ସଙ୍କଟର ସମ୍ମୁଖୀନ ହେବାର ଆଶଙ୍କା ପ୍ରକାଶ ପାଇଲାଣି। ଏହି ଆହ୍ୱାନର ସମାଧାନ ଲକ୍ଷ୍ୟ ନେଇ ସରକାର ଦେଶବ୍ୟାପୀ କ୍ୟାଚ୍ ଦ ରେନ୍ ଅଭିଯାନକୁ କାର୍ଯ୍ୟକାରୀ କରିଛନ୍ତି। ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ବର୍ଷା ଜଳ ଯେଉଁଠି ପଡ଼ୁଛି ଏବଂ ଯେତେବେଳେ ପଡ଼ୁଛି ତାକୁ ସେଇଠି ସଂଗ୍ରହ କରନ୍ତୁ। ପ୍ରତିବର୍ଷ ବର୍ଷା ଜଳ ନଦୀ ନାଳ ଦେଇ ସମୁଦ୍ରକୁ ବହିଯାଏ। ଏହି ଅଭିଯାନ ଦ୍ୱାରା ବର୍ଷା ଜଳକୁ ସଂରକ୍ଷଣ ମାଧ୍ୟମରେ ଭୂତଳ ଜଳସ୍ତର ବୃଦ୍ଧିର ଲକ୍ଷ୍ୟ ରଖାଯାଇଛି। ମରୁଡ଼ି ପ୍ରବଣ ଏବଂ ଗ୍ରୀଷ୍ମ ଋତୁରେ ଜଳାଭାବ ଦେଖାଯାଉଥିବା ଅଞ୍ଚଳଗୁଡ଼ିକରେ ପାନୀୟ ଜଳ ତଥା ଚାଷ କାର୍ଯ୍ୟ ପାଇଁ ନିରନ୍ତର ଜଳ ଉତ୍ସକୁ ପ୍ରସ୍ତୁତ କରିବା ଏହାର ଅନ୍ୟତମ ଉଦ୍ଦେଶ୍ୟ। ଏପରିକି ଅତ୍ୟଧିକ ବର୍ଷା ଯୋଗୁଁ ସହରାଞ୍ଚଳରେ ଜମି ରହୁଥିବା ଜଳ ଯୋଗୁଁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ତେବେ ବର୍ଷା ଜଳ ଅମଳ ପ୍ରକ୍ରିୟା ମାଧ୍ୟମରେ ଏଭଳି ପରିସ୍ଥିତିକୁ ବହୁ ପରିମାଣରେ ହ୍ରାସ କରାଯାଇପାରୁଛି। କେବଳ ସରକାରୀ ସ୍ତରରେ ନୁହେଁ, ଜନଭାଗିଦାରୀ ମାଧ୍ୟମରେ ଏହାକୁ ଏକ ଗଣ ଆନ୍ଦୋଳନରେ ପରିଣତ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ପୃଥିବୀ ଏକ ଅଦୃଶ୍ୟ ତଥା ଗୁରୁତର ସଙ୍କଟ ଦେଇ ଗତି କରୁଥିବା ଜଣାପଡ଼ୁଛି। ଏକ ଗବେଷଣାତ୍ମକ ରିପୋର୍ଟ ଅନୁଯାୟୀ ମାତ୍ରାଧିକ ଭୂତଳ ଜଳ ଉତ୍ତୋଳନ ପୃଥିବୀ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଜଳ ସଙ୍କଟ ସୃଷ୍ଟି ହେବା ସହ ପୃଥିବୀର ଭାରସାମ୍ୟ ବିଗିଡ଼ିବାରେ ଲାଗିଛି। ଅତିରିକ୍ତ ଭୂତଳ ଜଳ ବ୍ୟବହାର ଯୋଗୁଁ ଏହାର ସ୍ତର ହ୍ରାସ ପାଇବା ସହ ପୃଥିବୀର ମେରୁ ଅକ୍ଷ ବା ଘୂର୍ଣ୍ଣନ ଅକ୍ଷରେ ପରିବର୍ତ୍ତନ ଘଟୁଛି। ସିଧାସଳଖ ଭାବେ ଏହା ଯୋଗୁଁ ସମୁଦ୍ର ସ୍ତର ବୃଦ୍ଧି ପାଇବା ସହ ଜଳବାୟୁ ପରିବର୍ତ୍ତନ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି ହେଉଛି। ବୈଜ୍ଞାନିକଙ୍କ ଆକଳନ ଅନୁଯାୟୀ ଗତ କିଛି ଦଶନ୍ଧି ମଧ୍ୟରେ କୃଷି ଶିଳ୍ପ ଏବଂ ଘରୋଇ ବ୍ୟବହାର ପାଇଁ ବିପୁଳ ପରିମାଣର ଭୂତଳ ଜଳ ବ୍ୟବହାର କରାଯାଉଛି। ଏହି ବ୍ୟବହୃତ ବା ଅବ୍ୟବହୃତ ଜଳ ନଦୀ ନାଳ ଦେଇ ସମୁଦ୍ରରେ ମିଶିବା ଯୋଗୁଁ ପୃଥିବୀର ଓଜନ ବଣ୍ଟନ ପ୍ରକ୍ରିୟାରେ ଅସନ୍ତୁଳନତା ସୃଷ୍ଟି ହେଉଛି, ଫଳରେ ନିଜ ଅକ୍ଷପଥରେ ପୃଥିବୀର ଘୂର୍ଣ୍ଣନ ଶୈଳୀ ପ୍ରଭାବିତ ହେଉଛି। ଅନ୍ୟ ପ୍ରକାରେ କହିଲେ ମାନବ ସମାଜ ପାଇଁ ଏହା ଏକ ବଡ଼ ଚେତାବନୀ, ଏବେଠୁ ସଚେତନ ହେବାକୁ ପଡ଼ିବ। ଭୂତଳ ଜଳସ୍ତରରେ ସୁଧାର ଆଣିବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଏହାର ସମାଧାନ ଦିଗରେ ଆମକୁ କେତୋଟି ପଦକ୍ଷେପ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ସେଗୁଡ଼ିକ ହେଲା ବର୍ଷା ଜଳ ଅମଳ, ଆର୍ଦ୍ରଭୂମି ଓ ପୋଖରୀର ସଂରକ୍ଷଣ, କୃଷି କ୍ଷେତ୍ରରେ ସଂସ୍କାର, ବ୍ୟାପକ ବନୀକରଣ ଏବଂ ସଚେତନତା ବୃଦ୍ଧି। ଆମେ ସମସ୍ତେ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ନେଇ ପଦକ୍ଷେପ ଗ୍ରହଣ କରିବା ଉଚିତ। ବର୍ଷା ପାଣିକୁ ସିଧାସଳଖ ନାଳରେ ବୋହିଯିବାକୁ ନ ଦେଇ ମାଟି ଭିତରକୁ ରିଚାର୍ଜ ୱେଲ୍ ମାଧ୍ୟମରେ ଛଡ଼ା କଲେ ଭୂତଳ ଜଳସ୍ତର ବୃଦ୍ଧି ପାଇବ। ସେହିଭଳି ପ୍ରାକୃତିକ ଜଳାଶୟ, ନଦୀ, ପୋଖରୀ ଏବଂ ଆର୍ଦ୍ରଭୂମିଗୁଡ଼ିକ ଜଳକୁ ଧରି ରଖି ଭୂତଳ ଜଳସ୍ତର ବୃଦ୍ଧିରେ ସହାୟକ ହୋଇଥାନ୍ତି। ତେଣୁ ପୋତି ହୋଇ ପଡ଼ୁଥିବା ଏଭଳି ପ୍ରାକୃତିକ ଜଳ ସଂରକ୍ଷଣର ମାଧ୍ୟମକୁ ପୁନରୁଦ୍ଧାର କରିବା ଜରୁରୀ। କୃଷି କ୍ଷେତ୍ରରେ ବୁନ୍ଦା ଜଳ ସେଚନ ପ୍ରକ୍ରିୟା ଏକ ଉଲ୍ଲେଖନୀୟ ମାଧ୍ୟମ, ଏହାଦ୍ୱାରା ଅତି କମ୍ ଜଳରେ ଚାଷ କାର୍ଯ୍ୟ ସମ୍ଭବ ହୋଇପାରିବ। ବର୍ଷା ଜଳକୁ ସଂରକ୍ଷଣ କରି ରଖିବାରେ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜଙ୍ଗଲ ସୃଷ୍ଟି ଓ ଚାରାରୋପଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ପଡ଼ିବ। କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅମୃତ ଯୋଜନା ଅଧୀନରେ 1,21,000 ଏକର ଜଳ ଉତ୍ସ ଏବଂ 12,750 ଏକର ସବୁଜ ଅଞ୍ଚଳକୁ ପୁନରୁଦ୍ଧାର କରିବାର ପ୍ରୟାସ ହୋଇଛି। ଏଥିରେ 900 ଅଧିକ ସ୍ଥାନୀୟ ସଂସ୍ଥାକୁ ସାମିଲ କରାଯାଇଛି। ସ୍ଥାନୀୟ ସମ୍ପ୍ରଦାୟଗୁଡ଼ିକର ଅଂଶଗ୍ରହଣ

0: ମାଧ୍ୟମରେ ଏହି ଅଭିଯାନକୁ ଏକ ଜନ ଆନ୍ଦୋଳନରେ ରୂପାନ୍ତରିତ କରାଯାଇପାରୁଛି। ଜଳଶକ୍ତି ଅଭିଯାନ ଜନଭାଗିଦାରୀ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅଧୀନରେ 79 ନଗର ନିଗମ ମାଧ୍ୟମରେ 1,99,278 ଜଳ ରିଚାର୍ଜ ଗଠନ କରାଯାଇଛି। ସହରାଞ୍ଚଳଗୁଡ଼ିକରେ ଭୂତଳ ଜଳ ରିଚାର୍ଜ ଏବଂ ଜଳ ସଂରକ୍ଷଣ କ୍ଷେତ୍ରରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଜଳ ଅପଚୟକୁ ରୋକିବା ଏବଂ ଜଳ ସଂରକ୍ଷଣରେ ପ୍ରତ୍ୟେକ ନାଗରିକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜଳ ହିଁ ଜୀବନ ଉକ୍ତିକୁ କେବଳ ସ୍ଲୋଗାନରେ ସୀମିତ ନ ରଖି ଆମର କାର୍ଯ୍ୟଧାରାରେ ପ୍ରତିଫଳିତ କରିବାକୁ ଆସନ୍ତୁ ସଂକଳ୍ପବଦ୍ଧ ହେବା।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଓଡ଼ିଆ ଚଳଚ୍ଚିତ୍ରର ଗୀତ ପ୍ରଥମେ ଚଳଚ୍ଚିତ୍ର ବନ୍ଧୁ ମହାନ୍ତି, ପୁରାତନ ରଚନା, ନିଜସ୍ୱ ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠଦାନ କରିଛନ୍ତି ପ୍ରଫୁଲ୍ଲ କର।

ଚିହ୍ନା ଅଚିହ୍ନା ଏହି ଚଳଚ୍ଚିତ୍ରର ଗୀତରେ ଆସନ୍ତୁ ଶୁଣିବା, ଶିଳ୍ପୀ ହେଲେ ଭୁବନେଶ୍ୱରୀ ମିଶ୍ର, ସୁରେନ୍ଦ୍ର ବିଦ୍ୟାଧରଙ୍କ ଗୀତ, ସଙ୍ଗୀତ ବାସୁଦେବ ରଥ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲ, କିଛି ମୁହୂର୍ତ୍ତ ଭିତରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଚଣ୍ଡିଗଡ଼ ଓ ଜଳନ୍ଧରଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର 7 ସମେତ ଦେଶର 75 ଅମୃତ ଭାରତ ଷ୍ଟେସନର କଲେ ଲୋକାର୍ପଣ। ରଣନୀତିକ ଭାଗିଦାରୀକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ରାଷ୍ଟ୍ରପତି। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ ବିଶ୍ୱାସ 2026 ଯୋଜନାର ଶୁଭାରମ୍ଭ। ସିରିଆ, କୁଏତ ଓ ଓମାନରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଇରାନ୍ର ଆକ୍ରମଣ ଏବଂ ଜାପାନ ଓପନ 2026 ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସର ସେମିଫାଇନାଲରେ ପିଭି ସିନ୍ଧୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଚଣ୍ଡିଗଡ଼ରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସଡ଼କ ଭିତ୍ତିଭୂମି ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ପ୍ରାୟ 4,700 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଅପରାହ୍ନରେ ଚଣ୍ଡିଗଡ଼ର ପଞ୍ଜାବ ଇଞ୍ଜିନିୟରିଂ କଲେଜରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 505 କୋଟି ଟଙ୍କା ବ୍ୟୟରେ ନିର୍ମିତ ଉନ୍ନତ ମାତୃ ଓ ଶିଶୁ ଯତ୍ନ କେନ୍ଦ୍ର ଏବଂ 440 କୋଟି ଟଙ୍କା ବ୍ୟୟରେ ନିର୍ମିତ ଉନ୍ନତ ସ୍ନାୟୁ ବିଜ୍ଞାନ କେନ୍ଦ୍ରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ପ୍ରଧାନମନ୍ତ୍ରୀ ପିଜିଆଇ ଚଣ୍ଡିଗଡ଼ଠାରେ ପିଏମ୍ ଅଭିମ୍ ଯୋଜନା ଅଧୀନରେ 269 ଶଯ୍ୟା ବିଶିଷ୍ଟ କ୍ରିଟିକାଲ୍ କେୟାର ବ୍ଲକର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଜିରକପୁର କୁରାଲି ଗ୍ରୀନ୍ଫିଲ୍ଡ ହାଇୱେ କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଜିରକପୁର ବାଇପାସ୍ ଏବଂ ଚଣ୍ଡିଗଡ଼ ବିମାନ ବନ୍ଦର ଏରୋସିଟି ଗ୍ରୀନ୍ଫିଲ୍ଡ ହାଇୱେ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଚଣ୍ଡିଗଡ଼ର ବିକାଶ ଦ୍ୱାରା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିଛି। ଏହାର ଲାଭ କେବଳ ଚଣ୍ଡିଗଡ଼ରେ ସୀମିତ ନ ରହି ପଞ୍ଜାବ, ହରିୟାଣା ଏବଂ ହିମାଚଳ ପ୍ରଦେଶର ଲୋକଙ୍କ ପାଖରେ ମଧ୍ୟ ପହଞ୍ଚୁଛି। ପିଜିଆଇ ଚଣ୍ଡିଗଡ଼ରେ ଉନ୍ନତ ସ୍ନାୟୁ ବିଜ୍ଞାନ କେନ୍ଦ୍ର, ଉନ୍ନତ ମାତୃ ଓ ଶିଶୁ ଯତ୍ନ କେନ୍ଦ୍ର ଏବଂ କ୍ରିଟିକାଲ୍ କେୟାର ବ୍ଲକର ସମ୍ପ୍ରସାରଣ ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଚିକିତ୍ସା ସୁବିଧାରେ ଉନ୍ନତି ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅପରାଧିକ ନ୍ୟାୟ ବ୍ୟବସ୍ଥାର ସଂସ୍କାର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ଉପନିବେଶବାଦ ସମୟର ଦଣ୍ଡବିଧି ଆଇନ ବଦଳରେ ଭାରତୀୟ ନ୍ୟାୟ ସଂହିତା ଲାଗୁ କରିଛି, ଯାହାର କାର୍ଯ୍ୟାନ୍ୱୟନ ଚଣ୍ଡିଗଡ଼ରୁ ହିଁ ଆରମ୍ଭ ହୋଇଛି। ସହରର ଆଧୁନିକୀକରଣ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଚଣ୍ଡିଗଡ଼କୁ ଏକ ହାଇଟେକ୍ ସହରରେ ପରିଣତ କରିଛି, ଯେଉଁଥିରେ 2,500 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ଚଣ୍ଡିଗଡ଼କୁ ଯୋଜନାବଦ୍ଧ ସହରୀ ବିକାଶର ଏକ ମାନଦଣ୍ଡ ଭାବେ ବର୍ଷ୍ଣନା କରିବା ସହ ଏହି ସହର ସବୁବେଳେ ସରକାରଙ୍କ ପାଇଁ ପ୍ରାଥମିକତା ହୋଇ ରହିଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଞ୍ଜାବର ଜଳନ୍ଧରଠାରେ ଆଞ୍ଚଳିକ ସଂଯୋଗୀକରଣକୁ ସୁଦୃଢ଼ କରିବା, ଯାତ୍ରୀଙ୍କ ସୁବିଧାରେ ଉନ୍ନତି ଆଣିବା ଏବଂ ଅଞ୍ଚଳର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିଛନ୍ତି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାର 7 ରେଳ ଷ୍ଟେସନ ସମେତ ମୋଟ 75 ପୁନଃ ବିକଶିତ ରେଳ ଷ୍ଟେସନର ଉଦ୍ଘାଟନ କରିଛନ୍ତି। ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ସହଜ କରିବା ଏବଂ ସେମାନଙ୍କୁ ପ୍ରଗତିର ନୂତନ ସୁଯୋଗ ପ୍ରଦାନ କରିବାକୁ ତାଙ୍କ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ଜଳନ୍ଧରରେ ଏକ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି
2: ସାଥିଓ ବିକାଶ କାର୍ଯ୍ୟ କୋ ଗତି ଦେତେ ହୁଏ ଅବ ୟହାଁ ଜଳନ୍ଧର ସେ କଇ ନଇ ସେ ରେଲ ସେବାଏ ଶୁରୁ କି ଗଇ ହୈ ଆଜ ଅମୃତସର ସେ କାଶୀ କେ ବିଚ ରେଲ ସେବା ବି ଶୁରୁ ହୁଇ ହୈ ଇସେ ଗୁରୁ ରବିଦାସ ଜୀ କେ ଭକ୍ତୋଁ କେ ଲିଏ ପଞ୍ଜାବ ସେ କାଶୀ ଜାନା ଔର ଅଧିକ ଆସାନ ହୋ ଜାଏଗା।
1: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ 19-20 ତାରିଖ ପର୍ଯ୍ୟନ୍ତ ମାଲଡୋଭା, ଉତ୍ତର ମାସେଡୋନିଆ ଏବଂ ରୋମାନିଆକୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ପ୍ରାନ୍ତ ସଚିବ ସିବି ଜର୍ଜ କହିଛନ୍ତି ମାଲଡୋଭା ଗଣତନ୍ତ୍ର, ଉତ୍ତର ମାସେଡୋନିଆ ଏବଂ ରୋମାନିଆର ରାଷ୍ଟ୍ରପତିମାନଙ୍କ ନିମନ୍ତ୍ରଣକ୍ରମେ ଶ୍ରୀମତୀ ମୁର୍ମୁ ଏହି ସରକାରୀ ଗସ୍ତରେ ଯିବେ। ସେ କହିଛନ୍ତି ଏହି ଗସ୍ତର ଯଥେଷ୍ଟ ଐତିହାସିକ ଗୁରୁତ୍ୱ ରହିଛି। କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଦ୍ୱାରା ମାଲଡୋଭା ଏବଂ ଉତ୍ତର ମାସେଡୋନିଆକୁ ଏହା ହେଉଛି ପ୍ରଥମ ଦ୍ୱିପାକ୍ଷିକ

ଗସ୍ତ ରୋମାନିଆ ଗସ୍ତ ବିଷୟରେ ସେ କହିଛନ୍ତି ବିଗତ ତିନି ଦଶନ୍ଧି ମଧ୍ୟରେ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି ଏହା ପୂର୍ବରୁ 1994 ମସିହାରେ ରୋମାନିଆକୁ ଭାରତର ରାଷ୍ଟ୍ରପତି ଗସ୍ତ କରିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତର ଆଭିମୁଖ୍ୟ ଉପରେ ଆଲୋକପାତ କରି ଶ୍ରୀ ଜର୍ଜ କହିଛନ୍ତି ଏହି ଗସ୍ତ ମଧ୍ୟ ଓ ପୂର୍ବ ୟୁରୋପ ସହିତ ଭାରତର ବୃଦ୍ଧି ପାଉଥିବା ସମ୍ପର୍କକୁ ଦର୍ଶାଉଛି ଏବଂ ଏହି ଅଞ୍ଚଳର ଦେଶଗୁଡ଼ିକ ସହିତ ଭାଗିଦାରୀକୁ ମଜବୁତ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଉଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତ ୟୁରୋପ ସହିତ ଭାରତର ବ୍ୟାପକ ସମ୍ପର୍କ ଏବଂ ୟୁରୋପୀୟ ସଂଘ ସହିତ ଏହାର ରଣନୀତିକ ଭାଗିଦାରୀକୁ ଆହୁରି ସମୃଦ୍ଧ କରିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ପ୍ରତ୍ୟେକ ଗ୍ରାମ ଏବଂ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ପାଖରେ ବ୍ୟାଙ୍କିଙ୍ଗ୍ ସେବା ଉପଲବ୍ଧତାକୁ ସୁନିଶ୍ଚିତ କରିବା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ। ଆଜି ଆନ୍ଧ୍ରପ୍ରଦେଶର ପଲନାଡୁ ଜିଲ୍ଲା ଅନ୍ତର୍ଗତ ନର୍ସରାଓ ପେଟାରେ ଆୟୋଜିତ କ୍ରେଡିଟ୍ ଆଉଟରିଚ୍ କାର୍ଯ୍ୟକ୍ରମରେ ଶ୍ରୀମତୀ ସୀତାରମଣ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ 1,03,246 ଜଣ ହିତାଧିକାରୀଙ୍କୁ 3,216 କୋଟି ଟଙ୍କାର ଋଣ ସହାୟତା ବଣ୍ଟନ କରିଛନ୍ତି। କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଉପସ୍ଥିତ ରହିବା ସହ ରାଜ୍ୟ ପ୍ରତି କେନ୍ଦ୍ର ସରକାରଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଇପିଏଫ୍ଓ କ୍ଷତିପୂରଣ ଏବଂ ଜରିମାନା ଆଦାୟ ସମ୍ପର୍କିତ ବିବାଦଗୁଡ଼ିକର ସହମତି ଭିତ୍ତିକ ସମାଧାନ ପାଇଁ ବିଶ୍ୱାସ 2026 ଯୋଜନାର ଶୁଭାରମ୍ଭ କରିଛି। ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ କହିଛି ଏହି ଯୋଜନା ଏକକାଳୀନ ବିବାଦ ସମାଧାନର ଏକ ମାଧ୍ୟମ ଏବଂ ଏହା ନିଯୁକ୍ତିଦାତାମାନଙ୍କୁ ଏକ ସ୍ୱଚ୍ଛ ସମ୍ପୂର୍ଣ୍ଣ ଡିଜିଟାଲ୍ ଏବଂ ସମୟସୀମା ମଧ୍ୟରେ ଯୋଗ୍ୟ ମାମଲାଗୁଡ଼ିକର ସମାଧାନ କରିବାର ସୁଯୋଗ ପ୍ରଦାନ କରେ। ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଏହା 6 ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ପଶ୍ଚିମବଙ୍ଗର କର୍ଣ୍ଣ ସୁବର୍ଣ୍ଣ ରେଳ ଷ୍ଟେସନ ନିକଟରେ ଆଜି ଘଟିଥିବା ସ୍କୁଲ ଭ୍ୟାନ୍ ଦୁର୍ଘଟଣା ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସ୍କୁଲ ଭ୍ୟାନ୍ ଏବଂ ଯାତ୍ରୀବାହୀ ଟ୍ରେନ୍ ମଧ୍ୟରେ ହୋଇଥିବା ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାର ପାଇଁ ସେ 10,00,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ପୂର୍ବ ରେଳବାଇର ମହାପ୍ରବନ୍ଧକ ପ୍ରଧାନ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ପରେ ଗେଟ୍ମ୍ୟାନ୍ ଅନୁପ କର୍ମକାରଙ୍କୁ ଗିରଫ କରାଯିବା ସହ ଜଣେ ରେଳ ଧାରଣା ନିରୀକ୍ଷକ କୌଶିକ ମଲ୍ଲଙ୍କୁ ନିଲମ୍ବିତ କରାଯାଇଛି। ନିମତିତା କାଟୁଆ ଯାତ୍ରୀବାହୀ ଟ୍ରେନ୍ ଆଜି ଏକ ସ୍କୁଲ ଭ୍ୟାନ୍ ଏବଂ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେବା ଫଳରେ 2 ଜଣ ସ୍କୁଲ ପିଲାଙ୍କ ସମେତ 3 ଜଣଙ୍କର ମୃତ୍ୟୁ ହୋଇଛି। 5 ଜଣ ଆହତ ବ୍ୟକ୍ତି ବର୍ତ୍ତମାନ ବେହରମ୍ପୁର ମେଡିକାଲ କଲେଜ ହସ୍କିଟାଲରେ ଚିକିତ୍ସିତ ହେଉଛନ୍ତି। କ୍ରୀଡ଼ା କ୍ଷେତ୍ରରେ ସ୍ୱଚ୍ଛତା ପାଇଁ ଦେଶର ଆଇନ ଓ ପ୍ରତିଷ୍ଠାନଗତ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସରକାର ଜାତୀୟ ଆଣ୍ଟି ଡୋପିଂ ଆଇନ 2022 ଏବଂ ଜାତୀୟ ଆଣ୍ଟି ଡୋପିଂ ସଂଶୋଧନ ଆଇନ 2025ର କାର୍ଯ୍ୟକାରିତା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ଆଇନ କ୍ରୀଡ଼ାରେ ଡୋପିଂକୁ ରୋକିବା, ଆଥଲେଟ୍ମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ଏବଂ ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣୀୟ ଆଣ୍ଟି ଡୋପିଂ ମାନଦଣ୍ଡ ଅନୁଯାୟୀ କ୍ରୀଡ଼ା ପ୍ରତିଯୋଗିତାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏକ ବ୍ୟାପକ ସାୟିଧାନିକ ଭିତ୍ତିଭୂମି ପ୍ରଦାନ କରେ। ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ IRGC ଆଜି ସିରିଆ, କୁଏତ ଏବଂ ଓମାନରେ ଥିବା ଆମେରିକାର ସାମରିକ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରିଥିବାର ଦାବି କରିଛି। ଇରାନ୍ର ସରକାରୀ ସମ୍ଭାଦ ସଂସ୍ଥା ଅନୁଯାୟୀ IRGC ଏକ ବିବୃତ୍ତିରେ କହିଛି ଅପରେସନ୍ ନସ୍ର 2ର 11, 12 ଏବଂ 13 ପର୍ଯ୍ୟାୟରେ ଏହି ଆକ୍ରମଣ କରାଯାଇଛି। ସିରିଆର ଅଲ୍ ତାନଫ୍ ଅଞ୍ଚଳରେ ଥିବା ଆମେରିକାର ଏକ ସ୍ୱେଶାଲ୍ ଅପରେସନ୍ସ କମାଣ୍ଡ ସେଣ୍ଟର ଉପରେ ଇରାନ୍ ସେନା ଆକସ୍ମିକ ଭାବେ ଏହି ଆକ୍ରମଣ କରିଥିବାର ଦାବି କରାଯାଇଛି। ଏକ ପୃଥକ୍ ବିବୃତ୍ତିରେ IRGC'ର ଜନସମ୍ପର୍କ ବିଭାଗ କହିଛି ପ୍ରଥମ ପର୍ଯ୍ୟାୟ ଆକ୍ରମଣରେ କୁଏତରେ ଆମେରିକୀୟ ସେନା ଥିବା ଏକ ଘାଟିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିଲା ଯେଉଁଥିରେ ଆମେରିକାର କ୍ଷେପଣାସ୍ତ୍ର ପ୍ରତିରୋଧୀ ସର୍ବେକ୍ଷଣ ରାଡାର, ଏକାଧିକ ଅସ୍ତ୍ରଶସ୍ତ ଗୋଦାମ, 2ଟି ହାଇମାର୍ସ ଲଞ୍ଚର ଏବଂ ଅନେକ କ୍ଷେପଣାସ୍ତ୍ରକୁ ଧ୍ୱଂସ କରାଯାଇଛି। ପରବର୍ତ୍ତୀ ସମୟରେ ଓମାନର ସଲମା ମାଳଭୂମିରେ ଥିବା ଏକ ନୌସେନା ସର୍ଭେଲାନ୍ସ ରାଡାର ଏବଂ ଘାନାମ ଅଞ୍ଚଳରେ ଥିବା ଆମେରିକାର ଏକ ଏୟାର ସର୍ଭେଲାନ୍ସ ରାଡାରକୁ ଇରାନ୍ ସେନା ଆକ୍ରମଣ କରି ନଷ୍ଟ କରିଦେଇଥିବାର ଦାବି କରିଛି। ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି ପିଭି ସିନ୍ଧୁ ଜାପାନ ଓପନ 2026 ମହିଳା ସିଙ୍ଗଲ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଜାପାନର ପୂର୍ବତନ ବିଶ୍ୱ ଚାମ୍ପିୟନ ନୋଜୋମି ଓକୁହାରା କ୍ୱାର୍ଟର ଫାଇନାଲ ମ୍ୟାଚ୍ରୁ ଓହରିଯିବା ପରେ ସିନ୍ଧୁ ୱାକଓଭର ପାଇବା ସହ ସେମିଫାଇନାଲ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଶ୍ୱର 10 ନମ୍ବର ଖେଳାଳି ସିନ୍ଧୁ ଆସନ୍ତାକାଲି ଟୋକିଓର ମେଟ୍ରୋପଲିଟାନ୍ ଜିମ୍ନାସିୟମ୍ଠାରେ ବିଶ୍ୱର 4 ନମ୍ବର ମାନ୍ୟତାପ୍ରାପ୍ତ ଚୀନ୍ର ଚେନ୍ ୟୁ ଫେଇଙ୍କୁ ସେମିଫାଇନାଲରେ ଭେଟିବେ। ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ 2026 ପାଇଁ ଭାରତ ଆଜି ତା'ର 20 ଜଣିଆ ଦଳ ଘୋଷଣା କରିଛି। ଆସନ୍ତା ଅଗଷ୍ଟ 15ରୁ 30 ତାରିଖ ପର୍ଯ୍ୟନ୍ତ ବେଲ୍ଜିୟମ୍ ଏବଂ ନେଦରଲ୍ୟାଣ୍ଡସ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମିଡ୍ଫିଲ୍ଡର ସଲିମା ଟେଟେ ଭାରତୀୟ ଦଳର ନେତୃତ୍ୱ ନେବେ।

0: ଗୋଲକିପର ସବିତା ଏବଂ ବିଚୁଦେବୀ ହରିବାମ ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ରକ୍ଷଣ ଭାଗରେ ଇଶିକା ଚୌଧୁରୀ, ସୁଶୀଳା ଚାନୁ ପୁଖରାମ୍ବମ, ଲାଇଥନ ଲୁଆଙ୍ଗି, ଜ୍ୟୋତି ଏବଂ ଶିଳ୍ପୀ ଡାବାସ ସାମିଲ ଅଛନ୍ତି। ଚଣ୍ଡିଗଡ଼ ଓ ଜଳନ୍ଧରଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର 7ଟି ସମେତ ଦେଶର 75ଟି ଅମୃତ ଭାରତ ଷ୍ଟେସନର କଲେ ଲୋକାର୍ପଣ। ରଣନୀତିକ ଭାଗିଦାରୀକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ରାଷ୍ଟ୍ରପତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ବିଶ୍ୱାସ 2026 ଯୋଜନାର ଶୁଭାରମ୍ଭ। ସିରିଆ, କୁଏତ ଓ ଓମାନରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଇରାନ୍ର ଆକ୍ରମଣ ଏବଂ ଜାପାନ ଓପନ୍ 2026 ବ୍ୟାଡ୍ମିଣ୍ଟନ ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପିଭି ସିନ୍ଧୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସୁବର୍ଣ୍ଣପୁର ସମ୍ବାଦଦାତା ବେଣୁଧର ପ୍ରଧାନ ଓ ଉପସ୍ଥାପନରେ ମୁଁ ସରିତା ସାହୁ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଚାଲିଥିବା ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଓଡ଼ିଶା ବିଧାନସଭାର ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରବକ୍ତା ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ 2 ବର୍ଷର ଉନ୍ନୟନମୂଳକ ସଫଳତା ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ସଚେତକ କହିଥିଲେ ଯେ ରାଜ୍ୟ ସରକାର ସାଧାରଣ ଲୋକଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଭିତ୍ତିଭୂମି ବିକାଶ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିପରି ସେ ବିକଶିତ ଭାରତ 2047 ଏବଂ ବିକଶିତ ଓଡ଼ିଶା ଭିଜନ 2036କୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଏବଂ ଦୀର୍ଘମିଆଦୀ ବିକାଶ ଯୋଜନା ସମ୍ପର୍କରେ ମତ ରଖିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ 77ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ତଥା ଏକ ପେଡ୍ ମା କେ ନାମ ଅଭିଯାନ ଛଞ୍ଚାଣ ଡୁଙ୍ଗୁରିଠାରେ ପାଳିତ ହୋଇଯାଇଛି। ଜିଲ୍ଲା ବନଖଣ୍ଡ ଅଧିକାରୀ ଅଜିତ ବିଶିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ବନ ମହୋତ୍ସବରେ ଅତିଥି ଭାବେ ପରିବେଶବିତ୍ ଗୋରେଖନାଥ ସାହୁ ଯୋଗଦେଇ ଜଙ୍ଗଲ ଓ ପରିବେଶର ସୁରକ୍ଷା ସହ ଅଧିକରୁ ଅଧିକ ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ନୂତନ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି ସହ ବୃକ୍ଷରୋପଣ କ୍ଷେତ୍ରରେ ସୁବର୍ଣ୍ଣପୁର ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଲମତୁଲ ଓ ବହୁବସା ବନ ସୁରକ୍ଷା ସମିତିକୁ ମାନପତ୍ର ସହ 50,000 ଟଙ୍କାର ଅର୍ଥରାଶି ଦେଇ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା। ତେବେ ଆଗାମୀ ପିଢ଼ି ପାଇଁ ସବୁଜ ବଳୟ ସୃଷ୍ଟି ସକାଶେ ବୃକ୍ଷରୋପଣ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ବନଖଣ୍ଡ ଅଧିକାରୀ ଅଜିତ ବିଶି ଆହ୍ୱାନ ଦେଇଛନ୍ତି।
3: ଆମର ଟାର୍ଗେଟ ଅଛି 4,000 ଗଛ ଲଗେଇବାର। ସମସ୍ତଙ୍କୁ ଏହି ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ମୁଁ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି। ଆଉ ଆମର ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ଟରେ ଏହି ବର୍ଷ ଆମର ପାଖାପାଖି ଆମେ 3,00,000 ଗଛ ଲଗେଇବାର ଆମର ପ୍ଲାନ୍ ଅଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ 50% ଅଲରେଡି ଗଛ ଲଗା ସରିଲାଣି। ଏ ମଧ୍ୟ ଆମର ବୃକ୍ଷରୋପଣ ବର୍ତ୍ତମାନ ଫୁଲ୍ ଫ୍ଲେଜେଡ୍ରେ ଚାଲିଛି। ଆଉ ଆମେ ପ୍ଲାନ୍ କରିଛୁ ଏହି ମାସର 20 ତାରିଖ ସୁଦ୍ଧା ଆମର ବୃକ୍ଷରୋପଣ ଆମେ କମ୍ପ୍ଲିଟ୍ କରିଦେବୁ। ଏ ବର୍ଷ ଆମେ ଏକ ପେଡ୍ ମା କେ ନାମ 3.0 କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏବଂ ସେହି ଅନ୍ତର୍ଗତ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ ନିଜ ମା ପାଇଁ ସମସ୍ତେ ଗୋଟେ ଗୋଟେ ଗଛ ଲଗାନ୍ତୁ ଏବଂ ଏହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରନ୍ତୁ।
2: କେନ୍ଦ୍ର ସରକାରଙ୍କ ନିଶାମୁକ୍ତ ଭାରତ ଅଭିଯାନକୁ ସଫଳ କରିବା ଦିଗରେ ସୁବର୍ଣ୍ଣପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ ନୂପୁରସିଂହା ଗ୍ରାମର ଭାରତ ଭୂଷଣ ଦାସ ଜଣେ ନିଷ୍ଠାବାନ ସମାଜସେବୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବିଗତ 10 ବର୍ଷ ଧରି ଗ୍ରାମାଞ୍ଚଳରେ ସେ ନିରନ୍ତର ଭାବେ ନିଶା ନିବାରଣ ଓ ଜନସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ କାର୍ଯ୍ୟ କରି ଆସୁଛନ୍ତି। ଭାରତ ଭୂଷଣ ଦାସଙ୍କ ବିଶ୍ୱାସ ଯଦି ଗ୍ରାମଠାରୁ ଆରମ୍ଭ କରି ବୃହତ୍ତର ସମାଜ ମଦ, ଗଞ୍ଜେଇ ଏବଂ ଅନ୍ୟାନ୍ୟ ମାରାତ୍ମକ ନିଶାଦ୍ରବ୍ୟଠାରୁ ଦୂରେଇ ରହିବ ତେବେ ଏକ ସୁସ୍ଥ, ସଚେତନ ଓ ବିକଶିତ ସମାଜ ଗଠନ ସମ୍ଭବ ହେବ।
4: 10 ବର୍ଷ ହେଲାନ ଏ ମଦ କେନ୍ତା କି ଆମର ଗାଁରେ ବନ୍ଦ ହେବା ତାର ଯୋଜନାରେ ଥିଲି। ଏଇଟା ଗୋଟେ ଭଗବାନ ଆମର ଗାଁକେ ସୁବର୍ଣ୍ଣ ସୁଯୋଗ ଦେଲେ। ପ୍ରତ୍ୟେକ SHG ମହିଳାମାନେ ପୁରା ରେଡି ହେଇଛନ୍। ସେମାନେ ଆସିକିରି ପ୍ରଶାସନକେ କହିଲେ, ପ୍ରଶାସନ ଶୁଣିଲେ ବି ଇମିଡିଏଟ୍ କାର୍ଯ୍ୟକାରୀ ପ୍ରଶାସନ କଲେ। ସେଇଦିନ ସନ୍ଧ୍ୟାରେ ହିଁ 2 ଜଣଙ୍କୁ ଆରେଷ୍ଟ କରିକି ଫରୱାର୍ଡ କରିଛନ୍ତି। ଚିଲ୍ ଟୁଡେ ବେଲ୍ ନିହେ ହୁଏ ଆମର ଗାଁର ଫିମେଲ୍ ମାନେ ବି ଅନେକ ଟାଇମ୍ ବସୁଛନ୍।

0: ପ୍ରତି 15 ଦିନରେ ଗୋଟେ ଗୋଟେ ମିଟିଂ ଅଛେ। ମୋର ଗାଁ ବର୍ତ୍ତମାନ ମଦ ମୁକ୍ତ ହେଇଯାଇଛେ। ଏଇଟାର ପରେ ଯଦି ମୋର ଗାଁରେ ସକ୍ସେସ ହଉଛେ, ତାପରେ ମୋର ଧ୍ୟାନ ରହିବା ଆମର ପାଖର ଗାଁ ମାନଙ୍କେ।
1: ସୁସ୍ଥ ପାର୍ଥକ୍ୟ ନିମନ୍ତେ ଯୋଗ ବାର୍ତ୍ତାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଉନ୍ହଲ୍ଠାରେ ଆୟୋଜିତ ଯୋଗ ଦିବସରେ ବିଧାୟକ ରଘୁନାଥ ଜଗଦଲା, ଜିଲ୍ଲାପାଳ ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି ଓ ଅଞ୍ଜଳିନା ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏକ ସୁସ୍ଥ ସମାଜ ପାଇଁ ଯୋଗ ଜରୁରୀ ବୋଲି ସନ୍ଦେଶ ଦେଇଥିବାବେଳେ ନିୟମିତ ଯୋଗାଭ୍ୟାସ କରିବାକୁ ଆହ୍ୱାନ ଦେଇଛନ୍ତି। ଜିଲ୍ଲା ସଦର ମହକୁମା ସହିତ ଜିଲ୍ଲାର ବୀର ମହାରାଜପୁର, ଉଲୁଣ୍ଡା, ବିନିକା, ଡୁଙ୍ଗୁରିପାଲି ଓ ତରଭା ପ୍ରଭୃତି ଅଞ୍ଚଳର ଶତାଧିକ ସ୍ଥାନରେ ହୋଇଥିବା ଯୋଗ ଶିବିରରେ ସମାଜର ସବୁ ବର୍ଗର ଲୋକେ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ରାତି 7:31। ପ୍ରଚାର କରୁଛି କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନାରେ ଅଛନ୍ତି ଅନିତା ଦାସ ଏବଂ ଆଭାମୟୀ ବିଶ୍ୱାଳ। କାର୍ଯ୍ୟକ୍ରମ କୃଷି ଓ କୃଷକ।

0: କଣ ଆଜି ବୈଠକ ଘରର ସମୟ ହେଇଗଲାଣି, ଏତେ ସମୟ ହେଲାଣି, ମୁଁ ଜଣେ ଏକା ପ୍ରୋଗ୍ରାମ କରିବି ପରା, କିଏ ମିଶା ଆସୁ ଆକା ନାହାନ୍ତି?
1: ଆସିଲି ଆସିଲି ଆସିଲି, କାହିଁକି ଏତେ ତରତର?
0: କଣ ଆସିଲି ଆସିଲି, ଆସିକିନା ମୁଁ 5 ମିନିଟ ହେଲାଣି, ତୁ କଣ ଆସୁ ଆକା ନାହୁଁ? ଦୀପ ଦୀପା ଦେବା, ପୂଜା କରିବା, ଆରମ୍ଭ କରିବା କି ନାଇଁ ବୈଠକ ଘର?
1: ହଇ ମୁଁ ଆଇଲି ଲେଟ୍ ହେଲା ବୋଲି ଜାଣିଲୁ, ବୋଲେ ତୁ ଏମିତି ସତ ଗୋଟେ ଦୀପ ଲଗେଇ ଦେଇକି ଆମର ବୈଠକ ଘର ସଫା ସୁତୁରା କରିଦେଇଥାନ୍ତୁ ନା, ଜଗିଲେ କା ହବ କି?
0: ସେମିତି ବୋଲୁଛୁ ଯେ ଭଲ ଲାଗିବ କି? ଦୁଇ ଜଣ କା ଆସିଲେ ଦୀପ ଟିକେ ଲଗେଇବା, କିଏ ଝୁଟି ଟିକେ ଦବ, କିଏ ଠାକୁରକୁ ପ୍ରାର୍ଥନା କରିବା, ଆରେ ଆମର ଭାଇ ବନ୍ଧୁ ମାନେ ଆମକୁ ଜଗିଥିବେ, କଥା ହବା, କେମିତି ଲାଗିବ କହ ତ?
1: କଥା ହବା ମନା ନାହିଁ ଯେ ଆମର ସେବାଟେ ରଥଯାତ୍ରା ଚାଲିଛି ପରା, କି ସପାସ୍ତ୍ରି ଯାଇଛୁ କି ଆଜି ଆମର ରଥଯାତ୍ରା?
0: ହଇନେ କି ତୁ ରଥଯାତ୍ରା ଯାଇଥିଲୁ କି?
1: ଆରେ ନାଇଁ ବୋଲେ କିସ ବୋଲୁଛୁ?
0: ହଇ ହଇ ଥା ତ, କଥା ହବା ସେ ରଥଯାତ୍ରା ବିଷୟରେ, ଆଗ ଟିକେ ସ୍ୱାଗତ ଜଣେଇ ଦେବା।
1: ହଁ ହଁ ହଉ। ଆମର କାର୍ଯ୍ୟକ୍ରମ ଶୁଣୁଥିବା ସବୁ SHG ମା ଭଉଣୀ ଆଉ ସବୁ ଚାଷୀ ଭାଇ ଭଉଣୀ ମାନଙ୍କୁ ଆମ ତରଫରୁ ଜୁହାର।
0: ହଇ ହେଲା, ଏଥର କହ ତୋର କାହିଁକି ଲେଟ୍ ହେଲା, ଆରେ କହିଲୁ ତୁ ବଢିଆ କଥା ରଥଯାତ୍ରା ଯାଇଥିଲୁ ବୋଲିକିନା, କହ ପରା ରଥଯାତ୍ରା କଣ କଣ ଦେଖିଲୁ, କଣ କଲୁ ଟିକେ କହ ତ।
1: ଦେଖିଲୁ କଥା ଛାଡ଼ ଦେ, ସବୁଆଡେ କାଲି ହଉଛି ରଥଯାତ୍ରା, କାଲି ଥିଲା କି ନାଇଁ ରଥଯାତ୍ରା? ମାତ୍ର ଆମର ଜୟପୁରରେ ଆଜି ରଥଯାତ୍ରା, ହଁ କି ନାଇଁ କହ?
0: ହଇ ରେ ସେଟା ତ ସତ କଥା, ସବୁଦିନ ନାଇକି ରଥଯାତ୍ରା ପୁରୀ ହଉ ସବୁ ଜାଗାରେ ନାଇକି ରଥଯାତ୍ରା, ଯୋଉଦିନ ରଥଯାତ୍ରା ସେଠି ଆକା ହବ, ମାତ୍ର ଆମର ଜୟପୁରରେ ମାତ୍ର ଗୋଟେ ଦିନ ପରେ ଆକା ହଉଛି।
1: ଆଉ ନାଇଁ ବୋଲେ ଆମର ଜୟପୁରରେ ଗୋଟେ ନିଆରା ପରମ୍ପରା ଚାଲିଛି ପରା, ରଥଯାତ୍ରା ଦିନ ଆମର ମହାପ୍ରଭୁଙ୍କର ପହଣ୍ଡି ବିଜେ ଆଉ ରାଜାଙ୍କ ଦ୍ୱାରା ଛେରା ପହଁରା ଆଉ ସବୁ ନୀତିକାନ୍ତି ଠିକ ସମୟରେ ହେଲା ପରେ ରଥ ଟଣା ନେଇକି ମୂଳ ରଥଯାତ୍ରାର ପରଦିନ କା ହେଇଥିବ। ଆହୁରି ଦେବୀ ଆଉ ଦେବତାମାନେ ରଥ ଉପରେ ଗୋଟେ ପୁରା ଦିନ ଅପେକ୍ଷା କରିଥିବେ, ଆହୁରି ତାର ଦ୍ୱିତୀୟ ଦିନରେ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖରେ ଯାତ୍ରା କରେ, ଜାଣିଛୁ କି ନାହିଁ?
0: ସତରେ ନିକି, ରଥଯାତ୍ରା ଗୋଟେ ପର୍ବ ନୁହେଁ, ଏଟା ହଉଛି ଗୋଟେ ଆମ ଜୀବନ ସଂସ୍କୃତି ଏବଂ ଭକ୍ତିର ଗୋଟେ ଅଭିନ୍ନ ଅଙ୍ଗ। ସିନ୍ତିକା ଆମର ଜୟପୁରରେ ମିଶା ନେଇକି ରଥଯାତ୍ରା ପାଳନ ହୁଏ, ଜାଣିଛୁ କି ନାହିଁ? ଆମର ହିନ୍ଦୁ ପୁରାଣ ଅନୁସାରେ ଆଷାଢ ମାସର ଶୁକ୍ଳ ଦ୍ୱିତୀୟା ତିଥିରେ ପ୍ରଭୁ ଜଗନ୍ନାଥ ନେଇକି ତାଙ୍କର ଭାଇ ଆଉ ଭଉଣୀକୁ ଧରିକି ତାଙ୍କର ମାଉସୀ ମା ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ଏହି ଦିନରେ ତାଙ୍କ ଭାଇ ଭଉଣୀ ମଧ୍ୟରେ ଥିବା ପବିତ୍ର ସମ୍ପର୍କ ଏବଂ ଭଗବାନ ମାନଙ୍କର ମାନବୀୟ ଲୀଳାର ଗୋଟେ ପ୍ରତୀକ ଏକା। ଆମେ ଯେମିତି ଆମର ମାମୁଁ ଘରକୁ ଯାଉଛେ, ଆମର ମାଉସୀ ପାଖକୁ ଯାଉଛେ, ସେମିତି ଠାକୁର ମିଶା ଯାଆନ୍ତି ନେଇକିରେ ଜୟପୁରରେ ମଧ୍ୟ ସେମିତି ଏକା ରଥଯାତ୍ରା ମିଶା ପାଳନ ହୁଏ, ମାତ୍ର ତାର ପରଦିନ ଏକା ହୁଏ।
1: ହଇ ଆମର ଜୟପୁର ରଥଯାତ୍ରା ଖାଲି ଗୋଟେ ଧାର୍ମିକ ଉତ୍ସବ କି ନାଇଁ?

0: କୋରାପୁଟ ଜିଲ୍ଲାର ପାରମ୍ପରିକ ଜନଜାତି ସଂସ୍କୃତି ଆଉ ପୂର୍ବତନ ସୂର୍ଯ୍ୟବଂଶୀ ରାଜ ପରିବାରର ରାଜକୀୟ ପରମ୍ପରାର ଏକ ସୁନ୍ଦର ଉଦାହରଣ। ଆହୁରି ରଥଯାତ୍ରା ସମୟରେ ଆମର ସ୍ଥାନୀୟ ଆଦିବାସୀ ନୃତ୍ୟ, ପାରମ୍ପରିକ ବାଦ୍ୟ, ଢୋଲ, ମହୁରୀ, ହରିବୋଲ ଧ୍ୱନିରେ ତ ପୁରା ସହର ଆମର ପ୍ରକମ୍ପିତ ହୋଇଥାଉଛି।
1: ହଏ ଆହୁରି ଗୋଟେ ଜାଣିଛୁ କି ନା, ଆମର ବିଶ୍ୱାସ ଅଛି ଯେତେବେଳେ ମହାପ୍ରଭୁ ଜଗନ୍ନାଥ ତାଙ୍କର ଭାଇ ଆଉ ଭଉଣୀ ରଥ ଉପରେ ଥିବେ, ତାଙ୍କୁ ଦର୍ଶନ କଲେ ନାଇଁକି ଯେତିକି ପାପ ଥିବ ସବୁ କ୍ଷୟ ହବ, ଆଉ ନେଇକି ମନସ୍କାମନା ଥିଲେ ମଧ୍ୟ ପୂର୍ଣ୍ଣ ହୁଏ। ତୁ ହେଲେ କଣ ମାଗିଛୁ କି ନାଇଁ କହ ତ?
0: ହେ ମାଗିଛିନି, ଆଉ ନ ମାଗିଲେ ହବ କି? କାହାକୁ ଆଉ ମନ ଖୋଲି ମାଗିବୁ କହ, ସେଟା ଛାଡ଼େ ଯେ ଆମେ ରଥଯାତ୍ରା ଯାଉଛୁ, ଦୁନିଆ ଜିନିଷ କିଣାକିଣି କରୁଛୁ, ପଇସା ବି ଖର୍ଚ୍ଚ କରୁଛୁ, ତାର ସହିତ ଆଉ ଗୋଟେ କିସ ହଉଛି କହତି, ରୋଗ ମିଶାରୁ ଟାଣି ଆଣୁଛୁ।
1: ରୋଗ କୁଆଡୁ ଆଇବ ରେ, ମୁଇଁ ତ ପଇସା ଦେଲି, କାଲି ଜିନିଷ କିଣିଲି, କାଲି ସେ ପାଖରେ ଗୁପ୍ଚୁପ୍ ମିଶା ଖାଇଥିଲି, ଆହୁରି ଜାଣିଛୁ ନା ସେ ଯୋଉ କିନ୍ତି କିନ୍ତି ମିଠାରେ କେବର କେବର ଯାକ ମିଶା ଖାଇଥିଲି।
0: ହଁ ଏଇଟା ତ କହୁଛି ମୁଇଁ, ଦେଖଟା
1: କହୁଛୁ
0: ଗୁପ୍ଚୁପ୍, ଏବେ ବର୍ଷା ହଉଛି ଖରା ହଉଛି, କି ପାଣି ନାଇଁ କି ପାଣିରେ କରୁଛନ୍ତି, ଖାଇବା ମନା ନାହିଁ, ମାତ୍ର ଅଳ୍ପ ଖାଇବା ଯୋଉଦ୍ୱାରା କି ଆମର ଦେହ ଖରାପ ହବ ନାହିଁ, ଆଉ ମିଠା ମିଶାରୁ ଖା, ବେଶୀ ଦିନର ମିଠା ତୁ କାଇଁ ଖାଇବୁ କି?
1: ବଢିଆ ଦେଖାଯାଉଥିଲା ରେ।
0: ଆରେ ଦେଖିବାକୁ ତ ସବୁ ଜିନିଷ ସୁନ୍ଦର ଲାଗିବ, ବାକି ପେଟକୁ ଗଲା ପରେ ସେ କଣ ହବ ସେଟା ଆମେ ଜାଣିଛୁ କି କହ? ସେଟା ପାଇଁ ଆମେ ଯୋଉଟା ବି ଖାଇବା ଭଲ ଜାଗା ଦେଖିକି ଖାଇବା, ସଫା ସୁତୁରା ଖାଇବା, ଆଉ ତା ସହିତ ନିଜ ସହିତ ଆମର ପରିବେଶକୁ ମିଶା ସଫା ସୁତୁରା ରଖବା, କିସ ବୋଲୁଛୁ?
1: ହଏ ହଏ ସତ କଥା କା, ନାଇଁ କି ବର୍ଷା ଦିନକୁ ଇଟା ସେଟା ଖାଇଲେ ଝାଡା ବାନ୍ତି ମିଶା ତ ଧରିବ।
0: ଆରେ ନାଇଁ ବୋଲେ
1: ଆଜି କଣ ହେଲା ଜାଣିଛୁ କି? ତତେ ଗୋଟେ କଥା କହୁଛି, ଝାଡା ବାନ୍ତି କଥାର ମନେ ପଡିଲା, ଆମର ଘର ବାହାରେ ଆସୁଥିଲି, ଏଡ଼େ ବଡ ଖାଲ ଗୋଟେ ହେଇଛି ରେ, ଏତିକି ପାଣି ସେଠି ଜମିଥିଲା, ମୁଇଁ ବୋଲଛ ଦେଖିନାଇ ଆଉ ପଡିଗଲି, ପଡିଲା ବେଳକୁ ଏତେ ମଶା ମାନେ ମତେ ଚୁବେଇ ଆକା ଦେଲେ ରେ।
0: ହଁ ସେଟା ତ ବେଶୀ ବାଧା, କିନ୍ତୁ ହଉଛି ସି ମଶା ଯାକ କା ଚୁବେଇଲେ ଆମକୁ କଣ ହବ, ଟାଇଫଏଡ୍, ମ୍ୟାଲେରିଆ, ଦୁନିଆ ପ୍ରକାର ରୋଗ ହବ, ଡେଙ୍ଗୁ ମିଶାରୁ ହେଲେ ହେଇପାରିବ, ହଁ କି ନାଇଁ? ସେଟା ପାଇଁ ଆମେ ଖରାଦିନ ଯେତିକି ମିଶାରୁ କୁଲରର ଥଣ୍ଡା ପବନ ଖାଇଲେ ମିଶାରୁ, ବର୍ଷା ଦିନ ହେଲେ କଣ କରିବା, କୁଲରର ପାଣିକୁ ଫିଙ୍ଗିକି ସଫା ସୁତୁରା କରିକି ରଖବା, ହଁ କି ନାଇଁ?
1: ଆଉ ଯୋଉ ଜାଗାରେ ପାଣି ଜମିଛି ତାକୁ ମିଶା ସଫା ସୁତୁରା କରିବା, ଆରେ ବେଳେ ବେଳେ ପାଣି ଜମିଲେ ସେ ରାସ୍ତାରେ ଖାଲ କି ଢିପ ସେଟା ମିଶା ଜଣାପଡୁନାଇଁ।
0: ହଇ ସତ କଥା ଆକା,
1: ସତରେ ନାଇଁ କି ବର୍ଷା ଦିନରେ ଆମେ ଯେମିତି ସତର୍କ ରହୁଛେ ସେମିତି ଆମର ପରିବେଶକୁ ମିଶା ସୁନ୍ଦର ରଖିବା ଦରକାର।
0: ଆହୁରି ନାଇଁ ବୋଲେ ଏବେ ଦେଖେ ରଥଯାତ୍ରାରେ ଆମେ ଏତେ ଜିନିଷ କିଣାକିଣି କରିବା, ସେ ଜରି ହେରିକା ଦେଖୁ କୋଉଠି ଫିଙ୍ଗୁଛୁ, ଆମେ ରୋଡ ଉପରେ ଏକା ଫିଙ୍ଗୁଛୁ, ଆହୁରି ଆମେ କହିବା କି ଆମେ ଆମର ପରିବେଶକୁ ସଫା ରଖୁଛୁ, ନାଇଁ କି?
1: ହଁ ସତ କଥା, ନାଇଁ କି ଆମେ ଏକା ତ ଭୁଲ କରୁଛେ, ଆର ଲୋକ କହିଲେ କଣ ହବ କି ପରିବେଶକୁ କହିଲେ କଣ ହବ? ଏଥର ସେଟା ପାଇଁ ରଥଯାତ୍ରା ଦେଖିଗଲେ, ଏବେ ତ କେତେ ଦିନ ବାହୁଡା ଯାତ୍ରା ପାଇଁ ରଥଯାତ୍ରା ଆମର ଚାଲିବ, ଆମର ଜୟପୁର ପୁରା ନେଇକି ପୁରା ଭୋଜି ଭାତ ହେଲା ପରା ଏକା ଲାଗୁଛି, ହଇ କି ନାଇଁ?
0: ଆଉ ନାଇଁ ବୋଲେ ସେଟା ପାଇଁ ଆମେ ନିଜେ ସଫା ରହିଲେ ଏକା ଆମକୁ ଦେଖିକି ଆଉ ଦୁଇ ଚାରିଟା ଲୋକ ଶିଖିବେ, ହଁ କି ନାଇଁ?
1: ହଁ ହଁ ହଁ ସତ କଥା, ସେଟା ପାଇଁ ଏବେ ଯୋଉଟା ଖାଉଛ ଯୋଉଟା କିଣୁଛୁ ସେ ଜରିମାନଙ୍କୁ ଗୋଟେ ଜାଗାରେ ପକେଇବା, ଆହୁରି ଯାହା ବି ଖାଉଛେ ପରିଷ୍କାର ପରିଚ୍ଛନ୍ନ ଅଛି କି ନାହିଁ ଦେଖିକି ଖାଇବା, ତା ଦ୍ଵାରା ଆମେ ଭଲରେ ରହିବା, ଆମଠୁ ଆହୁରି ପାଞ୍ଚ ଜଣ ମିଶା ଶିଖିବେ।
0: ହଁ ସତ କଥା, ଏମିତିକା କଥା ହଉଥିବା ନା ଆହୁରି ଆମର ବୈଠକ ଘରକୁ ଆଗକୁ ବଢେଇବା।
1: ହଇ ହଇ ବଢେଇବାରେ, ତୁ କି ରଥଯାତ୍ରା ଗଲୁ ଯେ ମୁଁ ସବୁ ବୁଲି ଏକା ଗଲି,
0: ଆହୁରି ଅଛି କହିବି ବୋଲେ ଆମର ବୈଠକ ସରିଯିବ ସିନା କଥା ସରବ ନା, ଷ୍ଟାଫ ଚାଲେ।
1: ହଇ ଯେ କଣଟା ଶୁଣେଇବୁ ଚାଷୀ ଭାଇଙ୍କୁ ଦୁଇ ପଦ କଥାରେ?
0: ଶୁଣବା, ମକା ଫସଲରୁ ଅଧିକ ଲାଭ କେମିତି ପାଇବା ସେ ବିଷୟରେ ଶୁଣବା। ହେଲେ ଆଜିର ଚାଷୀ ଭାଇଙ୍କୁ ଦୁଇ ପଦ କଥାରେ ଆମେ ଶୁଣବା, ଧାନ ଫସଲରୁ କେମିତି ଅଧିକ ଆମେ ଲାଭ ପାଇବା, ଆଉ ଲାଭ ପାଇବା ସହିତ କୋଉ ପ୍ରକାର ଆମେ ଚାଷ କରିବା, କୋଉ ପ୍ରକାର ମେସିନ୍ ଆମେ ବ୍ୟବହାର କରିବା, ଏ ସବୁ ବିଷୟରେ ଶୁଣବା, କିସ ବୋଲୁଛୁ?
1: ହଇ ହଇ ଚାଲ ତ ଶୁଣବା ଶୁଣବା।
2: ଭାଇ ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି।
3: ନମସ୍କାର ମ୍ୟାଡମ,
2: ଆପଣ ଆପଣଙ୍କ ପରିଚୟ ଆମ କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ ଭଉଣୀ ମାନଙ୍କୁ ଜଣାଇବେ।
3: ହଁ ନିଶ୍ଚିତ ମ୍ୟାଡମ, ମୁଁ ତ୍ରିପତି ବାଲାଜୀ କୁଣ୍ଡା, କୁମୁଲି ଗ୍ରାମ ପଞ୍ଚାୟତ, କୁମୁଲି ଭିଲେଜର ଗୋଟେ ଚାଷୀ।
2: ଆଜ୍ଞା, ତାହେଲେ ଭାଇ ଆପଣ କଣ କରନ୍ତି?
3: ମ୍ୟାଡମ ମୁଁ ଯେତେବେଳେ ଷ୍ଟଡି ସରିଲା, ଷ୍ଟଡି ସରିବାର 2011-12 ମସିହାରେ ମୋ ଷ୍ଟଡି ସରିଲା, 2011-12 ମସିହା ପର ପରଠୁ ବାପାଙ୍କୁ ଜମି କାମରେ ସାହାଯ୍ୟ କରିକରି ଆସୁଛି। ଯେତେବେଳେ ମୋର ଷ୍ଟଡି ସରିଲା ବାପାଙ୍କ ସହିତ ମିଶି ମିଶି ଚାଷ କରିକରି ଆସିଲି। ଗଭର୍ଣ୍ଣମେଣ୍ଟର ଚାକିରି ଅପେକ୍ଷା ମୋତେ ଚାଷଟା ଭଲ ଲାଗିଲା, ସେଥିପାଇଁ ମୁଁ ଚାଷକୁ ନିଜର ଇନକମ୍ ସୋର୍ସ ନେଇକି ଷ୍ଟାର୍ଟିଂ କରିଥିଲି। ମ୍ୟାଡମ ବର୍ତ୍ତମାନ ମୁଁ ଆଖୁ ଚାଷ ପ୍ରଥମେ କଲି, ଆଖୁ ଚାଷରୁ ଧାନ ଚାଷ କଲି, ଧାନ ଚାଷ ପରେ ପରେ ଏବେ ଆମ୍ବ ବି ଲାଗିଛି, ଏମିତି ଭେରାଇଟି ଚାଷ ବି ହଉଛି ମ୍ୟାଡମ।
2: ଆଜ୍ଞା ଆଜ୍ଞା, ତାହେଲେ ଆପଣ କହୁଛନ୍ତି କି ପାଠ ପଢିବା ପରେ ପରେ ଆପଣ ସରକାରୀ ଚାକିରିକୁ କିମ୍ବା ଅଲଗା କିଛି ପ୍ରାଇଭେଟ ଜବ୍ ଉପରେ ନିର୍ଭର ନ କରିକି ଆପଣ ଚାଷ କାମ ଆରମ୍ଭ କଲେ ନା? ତାହେଲେ ବର୍ତ୍ତମାନ କଣ ଲଗେଇଛନ୍ତି ଆଜ୍ଞା ଜମିରେ?
3: ବର୍ତ୍ତମାନ ତ ଚାଲିଛି ଆମର ଧାନ ସିଜନ ଚାଲିଛି, ରବି ଧାନ ବିକ୍ରି ପରେ ପରେ ଖରିଫ ଧାନର ସମୟ ପଳେଇ ଆସିଲା, ରବି ଧାନ ସରିଲା,

0: ଧାରଣର କାର୍ଯ୍ୟକ୍ରମ ଆରମ୍ଭ ହେଲା, ବର୍ତ୍ତମାନ ତଳି ପକା ପକି ସରିକି ରୁଆ କାମ ଆରମ୍ଭ ହେଲାଣି।
1: ତାହେଲେ ଆପଣ ଯେମିତି କହିଲେ ଧାନ ଚାଷ ଆପଣ ବହୁତ ଆଗରୁ କରୁଛନ୍ତି, ଆଉ ଆପଣଙ୍କର ମାନେ ଘରୁ ମଧ୍ୟ ଏସବୁ ଚାଷବାସ ହଉଛି।
0: ହଁ ମ୍ୟାଡମ।
1: ତେବେ ଧାନ ଚାଷରୁ ଅଧିକ ଅମଳ ଆଉ ଲାଭ ପାଇବା ପାଇଁ କେଉଁ ପ୍ରକାର ଉନ୍ନତ କିସମ ଆମେ ଚୟନ କରିବା ଉଚିତ?
0: ଦେଖନ୍ତୁ ମ୍ୟାଡମ, ଧାନ ପାଇଁ ଆମର ପ୍ରାୟତଃ ଅଧିକ ଅମଳ ପାଇଁ କେତେଟା ଜିନିଷ ଉପରେ ଆମେ ଦୃଷ୍ଟି ଦେବା ପାଇଁ ପଡିବ। ପ୍ରଥମେ ହଉଛି ଆମର ଜମି,
1: ଆଜ୍ଞା।
0: ଦ୍ୱିତୀୟ ହଉଛି ବିହନ,
1: ଆଜ୍ଞା।
0: ତୃତୀୟ ହଉଛି ଜଳର ସୁଚାରୁ ପରିଚାଳନା, ଚତୁର୍ଥ ହଉଛି ଅମଳ ଓ ସଂରକ୍ଷଣ। ତ ମ୍ୟାଡମ ପ୍ରଥମ ହଉଛି ଜମି, ଆମର ଜମି ହଉଛି ତିନି ପ୍ରକାରର ଜମି, ଗୋଟେ ହଉଛି ଟିକ୍ରା ଜମି, ଗୋଟେ ହଉଛି ମଧ୍ୟମ କିସମ ଜମି, ଆଉ ଗୋଟେ ହଉଛି ପ୍ରଥମ କିସମ ଜମି, ଯାହା ହେଲା କି ଖାଲ ଜମି, ଢିପ ଜମି, ମଧ୍ୟମ ଜମି, ତିନି ଭାଗରେ ବିଭକ୍ତ ମ୍ୟାଡମ। ତିନି ଭାଗର ଜମିରେ ପ୍ରଥମତଃ ହଉଛି ଆମେ ଆମର ମୃତ୍ତିକା ସଂରକ୍ଷଣ ବିଭାଗ ତରଫରୁ ମୃତ୍ତିକାକୁ ନେଇକି ଫାର୍ଷ୍ଟ ଆମେ ପରୀକ୍ଷା କରିବା। ମୃତ୍ତିକା ପରୀକ୍ଷଣ କେନ୍ଦ୍ର ଆମର କୋରାପୁଟ ଜିଲ୍ଲାର ଛିମିଳିଗୁଡ଼ା ଠାରେ ଅଛି, ସେଠି ନେଇକି ପରୀକ୍ଷା କରିବା ମ୍ୟାଡମ। ଆମର ମାଟିକୁ ଉର୍ବରତା କେତେ ଅଛି ସେଇ ହିସାବରେ ସେଠି ଆମେ ଆମର ଫର୍ଟିଲାଇଜର ପାଇଁ କିମ୍ବା ଜୈବିକ ସାର ପାଇଁ ସବୁ ଜିନିଷ ପ୍ରସ୍ତୁତି କରିହେବ। ତାପରେ ବିହନ ଚୟନ କରିବ ମ୍ୟାଡମ। ଏବେ ଦେଖନ୍ତୁ ଆମର ତିନି ନମ୍ବର କିସମ ଜମି ଯୋଉଟାକି ଆମର ଟିକ୍ରା ଜମି କହୁଛେ, ସେ ଜମି ପାଇଁ ଯଦି ଆମେ ଖାଲ ଜମିରେ ସେଠି ଆମର ଅମଳ ହବ 110-115 ଦିନିଆ ଧାନ ଅମଳ ହବ, ଯାହାକି ଦେଶୀ ଭେରାଇଟି ହଉ କିମ୍ବା ହାଇବ୍ରିଡ ଭେରାଇଟି ହଉ, ଯଦି ଦେଶୀ ଭେରାଇଟି ଯଦି କରିବା ଆମେ କମ ଅମଳ ପାଇବା, ହାଇବ୍ରିଡ ଭେରାଇଟି କରିବା ତ ଅଧିକ ଅମଳ ପାଇବା। ଯଦି ଆମେ ଖାଲ ଜମିର କିସମ ଟିକ୍ରା ଜମିରେ ଲଗେଇଦେବା, ଟିକ୍ରା ଜମିର କିସମ ଖାଲ ଜମିରେ ଲଗେଇଦେବା ବି ଆମର ଅମଳରେ ହେମ୍ପର ହବ ମ୍ୟାଡମ।
1: ତାହେଲେ ଆପଣ କହୁଛନ୍ତି ଯେ ମୃତ୍ତିକା ପରୀକ୍ଷା ଦ୍ୱାରା ଆମେ ମାଟିର ଉର୍ବରତାକୁ ଚେକ୍ କରିକି ଆମେ ସେ ହିସାବରେ ଚାଷ କରିପାରିବା ନା?
0: ହଁ ହଁ।
1: ତାହେଲେ ଯେକୌଣସି ବି ଚାଷ କରିବା ପୂର୍ବରୁ ଆମକୁ ଜମି ପ୍ରସ୍ତୁତି ନିହାତି ଭାବେ ଦରକାର?
0: ନିହାତି ଦରକାର, ଜମି ପ୍ରସ୍ତୁତି ନିହାତି ଦରକାର ମ୍ୟାଡମ।
1: ଆଜ୍ଞା। ତାହେଲେ ଏବେ ଆପଣ ଯେଉଁ ପ୍ରକାର ଧାନ ଚାଷ କରୁଛନ୍ତି, ମାନେ ଯେଉଁ ବିହନ ଚାଷ କରୁଛନ୍ତି, ସେଥିରେ ମାଟିର ପିଏଚ୍ ଲେଭେଲଟା କେତେ ଦରକାର ପଡୁଛି ଭାଇ?
0: ମ୍ୟାଡମ ମାଟିର ପିଏଚ୍ ଲେଭେଲଟା ତ ତାର ସିଷ୍ଟମେଟିକ ସେମିତି କିଛି ଆଇଡିଆ କିଛି ନାହିଁ, କିନ୍ତୁ ଏବେ ଦେଖନ୍ତୁ ବାଲିଆ ଦରସା ମାଟି ପାଇଁ ଆମେ ସେଠି ଟିକେ ଅଲଗା ଫର୍ଟିଲାଇଜର ବ୍ୟବହାର କରିବା, କାଦୁଆ ମାଟି ପାଇଁ ଅଲଗା ଫର୍ଟିଲାଇଜର ବ୍ୟବହାର କରିବା। ତାପରେ ଆମର ପ୍ରାୟତଃ ବାଲିଆ ଓ କାଦୁଆ ଦୁଇଟା ଜମି ହିଁ ଆମର କୋରାପୁଟ ଅଞ୍ଚଳରେ ଦେଖିବାକୁ ମିଳେ ମ୍ୟାଡମ।
1: ଆଜ୍ଞା। ତାପରେ ବିହନ ବିଶୋଧନ ବା ସିଡ୍ ଟ୍ରିଟମେଣ୍ଟ କରିବା ଦ୍ୱାରା ଚାଷୀଙ୍କର କଣ ଲାଭ ହୁଏ ଆଉ ଆର ସହଜ ଉପାୟ କଣ ସବୁ ରହିଥାଏ? ଆଜ୍ଞା।
0: ହଁ ମ୍ୟାଡମ, ବିହନ ବିଶୋଧନ କରିବା ପାଇଁ ଆମର ଗୋଟେ ବଢିଆ କବକ ମାନେ ଫଙ୍ଗିସାଇଡ୍ ଯୋଉଟା ଲାଗୁଛି ମ୍ୟାଡମ, ସେଠି ଗୋଟେ ମେଡିସିନ ମିଳୁଛି। ଆମେ ବିହନକୁ ଯଦି ଆମେ ବିହନ ଯଦି ତଳି ପକାଇବା ସମୟରେ ଦୁଇ ପ୍ରକାର ତଳି ପକାଯାଏ ମ୍ୟାଡମ, ଗୋଟେ ହଉଛି ଆମର ଶୁଖିଲାରେ ତଳି ପକାଇବା, ଦ୍ୱିତୀୟଟା ହଉଛି ଆମର ଗଜା କରିକି ତଳି ପକାଇବା, କାଦୁଅ କରିକି ତଳି ପକାଇବା।
1: ଆଚ୍ଛା, କାଦୁଅ ହେଲା ପରେ ଯୋଉ ଗଜା ଟାଇପ୍ ର ହେଇଥାଏ ସେ ସବୁକୁ ପୋତିବା, ସେଟା ଅଲଗା, ଆଉ ଗୋଟେ ଯୋଉ ରହିଛି ସେଟା ଆମେ ବୁଣା ପ୍ରଣାଳୀରେ କରିପାରିବା ନା?
0: ହଁ ହଁ ହଁ, ଦୁଇ ପ୍ରକାର ତଳି ପକାଇବା।
1: ହଁ, ଆଉ ଯଦି ଆମେ ପାରମ୍ପରିକ ପଦ୍ଧତି ତୁଳନାରେ ଯଦି ସିଧାସଳଖ ବୁଣା ପଦ୍ଧତି ଆପଣେଇବା ତାହେଲେ ଚାଷ ଖର୍ଚ୍ଚ କେତେ କମିଥାଏ ଆଉ ଲାଭ କିପରି ହେଇଥାଏ?
0: ମ୍ୟାଡମ ପାରମ୍ପରିକ ପଦ୍ଧତି ଠୁ ବୈଜ୍ଞାନିକ ପଦ୍ଧତି ଟିକେ ଅଧିକ ଅମଳ ଅଧିକ ଲାଭ ଦେଇଥାଏ ମ୍ୟାଡମ। ଆମେ ବୁଣା ପଦ୍ଧତିରେ ଅଲଗା ପ୍ରୋସିଜର ଥାଏ ଚାଷ କରିବାର, ରୁଆ ପ୍ରୋସିଜର ଅଲଗା ପ୍ରୋସିଜର ଥାଏ। ଯଦି ବୁଣା ପ୍ରୋସିଜରକୁ ନେଇକି ଆମେ ଡିସ୍କସନ କରିବା ତ ପ୍ରଥମେ ଜମିକୁ ପୁରା ଆମର 4 କାସରୁ 5 କାସ ପର୍ଯ୍ୟନ୍ତ ଚାଷ କରିବା ହଳରେ, ତାପରେ ଜମିରେ ସଢା ଗୋବର ଖତ ବିଞ୍ଚାଇ ଦେବା, ପ୍ରତି ଏକରକୁ ଗୋଟେ ଗାଡ଼ିରୁ 2 ଗାଡି ପର୍ଯ୍ୟନ୍ତ ଗୋବର ସଢା ଗୋବର ଖତ ଆମେ ପକାଇ ପାରିବା। ତାପରେ ଉନ୍ନତ ମାନର ବିହନ ଆଣି ବିହନକୁ ଆମେ ବିଶୋଧନ କରିବା। ବିଶୋଧନ କରିବା କେମିତି କରିବା, ବିଭିନ୍ନ ପ୍ରକାର ଫଙ୍ଗିସାଇଡ୍ ମିଳୁଛି ଯୋଉଟାକି ଆମର ଫଙ୍ଗସ ଲାଗିବାରୁ ବିହନକୁ ବଞ୍ଚାଇ ପାରିବ। ହଁ, ତ ଠିକ ସେ ଗଜା ହେଇପାରିବ। ତାପରେ ଆମେ ବିହନକୁ ବିଶୋଧନ କରିବା, ପ୍ରଥମେ ବିହନକୁ ବିଶୋଧନ କରିସାରିଲା ପରେ ଧାନକୁ ବୁଣିବା, ଏକରକୁ 20-25 କେଜି ଆମେ ଧାନ ବିହନକୁ ବୁଣି ପାରିବା।
1: ଆଜ୍ଞା।
0: ଜମିକୁ ସମତଳ କରିବା, ପ୍ରଥମେ ଜମି ସଢା ଗୋବର ଖତ ପକାଇ ସାରିଲା ପରେ ଜମିକୁ ସମତଳ କରିଦେବା, ଜମି ସମତଳ କରିସାରିଲା ପରେ ଆମେ ବିହନକୁ ବୁଣିଦେବା, ବୁଣି ସାରିଲା ପରେ ଫର୍ଟିଲାଇଜର ୟୁଜ୍ କରିଦେବା, ସେଟା ହଉଛି ବୁଣା ପ୍ରୋସିଜର। ରୁଆ ପ୍ରୋସିଜର ହଉଛି ପ୍ରଥମେ ଆମେ 2 ପ୍ରକାର ତଳି ପକାଇବା, ଯଦି ଆପଣଙ୍କୁ ସୁବିଧା ଅଛି ତ ଶୁଖିଲାରେ ତଳି ପକାଇବା ଭଲ।

0: କିମ୍ବା କାଦୁଅ କରିକି ତଳି ପକାଇବେ। ଯଦି ତଳି ପକାଇ ସାରିଲେ ଗଜା ହେଇଗଲା ଧାନ, ଧାନ ଗଛ ହେଇଗଲା, ଯଦି ପାଣିର ସୁବିଧା ଅଛି ପାଣିରେ ମୋଡ଼ି ଦେବେ, ବର୍ଷା କିମ୍ବା ବର୍ଷା ହେଇଗଲା ତ ଠିକ ଅଛି, ବର୍ଷା ଇଏରେ ତାର 3 ଦିନରୁ 4 ଦିନ ଭିତରେ ଗଜା ହେଇଯିବ ମ୍ୟାଡ଼ାମ। 3 ଦିନରୁ 4 ଦିନ ଗଜା ହେଲା ପରେ ଆମର ପ୍ରଥମେ କ'ଣ କରିବେ, ଗଛଟା 1 ଇଞ୍ଚ ହେଲା ସମୟରେ ଆମକୁ DAP ସ୍ପ୍ରେ କରିବା ପାଇଁ ପଡ଼ିବ, ଯୋଉଟା ହେଉଛି ଗଭର୍ଣ୍ଣମେଣ୍ଟର ନୂଆ ଟେକ୍ନୋଲୋଜି, ଯୋଉଟାକି ନ୍ୟାନୋ ଟେକ୍ନୋଲୋଜିର DAP। ଏବେ ଦେଖନ୍ତୁ DAP 2 ପ୍ରକାର ଫର୍ମାଟରେ ଆସୁଛି, ଗୋଟେ ହେଉଛି ଗ୍ରାନୁଆର ଫର୍ମାଟରେ, ଗୋଟେ ହେଉଛି ଲିକ୍ୱିଡ ଫର୍ମାଟରେ। ତ ସେଟାକୁ ଆମେ ପାରମ୍ପରିକକୁ ଛାଡ଼ିକିରି ବୈଜ୍ଞାନିକ ପଦ୍ଧତିକୁ ଆମେ ଆପଣାଇବା ପାଇଁ ପଡ଼ିବ। ତ ଧାନ ତଳିକୁ 10 ଦିନ 15 ଦିନ ହେଲା ପରେ ନାନୋ DAP ସ୍ପ୍ରେ କରିଦେବା। 15 ଦିନ 20 ଦିନ ହେଲା ପରେ ମାନେ ତଳି ରୋପଣ କରିବା ପାଇଁ ଆମକୁ 20ରୁ 25 ଦିନ ଲାଗିବ। ସପ୍ତାହେ ପୂର୍ବରୁ ଆମେ ତାକୁ ପୁଣି ଥରେ ସ୍ପ୍ରେ କରିବା। ସ୍ପ୍ରେ କରିବା ଦ୍ୱାରା କି ଆମର ପୋକ ଲାଗିବେନି, ଫଙ୍ଗସ ଲାଗିବେନି, ଆଉ ଆମର କାଣ୍ଡବିନ୍ଧା ଲାଗିବେନି। ଧାନ ପୋକ ପାଇଁ 2ଟା ପ୍ରୋବ୍ଲେମ୍ ହଉଛି, ଗୋଟେ ହଉଛି ପ୍ରଥମ ଷ୍ଟେଜରେ କାଣ୍ଡବିନ୍ଧା ଆଉ ମୂଳ ସଢା କହିବେ, ଯୋଉଟା କି ପ୍ରଥମେ 2 ମାସରେ ଲାଗିବ।
1: ଆଚ୍ଛା, ତାହେଲେ ଭାଇ ଯେମିତିକି ଆପଣ କହିଲେ କି ତଳି ବୁଣା ଏସବୁ ସମୟରେ ବହୁତ ପ୍ରକାର ସାର ବି ପ୍ରୟୋଗ ହୁଏ, ଯଦି ଆମେ ଦେଖିବା ଜୈବିକ ସାର ଆଉ ରାସାୟନିକ ସାର ରହୁଛି, ତ ସେ 2ଟା ସାର ଭିତରୁ କୋଉଟା ମାଟି ପାଇଁ ଅଧିକ ଭଲ?
0: ମ୍ୟାଡାମ ଦେଖନ୍ତୁ, ବର୍ତ୍ତମାନ ସମୟକୁ ଦେଖିବା ପାଇଁ ଗଲେ ରାସାୟନିକ ସାରର ପ୍ରୟୋଗ ଠିକ ଅଛି, କିନ୍ତୁ ଭବିଷ୍ୟତ ପାଇଁ ଠିକ ନାହିଁ। ଯୁଗକୁ ଆଗେଇ ନେବା ପାଇଁ ହେଲେ ଆମେ ଭବିଷ୍ୟତକୁ ବି ଚିନ୍ତା କରିବା ହିଁ ପଡିବ।
1: ଆଜ୍ଞା,
0: ତ ସେଇ ହିସାବରେ ମ୍ୟାଡାମ ରାସାୟନିକ ସାର ଆମକୁ ଦରକାର, କିନ୍ତୁ ଯାହା ହେଲେ ମିଶା ଆମର କ୍ଷତିକାରକ ହଉଛି ରାସାୟନିକ ସାର ଦ୍ୱାରା, ମାନେ ମାଟିର ଯୋଉ ଆତ୍ମଗୁଣଟା ସେ 2 ଜିନିଷଟା ଖରାପ ହେଇଯାଉଛି, ଯୋଉଟା କି ଆମେ ଜୈବିକ ସାର ପ୍ରୟୋଗ କଲେ ସେ ଜିନିଷଟା ଆମେ ପୁଣି ଥରେ ଫେରି ପାଇବା।
1: ତାହେଲେ ଭାଇ ଦେଖନ୍ତୁ, ଧାନ ଚାଷରେ ଶ୍ରମିକ ସମସ୍ୟା ଦୂର କରିବା ପାଇଁ ଆମେ କେଉଁ ସବୁ ଯନ୍ତ୍ରପାତି ବ୍ୟବହାର କରିବା ଦରକାର?
0: ମ୍ୟାଡାମ ବୈଜ୍ଞାନିକ ପଦ୍ଧତିରେ ଯନ୍ତ୍ରପାତି ବିଭିନ୍ନ ପ୍ରକାର ଆସୁଛି, କିନ୍ତୁ ଯେକୌଣସି ଯନ୍ତ୍ରପାତି ଆସୁଛି ତାହା ଆମେ ଫିଲ୍ଡକୁ ଯାଇକି ଜମିକି ନେଇକି କାମ କଲାବେଳକୁ ଆମକୁ ଭେରିଏସନ ପ୍ରୋବ୍ଲେମ ଆସୁଛି। ମ୍ୟାଡାମ ଯାହା ବି ଦେଖନ୍ତୁ, ଶ୍ରମିକ ସମସ୍ୟା ଗୋଟେ ସମସ୍ୟା ରହୁଛି, ଶ୍ରମିକ ସମସ୍ୟାକୁ ଏଭଏଡ କରିକି ବର୍ତ୍ତମାନର ଯଦି ମେସିନାରୀକୁ ଆମେ ୟୁଜ୍ କରିବା, ସେ ମେସିନାରୀ ହିସାବରେ ଆମର ଜମି ହିସାବରେ ମେସିନାରୀ ଠିକ ସେ କାମ କରିପାରୁନାହିଁ। 2-3ଟା ଏକ୍ସାମ୍ପଲ ସହିତ ମୁଁ ଇଏ କରୁଛି, ନିଜେ ଫିଲ୍ ବି କରୁଛି। ଆମେ ଏମିତି ସିଚୁଏସନକୁ ଆମେ କ୍ରିଏଟ୍ କରିବା, ସବୁ ଚାଷରେ ପାରମ୍ପରିକ ପଦ୍ଧତିରେ ଆମକୁ ବହୁତ ଶ୍ରମିକ ଦରକାର ପଡୁଛି। ଏବେ ଦେଖନ୍ତୁ, ପାରମ୍ପରିକ ପଦ୍ଧତିରେ 1ରୁ 20ରୁ 25 ଶ୍ରମିକ ଦରକାର ପଡୁଛି, ଯାହାକି ସରକାରଙ୍କର ବୈଜ୍ଞାନିକ ପ୍ରଣାଳୀରେ ଆମେ ଚାଷ କରିବା, ଗୋଟେ ଫ୍ରି ପ୍ରଣାଳୀ ଚାଷ ଅଛି। ଫ୍ରି ପ୍ରଣାଳୀରେ ଚାଷ କଲେ, ଗଭର୍ଣ୍ଣମେଣ୍ଟ ହିସାବରେ ଫ୍ରି ପ୍ରଣାଳୀ ଚାଷ କଲେ ଲାଇନ ବାଇ ଲାଇନ ଧାନକୁ ଲଗେଇବା, ସେଠି ଆମେ କମ୍ ଶ୍ରମିକ ଲାଗିଲେ 10ରୁ 15 ଜଣ ଶ୍ରମିକ ହେଇଗଲା, ଯୋଉଟାକି ପାରମ୍ପରିକ ହିସାବରେ ଲଗେଇଲେ 20ରୁ 25 ଲାଗୁଥିଲେ, ତ ଫଳରେ ଆମକୁ ଶ୍ରମିକ କମିଲେ, ଦ୍ୱିତୀୟରେ ବିହନ ବି କମିଲା, କାହିଁକି ବୋଲେ କମ୍ ଚାରା ଲାଗିଲା, ଗୋଟେ ପାଖରେ 2-2ଟା ଚାରା ଲାଗିଲା, ପ୍ଲସ୍ ଗଛକୁ ପୁରା ଲାଇନିଂରେ ମିଳିଲା, ଗଛକୁ ଏୟାର ମିଳିଲା, ଲାଇଟ ମିଳିଲା, ପ୍ଲସ୍ ଆମେ ସାର ବି କମ୍ ପ୍ରୟୋଗ କରିବା।
1: ବହୁତ ଭଲ ଭଲ କଥା କହିଲେ ଭାଇ,
0: ଧନ୍ୟବାଦ।
1: ଆଶା କରୁଛି ଆମ କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଭାଇ ଭଉଣୀ ମାନଙ୍କୁ ଆପଣଙ୍କ କଥା ବହୁତ ହି ଭଲ ଲାଗିଥିବ। ସମୟ ଆଉ ସୁଯୋଗ ମିଳିଲେ ଆମେ ଆପଣଙ୍କ ସହିତ ପୁଣି ଥରେ ଯୋଗାଯୋଗ କରିବୁ ଭାଇ, ଆଜି ପାଇଁ ରହୁଛି, ନମସ୍କାର।
0: ନମସ୍କାର ମ୍ୟାଡମ, ଧନ୍ୟବାଦ।
2: ସତ୍ୟା କାନିକି ସାର୍ କେତେ ସୁନ୍ଦର ସୁନ୍ଦର କଥା ମାନେ କହିଛନ୍ତି, ତ କେମିତି ଫସଲ ଲଗେଇବା, କଣ କରିବା, କେମିତି ମାଟି ଦରକାର, କେମିତି ସାର ପ୍ରୟୋଗ କରିବା, ମୁଁ ମିଶା ଏଥର ଶିଖିଲି ରେ, ମୁଁ କରିବି ଏଥର ମକା ଚାଷ।
3: ହଁ କରିବୁ ଯେ, ଗୀତ ଗୋଟେ ଶୁଣବା?
2: ହେ ଶୁଣିବାନି, ତୁଇ ମୋର ମନ ଖୁସି କରୁ, ଦେଖ ତୋର ପାଇଁ ଗୋଟେ ଗୀତ ଶୁଣେଇବି।
3: ହଁ ଚାଲ ଚାଲ ଚାଲ।

0: ପାଇଁ ସୁବିଧା। ଟାଉନରେ ଯେଉଁମାନେ ପାଳନ କରୁଛନ୍ତି ତାଙ୍କମାନେ କେବଳ ଦାନା ଉପରେ ଡିପେଣ୍ଡ କରିପାରୁଛନ୍ତି। ଦାନା ତ ଏତେ ହାଇ ରେଟ୍ ହେଲାଣି ଯେ ସବୁବେଳେ ତ ଦେଇ ହବନି। ଗାଁରେ ଅଭ୍ୟାସ ହେଇଗଲାଣି, ତାଙ୍କମାନେ ଗାଈ ଚରିବାକୁ ଛାଡିବା ଉଚିତ। ଚରିକି ଖାଇଲେ ତାଙ୍କର ହ୍ୟୁମିନିଟି ପାୱାର ବଢିବ, ରୋଗ ପ୍ରତିଶୋଧକ ଏତେ ହବନି, ତାଙ୍କୁ ରୋଗ ଫୋଗ କିଛି ହବନି।
1: ନିଶ୍ଚିତ ଭାବରେ, ତାହେଲେ ଦେଖନ୍ତୁ ଯେତେବେଳେ ଗୋଟେ ଲୋକଟେ ବ୍ୟବସାୟ ଆରମ୍ଭ କରୁଥିବ ସେ କେଉଁ ଗାଈ ରଖିଲେ ତାକୁ ବହୁତ ଭଲ ହବ?
0: ଦେଖନ୍ତୁ ଯଦି ସେ ବାହାରେ ରହୁଛି, ଗାଈ ତ ଏଠିକି ଏତେ ମିଳେନି, ବେଶୀରେ ଗାଈ ହରିୟାଣା ପଞ୍ଜାବରୁ ଆସିଥାଏ ଆଉ ଗୁଜୁରାଟରୁ ଆସିଥାଏ। ଗୁଜୁରାଟରେ କୋଉ ଗାଈ ଥାଏ? ଗିର୍ ଗାଈ। ଏ କ୍ଲାଇମେଟ କୁ ଆମକୁ ସୁଟ କରିବନି ଓଡିଶାରେ।

0: କାହିଁକି ନା କ୍ଲାଇମେଟ ତ ସୁଟ କରିବନି ପ୍ରଥମ କଥା, ପଟେ ତ ଟାଉନ ହେଇଗଲାଣି, ଏତେ ଚାଷ ବି କରୁନାହାନ୍ତି, ଗୋପାଳନ ବି କରୁନାହାନ୍ତି, ଖାଇବାକୁ ବି ତ ଦେଇପାରୁନାହାନ୍ତି। ସେଥିପାଇଁ ଏପଟେ ଯଦି ଓଡ଼ିଶାରେ କରିବାକୁ ଚାହୁଁଛନ୍ତି ତାହେଲେ କ୍ରସବ୍ରିଡ୍ ଗାଈ ରଖିବେ, ଜର୍ସି ଗାଈ, କାହିଁକି ନା ତାଙ୍କ ରୋଗ ପ୍ରତିରୋଧକ ଅଛି, ତାଙ୍କୁ ଏତେ ବେମାର କିଛି ହୁଏନି, ସାଙ୍ଗେ ସାଙ୍ଗେ ଚଳିଯାଆନ୍ତି, ଓଡ଼ିଶାରେ ଖରା ପାଗରେ ବି ଚଳିଯାଆନ୍ତି, ବର୍ଷାରେ ବି ଚଳିଯାଆନ୍ତି, ପିଲାଦିନୁ ରଖିବେ।
1: ନିଶ୍ଚିତ ଭାବରେ ତାହେଲେ ଦେଖନ୍ତୁ, ଯୋଉମାନେ ଆମେ ଯୋଉ ଗାଈ ଯୋଉମାନେ ରଖୁଛନ୍ତି ବା ଯୋଉମାନେ କ୍ଷୀର ବି ଦିଅନ୍ତି, ବର୍ଷା ଦିନେ ଆମେ ଗାଈର କିପରି ଯତ୍ନ ନେବା ଉଚିତ?
0: ବର୍ଷା ଦିନେ ତ ବାହାରେ ତ ଆପଣ ଚରିବାକୁ ଛାଡି ପାରିବେନି, ବେଶୀ ଓଦା ହେଲେ ବି ଭଲ ନାହିଁ, ତାଙ୍କୁ ଜ୍ୱର ବି ହେଇପାରେ। ଜଣେ ତ ସାହାଯ୍ୟ କରିବାକୁ ଥିବା ଲେବର ଯେମିତି ହେଲେ ଜଣକୁ ରଖିଥିବେ, ସେ ଘାସ ବି କାଟିକି ଦେଇପାରିବେ। ତାମାନେ ବର୍ଷା ଦିନେ ଘାସର ଅଭାବ କେବେ ନଥାଏ, ଖରାଦିନେ ଘାସ ଶୁଖିଯିବ, ସେଥିପାଇଁ ଅଲଗା ପ୍ରଣାଳୀ ଅଛି ଘାସ ଉଗେଇବାର, ନେପିୟର ଘାସ ଅଛି, ଓଜାଲା ଅଛି, ସେହିପରି କରିବେ। କିନ୍ତୁ ବର୍ଷା ଦିନେ ଘାସର ପରିମାଣ ସବୁଆଡେ ଚାହିଦା ସବୁଆଡେ ଥିବ, ମୁଣ୍ଡା ମୁଣ୍ଡା ଯାହାର ଧାନ ଚାଷ କରାହଉଛି ତାଙ୍କ ମୁଣ୍ଡାରେ ବି ଥିବ, ବାହାରେ ବି ଖାଇପାରିବେ, ଯେ ବର୍ଷା ଦିନେ ବେଶୀ ବାହାରେ ଛାଡିବା ଉଚିତ ନୁହେଁ, କାହିଁକି ମାନେ ତାଙ୍କର ଖୁରାରେ କାଦୁଅ ଲାଗିଲେ ବି ତାଙ୍କ ଖୁରା ଯାକ ସବୁ ପୋକ ହୋଇଯାଏ। ଆଉ ଦାନା ଦେଇପାରିବେ, ଦାନା ଉପରେ ଡିପେଣ୍ଡ କରିବେ, ବର୍ଷା ଦିନେ ବେଶୀ ତାଙ୍କୁ କୁଣ୍ଡା ଦେଇପାରିବେ, ଚୋକଡ଼, ଚୋକଡ଼ ଜାଣିଥିବେ, ଚୋପା ଯାକ ତାର ପିଡିଆ ଯାକ, ସେଇଟା ବି ଦେଇପାରିବେ।
1: ତାହେଲେ ଦେଖନ୍ତୁ, ଯୋଉମାନେ ଗାଈକୁ ବ୍ୟବସାୟ ହିସାବରେ ନେବାକୁ ଚାହୁଁଥିବେ ସେମାନେ ତ ଦିଆଳି ଗାଈ, ଯୋଉମାନେ ଗାଈ କ୍ଷୀର ଦଉଛନ୍ତି ସେମାନେ ରଖିପାରିବେ, କିନ୍ତୁ ଯଦି ଆମେ କୃଷି ବ୍ୟବସାୟରେ ଯଦି ଆମେ ଗାଈକୁ ଲଗେଇ ପାରିବା କୃଷି କାମରେ, ତ କେଉଁ କେଉଁ ଗାଈ ରଖିଲେ ଭଲ ରହିବ?
0: କୃଷି କାର୍ଯ୍ୟରେ ମାନେ କ୍ଷୀର ଉତ୍ପାଦନରେ କହୁଛନ୍ତି ନା ଅଲଗାଟି?
1: ଯଦି କ୍ଷୀର ଉତ୍ପାଦନ ବି କରୁଥିବେ କୃଷି କାର୍ଯ୍ୟ, ଦୁଇଟା ଯାକ ହେଇପାରିବ କି ସେମିତି?
0: କୃଷି କାର୍ଯ୍ୟରେ ଖାଲି ବଳଦ ହିଁ ରଖିପାରିବେ, ସେଟା ଯୋଉ କହୁନାହାନ୍ତି ଅଣ୍ଡିରା ବାଛୁରୀ ମାଈ ବାଛୁରୀ, ଅଣ୍ଡିରା ବାଛୁରୀ ହିଁ କୃଷି କାର୍ଯ୍ୟରେ ହଳ କରିପାରିବେ। ଏବେ ତ ଟ୍ରାକ୍ଟର ଭାରି ପଡ଼ିଲାଣି, ଏତେ ୟୁଜ୍ ନାହିଁ, କିନ୍ତୁ ମାଈ ଗାଈ ସବୁଆଡେ ଚାହିଦା ଅଧିକ, କ୍ଷୀରର ଚାହିଦା ଅଧିକ, ତାହିଁରେ ଦହି କରିପାରିବେ, ଲହୁଣୀ କରିପାରିବେ, ଯାହା ବି ଦହି ପକେଇ ପାରିବେ, ତାହିଁରେ ପନିର ବି ଏବେ ବନେଇ ବିକୁଛନ୍ତି, ସବୁରେ ଉତ୍ପାଦ ଲାଭ ହଉଛନ୍ତି।
1: କେତେ କଣ ଗାଈ ଆପଣଙ୍କର ଗାଈ କ୍ଷୀର ଦିଅନ୍ତି?
0: ଆମର 6ଟି ଗାଈ, 6ଟା ଜର୍ସି ମିକ୍ସ, 2ଟା ଦେଶୀ ଅଛନ୍ତି। ଦେଶୀ ଗାଈ ତ ଏତେ କ୍ଷୀର ଦେବେନି, ତାଙ୍କେ ବୁଲି ବୁଲି ଚରିବେ, ଦାନା ବି ଖାଇଲେ 4-5 ଲିଟର ଦିଅନ୍ତି। ଆଉ ଜର୍ସି ଗାଈ ଦିନକୁ 12-15 ଲିଟର ଦଉଛନ୍ତି ଆମର, ସେମିତି ହିସାବରେ ମାସକୁ ତ ଇନକମ ହବନି, ଦିନକୁ ଇନକମ ହୁଏ। ଯେତେ ଲିଟର କ୍ଷୀର ହେଲା ଆମର 30-35 ଲିଟର, ଆଉ ଅନୁମାନିକ ଧରିଦେଲେ ଲିଟର ପିଛା ତ 50-60 ଟଙ୍କା ବିକା ହଉଛି, ଆମର ତ 50 ଟଙ୍କା ବିକୁଛୁ, ହେଲେ 50 ଟଙ୍କା ହିସାବରେ 30 ଲିଟର ହିସାବ କରିଦେଲେ 1500 ହେଲାଣି ଦିନକୁ ଇନକମ। ଆଉ ଦାନା ଲେବର ଖର୍ଚ୍ଚ ଏଇଟା ଛାଡିଲେ ଅଧା 50% ଇନଭେଷ୍ଟ ପଳେଇବ, ତାହିଁରେ 1500 ରୁ 800 ଟଙ୍କା ଯିବ, 700 ଟଙ୍କା ବଞ୍ଚିବ, 700, ଆଉ ମାସକୁ ସେମିତି ହିସାବ କରିଦେବେ 20-25 ହଜାର ଇନକମ ହେଇଯିବ।
1: ଏ ଯୋଉ ଗୋ ବ୍ୟବସାୟ କଲେ ବା ଗୋ ପାଳନ ବ୍ୟବସାୟ କଲେ ଆମକୁ କଣ ଲାଭ ହେଇପାରିବ?
0: ହଁ, ନିଶ୍ଚିତ ହେଇପାରିବ, ଗୋ ସେବା ବି ହେଇଯିବ, ଆଉ ଲାଭ ତ ଯେତିକି ଗାଈ ରଖିଛନ୍ତି ତାର ସେଇ ହିସାବରେ ତମର ଲାଭ ହୁଏ। ଗୋଟେ ଗାଈ ରଖିଛନ୍ତି ମନେକର 10 ଲିଟର କ୍ଷୀର ଦଉଛି, 10 ଲିଟର କ୍ଷୀର ଦଉଛି ମାନେ ଦିନକୁ 500 ଟଙ୍କା କମେଇବେ, 250 ଇନଭେଷ୍ଟ ହେଇଯିବ, 250 ଦିନକୁ କମେଇବେ।
1: ଦେଖନ୍ତୁ, ଶେଷରେ ମୋର ଗୋଟେ ପ୍ରଶ୍ନ ଆପଣଙ୍କୁ ରହିବ, ଯୋଉମାନେ ଗୋପାଳନ ବ୍ୟବସାୟ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଆପଣ କଣ କିଛି ଟିପ୍ସ ଦେବାକୁ ଚାହିଁବେ?
0: ଦେଖନ୍ତୁ, ଏ ଯୁଗରେ ତ ଚାକିରି ନ କଲେ ରହିପାରୁନାହାନ୍ତି, ଏପଟେ ତ ଗାଁ ମାନଙ୍କରେ ହିଁ ଗୋପାଳନ କରୁଛନ୍ତି, କିନ୍ତୁ ଗୋପାଳନ କଲେ ଭଲ, ଯୋଉମାନେ କରିବାକୁ ଚାହୁଁଛନ୍ତି ଆସିରେ କରନ୍ତୁ, କିଛି ନାହିଁ, କିଛି ପ୍ରୋବ୍ଲେମ ନାହିଁ, ଲାଭଜନକ। 2 ବର୍ଷ ଇନଭେଷ୍ଟ କରିବେ, କ୍ଷୀର ବଢି ବଢି ଯିବ, ତାଙ୍କ ଛୁଆ ବଢି ବଢି ଯିବେ, ଆଉ କିଛି ପ୍ରୋବ୍ଲେମ କିଛି ନାହିଁ।
1: ନିଶ୍ଚିତ ଭାବରେ ଆପଣ ହଉଛନ୍ତି ମାନେ ବହୁତ ଜଣଙ୍କ ପାଇଁ ଗୋଟେ ଉଦାହରଣ, ଅଳ୍ପ ବୟସରେ ଆପଣ ବ୍ୟବସାୟ ଆରମ୍ଭ କରିଛନ୍ତି, ପୁଣି ବହୁତ ଲାଭରେ ମଧ୍ୟ ରହୁଛନ୍ତି, ବହୁତ ସୁନ୍ଦର ସୁନ୍ଦର କଥା କହିଲେ। ମୁଁ ତ ଆପଣଙ୍କଠୁ ବହୁତ କିଛି କଥା ଶିଖିଛି, ଗୋ ସେବା ମାନେ ଆମେ ନିଜ ମାଙ୍କର ସେବା ନିଶ୍ଚିତ ଭାବରେ କରିବା ଉଚିତ। ମୁଁ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ।
2: ଇଏ ଭାଇ ମାତ୍ର ବଢିଆ କଥା କହିଲେ, କମ ଜାଗାରେ ଗୋପାଳନ କେମିତି କରିବା ଆଉ ତାର ସେବା ଯତ୍ନ କେମିତି କରିବା, କେମିତି କରିଲେ ଆମେ ସେଟା ଗୋଟେ ବିଜନେସ୍ ବନେଇ ପାରିବା, ସେ ବିଷୟରେ ମିଶାର ବଢିଆ କଥା ଯାକ କହିଲେ। ତ
3: ହଇ ଦେଖୁନୁ, ଖାଲି ସେ ଗାଈ ଫାର୍ମ ବ୍ୟବସାୟ ପାଇଁ ମିଶା କରୁନାହାନ୍ତି, ଗୋମାତା ସେବା କଥା ମିଶା କହିଲେ।
2: ହଇ ହଇ, ସେଟା ତ ଆଜିକାଲି କିଏ ଭାବୁଛି କହ ତ, ଏତେ ଆମେ କିସ ଭାବୁଛୁ, କଣ ଟିକେ ଚାଷବାସ କରିବା, 2 ପଇସା ଆଇଲେ ଖାଇବା ଆହୁରି ବିକିବା ଆହୁରି କଣ ହେଲେ ଗୋଟେ କରିବା ବୋଲି। ମାତ୍ର ଏଇ ଭାଇଙ୍କର ଚିନ୍ତାଧାରା ଦେଖେ କେତେ ବଢିଆ, 2 ପଇସା କମେଇବା ସହିତ ସେବା କରିବା ମିଶା ତାଙ୍କର ମନୋବୃତ୍ତି ରହିଛି, ନାଇକି?
3: ହଇ ହଇ, ଏମିତି କଥା ହଉଥିବା ନା, ତୁ ଆକାର ଦେଖି ଆସୁଛୁ, ମୁଁ ମିଶା ଦେଖିଯିବି ଟିକେ।

ଏତେବେଳେ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନାରେ ଥିଲେ ଅନିତା ଦାସ ଏବଂ ଆଭାମୟୀ ବିଶ୍ୱାଳ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8:01। ପ୍ରଚାର କରୁଛୁ ଭଜନ ଏବଂ ସୁଗମ ସଙ୍ଗୀତ। ଆଜି କାର୍ଯ୍ୟକ୍ରମରେ ଶିଳ୍ପୀ ହେଲେ ଶିବପ୍ରସାଦ ମହାପାତ୍ର। ପ୍ରଥମେ ଶିଳ୍ପୀଙ୍କ କଣ୍ଠରେ ଗୋଟିଏ ଭଜନ, ଗୀତ ରଚନା ଲଳିତ ମୋହନ ପଟ୍ଟନାୟକ।

ଶେଷରେ ଶିବପ୍ରସାଦ ମହାପାତ୍ରଙ୍କ କଣ୍ଠରେ ଅନ୍ୟ ଏକ ଆଧୁନିକ ଗୀତ ଶିଳ୍ପୀ ଗାଇଛନ୍ତି ସୁଭଦ୍ରା କମିଲାଙ୍କ ରଚନା।

ପରବର୍ତ୍ତୀ ଶିଳ୍ପୀ ହେଲେ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଗୀତ ରଚନା ପୀତାମ୍ବର ମିଶ୍ର। ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ରାଉତରାୟ।

ନୈବେଦ୍ୟ କାର୍ଯ୍ୟକ୍ରମର ଶେଷରେ ଦ୍ୱୈତ କଣ୍ଠରେ ଶିଳ୍ପୀ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଗୀତ ରଚନା ପୀତାମ୍ବର ମିଶ୍ର, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ରାଉତରାୟ।

ଏମାସର ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ ଶୁଣୁଥିଲେ। କାର୍ଯ୍ୟକ୍ରମର ଶିଳ୍ପୀମାନେ ଥିଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଗୀତଗୁଡ଼ିକ ରଚନା କରିଥିଲେ ପୀତାମ୍ବର ମିଶ୍ର। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କଲେ ପ୍ରଫୁଲ୍ଲ କୁମାର ରାଉତରାୟ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗ କଲେ ତବଲାରେ ଚିତ୍ତରଞ୍ଜନ ମହାପାତ୍ର, ବଂଶୀରେ ସରୋଜ କୁମାର କୁଲଦୀପ, ସୀତାରରେ ଭୀମସେନ ମହାରଣା, ଅର୍ଗାନରେ ଥିଲେ ମହେଶ୍ୱର ନାୟକ, ଗିଟାରରେ ଅମିତ ଦାସ ଏବଂ ସ୍ୱେଶାଲ ଇଫେକ୍ଟସରେ ଥିଲେ ଆଶୁତୋଷ ସାନ୍ତ୍ରା ପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ସୀତାର ବାଦନ, ରାଗ ମିଶ୍ର ଗାରା।

0: ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆଜି ପ୍ରଚାର କଲୁ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ସୀତାର ବାଦନ। ଶିଳ୍ପୀ ପରିବେଷଣ କଲେ ରାଗ ମିଶ୍ର ଗାର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମାଚାର ସନ୍ଧ୍ୟା, ପରେ ନ୍ୟୁଜ୍ ଆଟ୍ 9 ଏବଂ ରାତି 9:15 ସ୍ପଟ୍ଲାଇଟ୍। କିଛି ମୁହୂର୍ତ୍ତ ଭିତରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: आकाशवाणी से समाचार संध्या के साथ मैं प्रियंका अरोड़ा।

କାର୍ଯ୍ୟକ୍ରମର ଶେଷରେ ପାରମ୍ପରିକ ରଚନା ପାଇଁ କଣ୍ଠଦାନ କରିଛନ୍ତି ଅନୁରାଧା ପୋଡ଼ୱାଲ। ସଙ୍ଗୀତ ନିର୍ଦ୍ଦେଶନା ସରୋଜ ନନ୍ଦା।

0: ପ୍ରଚାର କଲୁ କେତୋଟି ଭକ୍ତି ଗୀତ ଆକାଶବାଣୀ ଜୟପୁର। ସମୟ ରାତି 10:00 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରୁଛୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ନାଟକ ପୁରୁଷୋତ୍ତମ ଦେବ।
1: ପ୍ରଚାର କରୁଛୁ ନାଟକ ପୁରୁଷୋତ୍ତମ ଦେବ, ମୂଳମଞ୍ଚ ନାଟକ ଗୋଦାବରୀଶ ମିଶ୍ର, ବେତା ରୂପାନ୍ତର ଓ ପରିଚାଳନା ମନୋରଞ୍ଜନ ଦାସ।

0: କୃଷ୍ଣ ନଦୀ ତୀରର ଏ ରାଜପ୍ରାସାଦରେ ଆଉ ବେଶୀ ଦିନ ନୁହେଁ ମା ପଦ୍ମ।
1: ତେବେ ବାପା ଏଠାକୁ ଆସିଥିଲେ କାହିଁକି?
0: ରାଜ୍ୟ ରକ୍ଷା କରିବାକୁ।
1: ରକ୍ଷା କରିବାକୁ କାହିଁକି ବାପା?
0: ମା, ବର୍ତ୍ତମାନ ଓଡ଼ିଶାରେ ଭୀଷଣ ଅନ୍ତର୍ବିବାଦ ଚାଲିଅଛି। ଏକ ପକ୍ଷରେ ପୁରୁଷୋତ୍ତମ ଦେବ ଓ ଅନ୍ୟ ପକ୍ଷରେ ବିକ୍ରମ ଦେବ। ଯେପରି ଦେଖାଯାଉଛି ବିକ୍ରମ ଦେବ ଶୀଘ୍ର ଜୟଲାଭ କରିବେ। ପୁରୁଷୋତ୍ତମ ଅନେକ ଯୁଦ୍ଧରେ ପରାସ୍ତ ହେଲେଣି ବା, ସୈନ୍ୟ ସାମନ୍ତ ମଧ୍ୟ ଆଉ ନାହାନ୍ତି, ଯୁଦ୍ଧ ବନ୍ଦ ହେବ। ମୋର ଭୟ ଥିଲା ତାଙ୍କ ଯୁଦ୍ଧର ଗୋଳମାଳରେ କାଞ୍ଚିର କିଛି କ୍ଷତି ହୋଇପାରେ, ସେଇଥିପାଇଁ ସୈନ୍ୟରେ ଏ ସୀମାନ୍ତ ପ୍ରଦେଶରେ ଅବସ୍ଥାନ କରୁଥିଲି। ଯୁଦ୍ଧ ବନ୍ଦ ହେଲେ ନଗରୀକୁ ଫେରିଯିବା ମା।
1: ଯୁଦ୍ଧ ଯେତେ ଶୀଘ୍ର ବନ୍ଦ ହେବ ବୋଲି ଆପଣ ବିବେଚନା କରନ୍ତି ବାପା, ସେତେ ଶୀଘ୍ର ହେଉନାହିଁ। ପୁରୁଷୋତ୍ତମ ଦେବ ଅତି ପ୍ରତାପଶାଳୀ ନରପତି, ଏତେ ଯୁଦ୍ଧରେ ପରାସ୍ତ ହେବାର କାରଣ

0: ଯୁଦ୍ଧ କରିବାକୁ ତାଙ୍କର ଅନିଚ୍ଛା। ଭାତୃବିବାଦ ଶୋଭନୀୟ ନୁହେଁ ବୋଲି ସେ ଚିରକାଳ କହୁଅଛନ୍ତି। ବର୍ତ୍ତମାନ ଶୁଣାଯାଏ ତାଙ୍କର ମନ ପରିବର୍ତ୍ତିତ ହୋଇଅଛି। ସେ ନିଜେ ଶୀଘ୍ର ଏ ଅଞ୍ଚଳକୁ ଯୁଦ୍ଧକୁ ଆସୁଅଛନ୍ତି।
1: ବିକ୍ରମଦେବ ଜୟ ହୁଅନ୍ତୁ ବା ପୁରୁଷୋତ୍ତମ ଦେବ ଜୟ ହୁଅନ୍ତୁ, ସେଥିରେ ଆମ୍ଭର ବିଶେଷ ଲାଭ ବା କ୍ଷତି ନାହିଁ। ଯାହା ହେବାର ଶୀଘ୍ର ହୋଇଗଲେ ହେଲା, ଏଠାରେ ଆଉ ବେଶି ଦିନ ରହିବାକୁ ସୁଖ ଲାଗୁନାହିଁ ମା।
0: କାହିଁକି ବାପା, ମତେ ତ ଏ ସ୍ଥାନ ବଡ଼ ରମଣୀୟ ବୋଧ ହେଉଅଛି। ଏ ପର୍ବତ ଗୁଡ଼ିକ ଆପଣାର ବିନୀତ ବିଶାଳତାରେ ଅନନ୍ତ ପଥ ଅଧିକାର କରି ରହିଅଛନ୍ତି। ପୁଣି ନିରାଶର ପ୍ରାଣରେ ଆଶାର କ୍ଷୀଣ ରେଖା ସମାନ ଏହି କୃଷ୍ଣା ନଦୀ ଅସ୍ଫୁଟ ମଧୁର କଳବାଣୀରେ ନିରନ୍ତର ବହିଯାଉଅଛି, ଯେପରି ଜନନୀର ହୃଦୟରେ ବାତ୍ସଲ୍ୟର ସୁମଧୁର ଧାରା।
1: ହଁ ମା ପଦ୍ମ, ଅନେକ ଅଂଶରେ ଏହି କୃଷ୍ଣା ନଦୀ ଖୁବ ଭଲ, ଏହାର ମାଛ ଗୁଡ଼ିକ ଖୁବ ମଧୁର, ପାହାଡ଼ ଜଙ୍ଗଲ ଗୁଡ଼ାକ ମଧ୍ୟ ବେଶ, ଠେକୁଆ ହରିଣ ପୁରୀ ରହିଛନ୍ତି ମା। ଅନନ୍ତ ଶିକାର କରିବାକୁ ଯାଇଥିଲା, ମୁଁ ଦେଖେ ଆଜି କଣ ମାରି ଆଣିଛି, ଠେକୁଆ ମାଂସଟା ବଡ଼ ସରସ ମାଂସ ମା।
0: ମନୁଷ୍ୟର ଏ ଜୀବହିଂସା ପ୍ରବୃତ୍ତି ବଡ଼ ଜଘନ୍ୟ। ମନୁଷ୍ୟ ପ୍ରାଣରେ ଯେଉଁଟିକ ଦେବତ୍ୱ ଅଛି ତାକୁ ବିନାଶ କରି ମନୁଷ୍ୟକୁ କେବଳ ପଶୁତ୍ୱମୟ ହିଂସ୍ର ଜୀବବିଶେଷରେ ପରିଣତ କରେ ଏହି ଜୀବହିଂସା। କି କଦର୍ଯ୍ୟ, କି କୁତ୍ସିତ, ପ୍ରେମରେ ପ୍ରତିଷ୍ଠିତ ମାନବ ପ୍ରାଣରେ କି ଘୋର ଶତ୍ରୁତା। ଏଇ ତ ମା, ମା ଅନନ୍ତ ଭାଇ ପ୍ରତିଦିନ ଏ ବନ ମଧ୍ୟରୁ ଅନେକ ଜୀବଜନ୍ତୁ ମାରି ଆଣୁଛନ୍ତି। ଆଜି ଗୋଟାଏ ବଡ଼ ସମ୍ବର ମାରି ମୋତେ ଦେଖିବାକୁ ଡାକି ପଠାଇଥିଲେ, ତାଙ୍କୁ ତୁମେ ମନା କଲ ନାହିଁ। ମୁଁ କେତେ ଥର କହିଲିଣି, ସୁମନ୍ତ ଭାଇଙ୍କୁ ମଧ୍ୟ କହିଛି।
2: ଏଇ କଥାକୁ ତୋର ଏତେ ଦେଖୁ ପଦ୍ମ, ହତ୍ୟା କ୍ଷତ୍ରିୟର ଧର୍ମ, ରକ୍ତରେ ରଞ୍ଜିତ ନହେଲେ କ୍ଷତ୍ରିୟର ହସ୍ତ ସୁନ୍ଦର ଦିଶେ ନାହିଁ ମା। ତୁ କଣ ଜାଣିନୁ, ଆଜି ଯେଉଁ ପ୍ରାନ୍ତରକୁ କୃଷ୍ଣାର ଶୀତଳ ମଳୟ ମଧୁର ସୌରଭରେ ସିକ୍ତ କରୁଅଛି, କାଲି ତାହା ଭୀଷଣ ଶ୍ମଶାନରେ ପରିଣତ ହେବ। ସବ ରାଶିର ଦୁର୍ଗନ୍ଧ ମଧ୍ୟରେ ଶୃଗାଳ କୁକୁର ବିକଟ ଚିତ୍କାର କରୁଥିବେ ମା ପଦ୍ମା, ଏହାଠାରୁ ଭଳି ଦାରୁଣ ଦୃଶ୍ୟ ଆଉ ଜଗତରେ କଣ ଅଛି।
0: ମୁଁ ଶୁଣିଥିଲି ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବଙ୍କ ବିପକ୍ଷରେ ବିଦ୍ରୋହ ଘଟିଛି, ଯୁଦ୍ଧ ହେବ ବୋଲି। ଏତେ ଶୀଘ୍ର ମା, ପୁରୁଷୋତ୍ତମ ଦେବ ଏ ଯୁଦ୍ଧକୁ ସ୍ୱୟଂ ଆସୁଛନ୍ତି, ସେ କଣ ଆସିଲେଣି?
2: ମୁଁ ଜାଣିନାହିଁ, ତେବେ ଏତିକି ଜାଣେ ଯେ କାଲି ଯୁଦ୍ଧ ହେବ, ଆଉ ସେ ଯୁଦ୍ଧରେ ପୁରୁଷୋତ୍ତମ ଦେବ ଉପସ୍ଥିତ ହେବାର କଥା।
0: କନକ, ନଦୀର ଅପର ପାର୍ଶ୍ୱରେ ସେଠାରେ କାଲି ଯୁଦ୍ଧ ହେବ। ସେଦିନ ମାଙ୍କ ଠାରୁ ମହାରାଜା ପୁରୁଷୋତ୍ତମ ଦେବଙ୍କ ବୀରତ୍ୱ ପରାକ୍ରମ ଆଉ ବୀରତ୍ୱର ପରାକ୍ରମର ଚିର ସହଚର ସେ ଉଦାରତା ବିଷୟରେ କେତେ କଥା ଶୁଣିଥିଲେ। ସେହି ପୁରୁଷୋତ୍ତମ ସ୍ୱୟଂ ଏଠାକୁ ଆସିଅଛନ୍ତି। ତାଙ୍କର ଭାଇ ବିକ୍ରମଦେବ ବିଦ୍ରୋହୀ, ବିଦ୍ରୋହ ଦମନ ନିମନ୍ତେ ମହାରାଜା ଏଠାରେ ଉପସ୍ଥିତ। ମୁଁ ଯୁଦ୍ଧ ଦେଖିନାହିଁ, ତୁ ମଧ୍ୟ ଦେଖିନାହୁଁ କନକ, ଆମେମାନେ କାଲି ସେ ପ୍ରାନ୍ତରକୁ ଯିବା। କନକ,
2: ବେଶ
3: ଆଜି ବେଶ ସ୍ଥାନରେ ସାକ୍ଷାତ ପୁରୁଷାଧମ।
4: ଜଗତର ସକଳ ସ୍ଥାନ ସମାନ ବିକ୍ରମଦେବ, କିନ୍ତୁ ତୁମ୍ଭେ ଏଠାରେ କାହିଁକି?
3: କାହିଁକି ଦେଖିବୁ, ଆକ୍ରମଣ କର ସୈନିକ।
4: ବିକ୍ରମ, ବିକ୍ରମ, ବିକ୍ରମ, ଶାନ୍ତ ହୁଅ ଭାଇ, ଏ ଯୁଦ୍ଧ ସୁନ୍ଦର ହେବ ନାହିଁ।
3: ରାଜଦ୍ରୋହୀ ସଙ୍ଗେ ଯୁଦ୍ଧ କେବେ ଅସୁନ୍ଦର ନୁହେଁ ପୁରୁଷୋତ୍ତମ। ପୁରୁଷୋତ୍ତମଙ୍କୁ ଆକ୍ରମଣ କର ସୈନିକ, ପୁରୁଷୋତ୍ତମଙ୍କୁ।
2: ଏଇ ଯେ ଆଉ ଜଣେ ମୁମୂର୍ଷ ଯୁବକ ପଦ୍ମ, ସେ ଗଛ ମୂଳରେ ଚାଲ ଟିକେ ପାଣି ଦେବା ତା ତୁଣ୍ଡରେ, ବିଚାର କି କଷ୍ଟ।
0: ମୁମୂର୍ଷର ପରିଣାମ ଯଦି ମୃତ୍ୟୁରେ ହେଉନଥାନ୍ତା କନକ, ଆହା କି କଷ୍ଟ।
4: ବେଶ, କିନ୍ତୁ ସୈନ୍ୟ କାହାନ୍ତି ଅର୍ଜୁନ ସିଂହ?
3: ସେ କଣ ମହାରାଜ, ସୈନ୍ୟ ନାହାନ୍ତି, ମହାରାଜାଙ୍କର ନାମ ମାତ୍ର ଶୁଣିଲେ ଅନ୍ତପୁରର ଅବଳା ମଧ୍ୟ ଅସ୍ତ୍ର ଘେନି ଉଠିବେ। ସୈନ୍ୟ ନାହାନ୍ତି, ମୁଁ 80 ହସ୍ର ସୈନ୍ୟ ସଜ୍ଜିତ କରି ରଖିଅଛି ମହାରାଜ। ତତ୍ପରେ ସୋନପୁର, ବାମଣ୍ଡା, ତାମ୍ରଲିପ୍ତ, କାଶୀପୁରରେ ପ୍ରାୟ 1,00,000 ସୈନ୍ୟ ଅବସ୍ଥାନ କରୁଅଛନ୍ତି। ଏହା ଛଡ଼ା 1,00,000 ସୈନ୍ୟ ରାଜଧାନୀରେ ଗଚ୍ଛିତ ଅଛନ୍ତି। ଏମାନଙ୍କର ପ୍ରତ୍ୟେକଙ୍କର ଜୀବନ ମହାରାଜାଙ୍କ ନିମନ୍ତେ ଉତ୍ସୃଷ୍ଟ। ତତ୍ପରେ ପ୍ରଜାଗଣ, ବାତ୍ସଲ୍ୟରେ ପରିପାଳିତ, ସ୍ନେହରେ ବସିଭୂତ ପ୍ରଜାଗଣ ମହାରାଜାଙ୍କର ବିଜୟ ନିମନ୍ତେ ସ୍ୱଦେଶର ମଙ୍ଗଳ କାମନାରେ ସମସ୍ତେ ପ୍ରାଣ ଦେବାକୁ ପ୍ରସ୍ତୁତ ମହାରାଜ। ଅଧୀର ହେବେନି ମହାରାଜ, ସୈନ୍ୟ ବହୁତ,
4: କିନ୍ତୁ ବକ୍ସି ଅଭିରାମଙ୍କ ସ୍ଥାନ।

0: ଓଡ଼ିଶାରେ ଯେ ଅନ୍ତର୍ବିବାଦ ଚାଲିଥିଲା, ଦଶ ପନ୍ଦର ଦିନ ଖୁବ୍ ଗୋଳମାଳ ଲାଗିଥିଲା ନା ସୁମନ୍ତ? ଏବେ ଅନେକ ଦିନ ହେଲା ସେସବୁ ତ କିଛି ନାହିଁ, ଯୁଦ୍ଧ ତାହେଲେ ଶେଷ ହୋଇଛି ସୁମନ୍ତ?
1: ହଁ ପିତା, ଶେଷ ହୋଇଅଛି। ବିକ୍ରମଦେବ ଓ ତାଙ୍କର ଭାଇମାନେ ପରାସ୍ତ ହୋଇ ବନ୍ଦୀ। ପୁରୁଷୋତ୍ତମ ଦେବ ବର୍ତ୍ତମାନ ବିଶାଳ ଓଡ଼ିଶା ଦେଶର ରାଜା। ସେ ଯେପରି ପ୍ରତାପଶାଳୀ ସେହିପରି ନ୍ୟାୟବାନ। ତାଙ୍କ ରାଜତ୍ୱରେ ଉତ୍କଳ ଭୂମି ନବୀନ ଗୌରବ ମାଳାରେ ଭୂଷିତ ହେବ ପିତା। ଓଡ଼ିଶାରେ ଯୁବକ ନରପତିଙ୍କ ପରି ଭାରତ ଭୂମିରେ କେତେ ଜଣ ଅଛନ୍ତି ବଡ଼ ଗୁଣବାନ?
0: କିନ୍ତୁ ଓଡ଼ିଶା ରାଜା ଆତ୍ମଗୌରବ ଜାଣନ୍ତି ନାହିଁ ସୁମନ୍ତ। ରଥଯାତ୍ରା ସମୟରେ ଚଣ୍ଡାଳ ପରି ଶ୍ରୀକ୍ଷେତ୍ରର ରାଜମାର୍ଗ ମାର୍ଜନା କରନ୍ତି, ଏଇଟା କିନ୍ତୁ ବଡ଼ ନୀଚତା। ସେ ଯାହା ହେଉ, ସୀମାନ୍ତ ପ୍ରଦେଶର ଯୁଦ୍ଧ ଯେତେବେଳେ ଶେଷ, ଆମ୍ଭେମାନେ ଏଠାରୁ ଶୀଘ୍ର ଯିବା ସୁମନ୍ତ।
2: ତୁମେ ଯିବା ପାଇଁ ସବୁ ପ୍ରସ୍ତୁତ କର ସୁମନ୍ତ। ମୁଁ ଯାଏ।

0: କାହିଁକି ଏ କଣ ସମ୍ଭବ? ପ୍ରବଳ ପ୍ରତାପଶାଳୀ ବୀର ପୁରୁଷୋତ୍ତମ ମୃତ୍ୟୁର ଏ ଅନ୍ତିମ ଭୂମିଶଯ୍ୟାରେ ଉଫ୍, କି କଷ୍ଟ, କି କରୁଣା ସେ ଦିନର ସେ ମୁମୂର୍ଷୁ ବାଣୀ! ଜଳପାନ ନିମନ୍ତେ ତୃଷାର୍ତ୍ତର ସେ ନିରାଶ ବିଶ୍ୱନାଥ ବିଶ୍ୱନାଥ ଡାକ! ଆହା, କିଏ ସେ ବିଶ୍ୱନାଥ? ଏ କଣ ସମ୍ଭବ? ନା, ଏ କଳ୍ପନା ନୁହେଁ, ଏ ସତ୍ୟ, ଏ ମଧୁର ବାସ୍ତବତା। ବୀରର ଶୋଭା ସଙ୍କଟ, କ୍ଷତ୍ରିୟର ଭୂଷଣ ଯୁଦ୍ଧଭୂମିରେ ମୁମୂର୍ଷୁ! ନା, ଅସମ୍ଭବ ନୁହେଁ, କିନ୍ତୁ କିନ୍ତୁ କି କଷ୍ଟ, ଉଃ କି କଷ୍ଟ, କି ପିପାସା, କି କରୁଣ ବାଣୀ! ତତ୍ପରେ ଏଇ ବାଟେ ଦେଖିଛି କନକ କହୁଥିଲା। କିଏ କନକ?
1: ସେ ଯିଏ ଯୁଦ୍ଧଭୂମିରେ ଆହତ ହୋଇପଡ଼ିଥିଲେ।
0: କିଏ ସେ?
1: ସେସବୁ ଅର୍ଶପୃଷ୍ଠରେ ଚାଲିଗଲେ।
0: ହଁ, କିଏ ସେ ଯୁବକ?
1: ଗଳାର ମାଳା।
0: ତୁ କହିବୁ ନାହିଁ କନକ, ମୁଁ ଯାଉଛି।
1: ରହ ପଦ୍ମା, ଶୁଣ ଶୁଣ ନା, ଶୁଣିବୁ ନାହିଁ?
0: କଣ?
1: ଶୁଣ,
0: କହ
1: ପଦ୍ମା।
0: କନକ, କହ ନା ଏଥର।
1: ସେ ଯୁବକ
0: କିଏ?
1: ଏତେ ଅଧୀର ହେଉଛୁ କାହିଁକି? ଶୁଣ, କହୁଛି ତ, ସେ ଯୁବକ ଯଦି ଓଡ଼ିଶାର ରାଜା ହୋଇଥାନ୍ତି।
0: ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ?
1: ହଁ, ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ। ପଦ୍ମା,
0: ନା କନକ, ମିଛ କହୁଛୁ।
1: ନହେଲେ ଏବେ ମୁଁ ଯାଉଛି।
0: ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ, ବିଜୟ ଗୌରବରେ ବିଭୂଷିତ ପୁରୁଷୋତ୍ତମ ଦେବ! କି ବୀର! ମରଣ ଶଯ୍ୟାରେ ସୁଦ୍ଧା ମୁଖର ସେ ବିମଳତା, ଅଧରର ସେ ମଧୁର ସ୍ମିତ, ନୟନରେ ସେ ଜ୍ୱଳନ୍ତ ଜ୍ୟୋତି, ବକ୍ଷର ସେ ଉନ୍ମୁକ୍ତ ବିଶାଳତା, କପାଳର ସେ ଉନ୍ନତ ସୌନ୍ଦର୍ଯ୍ୟ, ହୃଦୟର ସେ ଧୀର ଦମ୍ଭ, କିଛି ଉଣା ହୋଇ ନାହିଁ। କିନ୍ତୁ ଯୁଦ୍ଧଭୂମିର ଏକି କରୁଣ ଦୃଶ୍ୟ! ପ୍ରବଳ ପ୍ରତାପଶାଳୀ ବୀର ପୁରୁଷୋତ୍ତମ ଦେବ ଏପରି ଦିନ ଭାବରେ ସାଇତ! ଉଃ, କି କଷ୍ଟ, ବୀର ହେବାର ପ୍ରାୟଶ୍ଚିତ ଏଇଠାରେ! କି କଷ୍ଟ!
2: କାଞ୍ଚିର ସମସ୍ତ ମରୁଦେଶରେ ଏକମାତ୍ର କୁସୁମ ପଦ୍ମାବତୀ ଦେଖି ନାହିଁ। ସେ କ୍ଷଣକର ଦେଖା ନୁହେଁ, ଚକ୍ଷୁର ଏକ ଫଲକରେ ଦେଖିଛି ମାତ୍ର। ସୈନିକ ବର ବୃଦ୍ଧ ବିଶ୍ୱନାଥ ନିକଟରେ ମୃତ୍ୟୁ ଶଯ୍ୟାରେ ସେତେବେଳେ କିଏ ଆସି ମୁଖରେ ଜଳ ଢାଳି ଦେଇଗଲା? ସ୍ୱର୍ଗର ଦେବୀ, ଶୂନ୍ୟର ଅପ୍ସରା କିଏ ସେ? ଦେଖି ନାହିଁ, ଚକ୍ଷୁ ଅର୍ଥମୁଦ୍ରିତ। ତଥାପି ନା, ଦେଖିଛି ଚପଳା। ନିମିଷକ ପାଇଁ ଜଗତକୁ ଆଲୋକିତ କରି ପୁଣି କି ଚଞ୍ଚଳ ଆକାଶ ମଧ୍ୟରେ ଲୁଚିଯାଏ ସତ୍ୟ, ତାହାର ସେ ଅତୁଳ ପ୍ରଭା ନୟନେ ନୟନେ ରହିଯାଏ। କାହିଁକି ସେ ଦେଖାଦେଲେ, କାହିଁକି ଦେଖାଦେଲେ ପଦ୍ମାବତୀ? ଶରତର ଚନ୍ଦ୍ରମା ତୁମେ, ପଲକ ମଧ୍ୟରେ ମେଘମାଳାର ଅନ୍ତରାଳରେ କାହିଁ ଲୁଚିଗଲ? ଯା, ଦେଖିଛି ଚକ୍ଷୁର ପଲକରେ, ସେତେବେଳେ ଦେଖିଛି, ଏବେ ପ୍ରତି ପଲକରେ ତୁମେ। ଏକ ପଦ୍ମାବତୀ ଦେଖିଥିଲି, ଏବେ ସତ ପଦ୍ମାବତୀ ଦେଖୁଅଛି, ଜଗତ ପଦ୍ମାବତୀମୟ ପଦ୍ମାବତୀ।
3: ମହାରାଜ,
4: କି ସମ୍ବାଦ ସେନାପତି?
3: ବିକ୍ରମଦେବ ପୁନର୍ବାର ଆକ୍ରମଣ କରିଛି, ବର୍ତ୍ତମାନ କଣ କରିବାକୁ ହେବ ଆଦେଶ ଦିଅନ୍ତୁ ମହାରାଜ।
4: ଆଦେଶ? ସେନାପତି, ତୁମ୍ଭର ଯାହା ଇଚ୍ଛା କର।
3: ମହାରାଜ, ଏଥର ବିକ୍ରମଦେବକୁ ଏପରି ନିରସ୍ତ କରିବାକୁ ହେବ ଯେ ଭବିଷ୍ୟତରେ ସେ ଯେପରି ଆଉ ଥରେ ବିଦ୍ରୋହର ଚିନ୍ତା ସୁଦ୍ଧା ନ କରନ୍ତି।
4: ତା ନିଶ୍ଚୟ ସେନାପତି, ଦୟାର ଗୋଟାଏ ପରିମାଣ ଅଛି, କ୍ଷମାର ଗୋଟାଏ ସୀମା ଅଛି। ବାରମ୍ବାର ବିଦ୍ରୋହ, ଦକ୍ଷିଣ ପ୍ରଦେଶ ଏଥିରେ ଛାରଖାର ହେଇଗଲା। ବିଦ୍ରୋହ ଚିରକାଳ ପାଇଁ ଦମନ ନ କଲେ ରାଜାର କର୍ତ୍ତବ୍ୟରେ ତ୍ରୁଟି ଘଟିବ ସେନାପତି।
3: ନିଶ୍ଚୟ ମହାରାଜ,
4: ନିଶ୍ଚୟ। ତେବେ ପୁନଶ୍ଚ ଯୁଦ୍ଧର ଆୟୋଜନ କର।
3: ଆୟୋଜନ ସମସ୍ତେ ଠିକ ମହାରାଜ, ଏଇ ତ ଅର୍ଜୁନ ସିଂହ
5: ସ୍ୱର୍ଣ୍ଣ ମଧ୍ୟ ସଜ୍ଜିତ।
4: କିନ୍ତୁ ଅର୍ଜୁନ ସିଂହ, ତୁମ୍ଭର ଏ ବୃଦ୍ଧ ବୟସରେ ଯୁଦ୍ଧ ଆଣିକି ଅସହ୍ୟ ହୋଇପଡ଼ିବ, ବିଶେଷ କଷ୍ଟ ହେବ।
5: ଅର୍ଜୁନ ସିଂହର କଷ୍ଟ ନାହିଁ ମହାରାଜ, ମୁଁ ଏ ଯୁଦ୍ଧକୁ ଯିବି, ଜୀବନର ସମସ୍ତ ଦିନ ଶକ୍ତି ଓଡ଼ିଶାର ମଙ୍ଗଳ ନିମନ୍ତେ ଉତ୍ସର୍ଗ କରିଅଛି। ଏ ପ୍ରାଣ ଏବେ ମୋର ନୁହେଁ ମହାରାଜ, ଏ ମହାରାଜାଙ୍କର ପ୍ରାଣ।
4: ତୁମେ ତେବେ ଯିବ ଅର୍ଜୁନ ସିଂହ?
5: ଯିବି ମହାରାଜ, ସେନାପତି ରାଜଧାନୀରେ ରୁହନ୍ତୁ, ଗଜପତିଙ୍କର ଏ ଯୁଦ୍ଧରେ ଏଇ ତରବାରଟି ମୋର ଶେଷ ବାର ଚାଳନା କରି ଆସେ।
4: ଆଚ୍ଛା, ଯାଅ ଅର୍ଜୁନ ସିଂହ,
3: ଯାଅ ଅର୍ଜୁନ ସିଂହ, ତୁମେ ଯୁଦ୍ଧଭୂମିରେ ଉପସ୍ଥିତ ଥିଲେ, ବିଜୟ ନିଶ୍ଚିତ, ଯାଅ ଶୀଘ୍ର, ପ୍ରସ୍ତୁତ ହୋଇ ଆସ।
5: ବିଦାୟ ନେଉଛି ତେବେ ସେନାପତି ମହାଶୟ, ଯୁଦ୍ଧଭୂମିରୁ ଫେରିଲେ ଆଉ ଥରେ ଜୀବନର ଅନ୍ତିମ ବିଦାୟ ଘେନିଯିବି, ନଚେତ୍ ଏଇ ଶେଷ। ବିଦାୟ ନେଉଛି, ବିଦାୟ ମହାରାଜ।
4: ବିକ୍ରମ,

0: ଶ୍ରୀମନ୍ତ ତୁମରେ ଅତ୍ୟାଚାର, ମୁଁ ତୁମ୍ଭର ଚିର ଶତ୍ରୁ ହୋଇପାରେ, ଦରିଦ୍ର ପ୍ରଜାଗଣ ନୁହନ୍ତି। ତୁମେ ଜାଣ ନିଶ୍ଚୟ ବିକ୍ରମଦେବ, ଯେ ବହ୍ନିରେ ତୁମ୍ଭେ ଦୁଃଖୀର କୁଟୀର ମାନ ଏତେ ନିର୍ଦ୍ଦୟ ନିଶଙ୍କ ପ୍ରାଣରେ ଜାଳି ଦେଉଅଛ, ସେଇ ବହ୍ନି ଶିକ୍ଷା ତୁମ୍ଭର ଏ ବିଦ୍ରୋହ ଚିରକାଳ ପାଇଁ ଭସ୍ମସାତ କରିବ। ଆଉ ସହି ହେଉ ନାହିଁ ସେନାପତି,
1: ଆଜି ଶିବରାତ୍ରି ନା ନରସିଂହ?
2: ନା, ଆଜି ତ୍ରୟୋଦଶୀ, କାଲି ଶିବରାତ୍ରି ହେବ।
3: ଆଜି ପୁରୁଷୋତ୍ତମ ବନ୍ଦୀ ହୋଇଥିଲା।
2: ହଁ, ଆର ବର୍ଷ ଆଜି ଠିକ ଆଜି ତ
1: ଚାହୁଁ ଚାହୁଁ ବର୍ଷେ ହେଇଗଲା, ଏ ବର୍ଷ ଆଜି ଯାଏ ତ ଯୁଦ୍ଧ ଆରମ୍ଭ ହେଲା ନାହିଁ।
2: ପୁରୁଷୋତ୍ତମ ବୋଧେ ବର୍ତ୍ତମାନ ଭୀତ, ନିଜର ଭ୍ରମ ବୁଝିପାରିଅଛି।
3: ସେନାପତି କିଏ ଆସୁଛି, ବସନ୍ତ ବିରାଟ ନା ସେଇ ବୁଢା ଅର୍ଜୁନ ସିଂହ?
2: ହଁ, ଅର୍ଜୁନ ସିଂହ ଆସିଥିଲେ ଭଲ।
1: ତା ବିଚାର ନାହିଁ ନରସିଂହ, ଲଙ୍କାରେ ଯୋଉଠି ସାନ ସେଇଠି ଷାଠିଏ ହାଟ, ମନେ ଅଛି ସେଦିନର କଥା? ହଉ, ଯିଏ ଆସୁ ଏଥର ନିଶ୍ଚୟ
2: ତା ଠିକ। ଯୁଦ୍ଧ ଆଉ କେତେ ଦିନ ଚାଲିଥିବ, ଏଇଥର କେ ଶେଷ।
3: ପୁରୁଷୋତ୍ତମକୁ କଣ ବନ୍ଦୀ କରିବା ନା ହତ୍ୟା?
1: ହତ୍ୟା, ସେପରି ମୂଢ଼ର ମୃତ୍ୟୁଦଣ୍ଡ ଆଉ କାହିଁରେ ହେବନି, ହତ୍ୟା।
2: ତେବେ ବନ୍ଦୀ କଲେ ଲାଭ ଅଛି, ଲାଭ ଏଇ ଯେ ସେ ଆଜୀବନ ନିଜ କର୍ମର ଫଳ ଭୁଞ୍ଜୁଥିବ।
1: ତା ମଧ୍ୟ ଠିକ,
3: ବନ୍ଦୀ ଆଉ ହତ୍ୟା ଉଭୟ ଏକାବେଳକେ କରି ହୁଅନ୍ତା କି?
1: ଆଉ ସେ ଅର୍ଜୁନ ସିଂହ ମଧ୍ୟ ସେଥିସଙ୍ଗରେ?
2: ବସନ୍ତ ବିରାଟ ଆମର ସେନାପତି ହେବ?
3: ବିଶ୍ୱାସ ନାହିଁ ନରସିଂହ।
1: କେହି ନୁହେଁ ନରସିଂହ, ନିଜ ଗୋଡ଼ରେ ଛିଡ଼ା ହେବାକୁ ହବ।
2: ତା ସତ୍ୟ, ବର୍ତ୍ତମାନ ଯୁଦ୍ଧ ଶୀଘ୍ର ଆରମ୍ଭ ହେଲେ ଭଲ, ଅପେକ୍ଷା ଆଉ ଭଲ ଲାଗୁନି।
3: ଆସ ନରସିଂହ।
1: ସୈନ୍ୟ ସଜ୍ଜିତ, ଏଥର ତୁମୂଳ ସଂଗ୍ରାମ, ଏ ଯୁଦ୍ଧରେ ଜୟ ଅବସମ୍ଭାବୀ, ଏଣିକି ବିଶାଳ ରାଜ୍ୟର ରାଜା ବିକ୍ରମଦେବ, ନରସିଂହ, ରାମଚନ୍ଦ୍ର, ତୁମେ ବିଦ୍ରୋହ କରିପାରିବ? ବିଦ୍ରୋହର ଦମନ ଯୁଦ୍ଧଭୂମିରେ ଶାଣିତ ତରବାରୀର ଧାରରେ ବିଶ୍ୱାସ ନାହିଁ। ସୈନ୍ୟମାନଙ୍କ ସଙ୍ଗେ ମୋର ଉପସ୍ଥିତି ସର୍ବଦା ଦରକାର। ଯାଏ
0: ଏଇ ସେଇ ସ୍ଥାନ, କୃଷ୍ଣା ନଦୀ ତୀର ପ୍ରାନ୍ତର। ଆଜି ବହୁ ଦିନ ଅତୀତ ହେଇଛି, କିନ୍ତୁ ସେଇ ଦୃଶ୍ୟ ସବୁ ସେହିପରି। ଏଇ ସ୍ଥାନ, ପ୍ରିୟ ସୈନିକ ବର ବିଶ୍ୱନାଥ ନରେନ୍ଦ୍ର ଏହିଠାରେ ଜୀବନର ଶେଷ ନିଶ୍ୱାସ ତ୍ୟାଗ କଲେ, ସେ ଆଜିକୁ ଏକ ବର୍ଷରୁ ଅଧିକ। ବିଶ୍ୱନାଥ, ଚାଲିଯାଇଅଛ, ଆଉ ସେଦିନ କ୍ଷଣକ ମଧ୍ୟରେ ଚାଲିଗଲ। ଜୀବନରୁ ପ୍ରିୟତର ନୟନର ନିମିଷ ପ୍ରତିମା ମୋର ତୁମେ ପଦ୍ମାବତୀ। ଏଇ ବୃକ୍ଷମୂଳ, ଏଇ କ୍ଷୀଣ ଛାୟା, ଏଇ ଶାମୂଳ ଦୁର୍ବା, ଏଇଠାରେ ମୃତ୍ୟୁର ଅନ୍ତିମ ଶଯ୍ୟାରେ ସାହିତ ବିକ୍ରମଦେବର ଆକ୍ରମଣରେ ଆହତ ମୁମୂର୍ଷୁ ନିଃସହାୟ ମୁଁ, ପିପାସାରେ କାତର, ମରଣର ଯନ୍ତ୍ରଣାରେ ଅସ୍ଥିର, ସେତେବେଳେ କିଏ ଆସି ମୋର ଶୁଷ୍କ କଣ୍ଠରେ ସ୍ୱର୍ଗର ଅମୃତ ଢାଳି ଦେଇଗଲା, ମୋର ମରଣରେ ଜୀବନ ଦାନ କଲା। ଚିହ୍ନି ପାରିଲି ନାହିଁ ପଦ୍ମାବତୀ, ନା ନା, ବିଶେଷ କିଛି ନଥିଲା। ଜାଣେ ଜାଣେ ଅସମ୍ଭବ, ଏ ଏକ ବିଷମ ଦୁରାଶା, କିନ୍ତୁ ବିଦାୟ ବେଳେ ଏତିକି ତ କହିପାରିଥାନ୍ତି, ଦେବୀ ଦେବୀ, ଏ ଜୀବନ ତୁମର। ହେଲା ନାହିଁ, ହେଲା ନାହିଁ, ଚାଲିଗଲ, ଏବେ ତୁମ ମୋ ମଧ୍ୟରେ ଆକାଶ ପୃଥିବୀର ବ୍ୟବଧାନ ସବୁ ସେହିପରି ରହିଅଛି। ସେହି ବିଶାଳ ପ୍ରାନ୍ତର ସେହି ତରୁତଳ, ସେହି କୃଷ୍ଣା ନଦୀ ଅଦୂରରେ ଅବୁଦ୍ଧ କଳତାନରେ ବହିଯାଉଅଛି, ସବୁ ସେହିପରି ଅବିକଳ ଅକ୍ଷୁର୍ଣ୍ଣ। ଖାଲି ଆଜି ନାହ, ତୁମେ, କେବଳ ତୁମେ ପଦ୍ମାବତୀ, ତୁମେ। ଉଃ, କି ଭ୍ରମ, କି ନିରାଶା।

0: କାହିଁକି ଇଚ୍ଛା ନାହିଁ?
1: ଅନିଚ୍ଛାର କାରଣ କଣ ରାଣୀ?
0: ତା କିପରି ମୁଁ ଜାଣିବି? ନରମାୟା ନାରାୟଣଙ୍କୁ ଅଗୋଚର
1: ଝିଅର ବିବାହ ହେବାକୁ ଇଚ୍ଛା ନାହିଁ, ତାହା ତୁମେ ପୁଣି ଜାଣିବ ନାହିଁ, କହୁଛ ତାର ଅନିଚ୍ଛା?
2: ନିର୍ବୋଧ, ପୂର୍ଣ୍ଣ ନିର୍ବୋଧ ରାଣୀ, ତା ନହେଲେ କି ଲୋକେ ବିବାହ ହେବାକୁ ନାରାଜ ହୁଅନ୍ତି?
0: ସେ ତ ସର୍ବଦା ପଢିବାରେ ବ୍ୟସ୍ତ।
2: ପଢିବାରେ ବ୍ୟସ୍ତ, ଏତେ ପଢିବାର ପ୍ରୟୋଜନ ବା କଣ?
0: ତା ମୁଁ ତାକୁ ମନା କରିନାହିଁ, ତେବେ ଆଜିକାଲି ତାର ଟିକେ କିପରି ପରିବର୍ତ୍ତନ ଦେଖାଯାଉଛି।
2: ପରିବର୍ତ୍ତନ ପୁଣି କଣ?
0: ପରିବର୍ତ୍ତନ ଏହି ଯେ

0: ରହୁନାହିଁ। ସର୍ବଦା ଉଦ୍ୟାନ ମଝିରେ ବସି ଏକାକି କ'ଣ ଭାବୁଛି, କେତେବେଳେ ଆ ଟିକେ ହସୁଛି, କେତେବେଳେ ଟିକେ ଗୀତ ଗାଉଛି, ଏହିପରି ପରିବର୍ତ୍ତନ।
1: ପାଗଳ, ଏଇ ତ ପାଗଳ, ବୁଝିଲ ରାଣୀ, ପାଗଳ ହେଇଯିବ କନ୍ୟା, ଶୀଘ୍ର ବିବାହର ପ୍ରୟୋଜନ, କନ୍ୟା ପାଗଳ, ଆଉ ତାର କାରଣ ତୁମେ ନିଜେ ରାଣୀ।
0: କାରଣ ମୁଁ? ପଦ୍ମ ତ ପାଗଳ ନୁହେଁ।
1: ହଁ ହଁ ପାଗଳ, ଆଉ ତାର କାରଣ ତୁମେ, ବିରକ୍ତି କର
0: ନା। ନା ତା ନୁହେଁ, ପଦ୍ମ ମୋର ପାଗଳ, ମା ପଦ୍ମ
1: ଯାଅ, ବିରକ୍ତି କର ନାହିଁ, କନ୍ୟାର ବିବାହ ହେବାକୁ ଇଚ୍ଛା ନାହିଁ, ଯାଅ।
0: ଆଚ୍ଛା ଯା, ପଦ୍ମ ପଦ୍ମ।

0: ଚତୁର୍ଦିଗରେ କି ଉତ୍ସବ। କିନ୍ତୁ କଟକର କାରାଗୃହରେ ବନ୍ଦୀ ଆଜି ବିକ୍ରମ ଦେବ, ନରସିଂହ ଦେବ ଆଉ ରାମଚନ୍ଦ୍ର ଦେବ। ଗାଓ ବୈତାଳିକ ଗଣ, ଗାଓ ପୁରବାସୀ, ଗାଓ ସୈନିକ, ଆଶାର ଯେ ମଧୁର ତରଙ୍ଗ ଏ ହୃଦୟରେ ଖେଳୁଥିଲା ଆଜି ଶୁଷ୍କ। ଠିକ କହିଅଛ, ଜନମେ ଯାହା ବିହି କରମେ ଥିବ ଲିହି। ଓଃ କି ପରାଜୟ, କି ଲଜ୍ଜା, କି ଅପମାନ!
1: ଯାହା କହ ନରସିଂହ, ଲଜ୍ଜା ହେଉ, ଅଖ୍ୟାତି ହେଉ, ଅପମାନ ହେଉ, ଆଉ ସମ୍ଭବ ନୁହେଁ।
2: ତା ସତ ଭାଇ, ଆଉ ସମ୍ଭବ ନୁହେଁ। ସୈନ୍ୟମାନେ ସମସ୍ତେ ନିହତ।
1: ଉପାୟ ନାହିଁ ନରସିଂହ, ଅଣୁମାତ୍ର ଉପାୟ ଥିଲେ ବିକ୍ରମ ଆଜି ପୁରୁଷୋତ୍ତମର ଦୟାର ପାତ୍ର ହୋଇନଥାନ୍ତା। ଉପାୟ ନାହିଁ,
2: ପଛରେ ଦଶ ଜଣ ସୈନିକ ଯେବେ ଛିଡ଼ା ହୋଇଥାନ୍ତେ, କାହାର ସାଧ୍ୟ ଥିଲା ନରସିଂହ ଆଉ ରାମଚନ୍ଦ୍ର ଦେବଙ୍କୁ ଏ କାରବାସରେ ଆଣି ରଖନ୍ତା। କପାଳହୀନ ବିଧାତା ବାମ ନରସିଂହ, ବିଧାତା ବାମ,
1: କପାଳହୀନ ନିଶ୍ଚୟ ବିଧାତା ବାମ।
0: ଏ ଦାସତ୍ୱ ଅସହ୍ୟ, କିନ୍ତୁ ନିରୁପାୟ। ଏ ଜୀବନ ବର୍ତ୍ତମାନ ମରୁଭୂମିର ଧୂଳିକଣା ଠାରୁ ହୀନ, ବୃଥା ଆଉ ବଞ୍ଚିବାର। କିନ୍ତୁ ଉପାୟ ନାହିଁ ଯେ ନିଜ ଇଚ୍ଛା ଅନୁରୂପ ପ୍ରାଣରେ ଦୁର୍ବଳ ପରିଣାମ ଶେଷ କରିବି। ପିଣ୍ଡରେ ପ୍ରାଣ ଘିନି ରହିବାକୁ ହେବ, କିନ୍ତୁ ଥରେ ଯଦି ଏଥିରୁ ମୁକ୍ତି ହୁଅନ୍ତି, ଦେଖନ୍ତି ବର୍ତ୍ତମାନ ସୁଦ୍ଧା ରାଜଭକ୍ତ ପ୍ରଜା ଏ ଦେଶରେ ଅଛନ୍ତି କି ନାହିଁ। ବିଦ୍ରୋହର ଦାବାନଳରେ ଓଡ଼ିଶାର ବନ ପ୍ରାନ୍ତରେ ଥରେ ଭସ୍ମ କରି ଦେଖନ୍ତି ଦାସ ହେବାର ଉପଯୁକ୍ତ କିଏ, ନରସିଂହ ନା ପୁରୁଷୋତ୍ତମ। କିନ୍ତୁ ଉପାୟ ନାହିଁ। ଓଃ କି କଷ୍ଟ, କି ଘୋର ଦାସତ୍ୱ! ଏଇ ଯେ ସେମାନେ ଆସୁଛନ୍ତି।
3: ବନ୍ଦୀ ଏଇମାନେ, ଅନ୍ୟ ସମସ୍ତେ କେଉଁଠାରେ ଅର୍ଜୁନ ସିଂ?
4: ସେମାନେ ଭୀଷ୍ମ କଟକରେ ବନ୍ଦୀ ହୋଇଛନ୍ତି ଦଶ ଜଣ, ତିନି ଜଣ କନକପଲ୍ଲୀରେ ଦୁଇଛନ୍ତି। ବର୍ତ୍ତମାନ ବନ୍ଦୀ ଏମାନେ ଷୋହଳ ଜଣ ମନ୍ତ୍ରୀ ମହାଶୟ।
3: ତେବେ ବର୍ତ୍ତମାନ ନିଷ୍କଣ୍ଟକ, ମହାରାଜ ବହୁଦିନ ରାଜଧାନୀରୁ ଅନୁପସ୍ଥିତ ହେଲେଣି, ରାଜ୍ୟଭାର ଦୀର୍ଘକାଳ ଏହି ଦୁର୍ବଳ ଯୁଗ। ପ୍ରହରୀ, ବର୍ତ୍ତମାନ ଏହି ବନ୍ଦୀମାନଙ୍କୁ କାରାବାସକୁ ଘେନିଯାଅ, କିନ୍ତୁ ଦେଖ କାରାବାସରେ ରହି ଯେପରି କୌଣସି ଅସୁବିଧା ନୁହେଁ।
5: ଆସ ବନ୍ଦୀ।
3: ଆଚ୍ଛା ବକ୍ସି, ଏମାନେ କଣ ଚିରକାଳ ବନ୍ଦୀ ହୋଇ ରହିବେ?
4: ଏ ପ୍ରଶ୍ନର ଉତ୍ତର ବକ୍ସି ଦେଇନପାରେ ମନ୍ତ୍ରୀ ମହାଶୟ, ସୈନିକ କାର୍ଯ୍ୟ ଯୁଦ୍ଧରେ ଶତ୍ରୁକୁ ପରାଜୟ କରିବା, ଶତ୍ରୁ ପ୍ରତି କି ବ୍ୟବହାର କରିବାକୁ ହେବ, ସେ ରାଜା ଓ ରାଜମନ୍ତ୍ରୀଙ୍କର ବିଚାର ବିଷୟ।
3: ଇ ଯେ ମହାରାଜ ସେନାପତି,
6: ଏ ରାଜ୍ୟର ଗୁରୁଭାର ଆପଣ ବହନ।
3: ମହାରାଜାଙ୍କର ଅନୁପସ୍ଥିତିରେ ଯେକୌଣସି ପ୍ରକାର କାର୍ଯ୍ୟ ଚଳାଇଦେବା ମାତ୍ର ବର୍ତ୍ତମାନ ରାଜ୍ୟ ନିଷ୍କଣ୍ଟକ।
6: ହଁ ନିଷ୍କଣ୍ଟକ। ମନ୍ତ୍ରୀ ମହାଶୟ, ଶତ୍ରୁମାନେ ସମସ୍ତେ ପରାଜିତ, କିନ୍ତୁ ଏ ବିଜୟ ସେନାପତି ଓ ତାଙ୍କର ବକ୍ସି ବୃଦ୍ଧ ଅର୍ଜୁନ ସିଂହଙ୍କର। ଏ ଦୁହିଁଙ୍କୁ ଦେଖିବା ଲାଗି ବହୁ ଲୋକ ପ୍ରାଙ୍ଗଣରେ ଅପେକ୍ଷା କରି ରହିଅଛନ୍ତି। ଆପଣ ଏମାନଙ୍କୁ ସଙ୍ଗରେ ନେଇ ସେମାନଙ୍କୁ ଦେଖାଇ ଆଣନ୍ତୁ।
3: ଆସ ବସନ୍ତ ବିରାଟ, ଅର୍ଜୁନ ସିଂହ, ଓଡ଼ିଶାର ସୌଭାଗ୍ୟ ଗଗନରେ ସୂର୍ଯ୍ୟଚନ୍ଦ୍ର ଦୁଇ ଗୋଟି ତୁମ୍ଭେ, ଆସ।
6: ମା ଉତ୍କଳ ଭୂମି ଆଜି ନିଷ୍କଣ୍ଟକ, ଶତ୍ରୁ ଯେ କେବଳ ପରାଜିତ ତାହା ନୁହେଁ, ଏକାବେଳକେ ନିରସ୍ତ୍ର। ମା ଉତ୍କଳ ଭୂମି ଏତେ ଦିନେ ନିଷ୍କଣ୍ଟକ, ପ୍ରତିଜ୍ଞା ଏତେ ଦିନେ ପୂର୍ଣ୍ଣ ହୋଇଅଛି। ଏ ରାଜାର ନୁହେଁ, ପୁତ୍ରର କର୍ତ୍ତବ୍ୟ। ଜନ୍ମଭୂମି ଜନନୀର ସମାନ, ଜନ୍ମଭୂମି ଯେତେବେଳେ ବିପନ୍ନ, ପ୍ରତ୍ୟେକ ସନ୍ତାନର କର୍ତ୍ତବ୍ୟ ସେ ବିପଦ ଦୂର କରିବା, ଆଉ ମୁଁ ମାତୃଭୂମିକୁ ରକ୍ଷା କରିଅଛି। ପ୍ରଭୁ ତୁମର ଏ ବିଶାଳ କରୁଣା, ଜୀବନରେ ବହୁବାର ତୁମ୍ଭର ଅପାର କୃପା ବର୍ଷଣ କରିଅଛ।

0: ଦୁଃଖରେ ବିପଦରେ ଉଦ୍ଧାର କରିଅଛ ଭଗବାନ। ସେଦିନ ଶ୍ରୀକ୍ଷେତ୍ରରେ ଅସୀମ ଆର୍ଣ୍ଣବର ଜଳତରଙ୍ଗ ମଧ୍ୟରେ ବୁଡ଼ି ଯାଉଥିଲି। କାହାର କରୁଣାମୟ କରଯୁଗଳ ଯେପରି ମୋତେ ଉପରକୁ ଟେକି ଆଣିଲା। କୃଷ୍ଣ ନଦୀ କୂଳରେ ଯୁଦ୍ଧଭୂମିରେ ଜୀବନର ଅନ୍ତିମ ନିଶ୍ୱାସ ଧାରା ବିସର୍ଜନ କରୁଥିଲି। କିଏ ଆସି ନୂତନ ପ୍ରାଣ ଢାଳି ଦେଇଗଲା। ଅପାର କରୁଣା ପ୍ରଭୁ, ଅପାର କରୁଣା, ତୁମର ଇଚ୍ଛା ପୂର୍ଣ୍ଣ ହେଉ।
1: ଦୂତ, ଏ ବାଞ୍ଛା ପୂର୍ଣ୍ଣ ହୋଇପାରିବ ନାହିଁ। ଏତେ ଆସ୍ପର୍ଦ୍ଧା ଉତ୍କଳ ଦୂତ।
2: ଆସ୍ପର୍ଦ୍ଧା କାହିଁକି ମହାରାଜ?
1: ଆସ୍ପର୍ଦ୍ଧା ଯେ କାଞ୍ଚି ରାଜ ଜମାର ପ୍ରତ୍ୟାଶୀ ହୋଇଅଛି।
2: ଏ କଣ ଆସ୍ପର୍ଦ୍ଧା ହେଲା?
1: ପୂର୍ଣ୍ଣ ଆସ୍ପର୍ଦ୍ଧା। ଏ ବାମନର ଚନ୍ଦ୍ରକୁ ହାତ ବଢ଼ାଇବା ପରି ସାମାନ୍ୟ ପିମ୍ପୁଡ଼ି ହୋଇ ଦୀପରୁଖାରେ ଚଢ଼ିବା ସମାନ। ଆସ୍ପର୍ଦ୍ଧା ନୁହେଁ ଦୂତ, ମୂର୍ଖତା ମାତ୍ର।
2: ଗଜପତିଙ୍କର ଏପରି ନିନ୍ଦା କରିବେ ନାହିଁ ମହାରାଜ।
1: ଦୂତ, ନିନ୍ଦା କିଛି ନୁହେଁ, ସତ୍ୟ, ନିରାଡ ସତ୍ୟ। ତା ହେବ ନାହିଁ ଦୂତ। ସେ କୁଳାଙ୍ଗର ହାତରେ ମୁଁ ମୋର କାଞ୍ଚି ରାଜ୍ୟର କାଞ୍ଚନ ଜେମା ପଦ୍ମାବତୀ କି ଦେବି ନାହିଁ।
2: ଭଲ କଥା, ମୁଁ ଦୂତ ଏହି ସମ୍ବାଦ ଯାଇ ଗଜପତିଙ୍କ ଶ୍ରୀ ଛାମରେ ଜଣାଇବି। ଦୁର୍ନାମ ଶୁଣିବା ଦୂତର କର୍ତ୍ତବ୍ୟ ନୁହେଁ ମହାରାଜ।
1: ଦୂତର ତ ବେଶ କର୍ତ୍ତବ୍ୟ ଜ୍ଞାନ ଅଛି। ଯାଅ ଯାଅ ଦୂତ, ତୋର ରାଜାକୁ କହିବୁ ମୋର ପଦ୍ମାବତୀ କି ବର ନ ମିଳିଲେ ଚିର କୁଆଁରୀ କରି ରଖିବି, ବରଞ୍ଚ ଚାଣ୍ଡାଳ ସଙ୍ଗରେ ବିବାହ କରାଇବି। ସେ ଭାତୃହନ୍ତା କ୍ଷେତ୍ରୀୟ ବୈରୀ ଚଣ୍ଡାଳ ବ୍ୟବସାୟୀ ବର୍ବର, ତାର ଅସ୍ପର୍ଦ୍ଧା ଦେଖି ମୁଁ ବର୍ତ୍ତମାନ ବିସ୍ମିତ। କାଞ୍ଚି ରାଜା କପିଳେନ୍ଦ୍ର ଦେବଙ୍କ ପୁତ୍ର ନୁହନ୍ତି ଦୂତ ଯେ ପୁରୁଷୋତ୍ତମ ଦ୍ୱାରରେ ଯାଇ ଭିକ୍ଷାର୍ଥୀ ହେବେ। ଯାଅ, ଶକ୍ତି ଅଛି, ପରାକ୍ରମ ଅଛି, କହିବୁ। ଏତେ ଯଦି ଲାଳସା ପଦ୍ମାବତୀକୁ ବିବାହ ହବାର, ଯେବେ ଏତେ ପ୍ରବଳ ଅଭିଳାଷ, କହିବୁ ଯୁଦ୍ଧରେ ଜୟ କରି ପଦ୍ମାବତୀରୁ ଘେନି ଯାଉ। ପଦ୍ମାବତୀ ମୋର ଶାକ ତଣ୍ଡୁଳ ନୁହେଁ ଯେ ଯେଉଁ ପଥର ଭିକ୍ଷୁକ ଆସି ଭିକ୍ଷା କରିବୁ ତା ହସ୍ତରେ ଅର୍ପଣ କରିବି। ଯାଉ ଦୂତ, ତୋ ରାଜାକୁ ଯାଇ ଜଣାଅ।
2: ଜଣାଇବି ମହାରାଜ। ପ୍ରଭୁର ନିନ୍ଦା ଶୁଣି ଓଡ଼ିଆ ନୀରବରେ ଫେରେ ନାହିଁ, ତାର ପ୍ରତିରକ୍ତ ବିନ୍ଦୁ ପ୍ରଭୁଙ୍କ ପଦରେ ଉତ୍ସୃଷ୍ଟ। ମୁଁ ଦୂତ, ଦୂତର କର୍ମ ସମ୍ବାଦ ବହନ କରିବା, ଏ ଅସ୍ତ୍ରଧାରଣ ନୁହେଁ, ଅସ୍ତ୍ରଧାରଣ ଭାଣ ମାତ୍ର, ନୋହିଲେ ଏ ଜୀବନ ନେଇ ଫେରନ୍ତି ନାହିଁ ମହାରାଜ। ଦୂତ କର୍ତ୍ତବ୍ୟରେ ତ୍ରୁଟି ଘଟିବ, ଏ ଅସ୍ତ୍ର ଏହିଠାରେ ବିସର୍ଜନ କରିଗଲି। ଯଦି ଓଡ଼ିଆର ବାହୁରେ ଶକ୍ତି ଥାଏ ତେବେ ଆସି ଏଠାରୁ ସ୍ୱଦେଶକୁ ପୁନରାୟ ନେବ।
1: ମହାରାଜ, ଦୂତକୁ ଏହି ମୁହୂର୍ତ୍ତରେ ବନ୍ଦୀ କର। ପ୍ରହରୀ,
2: ଆପତ୍ତି ନାହିଁ ମହାରାଜ। ପ୍ରଭୁର ଅପମାନ ସହି ନ ପାରିବା ଅପରାଧରେ ହତବା ବନ୍ଦୀ ହେବା ଓଡ଼ିଆର ଭୂଷଣ, କିଛି ଆପତ୍ତି ନାହିଁ ପ୍ରହରୀ, ଚାଲ।
3: ମହାରାଜ କ୍ଷମା କରିବେ, ଦୂତ ପ୍ରତି ଏ ବ୍ୟବହାର ଉଚିତ ହୋଇନାହିଁ।
1: ଉଚିତ ହୋଇନାହିଁ, ପ୍ରାଣଦଣ୍ଡ, ପ୍ରାଣଦଣ୍ଡ ଉଚିତ ହୋଇନାହିଁ। ଦୂତର ଏତେ ସାହସ, ରାଜପ୍ରାସାଦ ମଧ୍ୟରେ ରାଜାଙ୍କର ଅପମାନ କରିବ।
3: ତଥାପି ସେ ଦୂତ ମହାରାଜ
1: ହେଲା, ତା ମୁଁ ଜାଣେ
3: ମହାରାଜ। ସମ୍ଭବତଃ ଏହାର ପରିଣାମ ଭଲ ହେବ ନାହିଁ।
1: ପରିଣାମ? ପରିଣାମ ନିମନ୍ତେ ମୋର ଭୃକ୍ଷେପ ନାହିଁ ମହାମନ୍ତ୍ରୀ।
3: ରାଣୀ ଯୁବରାଜ ପ୍ରଭୃତିଙ୍କ ଏ ବିବାହରେ ସମ୍ମତି ଥିଲା ମହାରାଜ, କରିଥିଲେ ହୋଇଥାନ୍ତି।
1: ଚୁପ ମହାମନ୍ତ୍ରୀ, ସେ ବିଚାର ତୁମ ହସ୍ତରେ ନାହିଁ କି ରାଣୀ ଆଉ ଯୁବରାଜଙ୍କ ହସ୍ତରେ ନାହିଁ।
3: କିନ୍ତୁ ଦୂତ ପ୍ରତି ଏ ବ୍ୟବହାର ଅସୁନ୍ଦର ଦିଶିବ।
1: ଅସୁନ୍ଦର କିଛି ନୁହେଁ, ଯାହା ହୋଇଛି ଠିକ ହୋଇଛି।
3: ନିନ୍ଦା ହେବ ମହାରାଜ?
1: ନିନ୍ଦା ଠିକ ହୋଇଛି ମନ୍ତ୍ରୀ, ଠିକ ହୋଇଛି, ନିନ୍ଦା କାହିଁକି?
3: ତଥାପି ମହାରାଜ, ଅନିଷ୍ଟର ଆଶଙ୍କା ପୂର୍ଣ୍ଣ, ବିପଦ ଘଟିପାରେ।
1: ତେବେ କଣ ସାମାନ୍ୟ ଦୂତଟାଏ ଏତେ ଅପମାନ ଦେଇ ଚାଲିଯିବ?
3: ସାମାନ୍ୟ ଦୂତଟା ହେବା, ବନ୍ଦୀ କରି କି ଲାଭ?
1: ଲାଭ ଲାଭ ଅପମାନର ପ୍ରତିହିଂସା, ତେବେ ହୁଏତ ବିପଦ ଘଟିପାରେ।
3: ପ୍ରତିହିଂସା ମହାରାଜ? ସାମାନ୍ୟ ଦୂତଠାରେ ରାଜଚିତ ନୁହେଁ।
1: ରାଜଚିତ ନୁହେଁ?
3: ନୁହେଁ ମହାରାଜ,
1: ନୁହେଁ। ଏ କଥା ତୁମେ କହୁଛ ମହାମନ୍ତ୍ରୀ, ନୁହେଁ। ଆଚ୍ଛା, ଦେଖିବ ଦେଖିବ, ଯୁଦ୍ଧ କ୍ଷେତ୍ରରେ ଏହାର ପ୍ରମାଣ ହେବ।

0: କେତେ ରାତି ହେବ କନକ
1: କେ ଜାଣେ?
0: ଆଜି ତ ଅମାବସ୍ୟା, କାଲି କି ଜହ୍ନ?
2: କାଲି ପ୍ରତିପଦ ପଦ୍ମ,
0: ପରଦିନ ଦ୍ୱିତୀୟା, ଜଗନ୍ନାଥ ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା।
2: ପରଦିନକୁ ଟିକେ ବେଶୀ ହେଇ ଜହ୍ନ ପଡ଼ିବ।
0: ଦେଖିଲୁ କନକ, ଶୁକ୍ର ତାରା ଅସ୍ତ ହେଲାଣି, ଆହୁରି ମୋତେ ଦେଖି ଆସିବୁ, କାଳପୁରୁଷ ପୂର୍ବ ଦିଗରେ ଉଦୟ ହେଲାଣି କି ନା।
2: ଆଚ୍ଛା
0: କନକ, ଫେରିଲୁ?
2: ଆଜି ମେଘା

0: ଝୁପୁ ଝୁପୁ ବର୍ଷା ହେଉଛି, କିଛି ଦେଖାଯାଉ ନାହିଁ। ବିଜୁଳି ମେଘ ଘଡ଼ ଘଡ଼ି ମଧ୍ୟ ଭାରି ହେଉଛି।
1: ଆଜି କି 42 ଦିନ।
0: ସେ କଥା ବହୁତ ଭାବିଲୁ ପଦ୍ମା।
1: ଏ 42ଟି ଦିନ ମୋର 42 ଯୁଗ। କିପରି ଦିନ ରାତି କାଟୁଛି ମୁଁ ଜାଣିପାରୁ ନାହିଁ କନକ। ଆଉ କେତେ ଦିନ, କେତେ ଦିନ ତ ନୁହେଁ, ସେ ତ ଏକ ସୌଭାଗ୍ୟ ନା, ଏ ଯେ ଚିରକାଳ। କନକ,
0: ବାପା ବଡ଼ ନିଷ୍ଠୁର।
2: ହଁ କନକ, ବାପା ଏକ ମହାଭ୍ରମ କରିଛନ୍ତି।
3: କଣ କହିଲୁ ସୁମନ୍ତ?
2: ଏମାନଙ୍କ ସଙ୍ଗେ ଗଳ୍ପ କରୁଛି ବାପା।
3: ସେ କଣ ତୋ ହାତରେ?
2: ଏଟା ଗୋଟାଏ ଚିତ୍ର।
3: ଗୋଟିଏ ଚିତ୍ର? ବାପା ଏକ ମହାଭ୍ରମ କରିଅଛନ୍ତି। ବାପାଙ୍କ ଭ୍ରମ ଦେଖିବା ସୁମନ୍ତ ତୋର କାର୍ଯ୍ୟ। ଆଉ କନକ କହିବ କାଞ୍ଚିର ମହାରାଜା ବଡ଼ ନିଷ୍ଠୁର, କାଞ୍ଚି ସାମ୍ରାଜ୍ୟରେ ରାଜସିଂହାସନ ବିରୁଦ୍ଧରେ ପ୍ରଥମ ଷଡ଼ଯନ୍ତ୍ର। ଏ ସମସ୍ତର ମୂଳରେ ଯାହାକୁ ନିରୀହ ସରଳା ବାଳିକା ବୋଲି ଏତେ ଦିନ ବିଚାରିଥିଲି, ଏଇ ଏଇ ପଦ୍ମାବତୀ। ପଦ୍ମାବତୀ ଛାଡ଼େ ସବୁ।
1: କଣ ବାପା?
3: କଣ
1: କୁହନ୍ତୁ ବାପା, ଛାଡ଼ିବି
3: ଏହି ପାଗଳାମୀ?
1: ପାଗଳାମୀ ତ ମୋର କିଛି ନାହିଁ ବାପା।
3: ପାଗଳାମୀ ନୁହେଁ, ଏହା ପିତା ସାଙ୍ଗରେ କନ୍ୟାର ଘୋର ଶତ୍ରୁତା।
1: ତା କହିବେ ନାହିଁ ପିତା।
3: ଶତ୍ରୁତା ନୁହେଁ କନ୍ୟା। ଯେଉଁ ବର୍ବରର ଦୂତ ଆସି ସେଦିନ ରାଜସଭା ମଧ୍ୟରେ ଏତେ ଅପମାନ ଦେଇଗଲା, ବନ୍ଦୀ କରିଥାନ୍ତି, ଅପମାନ ଦେବାର ପ୍ରତିଶୋଧ ନେଇଥାନ୍ତି। ମନ୍ତ୍ରୀ କହିଲେ ସୁନ୍ଦର ନୁହେଁ ବୋଲି ଛାଡ଼ିଦେଲି। ସେଇ କା ପୁରୁଷର ମୂର୍ତ୍ତି ମୋର ବାସରେ ରଖା ହେବ, ତା ପୁଣି ମୋର କନ୍ୟା ଦ୍ୱାରା?
0: ତୁ ନିହନ୍ତୁ ବାପା, ପଦ୍ମର ଦୁଃଖ ଉପରେ ପୁଣି ଦୁଃଖ ହେବ, ତାକୁ କିଛି କହିବେ ନାହିଁ। ଯା ପଦ୍ମ, ତୁ ମାଙ୍କ ପାଖକୁ ଯା।
3: ଚୁପ୍ ହୁଅ ବାଳିକା, ମୁଁ ସମସ୍ତ କଥାବାର୍ତ୍ତା ଶୁଣିଅଛି। ଅସହ୍ୟ ଅସହ୍ୟ, ଶତ୍ରୁର ଅପମାନ ଉପରେ ପୁଣି କନ୍ୟାରେ ଦାରୁଣ ପଦାଘାତ। ଦେଖ ଦେଖ ନିର୍ବୋଧ ବାଳିକା, ତୋର ବହୁତ ଅନ୍ୟାୟ ଗତ କେତେଦିନ ଦେଖିଛି, ଯାହା ଶୁଣିଅଛି ଅସହ୍ୟ ଏଇ ସର୍ବଶେଷ। ଏପରି ସର୍ପ ମୋର ରାଜପ୍ରାସାଦର କୁସୁମ ବନ ମଧ୍ୟରେ ରଖିବାକୁ ମୋର ମୋଟେ ଇଚ୍ଛା ନାହିଁ। ଏହି ମୁହୂର୍ତ୍ତରେ ଦୂର୍ହ ଦୂର୍ହ ବାଳିକା।
1: କୁଆଡ଼େ ଯିବି ପିତା?
3: ଯେଉଁଠାକୁ ଇଚ୍ଛା, କିନ୍ତୁ ଏଇ ୱାସ ମଧ୍ୟରେ ଆଉ ନୁହେଁ। ଯା ବାଳିକା, ଚାଲି ଯା।
1: ଯାଉଛି ପିତା, ବିଦାୟ ଦିଅନ୍ତୁ।
3: ଯା ଏଇ ମୁହୂର୍ତ୍ତରେ, ଶତ୍ରୁର ପୁଣି ଭକ୍ତି। ଯା।
1: ଯାଉଛି ମୁଁ।
2: ପଦ୍ମର ଦୋଷ ପିତା, ସେ ପୁରୁଷୋତ୍ତମ ଦେବଙ୍କ ଚିତ୍ର ଉଆସରେ ରଖିଥିଲା, ମୁଁ ସେଥିରେ ପ୍ରଶ୍ରୟ ଦେଇଅଛି। ମୋତେ ମଧ୍ୟ ତା ସାଙ୍ଗରେ ବିଦାୟ ଦିଅନ୍ତୁ ବାପା।
3: ମୂର୍ଖ, ବିବେଚନା କରି କାର୍ଯ୍ୟ କର।
2: ନା, ବିଦାୟ ଦିଅନ୍ତୁ ବାପା।
3: ଓ ମୋତେ ଭୟ ଦେଖାଉଛୁ ସୁମନ୍ତ, ଗଲେ ଯେପରି କାଞ୍ଚି ରାଜ୍ୟ ତୋ ସାଙ୍ଗରେ ଗୋଳାଇଯିବ।
2: କାଞ୍ଚି ରାଜ୍ୟର ଗୋଟିଏ ଛୋଟ ମାଛି ସୁଦ୍ଧା ମୋ ପଛରେ ଯିବାର ମୁଁ ପ୍ରତ୍ୟାଶା ରଖିନାହିଁ ବାପା, ବିଦାୟ ଦିଅନ୍ତୁ।
3: ଯା ନିର୍ବୋଧ ବାଳକ। ମନେ କରିଥିଲି କନ୍ୟା ଏକା, ପୁତ୍ର ମଧ୍ୟ ସେଇ ବହ୍ନିରେ। ଯାଅ।

0: ଦେବୀଙ୍କୁତ କାଞ୍ଚି ରାଜା ଏଇ କଥା କହିଅଛନ୍ତି।
1: ହଁ ମଣିମା କହିଛନ୍ତି, ଓଡ଼ିଶାର ମହାରାଜା ଯଦି ଶକ୍ତି ଅଛି ଯୁଦ୍ଧ କରିବାକୁ ଆସନ୍ତୁ।
0: ଯୁଦ୍ଧର ନିମନ୍ତ୍ରଣ ପାଇ ଯୁଦ୍ଧ ଭୂମିକୁ ନଗଲେ ସେ ଏକ କଳଙ୍କ ନୁହେଁ ମନ୍ତ୍ରୀ?
2: ନିଶ୍ଚୟ ମହାରାଜ,
0: କିନ୍ତୁ ଏ ଯୁଦ୍ଧ ଯେପରି କରିବାର ନୁହେଁ ତେବେ କରିବାକୁ ହେବ। ଆୟୋଜନ କର ସେନାପତି, ସୈନ୍ୟ ସଜ୍ଜିତ କର, ଯାଅ ପ୍ରସ୍ତୁତ ହୁଅ।
3: ଯୁଦ୍ଧ, ଅବଶେଷରେ ଯୁଦ୍ଧ, କି ପରିଣାମ ଏ ଯୁଦ୍ଧର? ଯୁଦ୍ଧର ଆହ୍ୱାନ ପଠାଇ ମୁଁ ବଡ଼ ଭ୍ରମ କରିଅଛି କାଞ୍ଚି ରାଜା। ନା, ଏ ଭ୍ରମ ତୁମ୍ଭର ନୁହେଁ, ଭ୍ରମ ପ୍ରଥମରେ ମୋର। ଉତ୍କଳର ସମ୍ମାନ ରକ୍ଷା ନିମନ୍ତେ ଏ ଯୁଦ୍ଧ କରିବାକୁ ହେଲା। ଏ ଉତ୍କଳ କାଞ୍ଚି ମଧ୍ୟରେ ଯୁଦ୍ଧ ନୁହେଁ, ଏ ପୁରୁଷୋତ୍ତମ ପଦ୍ମାବତୀଙ୍କର ଯୁଦ୍ଧ। ଏ ସମରଭୂମିର ଏକ ପାର୍ଶ୍ୱରେ ପଦ୍ମାବତୀ, ଅପର ପାର୍ଶ୍ୱରେ ପୁରୁଷୋତ୍ତମ ମୁଁ। ଏ ସମ୍ମାନ ରକ୍ଷାର ଯୁଦ୍ଧ ନୁହେଁ, ପ୍ରୀତିବନ୍ଧନର ଭିଡ଼ାଭିଡ଼ି। ପଦ୍ମାବତୀ, ଅବଶେଷରେ ଯୁଦ୍ଧ, ଯୁଦ୍ଧ ବର୍ତ୍ତମାନ ତାଙ୍କରି ସାଙ୍ଗରେ, ଯେ ମରଣ ବେଳେ ଏ ମୁଖରେ ଜଳଦାନ କରି ପ୍ରାଣ ରକ୍ଷା କରିଥିଲେ, ଯାହାଙ୍କୁ ନିମିଷ ମାତ୍ର ଦେଖିଲେ କହନ୍ତି, ଦେବୀ ଏ ଜୀବନ ତୁମ୍ଭର, ଯାହାର ଚରଣ ତଳେ ଏ ହୃଦୟ ଢାଳି ଦେଇଅଛି, ତାଙ୍କରି ସମ୍ମୁଖରେ ପୁଣି ଏ ପାଷାଣ ବକ୍ଷ ବିସ୍ତାର କରିଦେବି, କି ପରିଣାମ ଏ ଯୁଦ୍ଧର, କି ପରିଣାମ ଶେଷରେ?
4: କି ଯନ୍ତ୍ରଣା, ମୋ ସମସ୍ତ କାଞ୍ଚି ରାଜ୍ୟର ରାଜରାଜେଶ୍ୱର ହୋଇ ରାଜପ୍ରାସାଦରେ ରହି ସୁଦ୍ଧା ଆଜି ଭିକ୍ଷୁକ, ନାନା ତାଠାରୁ ଆହୁରି ହୀନ। ପ୍ରାଣର କନ୍ୟା ପଦ୍ମାବତୀ ଆଜି କେଉଁ ଅରଣ୍ୟରେ ବନ ଫଳମୂଳ ଖାଇ ବନ୍ୟ ଜନ୍ତୁ ପରି ବୁଲୁଥିବ? ପ୍ରାଣାଧିକ ପୁତ୍ର ସୁମନ୍ତ ଦିନେ ସ୍ନେହରେ କଥା ପଦେ କହିନାହିଁ, ଏ ସିଂହାସନକୁ ଭୃକ୍ଷେପ କଲା ନାହିଁ, ମୋର ଫସ୍ଛନା ସମକ୍ଷ

0: ଶ୍ରୀ ସିଂହ ସଦୃଶ ଉଦାର ପଦ ବିକ୍ଷେପରେ ଚାଲିଗଲା। ଭୃକ୍ଷେପ କଲା ନାହିଁ, ସୁମନ୍ତ କୋଉଠି ଥିବ, କଣ କରୁଥିବ, ବୀରପୁତ୍ର ମୋର କାଞ୍ଚି ରାଜ୍ୟର ଗୌରବ ଆଜି କେଉଁ ବଲସ୍ତରେ, ପ୍ରିୟତମ ପୁତ୍ର ସୁମନ୍ତ ମୋର ଫେରିଆସ, ପଦ୍ମ ଫେରିଆସ ମା, କନକ ତୁ ମଧ୍ୟ ଫେରିଆ ମା।
1: ମହାରାଜ, ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ ଗଡ଼ ନିକଟରେ ଆସି ଯୁଦ୍ଧ କରିବେ, ସୈନ୍ୟ ସାମନ୍ତ ଅକଳନ୍ତି।
0: ହଁ ପ୍ରହରୀ, ଯୁଦ୍ଧ ହେଉ ପ୍ରହରୀ, କିଛି ଭୟ ନାହିଁ।
1: ବଡ଼ ନିକଟରେ ଶତ୍ରୁ,
0: ସେ ତୋର କଳ୍ପନାର ଅତୀତ ପ୍ରହରୀ, ଅତି ନିକଟରେ ଶତ୍ରୁ। ଜୀବନର ପ୍ରତ୍ୟେକ ଧମନୀରେ ପ୍ରତି ତନ୍ତ୍ରୀ ଭେଦ କରି ଶତ୍ରୁ, ଏ ଯୁଦ୍ଧରେ ମୁଁ ଯେ ପରାସ୍ତ, ଆଉ କି ଯୁଦ୍ଧ।
1: ନଗରବାସୀ ବଡ଼ ଶଙ୍କିତ ମହାରାଜ।
0: ଆଚ୍ଛା,
1: ଯୁଦ୍ଧକୁ ପ୍ରସ୍ତୁତ ହେବାକୁ ହେବ।
0: ପ୍ରସ୍ତୁତ ପ୍ରହରୀ, ସବୁ ପ୍ରସ୍ତୁତ, କାହିଁ କେଉଁ ବାଟେ ଯାଏ, ମୁଁ ଯୁଦ୍ଧକୁ ଯାଏ।
1: ମହାରାଜାଙ୍କର ଏ କି ପରିବର୍ତ୍ତନ, ପାଗଳ ପରି ଯେ ଏ ପବନରେ ସେ ଯେପରି ଉଡ଼ି ଚାଲିଗଲେ, ପ୍ରାଣରେ ହର୍ଷ ନାହିଁ, ମୁଖରେ ହାସ୍ୟ ନାହିଁ, କଣ ଏ ସମ୍ମୁଖରେ ଯୁଦ୍ଧ, ଭୀଷଣ ଏ ଯୁଦ୍ଧ, କାଞ୍ଚିର କି ଭାଗ୍ୟ କି ପରିଣାମ, ଯୁଦ୍ଧ ସହାୟ ପ୍ରଭୁ ସାକ୍ଷୀ ଗୋପୀନାଥ।
2: ମହାରାଜା ଆସୁଅଛନ୍ତି ପ୍ରହରୀ,
1: ଆସିବେ ଏଇକ୍ଷଣି ମଣିମା।
2: ଯୁଦ୍ଧ ଆରମ୍ଭ ହେଇଗଲାଣି, ଶୀଘ୍ର ଆସିବା ଦରକାର।
1: ଯୁଦ୍ଧ ହେଲେ ଛାମୁ ଆପଣ ଭଲ କରି ଦେଖୁଥିବେ ବୋଲି ମହାରାଜା କହିଥିଲେ।
2: ମୁଁ ଦେଖିବି ପ୍ରହରୀ, କିନ୍ତୁ କିଏ କହିପାରେ କାଞ୍ଚିର ଭାଗ୍ୟରେ କଣ ଅଛି। କିନ୍ତୁ ବିଳମ୍ବ ହେଉଛି, ମହାରାଜା ଆସିବାର ଆଉ କେତେ କାଳ ଯିବ। ଯା ପ୍ରହରୀ, ଦେଖ ତ।
1: ଜେ ଆଜ୍ଞା ମଣିମା।
2: କି ପରିଣାମ ଏ ଯୁଦ୍ଧରେ, ଏଇ ବୋଧେ ମହାରାଜା ଆସିଲେ, ଜୟ ହେଉ ଏ ଯୁଦ୍ଧରେ। କୃପା କର, କୃପା କର ପ୍ରଭୁ ଗଣନାଥ, ବିଜେ କରନ୍ତୁ ମହାରାଜ, ବିଜେ କରନ୍ତୁ।
0: ମହାମନ୍ତ୍ରୀ, ରଣବାଦ୍ୟ ତ ବେଶ ବାଜୁଛି, ଯୁଦ୍ଧ ସେହିପରି ହେଉଛି ମନ୍ତ୍ରୀ?
2: ବେଶ ଚାଲିଥିଲା, ଓଡ଼ିଆ ସେନାପତି ସଙ୍ଗେ କାର୍ତ୍ତିକ ରାୟ ଖୁବ ସମକକ୍ଷ।
0: ଆଚ୍ଛା, ମୁଁ ଯୁଦ୍ଧ ଭୂମିକି ଯାଏ। ମନ୍ତ୍ରୀ,
2: ଅପେକ୍ଷା କରନ୍ତୁ ମହାରାଜ।
0: ଅପେକ୍ଷା କାହିଁକି?
2: ନା ମହାରାଜ, ଅପେକ୍ଷା କରନ୍ତୁ।
0: ଯୁଦ୍ଧ ଭୂମିର କି ବ୍ୟାପାର ମନ୍ତ୍ରୀ, ସେ କଥା ସମସ୍ତ ତନ୍ନତନ୍ନ ନିରୀକ୍ଷଣ କରିବାକୁ ହେବ। ତୁମ୍ଭେ ସେଇ ଶିଡ଼ି ଉପରେ ଉଠିଯାଇ ଦେଖ ତ ମହାମନ୍ତ୍ରୀ, ଆଉ କଣ ହେଉଛି କୁହ।
2: ଯୁଦ୍ଧ ମହାରାଜ,
0: ପ୍ରଭୁ ଗଣପତି ସହାୟ, ମନ୍ତ୍ରୀ ଦେଖ ତ ଦେଖ,
2: ଏଇ ଜଣେ ବିପକ୍ଷ ପକ୍ଷରୁ ସିଂହ ପରାକ୍ରମରେ ଆକ୍ରମଣ କରି ଆସୁଅଛି। କାର୍ତ୍ତିକ ରାୟ ପୃଷ୍ଠ ଭଙ୍ଗ ଦେଲେ, ନା ନା
0: କଣ କଣ ମନ୍ତ୍ରୀ?
2: ନା ନା ମହାରାଜ, ସେ ଅନ୍ୟ ପାର୍ଶ୍ୱରେ ଆକ୍ରମଣ କରି ଚାଲିଗଲେ, ତଥାପି ପ୍ରବଳ ତେଜ।
0: କାର୍ତ୍ତିକ ମହାମନ୍ତ୍ରୀ?
2: ନା ମହାରାଜ, ଓ ଇଏ ପୁଣି କଣ
0: କଣ କଣ ମହାମନ୍ତ୍ରୀ?
2: ଯେପରି ଏକ ଘୂର୍ଣ୍ଣି ବାୟୁ ବାତ୍ୟା ବର୍ତ୍ତ ସମସ୍ତ ସୈନ୍ୟ ଭେଦ କରି ବହି ଆସୁଛି।
0: ପବନ?
2: ନା ମହାରାଜ, ଶତ୍ରୁ ସୈନ୍ୟ ବହି ମଧ୍ୟରେ ଭେଦ କରି ଏ ଯେପରି ଏକ ଦାବାନଳ, ଏକ ପ୍ରବଳ ବଜ୍ରପାତ ବନଭୂମିର ଶାଳ ପଲାଶ ଚାଳି ଦେଇ ଆସୁଅଛି।
0: କଣ କଣ ସେ ମହାମନ୍ତ୍ରୀ?
2: ଏକ ଅପରିଚିତ ବୀର ପୁରୁଷ
0: ଶତ୍ରୁ ପକ୍ଷର, ତାହେଲେ ମନ୍ତ୍ରୀ ଆଉ ଆଶା ନାହିଁ। ମନ୍ତ୍ରୀ
2: ଚିହ୍ନି ପାରିବେ ଏଥର, ମହାରାଜ ମହାରାଜ ଯୁବରାଜ, ଯୁବରାଜ ସୁମନ୍ତ ରାୟ,
0: ସୁମନ୍ତ ରାୟ
2: ଯୁବରାଜ, ସୁମନ୍ତ ରାୟ ଜୟ ଯୁବରାଜ, ସୁମନ୍ତ ରାୟ ଯୁବରାଜ, ସୁମନ୍ତ ରାୟ ଫେରି ଆସୁଛନ୍ତି ମହାରାଜ।
0: କଣ କହୁଛ ମନ୍ତ୍ରୀ, ସୁମନ୍ତ ମୋର ଫେରି ଆସିଛି?
2: ଆହା ଗଣପତି, ଆହା ମହାରାଜ।
0: ବର୍ତ୍ତମାନ କଣ ଦେଖୁଛ ମନ୍ତ୍ରୀ?
2: ନା ଏଇ ଯୁବରାଜ ଅଗ୍ରସର ହେଲେ ବନ ଦେଶରେ ଯେପରି ପଶୁରାଜ ସିଂହ, ଆଗକୁ ଆହୁରି ଆଗକୁ।
0: ଏବେ ଏବେ ମହାମନ୍ତ୍ରୀ
2: ଯୁଦ୍ଧ ଭୂମିର ଆପର ପାର୍ଶ୍ୱରେ ଅଦୃଶ୍ୟ। ଭୀଷଣ ଯୁଦ୍ଧ ମହାରାଜ।
0: ସୁମନ୍ତ ମୋର ପ୍ରାଣର ପୁତ୍ର, ଭୀଷଣ ଯୁଦ୍ଧ, ମୁଁ ଯା ଶତ୍ରୁ ଚତୁର୍ଥୀ କରେ। ହଁ ମୁଁ ଯା।
2: ଜୟ ଜଗନ୍ନାଥ।
3: ଉତ୍କଳ ଗଜପତିଙ୍କ ଆଦେଶ, ଚଣ୍ଡାଳ ସଙ୍ଗେ ହେବ ମୋର ବିବାହ। ମନ୍ତ୍ରୀଙ୍କୁ ଆଦେଶ ଦିଆଯାଇଅଛି, ଆଉ ସେଇଥିଲାଗି ମନ୍ତ୍ରୀ ଉଆସରେ ଅପେକ୍ଷା କରି ରହିଛି ମୁଁ। ବିବାହ, ଚଣ୍ଡାଳ ସଙ୍ଗରେ ବିବାହ, ବିବାହ ତ ହୋଇଅଛି, ଆଉ ପୁଣି ବିବାହ କ'ଣ? କିନ୍ତୁ ପତିଭକ୍ତି, ପତିଙ୍କ ଆଦେଶ ପାଳନ, ତାଙ୍କ ପ୍ରତି ଭକ୍ତିର ପ୍ରମାଣ। ଆସ ଶୀଘ୍ର ଚଣ୍ଡାଳ, ଅପେକ୍ଷା।

0: ଭଲ ଲାଗୁନାହିଁ। ତୁମ୍ଭେ ମୋ ପତିଙ୍କର ଇଚ୍ଛାର ପୁଣ୍ୟ ପ୍ରତିନିଧି, ତାଙ୍କର ଆଦେଶର ମୂର୍ତ୍ତିମାନ ପ୍ରତିମା। ଆସ।
1: ଖଣ୍ଡାଳ କାହିଁ ଓଡ଼ିଶାର ରାଜା ପୁରୁଷୋତ୍ତମ, ଆଉ କାହିଁ ଚଣ୍ଡାଳ? ନା ନା, ପୁରୁଷୋତ୍ତମ ତ ଚଣ୍ଡାଳ। ତେବେ ତେବେ ଏକ ପକ୍ଷରେ ପଦ୍ମାବତୀ, ଅନ୍ୟ ପକ୍ଷରେ ଚଣ୍ଡାଳ। ଅସମ୍ଭବ ଅସମ୍ଭବ। ଓଃ, କି ନିଷ୍ଠୁର ପ୍ରତିଜ୍ଞା!
2: ଦେବୀ ଦେବୀ, କ୍ଷମା ଦିଅ, କ୍ଷମା କ୍ଷମା। ଅକ୍ଷମଣୀୟ ଅପରାଧ, ପାପ। ନା ପଦ୍ମାବତୀ, ନା ନା, ମୁଁ ପୁରୁଷୋତ୍ତମ ଦେବ ନୁହେଁ। ଓଡ଼ିଶାର ରାଜା ମୁଁ, ପ୍ରଜାପୁଞ୍ଜର ଶାସକ ମୁଁ। ଯଦି ଏ କାର୍ଯ୍ୟ କରେ, ତେବେ କୂଳରେ କଳଙ୍କ ହେବ। ଲୋକେ ଘୋଷଣା କରିବେ, ପୁରୁଷୋତ୍ତମ ଦେବ କା ପୁରୁଷ, ଦୁର୍ବଳ ନୀଚ, ଛାର ରମଣୀର ବାହୁବନ୍ଧନ ପାଇଁ ସେ ନିଜର ପ୍ରତିଜ୍ଞା ଭଙ୍ଗ କଲେ। ବିଦାୟ ବିଦାୟ ପଦ୍ମାବତୀ, ବିଦାୟ। ଆଉ ସମ୍ଭବ ନୁହେଁ, କ୍ଷମା କର ଦେବୀ। ମୁଁ ପିଶାଚ, ମୁଁ ରାକ୍ଷସ, ଚଣ୍ଡାଳରୁ ବଳି ଚଣ୍ଡାଳ। ବିଦାୟ ବିଦାୟ।
3: ଗମ୍ଭୀର ଦେହରେ ବାଜିଲା ନାହିଁ,
4: ଆଙ୍ଗୁଳେ ହେବ ଛାଡ଼ିଗଲା, ଆଉ ଟିକେ କରି ବାଜିଥାନ୍ତା ନରସିଂହ। ଆଚ୍ଛା, ତୁମେ ମାଇଲ ଦେଖି,
3: ଆଉ ତ ଦିଶୁ ନାହିଁ, ବୁଡ଼ିଗଲାଣି।
4: ହଁ, ବୁଡ଼ିଗଲାଣି। ତେବେ ବାଜିଛି ନରସିଂହ,
3: କେ ଜାଣି, ମତେ ଖସିଗଲା ପରି ଲାଗିଲା।
4: ଏଇ ତ ରାମଚନ୍ଦ୍ର ଆସିଲେଣି। ଆସ ରାମଚନ୍ଦ୍ର, ଆମେ ଏଠି ଗମ୍ଭୀର ଶିକାର କରୁଛୁ, ତୁମେ ଏମିତିକା ଖାଲି ହାତରେ?
3: ହଁ ରାମଚନ୍ଦ୍ର ଭାଇ, ସମ୍ବାଦ କଣ?
5: କାଞ୍ଚି ରାଜା ଶୁଣିଲି ତ ବଡ଼ ଦୁଃଖିତ ବିମର୍ଷ ଥିଲେ, ଏ ସମ୍ବାଦ ଶୁଣି ଟିକିଏ ଆଶ୍ୱସ୍ତ ହେଲେ।
3: ହଁ, ସୁମନ୍ତ ରାୟଙ୍କ ପରି ପୁତ୍ର ମରିଗଲେ, ପଦ୍ମାବତୀଙ୍କ ପରି କନ୍ୟାର ଚଣ୍ଡାଳ ସାଙ୍ଗରେ ବିବାହ, ଏଥିରେ କାହାର ମନ ବିମର୍ଷ ନ ହବ।
5: ଶୁଣିଲି ଦୁଇ ଦିନ ପରେ ଆସି ପହଞ୍ଚିବେ, ମନ୍ତ୍ରୀ ଆସିଲେଣି। ମନ୍ତ୍ରୀର ବୁଦ୍ଧି ଭାରି ନରସିଂହ।
4: କାହାର ବୁଦ୍ଧି କହିଲ ରାମଚନ୍ଦ୍ର?
5: ଏ ମନ୍ତ୍ରୀର,
4: ଭାରି ଚାଲାକ ମନ୍ତ୍ରୀ। ଦେଖିଲା ଯେ ପୁରୁଷୋତ୍ତମ ଏପରି ଗୋଟେ ପ୍ରତିଜ୍ଞା କରିଛି, ଜଗନ୍ନାଥଙ୍କ ଆଗରେ ଛେରା ପହଁରା କଲେ ମଧ୍ୟ ରାଜା ଯେ ସେ କେବଳ କୌଣସି ଅବସ୍ଥାରେ ଚଣ୍ଡାଳ ହୋଇଯିବ, ସେତିକି ବେଳେ ପଦ୍ମାବତୀକି ନେଇକି ପୁରୁଷୋତ୍ତମ ହାତରେ ଦେଉଛି। ବେଶ ଚାଲାକ
3: ପୁରୁଷୋତ୍ତମ ତ ଯେପରି ଉଦାର, ବୁଦ୍ଧିମାନ ମଧ୍ୟ ସେହିପରି, ସେଥିପାଇଁ ପିତା ତାଙ୍କ ହସ୍ତରେ ରାଜ୍ୟଭାର ଦେଇଛନ୍ତି, ସେ କିଛି ଭ୍ରମ ନୁହେଁ।
5: ସେ କଥା ବିଚାର କରି କଣ ହେବ, ଏବେ ଭିନ୍ନ ପ୍ରକାର ଜୀବନ ହୋଇଗଲା।
4: କଣ କହିଲେ ରାମଚନ୍ଦ୍ର?
5: ନା, ଏବେ ଯେ ଏପରି ଭିନ୍ନ ଜୀବନ ହୋଇଗଲା ସେଇ କଥା।
4: ହଁ, ସମସ୍ତେ ଅଲଗା ଅଲଗା ହେଇ ରହିଲେ, କିଏ କୁଆଡ଼େ, ଆମେ ତିନି ଏହିପରି ରହିଲେ, ତାପରେ କିଏ ବୌଦ୍ଧ, କିଏ ବଣେଇ, କିଏ ରେଡ଼ାଖୋଲରେ ଯାଇ ରହିଲେ, ଏତିକି ଖଣ୍ଡେ ଖଣ୍ଡେ ରାଜ୍ୟ ପାଇଛନ୍ତି।
3: କି ଉଦାରତା ପୁରୁଷୋତ୍ତମ ଦେବଙ୍କର, ଆମେ ମାନେ ଏତେ ସାର ବିଦ୍ରୋହ କଲେ ତଥାପି ସେ ମୁକ୍ତି ଦେଲେ। ମୁଁ ଟିକେ ଯାଇ ଭାଇ ଶୁଣିବା କାଞ୍ଚି ରାଜାଙ୍କର କି ସମ୍ବାଦ।
4: ଆମେ ମଧ୍ୟ ଯିବା, ଚାଲ। ଆସ ରାମଚନ୍ଦ୍ର।
5: ଚାଲ ଭାଇ, କାହିଁ କିଛି ମାରି ତ ନାହ?
4: ଗୋଟାଏ ମାରିଛି ଯେ ବୁଡ଼ି ଯାଇଛି, କାଲି ଫେର ଆସିବା, ବିଳମ୍ବ ହେଇଗଲାଣି, ଚାଲ।
6: ଉତ୍କଳ ପକ୍ଷରେ ପରମ ସୌଭାଗ୍ୟର କଥା ଯେ କାଞ୍ଚିର କାଞ୍ଚନ ଦେବା ପଦ୍ମାବତୀ ଚାପ ସୁବର୍ଣ୍ଣ ସୂତରେ ଉତ୍କଳ ଆଉ କାଞ୍ଚି ଆଜି ଏକ ମାଆରେ ଗୁନ୍ଥ।
7: ସେଇଥିପାଇଁ ତ ମୁଁ କାଞ୍ଚିରୁ ଧାଇଁ ଆସିଛି ମନ୍ତ୍ରୀ। ଆର୍ଯ୍ୟ, ଏ ଦୃଶ୍ୟ ଦିନେ ନୟନରେ ଦେଖିବି, ସ୍ୱପ୍ନରେ ଶୁଦ୍ଧ ବିଚାର ନଥିବି। ଏ ଯେପରି ପଙ୍କ ସାଗରରୁ ପଦ୍ମର ଜନ୍ମ, ନିଶିଥିନୀର ନିକଟତମ ମଧ୍ୟରୁ ଉଜ୍ଜଳ ଅରୁଣର ବିକାଶ, ଆଜି ପ୍ରାଣ ପୁରୀ ମହାମନ୍ତ୍ରୀ, ଚତୁର୍ଦ୍ଦିଗରେ ଆଜି ଆକାଶ ଅବନୀରେ ଆହ୍ଲାଦର କି ମଧୁର ଉଦ୍ଦୟନ। ଆହା, ପ୍ରକୃତି ଦେବୀଙ୍କର କି କମନୀୟ କ୍ରୀଡ଼ା!
8: କ୍ଷମା କରିବେ ପିତା,
7: ଚିରଜୀବୀ ହୁଅ ପୁତ୍ର କନ୍ୟା ମୋର। ପୁରୁଷୋତ୍ତମ, ଏ ପୁଣ୍ୟ ଉତ୍କଳ ଭୂମିର ସମ୍ରାଟ, ଉତ୍କଳ ଦେଶ ତୁମ୍ଭ ପରି ରାଜପୁରୁଷ ପାଇ ଆଜି ଧନ୍ୟ। ମୁଁ ରଣଭୂମିରେ ତୁମ୍ଭର ବୀରତ୍ୱ ଦେଖିଅଛି ପୁରୁଷୋତ୍ତମ, ଶାନ୍ତି ବେଳେ ତୁମ୍ଭର ଉଦାରତା ଅନୁଭବ କରିଅଛି। ତୁମ୍ଭ ଭଳି ମହାପୁରୁଷଙ୍କ ହସ୍ତରେ ମୋର କନ୍ୟା ପଦ୍ମାବତୀକି ଦେଇ ଆଜି ମୁଁ ଧନ୍ୟ। ମା ପଦ୍ମ, ସୁଖ ଦୁଃଖର ଚିର ସମ୍ପଦ ମୋର, ପ୍ରାଣରେ ଏହାର ଏକ ଶତାଂଶ ଶାନ୍ତି ଲଭିନଥାନ୍ତି।

ଯଦି ପୁରୁଷୋତ୍ତମ ଦେବଙ୍କ ପରି ବୀର ଉଦାର ପୁରୁଷଙ୍କ ଜୀବନର ସହଚରୀ ସହଧର୍ମିଣୀ କରି ତୋତେ ଆଜି ନ ଦେଖିଥାନ୍ତି ଭଗବାନ, ତୁମ୍ଭର ଅସୀମ କରୁଣା, ତୁମ୍ଭର ଅସୀମ କରୁଣା ଏ ଯୁଗଳ ହୃଦୟରେ ଢାଳି ଦିଅ କରୁଣାମୟ ଅନନ୍ତ ଦୟା ତୁମ୍ଭର, ଅକଳନ୍ତି ତୁମ୍ଭର ମଙ୍ଗଳ ବିଧାନ ପ୍ରଭୁ।

0: ଅଧୀନ କରିଥିଲେ ପୁରୁଷୋତ୍ତମ ଦେବ, ଅମରେନ୍ଦ୍ର ଚୌଧୁରୀ, ସେନାପତି ଧୈର୍ଯ୍ୟଧର ରାଉତ, ଅର୍ଜୁନ ସିଂ, ସୁରେନ୍ଦ୍ରନାଥ ମହାନ୍ତି, କାଞ୍ଚି ରାଜା ବ୍ରଜକିଶୋର ମହାନ୍ତି, ସୁମନ୍ତ, ସମରେନ୍ଦ୍ର କୁମାର ସିହ୍ନା, ବିକ୍ରମ, ଭବାନୀ ଶଙ୍କର ପ୍ରହରାଜ, ରାମଚନ୍ଦ୍ର, ସୁରେଶ ଚନ୍ଦ୍ର ରାଉତ, ନରସିଂହ, ନରେନ୍ଦ୍ର କୁମାର ସାହୁ, ଉତ୍କଳ ଦୂତ ବାସୁଦେବ ସାମଲ, କାଞ୍ଚି ମନ୍ତ୍ରୀ ଦୀପେନ ଘୋଷ, ଉତ୍କଳ ମନ୍ତ୍ରୀ ଦୟାନିଧି ଦାସ, କାଞ୍ଚି ରାଣୀ ଆଶାଲତା ଦେବୀ, କନକ, ପ୍ରମୋଦା ଶତପଥୀ, ପଦ୍ମାବତୀ, ଝରଣା ଦାସ ଏବଂ ଅନ୍ୟାନ୍ୟ ଭୂମିକାରେ ବିଷ୍ଣୁଚରଣ ପଟ୍ଟନାୟକ ଓ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ। ମୂଳମଞ୍ଚ ନାଟକ ଗୋଦାବରୀଶ ମିଶ୍ର, ବେତା ରୂପାନ୍ତର ଓ ପରିଚାଳନା ମନୋରଞ୍ଜନ ଦାସ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର।

ଏଇଠି ଶେଷ କରୁଛୁ ଆମର ଆଜିକାର ରାତ୍ରିକାଳୀନ ଅଧିବେଶନ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇ ଆମର ପ୍ରଥମ ଅଧିବେଶନ ଆରମ୍ଭ କରିବୁ ଆଗାମୀକାଲି ସକାଳ 5:53 ରେ।